ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 6:58:40 ଆଜି ସୋମବାର 1948 ଶତାବ୍ଦ ଆଷାଢ଼ 22 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 13 ତାରିଖ ଶ୍ରୋତାମାନଙ୍କୁ ଆଜିର ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେବ୍ରେ 317.5 ମିଟର ତଥା 945 କିଲୋ ହର୍ଜ ଯୋଗେ, ଏଫ୍ଏମ୍ ମହାନଦୀ ସମ୍ବଲପୁରରେ 101 ମେଗା ହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆର୍ ମୋବାଇଲ୍ ଆପ୍ ଯୋଗେ। ମାଙ୍ଗଳିକ

0: ଶୁଣିଲେ କେତୋଟି ଭକ୍ତି ଗୀତ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା, କହିବେ ଗୌରୀ ମୁନା।
1: ଶାନ୍ତ ସମୟରେ ପ୍ରାୟ ସମସ୍ତେ ନିଜକୁ ଦୃଢ଼, ଧୈର୍ଯ୍ୟବାନ ଓ ସାହସୀ ବୋଲି ଭାବନ୍ତି, କିନ୍ତୁ ମଣିଷର ପ୍ରକୃତ ପରିଚୟ ତାର ସୁବିଧା ସମୟରେ ନୁହେଁ, ବରଂ ସଂଘର୍ଷର ସମୟରେ ପ୍ରକାଶ ପାଏ। ସଂଘର୍ଷ ହେଉଛି ସେହି ତର୍ପଣ ଯାହା ଆମର ପ୍ରକୃତ ଚରିତ୍ରକୁ ଆମ ସାମ୍ନାରେ ଆଣି ଠିଆ କରିଦିଏ। ଯେତେବେଳେ ଜୀବନ ସହଜ ଥାଏ, ପଥ ସରଳ ଥାଏ ଏବଂ ସବୁକିଛି ଆମ ଇଚ୍ଛା ଅନୁସାରେ ଚାଲେ, ସେତେବେଳେ ନିଜର ପ୍ରକୃତ ସ୍ୱଭାବର ପରିଚୟ ପାଇବା କଷ୍ଟକର। କିନ୍ତୁ ବିଫଳତା ଆସିଲେ, ପରିସ୍ଥିତି ବିପରୀତ ହେଲେ, ଲୋକେ ସାଥୀ ଛାଡ଼ିଦେଲେ କିମ୍ବା ବାରମ୍ବାର ପ୍ରୟାସ ସତ୍ତ୍ୱେ ସଫଳତା ନ ମିଳିଲେ, ସେତେବେଳେ ଜଣାପଡ଼େ ଆମ ଭିତରେ କେତେ ସାହସ, କେତେ ଧୈର୍ଯ୍ୟ ଏବଂ କେତେ ଆତ୍ମବିଶ୍ୱାସ ଅଛି। ଅନେକ ସମୟରେ ଆମେ ଭାବୁ ଯେ ସଂଘର୍ଷ ଆମ ରାସ୍ତାର ସବୁଠୁ ବଡ଼ ବାଧା, କିନ୍ତୁ ପ୍ରକୃତରେ ସେହି ସଂଘର୍ଷ ହିଁ ଆମର ସବୁଠାରୁ ବଡ଼ ଶିକ୍ଷକ। ସେ ଆମକୁ ଧୈର୍ଯ୍ୟ ଶିଖାଏ, ସଂଯମ ଶିଖାଏ, ନିଜ ଭୁଲରୁ ଶିଖିବାର ସାହସ ଦିଏ ଏବଂ ଆମ ଭିତରେ ଲୁଚିଥିବା ଶକ୍ତିକୁ ଜାଗ୍ରତ କରେ, ଯେଉଁ ଶକ୍ତି ବିଷୟରେ ଆମେ ନିଜେ ମଧ୍ୟ ପୂର୍ବରୁ ଅବଗତ ନଥାଉ। ଅଗ୍ନିରେ ପଡ଼ିବା ପୂର୍ବରୁ ସୁନାର ଶୁଦ୍ଧତା ଜଣାପଡ଼େ ନାହିଁ। ସେହିପରି ସଂଘର୍ଷ ବିନା ମଣିଷର ପ୍ରକୃତ ଶକ୍ତି ମଧ୍ୟ ପ୍ରକାଶ ପାଏ ନାହିଁ। ଚାପ ନଥିଲେ କୋଇଲା କେବେ ହୀରା ହୁଏ ନାହିଁ। ଝଡ଼ ନ ଆସିଲେ ଗଛର ମୂଳ କେତେ ଗଭୀର ତାହା ଜଣାପଡ଼େ ନାହିଁ। ସେହିପରି ଜୀବନର ପରୀକ୍ଷା ନ ଆସିଲେ ମଣିଷର ଚରିତ୍ରର ପ୍ରକୃତ ଦୃଢ଼ତା ମଧ୍ୟ ପ୍ରକାଶ ପାଏ ନାହିଁ। ଇତିହାସର ପ୍ରତ୍ୟେକ ମହାନ ବ୍ୟକ୍ତିଙ୍କ ଜୀବନକୁ ଦେଖନ୍ତୁ, ସେମାନଙ୍କର ମହାନତା ସଫଳତାରୁ ହିଁ ନୁହେଁ, ବରଂ ସଂଘର୍ଷର ମୁହୂର୍ତ୍ତରେ ନିଆଯାଇଥିବା ନିଷ୍ପତ୍ତି, ଦେଖାଯାଇଥିବା ସାହସ ଓ ଅତୁଟ ଧୈର୍ଯ୍ୟରେ ଗଢ଼ି ଉଠିଥାଏ। କାରଣ ସଂଘର୍ଷ ହିଁ ଚରିତ୍ରକୁ ଗଢ଼ିଥାଏ। ସଂଘର୍ଷର ସମୟ ଆମ ସାମ୍ନାରେ ଦୁଇଟି ପଥ ରଖେ, ଗୋଟିଏ ହେଉଛି ହାର ମାନି ପଛକୁ ଫେରିଯିବା, ଆଉ ଅନ୍ୟଟି ହେଉଛି ସାହସର ସହ ଆଗକୁ ବଢ଼ିବା। ଆମେ ଯେଉଁ ପଥ ବାଛୁଁ, ସେହି ପଥ ହିଁ ଆମର ପ୍ରକୃତ ସ୍ୱଭାବକୁ ପରିଚିତ କରାଏ। କଠିନ ସମୟରେ ମଣିଷର କଥା ନୁହେଁ, ତାର କର୍ମ ହିଁ ତାର ପରିଚୟ ଦିଏ। ତେଣୁ ଜୀବନରେ ସଂଘର୍ଷ ଆସିଲେ ତାହାକୁ ଅଭିଶାପ ବୋଲି ଭାବନ୍ତୁ ନାହିଁ। ହୁଏତ ସେହି ସଂଘର୍ଷ ହିଁ ଆମକୁ ଆମ ଭିତରର ସର୍ବୋତ୍ତମ ମଣିଷ ସହ ପରିଚିତ କରାଇବ। କାରଣ ସହଜ ରାସ୍ତା କେବଳ ଆମକୁ ଗନ୍ତବ୍ୟରେ ପହଞ୍ଚାଏ, କିନ୍ତୁ ସଂଘର୍ଷର ପଥ ଆମକୁ ଏକ ଉତ୍ତମ ମଣିଷରେ ପରିଣତ କରେ। ମନେ ରଖନ୍ତୁ, ସଂଘର୍ଷ ମଣିଷର ଶତ୍ରୁ ନୁହେଁ, ସେ ତାର ପ୍ରକୃତ ପରିଚୟର ଉନ୍ମୋଚକ। କାରଣ ଜୀବନର ଝଡ଼ ହିଁ କହିଦିଏ କେଉଁ ଗଛର ମୂଳ କେତେ ଗଭୀର। ସେହିପରି ଜୀବନର ସଂଘର୍ଷ ହିଁ କହିଦିଏ ଆମେ ପ୍ରକୃତରେ କିଏ।
0: ଶୁଣୁଥିଲେ ଆଜିର ଭାବନା। ସଂଘର୍ଷ ହିଁ ମଣିଷର ପ୍ରକୃତ ସ୍ୱଭାବକୁ ପ୍ରକାଶ କରେ, କହିଲେ ଗୌରୀ ମୁନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଅତିପରି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 440 ଭାଗ।

0: ବସୁଦେବ ବିଦ୍ୟା ଅଧ୍ୟୟନ ଦ୍ୱାରା ଋଷିଗଣ ଓ ପୁତ୍ରୋତ୍ପତ୍ତି ବଶତଃ ପିତୃଋଣ ଶୁଝି ସାରିଛନ୍ତି। ଏବେ ଯଜ୍ଞ ଦ୍ୱାରା ଦେବଋଣ ପରିଶୋଧ କରିବେ। ଯଜ୍ଞାନୁଷ୍ଠାନ ପରେ ବିଦାୟ ପର୍ବରେ କୁରୁକ୍ଷେତ୍ରରେ ସମବେତ ବନ୍ଧୁବାନ୍ଧବ ରାଜନ୍ୟବର୍ଗ ଓ ମୁନି ଋଷି ପରସ୍ପରଠାରୁ ବିଦାୟ ଘେନି ସ୍ୱସ୍ୱ ଭବନକୁ ଯାଇଛନ୍ତି। ଶେଷରେ ବୃଷ୍ଣିମାନେ ବି ଶ୍ରୀକୃଷ୍ଣଙ୍କ ସହିତ ଦ୍ୱାରକାକୁ ଫେରିଛନ୍ତି।
1: ଶୁକ ଉବାଚ ମୁଁ ପୁତ୍ର ତୁମ୍ଭେ ମୋର ତାତ ଏ ଯେ ମୋହର ଜ୍ୟେଷ୍ଠ ଭ୍ରାତ ଦ୍ୱାରକାପୁର ଜନ ଯେତେ ସଚରାଚର ଏହି ମତେ ଈଶ୍ୱର ମାୟା ଏ ସଂସାର ଏଣେ ଭ୍ରମନ୍ତି ସୁରନର ଏବେ ହୋ ଶୁଣ କୁରୁରାୟ ଦେବକୀ ସର୍ବଦେବମୟ ଭାବେ ଗୋବିନ୍ଦ ମୁଖ ଚାହିଁ ବିସ୍ମିତ ମନେ ବିଚାରଇ ଗୁରୁଙ୍କ ପୁତ୍ର ମରିଥିଲା।

ଶୁଣୁଥିଲେ ଅତିବଡ଼ି ଦାସକୃତ ଶ୍ରୀମଦ୍ ଭାଗବତ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ବିଜ୍ଞାପନ ପରେ

0: ଦର୍ଶନ ଖୁବ୍ କମ୍ ସମୟ ଲାଗି ରହିବା। ଦୁଇପହର 2 ବଜେନୁ ସାହାଣ ମେଲା ଦର୍ଶନ ମୂଲ ହେବା। 15 ତାରିଖ ଦିନ ଉଆଁସ ଆଉ ରଥଯାତ୍ରା ଲାଗି ଖାସ୍ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକେ କମ୍ ସମୟ ଲାଗି ରଖବାର୍କେ ନିଷ୍ପତ୍ତି ନିଆଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ଲାଗି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଥି ପୁରୀ ଟାଉନ୍ହଲ୍ଠାରେ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଭକ୍ତମାନଙ୍କ ଲାଗି ସୁରକ୍ଷିତ ଆଉ ସବୁ ପ୍ରକାରର ବ୍ୟବସ୍ଥାକେ ସୁନିଶ୍ଚିତ କରିବାର ଉପରେ ଜିଲ୍ଲାପାଳ ଜୋର ଦେଇଛନ୍। ଏଥି ଜିଲ୍ଲା ପ୍ରଶାସନର ସବୁ କାର୍ଯ୍ୟନିର୍ବାହୀ ଅଧିକାରୀ ଆଉ ପୁଲିସ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 26 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 24 ତାରିଖ ତକ ଲୋକେ ନିଜର ମତାମତ ଦେଇପାରିବେ। ଭୁବନେଶ୍ୱରଠାରେ ଆଇଜ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କ ଅଲଗା ଜରୁରୀ କାମ ଥିବାରୁ ଏହି ଶୁଣାଣିକେ ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଇଜେ ସଫେଇ ମିତ୍ରମାନଙ୍କର ଅବଦାନକେ ସମ୍ମାନ ଜଣାବାର ଆଉ ସୁରକ୍ଷିତ ଆଉ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବା ଲାଗି ଆଇବାକାଲି ରାଜ୍ୟର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ନମସ୍ତେ ଦିବସ ପାଳନ କରାଯିବା। ଏ ବାବଦେ ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫରୁ ସବୁ ମହାନଗର ନିଗମ ପୌରପାଳିକା ଆଉ ବିଜ୍ଞପିତ ଅଞ୍ଚଳ ପରିଷଦକେ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଆଉ ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଏହି ଦିବସ ପାଳନ କରାଯାଉଛି। ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ସାଉଦପୁରଠାରେ ହୋଇଥିବା ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପୁଇଁତଲାର 10 ଓ 12 ଶ୍ରେଣୀଟି ଭଲ ପ୍ରଦର୍ଶନ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍। ଛାତ୍ରଛାତ୍ରୀମାନଙ୍କର ବ୍ୟବହାରିକ ଜ୍ଞାନର ବିକାଶ ଓ ସର୍ବାଙ୍ଗୀନ ଉନ୍ନତି ଲାଗି ଜାତୀୟ ଶିକ୍ଷାନୀତି ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମନ୍ତ୍ରୀ ଡକ୍ଟର ମାହାଲିଙ୍ଗ ଏ ଅବସରରେ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରର 100 ଶଯ୍ୟାର ଅତ୍ୟାଧୁନିକ ଛାତ୍ରୀ ନିବାସକେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଗଲାକାଲି ଉଦ୍ଘାଟନ କରିଛନ୍। ସ୍ଥାନୀୟ ଇଲାକାର ବିକାଶ ସରକାରଙ୍କର ପହିଲା ପ୍ରାଥମିକତା ବୋଲି କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସାଂସଦ କହିଛନ୍। ଓଡ଼ିଶା ସାମ୍ବାଦିକ ସଂଘ ଓଜେୟୁର କାର୍ଯ୍ୟକାରିଣୀ ବୈଠକ ଆଉ ସୁବର୍ଣ୍ଣପୁର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଗଲାକାଲି ସୁବର୍ଣ୍ଣପୁର ଜିଲ୍ଲାନ ହୋଇଯାଇଛି। ବୈଠକଟି ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇକରି ସାମ୍ବାଦିକତାର ଭିନ୍ ଭିନ୍ ଆହ୍ୱାନ ବାବଦେ ଆଲୋଚନା କରିଥିଲେ। ଏହି ଅବସରରେ ସାମ୍ବାଦିକଙ୍କର ସୁରକ୍ଷା, ସ୍ୱାଧୀନତା ଆଉ ଅଧିକାର ଶୀର୍ଷ ଗୋଟିଏ ଆଲୋଚନା ଚକ୍ର ଭିଲ୍ ହୋଇଯାଇଛି। ମେଘାଳୟର ଶିଲଂଠାରେ ହୋଇଥିବା 14 ନମ୍ବର ଜାତୀୟ ବରିଷ୍ଠ ପେନାକ୍ ସିଲାଟ ଚାମ୍ପିୟନ୍ସିପ୍ଟି ଓଡ଼ିଶାକେ ଗୋଟିଏ ସ୍ୱର୍ଣ୍ଣ ଆଉ 6ଟା ବ୍ରୋଞ୍ଜ ପଦକ ମିଳିଛି। 31 ଛନିଆ ଓଡ଼ିଶା ଦଲ ଏହି ଚାମ୍ପିୟନ୍ସିପ୍ଟି ଭାଗ ନେଇଥିଲେ। ଓଡ଼ିଶା ଦଲର ଏହି ସଫଳତା ଲାଗି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ଆଉ ସଚିବ ଭୂପେନ୍ଦ୍ର ସିଂ ପୁନିଆ, କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ ପ୍ରମୁଖ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଜର୍ମାନୀନ ହୋଇଥିବା ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ 100 ମିଟର ଦୌଡ଼କେ 10.14 ସେକେଣ୍ଡଟି ଶେଷ କରିକି ଓଡ଼ିଶାର ଧାବକ ଅନିମେଶ କୁଜୁର ନୂଆ କୀର୍ତ୍ତିମାନ ସ୍ଥାପନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ବିଶ୍ୱ ଏଥଲେଟିକ୍ ମଞ୍ଚ ଏହି ଚମତ୍କାର ପ୍ରଦର୍ଶନ ରାଜ୍ୟର ଯୁବ ଖେଳାଳିମାନଙ୍କୁ ଆଗ୍କେ ବଢ଼ବା ଲାଗି ପ୍ରେରଣା ଯୋଗାବା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ତାଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିଛନ୍। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ସିଆଡ଼େ ପଶ୍ଚିମ ଆଉ ତାର ପାଖର ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆଇବା କାଲି ତକ ଲଘୁଚାପଟି ବଦଳିବାର ସମ୍ଭାବନା ରହିଛି। ଏହାର ପ୍ରଭାବଟି ରାଜ୍ୟ ଆଇବା 7 ଦିନ ତକ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏବେ 24 ଘଣ୍ଟା ଭିତରେ ସମ୍ଭଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି ସହିତ ରାଜ୍ୟର 20ଟା ଜିଲ୍ଲାର ଜବର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ଗରମ ଆଉ ଗୁଳୁଗୁଳିକେ ନେଇକରି 11ଟା ଜିଲ୍ଲାକେ ସତର୍କ କରାଯାଇଛି। ଏ ବଛର ମୌସୁମୀତି ଜୁନ୍ 1 ତାରିଖରୁ ଏପ୍ତକ ରାଜ୍ୟ ହାରାହାରି 348.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେଡ଼େ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6 ବଜେ ତକ 610.75 ଫୁଟ ରହିଥିଲା। ଏ ସମୟତି 2ଟା ଗେଟ୍ ଦେଇକରି ଫି ସେକେଣ୍ଡଟି 53,109 ଘନଫୁଟ ପାନ୍ ଛଡ଼ାଯାଉଥିବାର ବେଳେ 29,038 ଘନଫୁଟ ପାନ୍ ଜଳଭଣ୍ଡାରକେ ଆସୁଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: ଆକାଶବାଣୀ ସମ୍ବଲପୁର ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ବର୍ତ୍ତମାନ ଶୁଣି

0: ଶୁଣିଲେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ବିଷୟରେ ସୂଚନା ସ୍ୱାସ୍ଥ୍ୟ ସୂଚନା 7:10ରେ ଶୁଣିପାରିବେ ସ୍ୱାସ୍ଥ୍ୟ ସୂଚନା ସାପ କାମୁଡ଼ିଲେ କ'ଣ କରିବେ ଆସନ୍ତୁ ଜାଣିବା କହିବେ ଡାକ୍ତର ସ୍ମିତାବାଳା ଜେନା 7:30ରେ ଶୁଣିପାରିବେ ପରିବେଶ ସୂଚନା ପରିସଂସ୍ଥା ପୁନରୁଦ୍ଧାର ଓ ଜଙ୍ଗଲ ସଂରକ୍ଷଣ ବିଷୟରେ କହିବେ ଡକ୍ଟର ସମାପିକା ଦାସ 7:35ରେ ଶୁଣିପାରିବେ ଭକ୍ତି ଗୀତ 7:50ରେ ଶୁଣିପାରିବେ ଭକ୍ତି ଗୀତ 8:30ରେ ଶୁଣିପାରିବେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:45ରେ ଆପଣମାନେ ଶୁଣିପାରିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଦିନ 11:05ରେ ଶୁଣିପାରିବେ ଭକ୍ତି ଗୀତର କାର୍ଯ୍ୟକ୍ରମ 11:30ରେ ଆପଣମାନେ ଶୁଣିପାରିବେ ଖୁଲା ଝରକା ଏଥିରେ ଆପଣମାନେ ଶୁଣିପାରିବେ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ ଦିନ 12:00 ଶୁଣିପାରିବେ ବାତାୟନ ଏଥିରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଭକ୍ତି ଗୀତ 12:30ରେ ଶୁଣିପାରିବେ NCERT ଦ୍ୱାରା ପ୍ରଚାରିତ କାର୍ଯ୍ୟକ୍ରମ ଦିନ 1:05ରେ ଶୁଣିପାରିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଦିନ 1:20ରେ ଶୁଣିପାରିବେ ଘର ସଂସାର ଏଥିରେ ଶୁଣିପାରିବେ ପ୍ରଗତି ଅପରାହ୍ନ 2:45ରେ ଶୁଣିପାରିବେ ହିନ୍ଦୀ କଥାଚିତ୍ରର ଗୀତ ଏଥିରେ ଆପଣମାନେ ଶୁଣିପାରିବେ ଭକ୍ତି ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:00 ଶୁଣିପାରିବେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝାକା ଝାକା ଅପରାହ୍ନ 3:30ରେ ଶୁଣିପାରିବେ ଓଡ଼ିଆ କଥାଚିତ୍ରର ଗୀତ ଅପରାହ୍ନ 4:02ରେ ଶୁଣିପାରିବେ ସୁର ତରଙ୍ଗ ଏଥିରେ ଶୁଣିପାରିବେ ହିନ୍ଦୀ ଲଘୁ ସଙ୍ଗୀତ ଅପରାହ୍ନ 4:30ରେ ଶୁଣିପାରିବେ ସମ୍ବଲପୁରୀ ଭକ୍ତି ଗୀତ ସନ୍ଧ୍ୟା 5:02ରେ ଶୁଣିପାରିବେ ଲୋକଗୀତ ଏଥିରେ ପରିବେଷଣ କହ୍ନେଇ ଚରଣ ସାହୁ ଏବଂ ସାଥୀ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଟିକେ ପରେ
1: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି
2: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁନାକୁଅରୁ ତିନିଗରା ଜଳ ଗତକାଲିଠାରୁ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିବେ। ଆଜି ମଧ୍ୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ଖଳିନାଗି ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଦର୍ଶନ ସୀମିତ ସମୟ ପାଇଁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରା ସମୟରେ ପୁରୀ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଶ୍ରଦ୍ଧାଳୁଙ୍କର ସୁବିଧା ପାଇଁ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ସମସ୍ତ ଆଶୁ ଚିକିତ୍ସା କେନ୍ଦ୍ର ନିକଟରେ ଆପତ୍କାଳୀନ ସ୍ଥିତିର ମୁକାବିଲା ପାଇଁ ଆମ୍ବୁଲାନ୍ସ ମୁତୟନ କରାଯିବ। ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି 400ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଆପତ୍କାଳୀନ ସ୍ଥିତିରେ ସେବା ଯୋଗାଇ ଦେବେ ବୋଲି ସୂଚନା ମିଳିଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନର ସୁପରିଚାଳନା ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଆସନ୍ତା 19 ତାରିଖରେ ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଏହି ବୈଠକ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହୋଇ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। କାତାରର ପୂର୍ବତନ ଅମିର ତଥା ଫାଦର ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବର୍ଷ ବୟସରେ ଗତକାଲି ପରଲୋକ ହୋଇଛି। ତାଙ୍କ ସମ୍ମାନାର୍ଥେ ଆଜି ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଦିନିକିଆ ଶୋକ ଦିବସ ପାଳନ ଅବସରରେ ତ୍ରିରଙ୍ଗାକୁ ଅର୍ଦ୍ଧନମିତ ରଖାଯିବ। ଦେଶବ୍ୟାପୀ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ। ଶେଖ୍ ହମଦ 1995ରେ 2013 ପର୍ଯ୍ୟନ୍ତ ଦୀର୍ଘ 18 ବର୍ଷ ଧରି କାତାରର ଶାସକ ଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା 2026 କାର୍ଯ୍ୟକାରୀ କରାଯାଇଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଦେଇଥିବା ସୂଚନା ଅନୁଯାୟୀ ଆୟକର ଆଇନ 1961

0: ଅଧୀନରେ ମାନ୍ୟତାପ୍ରାପ୍ତ ଭବିଷ୍ୟନିଧି ପାଣ୍ଠି ଚଳାଉଥିବା ପ୍ରତିଷ୍ଠାନଗୁଡ଼ିକୁ ନିଜର ସ୍ଥିତି ନିୟମିତ କରିବା ପାଇଁ ଏହାକୁ ଲାଗୁ କରାଯାଇଛି। ଏଥିପାଇଁ 6 ମାସର ସମୟସୀମା ଧାର୍ଯ୍ୟ ହୋଇଛି। ଗତମାସ 29 ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେବେଠାରୁ 6 ମାସର ସମୟସୀମା ଧାର୍ଯ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଭୁବନେଶ୍ୱରରେ ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଶୁଣାଣିର ପରବର୍ତ୍ତୀ ତାରିଖ ଗଣମାଧ୍ୟମ ଜରିଆରେ ଅବଗତ କରାଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନାଗାଲାଣ୍ଡ ଅଗ୍ନିଶମ ଓ ଜରୁରୀକାଳୀନ ସେବାର 29 ଜଣ କର୍ମଚାରୀ ଓଡ଼ିଶାରେ 9 ମାସିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ପ୍ରତିଷ୍ଠାନ ଓଡ୍ରାଫ୍ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉଦ୍ଯାପନୀ ସମାରୋହରେ ଯୋଗଦେଇ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏପର୍ଯ୍ୟନ୍ତ ସମଗ୍ର ଦେଶରୁ 6,000ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ଓଡ୍ରାଫ୍ ପକ୍ଷରୁ ତାଲିମ ପ୍ରଦାନ କରାଯାଇସାରିଛି। ନବରଙ୍ଗପୁର ଜିଲ୍ଲା ରାଇଘର କଣ୍ଡେଇ ମୁଖ୍ୟ ରାସ୍ତାର ଦେଓଭରାଣ୍ଡି ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ 2 ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି, ଅନ୍ୟ 3 ଜଣ ଆହତ ହୋଇଛନ୍ତି। ଗୋଟିଏ ମୋଟରସାଇକେଲକୁ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ 3 ବର୍ଷ ଓ 5 ବର୍ଷର 2 ନାବାଳକଙ୍କର ମୃତ୍ୟୁ ହୋଇଛି। ଟ୍ରକ୍କୁ ଜବତ କରାଯିବା ସହ ଦୁର୍ଘଟଣାର ତଦନ୍ତ ଜାରି ରହିଛି। ଚୀନ୍ର ଓଡ୍ରୋସ୍ଠାରେ ଅନୁଷ୍ଠିତ 23 ବର୍ଷରୁ କମ୍ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନ୍ସିପ୍ର 4x400 ମିଟର ରିଲେରେ ଭାରତୀୟ ଦଳକୁ ରୌପ୍ୟ ପଦକ ମିଳିଛି। ଭାରତୀୟ ଦଳରେ ଓଡ଼ିଶାର ଆସ୍ତିକ ପ୍ରଧାନ ସାମିଲ ଅଛନ୍ତି। ପୂର୍ବରୁ ଏହି ଭାରତୀୟ ଦଳ 4x400 ମିଟର ମିକ୍ସଡ୍ ରିଲେରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ଆସ୍ତିକଙ୍କର ଏହି ସଫଳତା ପାଇଁ ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ 50,000 ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଇଥିଲେ ସୁଦ୍ଧା ଗରମ ଗୁଳୁଗୁଳି ଜାରି ରହିଛି। ଗତକାଲି ଅନେକ ସ୍ଥାନରେ ଆର୍ଦ୍ରତା ହାର 80 ଉପରେ ରହିଥିଲା। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6 ସୁଦ୍ଧା 610.75 ଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2 ଗେଟ୍ ଦେଇ ଜଳ ନିଷ୍କାସିତ ହୋଇଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 29,038 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 53,109 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା, କହିବେ ଡକ୍ଟର ସ୍ମିତବାଳା ଜେନା।
2: ସାପ କାମୁଡ଼ା ଏକ ଜରୁରୀକାଳୀନ ପରିସ୍ଥିତି ବା ଆପାତକାଳୀନ ସ୍ୱାସ୍ଥ୍ୟ ସେବା ଏହା ପାଇଁ ଦରକାର। ପ୍ରଥମେ ଏଥିରେ ସାଙ୍ଗେ ସାଙ୍ଗେ ସବୁଠାରୁ ଆଗ ଆମେ ସାପ କାମୁଡ଼ା ଜାଗାରୁ, ଯେଉଁ ଜାଗାରେ ସାପ କାମୁଡ଼ିଛି କିମ୍ବା ତାକୁ ସେ ଯେଉଁ ବ୍ୟକ୍ତିଙ୍କୁ ସେ ଜାଗାରୁ ଦୂରେଇ ଆଣିବା। କାହିଁକିନା ଯଦି ଗୋଟେ ଥର ସାପ କାମୁଡ଼ିଛି, ବାରମ୍ବାର ଆଉ ସାପ ଯେମିତିକି ଆଉ ଥରେ ଆଟାକ୍ ନ କରୁ, ସେଥିଲାଗି ଆମେ ସେ ଜାଗାରୁ ତାକୁ ଦୂରେଇ ଆଣିବା। ତାପରେ ଧୈର୍ଯ୍ୟ ଧରିବା ପାଇଁ ସାନ୍ତ୍ୱନା ଦେବା, ଯେମିତିକି ବିଚଳିତ ନ ହେବ। ବିଚଳିତ ହେଲେ ମାନସିକଗତ ଦୁଶ୍ଚିନ୍ତା ହୋଇକରି ହୋଇପାରେ। ଯଦି ବିଷାକ୍ତ ସାପ କାମୁଡ଼ିଥିବ ତାହେଲେ ବିଷ ଶରୀର ସାରା ସଞ୍ଚାର ହୋଇଯାଇପାରେ। ସେଥିଲାଗି ସବୁବେଳେ ପାଇଁ ତାକୁ ଧୈର୍ଯ୍ୟ ଧରିବା ପାଇଁ ଦେବା, ଆମେ ଯେତେ ଶୀଘ୍ର ହୋଇପାରିବ। ଏଇଟା ଯେତେବେଳେ ଜରୁରୀକାଳୀନ ଥିଲାଗି ଆମ୍ବୁଲାନ୍ସ, ଆମ ଯେଉଁଟା ଅଛି 108 ଆମ୍ବୁଲାନ୍ସକୁ ଯେକୌଣସି ପ୍ରକାରରେ, କିମ୍ବା ଯଦି ନିକଟରେ ଆମ୍ବୁଲାନ୍ସ ସେବା ଡେରି ହେଉଛି ତାହେଲେ ନିକଟତମ ଜାଗା ଯେଉଁଠି ବି କିଛି ଗାଡ଼ିର ବ୍ୟବସ୍ଥା ଥିବ ନେବା ପାଇଁ, ତାହେଲେ ନିକଟତମ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବାର ବ୍ୟବସ୍ଥା କରିବା। ସେତେବେଳେ ଯେଉଁ ଜାଗାକୁ ସାପ କାମୁଡ଼ିଛି ସେଟାକୁ ଟିକେ ତଳକୁ ରଖିବ, ଉପରକୁ ରଖିବାନି। ଆମେ ଯଦି ପାଖରେ କିଛି ପଟି କିମ୍ବା ଓଜନିଆ ଜିନିଷ କିଛି ଅଛି, ଯେମିତିକି ହଲି ବନି, ପଟା ଦ୍ୱାରା ପଟି ଦ୍ୱାରା ତଳକୁ ଟାଇଟ୍ କରିକି ଟିକେ ରଖିବା। ଫୁଲା ହେବା ଆଗରୁ ମୁଦି, ଘଣ୍ଟା କିମ୍ବା ଅଲଗା ଯେକୌଣସି ବସ୍ତ୍ର ଟାଇଟ୍ ହେଇକିରି ଶରୀରରେ ଅଛି ସେସବୁକୁ ଆମେ କାଢ଼ିଦେବା। ସଫା ଶୁଖା କପଡ଼ାରେ ସଫା କରିଦେବା ସେ ଜାଗାଟାକୁ, କେତେବେଳେ କାମୁଡ଼ିଲା ତଥା ଫୁଲିବାର ସମୟ ଏଇଟାକୁ ଆମେ ନୋଟ୍ କରିକିରି ରଖିବା, ଯେମିତିକି ଜାଣିଥିଲେ ଆମେ ଯାଇକିରି ଆମେ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ବିଷୟରେ ଆମେ କହିପାରିବା। ଏଥିରେ କେବେ ହେଲେ ମଧ୍ୟ କାମୁଡ଼ା ଜାଗାକୁ ବାନ୍ଧି କାଟିବ ନାହିଁ କିମ୍ବା ଶୋଷୀ ବିଷକୁ ବାହାର କରିବାକୁ ଚେଷ୍ଟା କରିବା ନାହିଁ। ସେଥିରେ ବରଫ ବା ଗରମ ଜିନିଷ ଦେବ ନାହିଁ, ଟାଇଟ୍ କରି ତା ଉପରେ

0: କିଛି ବାନ୍ଧିବା ନାହିଁ, ଆମେ ତାକୁ ଖାଲି ସପୋର୍ଟ ଦେବା କିନ୍ତୁ ବାନ୍ଧିବା ନାହିଁ କିଛି ତା ଉପରେ। ତା ଉପରେ କିଛି କୌଣସି ପ୍ରକାରର ମଲମ କିମ୍ବା କିଛି ଜଡ଼ିବୁଟି ଲଗାଇବା ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେତେ ଶୀଘ୍ର ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମେ ପହଞ୍ଚି ପାରିବା ସେତେ ଶୀଘ୍ର, ଆମେ ତ ଜାଣିନେ ହେଇପାରେ ବିଷଧର ସାପ କିମ୍ବା ବିଷ ନଥିବା ସାପ, ସେଲାଗି ଆମେ ଯେତେ ଜଲ୍ଦି ପହଞ୍ଚିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ସେତେ ଜଲ୍ଦି ଆମେ ତାର ଉପଚାର ପାଇଁ ଚେଷ୍ଟା କରିପାରିବା କିମ୍ବା ଡକ୍ଟରଙ୍କ ପାଖରେ ପହଞ୍ଚିଗଲେ ଆମେ ନିଶ୍ଚିନ୍ତ ହୋଇପାରିବା। ସାପ କାମୁଡ଼ାରେ ସାଧାରଣତଃ ଗୁଣି ଜଡ଼ି ଏସବୁରେ ଆମେ ସମୟ କେବେ ହେଲେ ବି ନଷ୍ଟ କରିବା ନାହିଁ। ସେଥିରେ କିଛି ପ୍ରକାର ରକ୍ତ ପରୀକ୍ଷା କରାଯାଏ, ଯେମିତିକି ଗୋଟେ ପ୍ରକାର କ୍ଲଟ୍ ହେଉଛି ନା ନାହିଁ ରକ୍ତ, ସେଥିରୁ ଜଣାପଡ଼ିଯାଏ ଯେ ବିଷ ଶରୀରରେ ଅଛି କି ନାହିଁ, ଏଇଟା ବିଷକ୍ତ ସାପ କାମୁଡ଼ିଥିଲା କି ନାହିଁ। ସେଇଟା ଲାବୋରେଟୋରୀ ଟେଷ୍ଟ କିଛିଟା କରାଯାଏ, ସେଥିରେ ଭାଇଟାଲ ସାଇନ୍ସ ସବୁ ଦେଖିକିରି ମନିଟର କରାଯାଏ, ଆଉ ବ୍ଲଡ୍କୁ କ୍ଲଟ୍ ହେଉଛି ନା ନାହିଁ ତାକୁ ରଖି ସେଥିରେ 2 ମିନିଟ୍ ଦେଖିଲା ପରେ ଜଣାପଡ଼ିଯାଏ ଯେ ସେଥିରେ ବିଷ ଅଛି କି ନାହିଁ। ତାପରେ ସେଠି ଯଦି ଦରଜ ହେଉଛି ତାହେଲେ ମେଡିକାଲରେ ଦରଜ କମିବା ପାଇଁ ଔଷଧ ଦିଆଯାଏ। ଦରକାର ହେଲେ ଯେତେବେଳେ କି ଆଣ୍ଟିଭେନମ୍, ଯଦି ସେଠି ବିଷାକ୍ତ ସାପର ଲକ୍ଷଣ ଦେଖାଯାଏ, ଯଦି ବ୍ଲଡ୍ କ୍ଲଟ୍ ହେଉନି ତାହେଲେ ସେଠି ASV ବା ଯେଉଁଟାକି ଆଣ୍ଟିଭେନମ୍ ଇଞ୍ଜେକ୍ସନ୍ ଡ୍ରିପ୍ ଦ୍ୱାରା ଦିଆଯାଏ। ଏଥିରେ ଆମର TT ଦିଆଯାଏ ଯେମିତିକି, ତାପରେ ହୋଲ୍ ବ୍ଲଡ୍ ଟେଷ୍ଟ ଯେମିତିକି ବିଭିନ୍ନ ପ୍ରକାରର ବ୍ଲଡ୍ ଟେଷ୍ଟ ସେଠି କରାଯାଏ। ସାଧାରଣତଃ ଏଇ ଯେଉଁ ସାପ ନ କାମୁଡ଼ିବା ପାଇଁ ଆମେ ସବୁବେଳ ପାଇଁ ସଫା ସୁତରା ଜାଗା ରଖିବା, ଅନ୍ଧାର ଜାଗାକୁ ଆମେ ଯିବା ନାହିଁ ଅନ୍ଧାରରେ, କିମ୍ବା ଆମେ ଯେମିତିକି ଆଲୁଅର ସବୁଆଡ଼େ ଆଲୁଅ ରହିବ ସେଥିଲାଗି ଆମେ ଦେଖିବା ଯେ ଆଲୋକମୟ ଜାଗାରେ କରିବା। ଆଉ ସବୁଠାରୁ ଅଧିକା ଏଥିରେ ହେଉଛି ଯେ ଯେତେ ଶୀଘ୍ର ଆମେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପାରିବା। ଆଉ ଯଦି ଆମର ଅର୍ଜେଣ୍ଟ ହେଲା, ଯେମିତିକି ଆମର ଫୁଲା ହଠାତ୍ ଫୁଲା ହେଇଗଲା କିମ୍ବା ଅତ୍ୟଧିକ ମୁଣ୍ଡ ବ୍ୟଥା ହେଉଛି, ରକ୍ତସ୍ରାବ ହେଉଛି, ମୁଣ୍ଡ ବୁଲେଇକିରି 2-2 ଦେଖାଯାଉଛି, ଆଖିପତା ପଡ଼ିଯାଉଛି କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି, କଥା କହିପାରୁନାହାନ୍ତି, ଦୁର୍ବଳ ଲାଗୁଛି, ତାହେଲେ ଆମେ ସାଙ୍ଗେ ସାଙ୍ଗେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯେତେ ଜଲ୍ଦି ପହଞ୍ଚିବା ଆମେ ନିଜକୁ ରକ୍ଷା କରିପାରିବା, ସାପ କାମୁଡ଼ାରୁ ନିଜ ଜୀବନକୁ ବିପଦରୁ ରକ୍ଷା କରିପାରିବା।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନା, ସାପ କାମୁଡ଼ିଲେ କ'ଣ କରିବେ ଏହା ବିଷୟରେ କହିଲେ ଡକ୍ଟର ସ୍ମିତବାଳା ଜେନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଗଗନଯାନ କ୍ରୁ ମଡ୍ୟୁଲର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା, ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ଇରାନ ଉପରେ ପୁଣି ଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ, କତାରର ପୂର୍ବତନ ଅମିର ଶେଖଙ୍କ ପରଲୋକରେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ, ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରିୟୁ ମଡ୍ୟୁଲର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। କ୍ରୁ ମଡ୍ୟୁଲ ସମୁଦ୍ର ମଧ୍ୟରେ ପଡ଼ିବା ପରେ ଯେଭଳି ସିଧା ହୋଇପାରିବ ସେ ନେଇ ପରୀକ୍ଷଣ ସଫଳ ହୋଇଛି। ଏଥିଲାଗି ଇସ୍ରୋ ପକ୍ଷରୁ ଥଣ୍ଡା ଗ୍ୟାସ୍ ଆଧାରିତ ବ୍ୟବସ୍ଥା ବିକଶିତ କରାଯାଇଛି। ଦ୍ୱିତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲର ଉଭୟ ଅଂଶକୁ ନିର୍ଦ୍ଧାରିତ ସମୟରେ ଅଲଗା କରି ଶକ୍ତି ଯୋଗାଣ ସୁନିଶ୍ଚିତ କରିବା, ଏବଂ ତୃତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲର ଅଲଗା ହେବା ସମୟରେ ସଂରଚନା ସମନ୍ୱୟର ସଠିକ୍ ପରିଚାଳନା ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ଆଜିଠାରୁ ଆସନ୍ତା 17 ପର୍ଯ୍ୟନ୍ତ ସ୍ପେନ୍, ବେଲ୍ଜିୟମ୍ ଏବଂ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ସମାବେଶୀ ବିକାଶ ଆଧାରିତ ଭାରତ ୟୁରୋପ ଭାଗିଦାରିତାକୁ ସୁଦୃଢ଼ କରିବା। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଗୋୟଲ ଆଜି ସ୍ପେନ୍ରେ ପହଞ୍ଚିବା ପରେ ସେଠାକାର ଚାମ୍ବର ଅଫ୍ କମର୍ସର ବ୍ୟବସାୟିକ ଗୋଲଟେବୁଲ୍ ବୈଠକରେ ଯୋଗଦେବେ। ବୈଠକରେ ସ୍ପେନ୍ ଏବଂ ଭାରତର ଶିଳ୍ପ ନେତାମାନେ ନବୀକରଣୀୟ ଶକ୍ତି, ରେଳବାଇ, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ସମେତ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଅନୁସନ୍ଧାନ କରିବା ଲାଗି ଭାବ ବିନିମୟ କରିବେ। ଆସନ୍ତା 14-15 ମନ୍ତ୍ରୀ ଶ୍ରୀ ଗୋୟଲ ବେଲ୍ଜିୟମ୍ ଗସ୍ତ କରି ସେଠାକାର ବିଭିନ୍ନ ଶିଳ୍ପ ଓ ବ୍ୟବସାୟିକ ଗୋଷ୍ଠୀ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। 16 ଏବଂ 17 ତାରିଖରେ ଶ୍ରୀ ଗୋଏଲ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଫିନ୍ଲ୍ୟାଣ୍ଡ ବ୍ୟବସାୟିକ ଗୋଲଟେବୁଲ ବୈଠକରେ ସେ ଭାଗ ନେବେ। ଏହି ଗସ୍ତ କାଳରେ ଶ୍ରୀ ଗୋଏଲ ଫିନ୍ଲ୍ୟାଣ୍ଡର କେତେକ କମ୍ପାନୀ ଓ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗୁଜରାଟ ଗାନ୍ଧୀନଗରଠାରେ କୃଷି ଉତ୍ପାଦକ ବଜାର କମିଟିର ଅମୃତ ମହୋତ୍ସବରେ ଯୋଗଦେଇ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆ ପରିବା ମଣ୍ଡି ଉଦ୍ଘାଟନ କରିବେ। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନରେ ଚାରାରୋପଣ କରିବା ସହ ଏକ ସ୍କରଣିକା ଉନ୍ମୋଚନ କରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତାକାଲି ସମଗ୍ର ଦେଶରେ 668 କୋଟି ଟଙ୍କା ମୂଲ୍ୟର 7 କର୍ମଚାରୀ ରାଜ୍ୟ ବୀମା ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ସନତନଗରସ୍ଥିତ ଇଏସ୍ଆଇ ହସ୍କିଟାଲରେ ବହିର୍ବିଭାଗ, ଆସାମର ବେଲତୋଲଠାରେ 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲର ଉନ୍ନତିକରଣ, ତାମିଲନାଡୁର ଶ୍ରୀପେରୁମ୍ବୁଦୁରସ୍ଥିତ 100 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲ ଏବଂ ଆନ୍ଧ୍ରପ୍ରଦେଶର ରାଜା ମହେନ୍ଦ୍ରଭରମ, ଗୁଜରାଟ, ରାଜସ୍ଥାନର କୋଟା ଏବଂ ଭବାନୀମଣ୍ଡିରେ ଇଏସ୍ଆଇ ଡାକ୍ତରଖାନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଦ୍ୱାରା ଦେଶର ପ୍ରାୟ 53 ଲକ୍ଷ ହିତାଧିକାରୀ ଚିକିତ୍ସା ସେବା ପାଇପାରିବେ। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଚିକିତ୍ସା ସେବା ପ୍ରକଳ୍ପରେ ନିୟୋଜିତ ଥିବା ନିର୍ମାଣକାରୀ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ସେ ମଧ୍ୟ ଇଏସ୍ଆଇ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କ ମତାମତ ଦେଇପାରିବେ। ଏହାବ୍ୟତୀତ ସେମାନେ 1800117800 ନମ୍ଘର ଡାଏଲ କରି ସେମାନଙ୍କ ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ପଠାଇପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ପୁଣି ଇରାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହରମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନର ଆକ୍ରମଣର ଜବାବରେ ଆମେରିକା ଆକ୍ରମଣ କରୁଥିବା ସେଠାକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ପରିବେଶ ଅଶାନ୍ତ ହୋଇଛି। ଇରାନର ପ୍ରେସ୍ ଟିଭି ଅନୁଯାୟୀ ସେଠାକାର ଜାସ୍କ, ବନ୍ଦର ଆବାସ ଏବଂ ସିରିକ୍ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ହରମୁଜ ପ୍ରଣାଳୀ ବାଣିଜ୍ୟିକ ଜାହାଜଗୁଡ଼ିକ ପାଇଁ ଖୋଲା ରହିଛି। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନର ସାମରିକ ବାହିନୀ ପକ୍ଷରୁ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ ଫଳରେ ଉଭୟ ଦେଶ ମଧ୍ୟରେ ହୋଇଥିବା କୂଟନୈତିକ ବୁଝାମଣା ସମ୍ପୂର୍ଣ୍ଣ ଭାବେ ମୂଲ୍ୟହୀନ ହୋଇପଡ଼ିଛି। ତେବେ ଇରାନର ଏଭଳି ପଦକ୍ଷେପର ଆମେରିକା ସେନା ଦୃଢ଼ ଭାବେ ଜବାବ ଦେଉଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଇରାନ ଓ ଆମେରିକା ମଧ୍ୟରେ ପୁଣି ଦେଖାଦେଇଥିବା ଯୁଦ୍ଧଭଳି ପରିସ୍ଥିତି ନେଇ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏଭଳି ଆକ୍ରମଣ ଜାରି ରହିଲେ ଆଞ୍ଚଳିକ ତଥା ବିଶ୍ୱସ୍ତରରେ ବହୁ ଅସୁବିଧା ଦେଖାଦେବ। ଉଭୟ ଦେଶକୁ ସଂଯମତା ରକ୍ଷା କରି କୂଟନୈତିକ ଜରିଆରେ ସମାଧାନର ସୂତ୍ର ବାହାର କରିବାକୁ ଶ୍ରୀ ଗୁଟେରସ୍ ଆହ୍ୱାନ ଦେଇଛନ୍ତି। କତାରର ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଆଜି ଭାରତ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଛି। ଗତକାଲି ଅଲ୍ ଥାନିଙ୍କ ପରଲୋକ ହୋଇଥିଲା। ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆଜି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଅଲ୍ ଥାନି ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ ଯିଏ କତାରର ବିକାଶ ଓ ସମୃଦ୍ଧିକୁ ନୂତନ ଶିଖରରେ ପହଞ୍ଚାଇ ପାରିଥିଲେ। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ନେଇ କତାର ଗସ୍ତ କରିବେ। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍ର ଏକ ବାର୍ରେ ଅଗ୍ନିକାଣ୍ଡ ଘଟି 27 ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 18 ଜଣ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ 60ରୁ ଅଧିକ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ମଧ୍ୟରାତ୍ରିରେ ଘଟିଥିବା ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ଅଧୀନରେ ଦେଶବ୍ୟାପୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଦେଶବ୍ୟାପୀ 3 ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ପ୍ରତିଯୋଗିତା ଜିଲ୍ଲାସ୍ତରରୁ ରାଜ୍ୟସ୍ତର ଓ ଜାତୀୟ ସ୍ତର ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ 24ରୁ 27 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ପାଇଁ ଆଜିଠାରୁ ମାଇ ଭାରତ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହେବ। ଏହି ପ୍ରତିଯୋଗିତାଗୁଡ଼ିକର ଫାଇନାଲ୍ ଆସନ୍ତା ମାସ 12 ତାରିଖରେ ନୂଆଦିଲ୍ଲୀରେ ହେବ। ନୃତ୍ୟ, ସଙ୍ଗୀତ, ରିଲ୍ସ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର, ନୁକ୍କଡ଼ ନାଟକ ଓ କବିତା ଆଦି ପର୍ଯ୍ୟାୟରେ 15-29 ବର୍ଷ ବୟସର ଛାତ୍ରଛାତ୍ରୀ

0: ମାନେ ଏଥିରେ ଅଂଶଗ୍ରହଣ କରିପାରିବେ। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4-12 ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲିମ୍ପିଆଡ୍ରେ ଭାରତର 5 ଜଣ ଛାତ୍ରଛାତ୍ରୀ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ଯୁବ ପଦାର୍ଥ ବିଜ୍ଞାନୀମାନେ ଅଲିମ୍ପିଆଡ୍ରେ ଉନ୍ନତ ପ୍ରଦର୍ଶନ କରିଥିଲେ। ଏହି ଅଲିମ୍ପିଆଡ୍ରେ 87 ଦେଶରୁ 381 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଭାରତ ମିଳିତ ଭାବେ ରୁଷ, ଚୀନ, କାଜାଖସ୍ତାନ, ଦକ୍ଷିଣ କୋରିଆ ଓ ତାଇୱାନ ସହ ପ୍ରଥମ ସ୍ଥାନ ଅଧିକାର କରିଛି। ମଧ୍ୟପ୍ରଦେଶର ଭୋପାଳରେ ଆଜିଠାରୁ ଏମ୍ପି ଟେକ୍ ଗ୍ରୋଥ୍ ସମ୍ମିଳନୀର ତୃତୀୟ ସଂସ୍କରଣ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ। ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଶ୍ୱ ସାମର୍ଥ୍ୟ କେନ୍ଦ୍ର, ଡାଟା କେନ୍ଦ୍ର ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା। ସମ୍ମିଳନୀରେ ପ୍ରମୁଖ ପ୍ରଯୁକ୍ତି ବିଦ୍ୟା କମ୍ପାନୀ, ନିବେଶକ, ଷ୍ଟାର୍ଟଅପ୍, ଭାରତ ମଧ୍ୟରୁ ଓ ବିଦେଶରୁ ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଭାରତୀୟ ସମୟ 12:30 ପ୍ରଥମ ସେମିଫାଇନାଲ୍ ଅନୁଷ୍ଠିତ ହେବ। ଏଥିରେ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୋରକୋକୁ କ୍ୱାର୍ଟର ଫାଇନାଲ୍ରେ 2-0 ପରାସ୍ତ କରି ଫ୍ରାନ୍ସ ଏବଂ ବେଲ୍ଜିୟମ୍କୁ 2-1 ପରାସ୍ତ କରି ସ୍ପେନ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ସେହିଭଳି ଦ୍ୱିତୀୟ ସେମିଫାଇନାଲ୍ ଆସନ୍ତା ଗୁରୁବାର ଦିନ ଖେଳାଯିବ। ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇଂଲଣ୍ଡ 2-1 ନରୱେକୁ ଏବଂ ଆର୍ଜେଣ୍ଟିନା 3-1 ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଆସନ୍ତା 20 ନ୍ୟୁଜର୍ସି ଷ୍ଟାଡିୟମ୍ରେ 2 ସେମିଫାଇନାଲ୍ ଫାଇନାଲ୍ ବିଜେତାଙ୍କ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। 19 ମିଆମିଠାରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଅନୁଷ୍ଠିତ ହେବ। ଇଟାଲୀର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ଜାନିକ୍ ସିନର ପୁରୁଷ ଏକକ ପ୍ରତିଯୋଗିତାରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭରମ୍ଙ୍କୁ 6-7, 7-6, 6-3 ଓ 6-4 ସେଟ୍ରେ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି। ଏଥିସହିତ ସିନର କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ୱିମ୍ବିଲଡନ୍ ପୁରୁଷ ଏକକ ଟାଇଟଲ୍ ହାସଲ କରିଛନ୍ତି। ଆସନ୍ତା 2-3 ପର୍ଯ୍ୟନ୍ତ ଉତ୍ତର ପୂର୍ବ ଭାରତ ସମେତ ପଶ୍ଚିମବଙ୍ଗ, ବିହାରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବିଭାଗୀୟ ସୂଚନା ଅନୁଯାୟୀ ଆସନ୍ତା 4-5 ପର୍ଯ୍ୟନ୍ତ ପୂର୍ବ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଗଗନଯାନ କ୍ରୁ ମଡ୍ୟୁଲ୍ର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା। ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ। ଇରାନ ଉପରେ ପୁଣିଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ। କତାରର ପୂର୍ବତନ ଅମିର ଶେଖ ପରଲୋକରେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଶୁଣିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ। ଏଥିରେ ଶୁଣନ୍ତୁ ଧନିଆ ଚାଷ ବିଷୟରେ।
2: ଧନିଆ ଚାଷ ଗୋଟେ ଗ୍ରୀଷ୍ମ ମଣ୍ଡଳୀୟ ଫସଲ ଏ ଆର୍ ଆମର ରାଜ୍ୟ ଜହକିରି ଇଟାକେ ଶୀତ ଦିନେ ଚାଷ କରାଯାଏସି। ମଞ୍ଜି ବନବାର ସମୟଥି ସୁଖା ଆର୍ ଥଣ୍ଡା ପାଗ ଦରକାର ହେସି। ପତର ଲାଗି ଇତାକେ ବର୍ଷା ଆର୍ ଖରାଦିନେ ଗଲେ ଚାଷ କରାଯାଇପାରସି ଆର୍ ଦୋର୍ଷା ଆର୍ ମଟାଲ ମାଇଟ୍ଥି ଇ ଚାଷ୍ଟା ଭଲ୍ ହେସି। କିସମ ଧନିଆର ବୁଟା କିସମ ମାନେ ହେଉଛେ RCR 20, 435, 436, ସିନ୍ଧୁ CO1, CO3, ସେନ୍ତା ମଧ୍ୟମ କିସମ ଥି ସ୍ୱାତି ସାଧନା। ସିଧା ଯେନ୍ଟାକି ଡେଙ୍ଗା କିସମ ମାନେ ସେଟା ହେଉଛେ RCR 41, CO2। ଯେନ୍ ଜମିଥି ପାନ୍ ମଡ଼ାବାର ସୁବିଧା ଅଛି ସେ ଜମିଥି ଫି ଏକରକେ 5-6 ଆର୍ ପାନ୍ ମଡ଼ାବାର ଯେନ୍ ସୁବିଧା ନାଇଁନ ସେ ଜମିଥି 10-12 ମଞ୍ଜି ଦରକାର ହେସି। ଆର୍ ବୁଣବାର ଆଗରୁ ଫି କେଜି ମଞ୍ଜିକେ 2 ଥିରାମ ଆର୍ 1 କାର୍ବନଡାଇଜିମ୍କେ ଗୋଟେ ଲିଟର ପାନ୍ଥି ମିଶେଇକିରି ସେ ପାନ୍ଥି 10-12 ଭିଜେଇକିରି ତାହିଁରୁ ବୁଣିଲେ ଫିମ୍ପି ଜାତୀୟ ରୋଗମାନେ କମ୍ ହେସି। ଲଗାବାରଟା ମାଇଟ୍କେ ପହଲା 4-5 ଗୁଣ କରିକିରି ଭଲକିରି ଚାଷ କରିକିରି ପଟାଲି ତିଆରି କରାଯାଏସି ଆର୍ ଫି ଏକରକେ 6-8 ସଢ଼ା କମ୍ପୋଷ୍ଟ ଆର୍ ମୂଲ ସାର ମାଇଟ୍ଥି ମିଶେଇକିରି ବୁତରାଲା ସେ ମଞ୍ଜିକେ ଧାଡ଼ିକେ ଧାଡ଼ି 30-40 ଦୂରିଆଥି 1-2 ଗହିରଥି ବୁନାଯାଏସି। ଛୋଟ ଜାଗାଥି ଯଦି କରୁଛନ୍ ବଏଲେ ପତର ବାଟିଆ ସେଟାକେ ଢାପି ଦେଲେ ଜଲ୍ଦି ଗଜା ଆଙ୍କରିସି ଆର୍ ପତର ଆକାରଥି ବିକବାର ଲାଗି 10-12 ଅନ୍ତରଥି ଖେପ ଖେପ କରି ମଞ୍ଜି ବୁନବାର କଥା। ଯାହାକିରି ଅକ୍ଟୋବର ଆର୍ ନଭେମ୍ବର ମାସେ ଧନିଆ ଚାଷଟା କରାଯାଏସି। ମଞ୍ଜି ବୁନବାର ସମୟଥି ମାଟିଥି ବତର ଥିବାର ଦରକାର ହେସି। ତେହେରୁ ତାର ପରର ଯତ୍ନ ଏ ଧନିଆଟା

0: ବୁନ୍ବାର 30 ଦିନ ଥି କୁଡ଼ା ଖୁସା କରିକିରି ଅନାବନା ଘାସ ମାନେ ନଷ୍ଟ କରି ଦିଆଯାଏସି ଆର୍ ଗଛ ଗଛକେ 10 ସେଣ୍ଟିମିଟର ଦୂରିଆ ରଖିକିରି ଅଲଗା ଗଛମାନଙ୍କୁ ଘିଚି କିରି ତାହାରୁ ବିକି ଦିଆଯାଏସି। ପାଏନ୍ ମଡ଼ାବାର ସୁବିଧା ଥିବାର ଫସଲ ଥି 30 ଆର୍ 60 ଦିନ ଥି ସାର ଦେଇକିରି ଆର୍ ଟେକେଇ ଦିଆଯାଏସି। ବତର ଆର୍ ପାଗ ଦେଖିକିରି 15 ନୁ 20 ଦିନ ଅନ୍ତର ଥି ସେଥି ପାଏନ୍ ମଡ଼ା ଯାଏସି। ସାର୍ ଧନିଆ ଲଗାବାର ସମୟଥି ଯବକ୍ଷାର ଯାନ 8 କେଜି ଫି ଏକର କେ ଫସ୍ଫରସ 12 କେଜି ଆର୍ ପଟାସିୟମ 8 କେଜି ଦରକାର ହେସି। ଆର୍ 30 ଦିନ ଥି ଫିର୍ ଘାଏ 8 କେଜି ଯବକ୍ଷାର ଯାନ ଆର୍ 60 ଦିନ ଥି ଫିର୍ ଆର୍ ଘାଏ ଯବକ୍ଷାର ଯାନ ସାର୍ ଦରକାର ହେସି। ଇଟା ଯେନ୍ ମାଏଟ୍ ଥି ଯେନ୍ ଜମି ଥି ପାଏନ୍ ମଡ଼ାବାର ସୁବିଧା ଥିସି। ଆର୍ ଯେନୁ ପାଏନ୍ ମଡ଼ାବାର ସୁବିଧା ନାଇଁ ଥାଏ ସେନୁ ଯବକ୍ଷାର ଯାନ ଲଗାବାର ସମୟ ଥି 8 କେଜି ଫସ୍ଫରସ 12 କେଜି ଆର୍ ପଟାସିୟମ 8 କେଜି ଦରକାର ହେସି। ତାହେରୁ ରୋଗର ପରିଚାଳନା ଧନିଆଥି ଯଦି ପାଁସିଆ ରୋଗ ଦେଖୁଛନ୍ ବେଲେ ପତର ଆର୍ କାଣ୍ଡ ଥି ଧଳା ରଙ୍ଗର ଫିମ୍ପି ମାଡ଼ି ଯାଇକିରି ଗଛ୍କେ ଇଟା ଦୁର୍ବଳ କରିନେସି ଆର୍ ଅମଲ କମିଯାଏସି। ଇତାର ନିୟନ୍ତ୍ରଣ କରବାର୍ ଲାଗି ସହନଶୀଲ କିସମ ଯେନ୍ତାକି ସ୍ୱାତି ସିନ୍ଧୁ CO3 ଇଟା ମାନେ ଚାଷ କରିକିରି 15 ଦିନ ଅନ୍ତର ଥି 2 ଥର ସଲଫର ସେଚିତ ଗୁଣ ସଲଫେକ୍ସ 5 ଗ୍ରାମ ଫି ଲିଟର ପାଣିରେ ମିଶାଇକିରି ଦିଆଯିବା। ନହେଲେ କାର୍ବେଣ୍ଡାଇଜିନ୍ 22 1.5 ଗ୍ରାମ ଫି ଲିଟର ପାଣିରେ ମିଶାଇକିରି ଝିଟାଯାଇ ପାର୍ବା। ଆର୍ ଯଦି ଝାଲା ରୋଗ ଦେଖୁଛନ୍ ବେଲେ ଇଟା ମୂଲ ସଢ଼ି ଯାଇକିରି ପତର ହଲଦିଆ ହେଇଯାଏସି ଆର୍ ଗଛ୍ ଝାଲି ପଡ଼୍ସି। ଇତାର ନିୟନ୍ତ୍ରଣ କରବାର୍ ଲାଗି ଜମିକି ଖରାଟିଆ ଗହିର ଚାଷ କରବାର କଥା। ଗୋଟେ ଜମିଥି ବାର ବାର ଧନିଆ ଫସଲ ନାଇଁ କରୁନ୍। ସହନଶୀଲ କିସମ ଯେନ୍ତାକି CO3 ସିନ୍ଧୁ ଗୁଜୁରାଟ ଧନିଆ 1 ଆର୍ ଗୁଜୁରାଟ ଧନିଆ 2 ଚାଷ କରାଯାଇ ପାର୍ବା। ଫସଲ ପର୍ଯ୍ୟାୟ ବାଟିଆ କରଲେ ଆର୍ ବିହନ ବିଶୋଧନ କଲେ ଏଇ ରୋଗ ନାଇଁ ହୁଏ। ଫସଲ ଥି କାର୍ବେଣ୍ଡାଇଜିନ୍ 22 1.5 ଗ୍ରାମ ଫି ଲିଟର ପାଣିଥି ମିଶାଇକିରି ଗୋଟେ ମାସ ଅନ୍ତର ଥି 2 ଥର ଝିଟା ଯାଏସି। ତାହେରୁ ଅମଲ ଧନିଆ ବୁନ୍ବାର 15 ନୁ 45 ଦିନ ଭିତରେ ଗଛ୍କେ ଘିଚିକିରି ବିକ୍ରି କରାଯାଏସି ଆର୍ 75 ଦିନ ବେଲ୍କେ ଅଧା ପତର ଗଲେ ତୁଲିକିରି ବିକ୍ରି କରାଯାଇ ପାର୍ସି। ଆର୍ କିସମ ଅନୁଯାୟୀ ଧନିଆ 100 ନୁ 140 ଦିନ ଥି ଅମଲ ହେସି। ଗଛେ ଫଲର ଅଧା ହଲଦିଆ ପଡ଼ି ଆସିଲେ ଗଛ୍କେ କାଟିକିରି କି ନାହେଲେ ଘିଚିକିରି ବାଡ଼ି ବାନ୍ଧିକିରି ଚେରିକେ ଉପରକେ କରିକିରି ଛାଇଥି ଶୁଖାଲେ ଭଲ ରଙ୍ଗ ହେସି ଆର୍ ଫି ଏକରକେ 4 ନୁ 8 କ୍ୱିଣ୍ଟାଲ ଧନିଆ ଅମଲ ହେସି।
1: ଶୁଣୁଥିଲେ ଚାଷର ହାଲ, ଏଥିରେ ଶୁଣିଲେ ଧନିଆ ଚାଷ ବିଷୟରେ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ପରିବେଶ ସୂଚନା। ଏଥିରେ ଶୁଣିବେ ପରିସଂସ୍ଥା ପୁନରୁଦ୍ଧାର ଓ ଜଙ୍ଗଲ ସଂରକ୍ଷଣ ବିଷୟରେ, କହିବେ ଡକ୍ଟର ସମାପିକା ଦାସ।
2: ଏ କିଛିଦିନ ଆଗରୁ କେରଳର ୱେନାଡ଼ଠାରେ ହୋଇଥିବା ଭୂସ୍ଖଳନ ସାରା ବିଶ୍ୱ ପାଇଁ ଏକ ସତର୍କ ସୂଚନା ଦେଇଛି। ଅବିଚାରିତ ଜଙ୍ଗଲ ଅପସାରଣ, ବୃକ୍ଷଛେଦନ, ସହରୀକରଣ, ବେପରୁଆ କୋଠାବାଡ଼ି ନିର୍ମାଣ, ଅନିୟନ୍ତ୍ରିତ ପର୍ଯ୍ୟଟନର ବିକାଶ, ଭୂମିକମ୍ପ, ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଭଳି ଅନେକ ମାନବଜନିତ ସମସ୍ୟା ଯୋଗୁଁ ଏଭଳି ବିପର୍ଯ୍ୟୟ ବାରମ୍ବାର ଘଟୁଥିବା କୁହାଯାଇଛି। ୱେନାଡ଼ ହେଉଛି ପଶ୍ଚିମ ଘାଟର ଏକ ଉଚ୍ଚ ମାଳଭୂମି ଅଞ୍ଚଳ। ବୃକ୍ଷଲତା ଭରା ଜଙ୍ଗଲର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି। ଜୈବ ବିବିଧତା ଭରା ଏହି ପାର୍ବତ୍ୟ ଅଞ୍ଚଳରେ 13 ଜାତୀୟ ଉଦ୍ୟାନ ସମେତ ଅନେକ ଅଭୟାରଣ୍ୟ ରହିଛି। ଅନେକ ବିରଳ ପ୍ରାଣୀ ତଥା ଉଦ୍ଭିଦ ଏଠାରେ ଦେଖାଯାଆନ୍ତି। ୟୁନେସ୍କୋ ଦ୍ୱାରା ବିଶ୍ୱରେ ସ୍ୱୀକୃତିପ୍ରାପ୍ତ 8 ଜୈବ ବିବିଧତା କେନ୍ଦ୍ରୀଭୂତ ଅଞ୍ଚଳ ମଧ୍ୟରେ ପଶ୍ଚିମଘାଟ ପର୍ବତମାଳା ସ୍ଥାନ ପାଇଛି। ମାତ୍ର ଯେଉଁ ପରିମାଣରେ ମାନବୀୟ କାର୍ଯ୍ୟକଳାପ ଚାଲିଛି ଏବଂ ଫଳସ୍ୱରୂପ ପ୍ରାକୃତିକ ପରିସଂସ୍ଥା ନଷ୍ଟ ହୋଇଚାଲିଛି, ଏହାର ପୁନରୁଦ୍ଧାର ଆବଶ୍ୟକ। ଏହା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ନିକଟରେ ଦିଲ୍ଲୀ ଆରାବଳି ପାର୍ବତ୍ୟାଞ୍ଚଳ ରିଡଜ୍ ସେକ୍ଟରରେ ରାସ୍ତା ନିର୍ମାଣ ପାଇଁ ଅନେକ ବୃକ୍ଷଛେଦନ କରାଗଲା। ଏହି ଅଞ୍ଚଳରେ ଜଙ୍ଗଲ ଭରପୁର ଥିଲା ଏବଂ ଅତି ପ୍ରଦୂଷିତ ଦିଲ୍ଲୀ ନଗରବାସୀଙ୍କର ଏହା ଫୁସ୍ଫୁସ୍ ଭାବେ ବିବେଚିତ ହୁଏ। ଏହା ଏକ ବନ୍ୟଜୀବମାନଙ୍କର କରିଡର ଭାବେ ପରିଚିତ। ରାଜସ୍ଥାନର ସରିସ୍କାଠାରେ ବ୍ୟାଘ୍ର ପ୍ରକଳ୍ପ ଚତୁଃପାର୍ଶ୍ୱରେ ମାର୍ବଲ ପଥର ଡୋଲୋମାଇଟ୍ ଚୂନପଥରର ଖନନ ଯୋଗୁଁ ବ୍ୟାଘ୍ର ତଥା ଅନ୍ୟ ବନ୍ୟପ୍ରାଣୀଙ୍କ ବାସସ୍ଥାନ ପ୍ରତି ବିପଦ ସୃଷ୍ଟି ହେଉଛି। ଯେକୌଣସି ବିକାଶମୂଳକ ପ୍ରକଳ୍ପ ପାଇଁ ବୃକ୍ଷ ଛେଦନ ଏକ ସାଧାରଣ ଘଟଣା ହୋଇଗଲାଣି। ଏଥିପାଇଁ କ୍ଷତିପୂରଣ କରିବାକୁ ହେଲେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ହେବ। 1000 କାଟିବା ବଦଳରେ 10000 ଗଛ ଲଗାଯିବ। ଆମେ ଯେତେବେଳେ ଗଛ କାଟୁ ତା ସହିତ ରହିଥିବା ଆଉ ଛୋଟ ବଡ଼ ଗଛ ସବୁ ନଷ୍ଟ ହୋଇଯାଇଥାଏ, କିନ୍ତୁ ଆମେ କ୍ଷତିପୂରଣ ପାଇଁ ବୃକ୍ଷରୋପଣ କଲାବେଳେ ବଛା ବଛା କିଛି ହାତଗଣତି ଗଛ ହିଁ ଲଗାଯାଇଥାଏ। ତେଣୁ ପରିସଂସ୍ଥାର ସନ୍ତୁଳନରେ ବାଧା ଦେଖାଯାଏ। ପ୍ରାକୃତିକ ପରିସଂସ୍ଥା ଜଳଚକ୍ର ନିୟନ୍ତ୍ରଣ, ଉତ୍ତାପ ନିୟନ୍ତ୍ରଣ, ବୃଷ୍ଟିପାତ, ଅଙ୍ଗାରକାମ୍ଳ ଅବଶୋଷଣ, ଅମ୍ଳଜାନ ସୃଷ୍ଟି, ମୃତ୍ତିକା ସଂରକ୍ଷଣ, କୀଟପତଙ୍ଗ, ଉଦ୍ଭିଦଙ୍କୁ ଆଶ୍ରୟ ପ୍ରଦାନ, ପରିସଂସ୍ଥା ସନ୍ତୁଳନ ପରି ଅନେକ ଭୂମିକା ନିଭାଇଥାଏ। ଗ୍ଲୋବାଲ୍ ଫରେଷ୍ଟ ୱାଚ୍ ରିପୋର୍ଟ 2024ରୁ ଜଣାଯାଇଛି ଯେ ଭାରତବର୍ଷରେ 2000 2024 ପର୍ଯ୍ୟନ୍ତ ବିଭିନ୍ନ କାରଣରୁ 233 ଲକ୍ଷ ହେକ୍ଟର ଜଙ୍ଗଲ କାଟି ଦିଆଯାଇଛି। ଜାତୀୟ ସବୁଜ ଟ୍ରିବ୍ୟୁନାଲ ଏବଂ ସର୍ଭେ ଅଫ୍ ଇଣ୍ଡିଆ ତତ୍ତ୍ୱାବଧାନରେ ଅନୁଧ୍ୟାନ କରାଯାଇଛି ଯେ ଗତ 2 ଦଶନ୍ଧି ମଧ୍ୟରେ କେତେ ପରିମାଣର ଜଙ୍ଗଲ ଅପସାରଣ କରାଯାଇଛି ସେ ଉପରେ ଧ୍ୟାନ ଦେବା ପାଇଁ। ମାନବୀୟ କାର୍ଯ୍ୟକଳାପ ଯେମିତିକି ଜଙ୍ଗଲ ସଫା, ଅପରିକଳ୍ପିତ ନିର୍ମାଣ କାର୍ଯ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ବହୁତ ଗୁଣରେ ବଢ଼ାଇଥାଏ। ବର୍ଷ ବର୍ଷ ଧରି ବୃକ୍ଷଛେଦନ ଏବଂ ଜଙ୍ଗଲ କଟା ଅହରହ ଚାଲିଛି। 2021ରୁ 2030 ଯାଏଁ 10 ବର୍ଷ ପାଇଁ ମିଳିତ ଜାତିସଂଘ ଏକ ପରିସଂସ୍ଥା ପୁନରୁଦ୍ଧାର ଦଶନ୍ଧି କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ଏହାର ଆଭିମୁଖ୍ୟ ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ପରିସଂସ୍ଥା ପୁନରୁଦ୍ଧାର କାର୍ଯ୍ୟକ୍ରମ ଅପରିହାର୍ଯ୍ୟ।
1: ଶୁଣୁଥିଲେ ପରିବେଶ ସୂଚନା, ପରିସଂସ୍ଥା ପୁନରୁଦ୍ଧାର ଓ ଜଙ୍ଗଲ ସଂରକ୍ଷଣ ବିଷୟରେ କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ବାଳକୃଷ୍ଣ ଦାସଙ୍କ କଣ୍ଠରୁ ଏକ ଭକ୍ତି ଗୀତ। ଗୀତ ରଚନା ପରଶୁରାମ ପଟ୍ଟନାୟକ।

ଆକାଶବାଣୀ ସମ୍ବଲପୁର ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ଶ୍ୟାମମଣି ଦେବୀଙ୍କ କଣ୍ଠରେ ଏଇ ଭକ୍ତି ଗୀତଟି।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଜୀବର ହୃଦୟତନ୍ତ୍ରୀରେ ବିରାଜିତ। ତାଙ୍କର ଅସଂଖ୍ୟ ସୃଷ୍ଟିମାନଙ୍କ ମଧ୍ୟରେ ସେ ଅଭିବ୍ୟକ୍ତ। ସେ ହିଁ ମୁକ୍ତ ମାନବ ଆତ୍ମାକୁ ଭଗବତ କର୍ମ ନିମିତ୍ତ ଆଦେଶ ଦିଅନ୍ତି। ସେ ଏକ ପରମ ନିଗୁଢ଼ ସର୍ବ, ସଂସାରରେ ଥିବା ସମଗ୍ର ବସ୍ତୁର ଏକ ପରମ ଧ୍ରୁବ, କ୍ଷର ମଧ୍ୟରେ ସେ ପ୍ରଭୁ। କେବଳ ସେଇଥିରେ ହିଁ ଯେ ସେ ପୁରୁଷୋତ୍ତମ ତାହା ନୁହେଁ, ପ୍ରତ୍ୟେକ ଜୀବର ହୃଦୟ ମଧ୍ୟରେ ସେ ହିଁ ପରମ ଈଶ୍ୱର। ତେଣୁ ଯୁଗ ଯୁଗ ଧରି ବହୁ ସାଧୁ ସନ୍ଥ ସନ୍ନ୍ୟାସୀ ତଥା ମହାତ୍ମାଗଣ ଶ୍ରୀଜଗନ୍ନାଥଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି।

0: ସେଇ ପୁରୁଷୋତ୍ତମ ପତିତ ପାବନ ଠାକୁରଙ୍କ ଅନେକ ଲୀଳା ମଧ୍ୟରୁ ରଥାରୂଢ଼ ହୋଇ ଭକ୍ତଜନଙ୍କ ସହିତ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ହେଉଛି ଏକ ବିଶେଷ ଲୀଳା। ତେବେ ଏହି ରଥଯାତ୍ରା ମହୋତ୍ସବ ସହିତ ଯେତେଗୁଡ଼ିଏ ରୀତି ନୀତି ଓ ସେବାର ପରମ୍ପରା ପ୍ରଚଳିତ, ସେଥିମଧ୍ୟରେ ରଥ ଉପରେ ଠାକୁରମାନେ ବିଜେ ହେଲା ପରେ ଗଜପତି ମହାରାଜାଙ୍କ ଛେରାପହଁରା ସେବା ଅନ୍ୟତମ ସର୍ବଶ୍ରେଷ୍ଠ ଆଉ ସ୍ୱତନ୍ତ୍ର ସେବା। ଏହା ରଥଯାତ୍ରାର ଏକ ବିଶେଷ ପରମ୍ପରା। ଘୋଷଯାତ୍ରାରେ ତିନି ରଥ ଉପରେ ଗଜପତିଙ୍କ ଛେରାପହଁରା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଉପସ୍ଥିତ ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ପରମ ପବିତ୍ର ଶ୍ରୀକ୍ଷେତ୍ରରେ ଅତ୍ୟନ୍ତ ପ୍ରାଚୀନ କାଳରୁ ପାଳିତ ହୋଇ ଆସୁଥିବା ଦ୍ୱାଦଶ ଯାତ୍ରା ଓ ଅନେକ ଉପଯାତ୍ରା ମଧ୍ୟରେ ରଥଯାତ୍ରା ସର୍ବଶ୍ରେଷ୍ଠ। ଏହି ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜଙ୍କ ତିନି ରଥ ଉପରେ ଛେରା ପହଁରା ସେବା। ଛେରା ପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କର ସମାଗମ ହୋଇଥାଏ। ଛେରା ଓ ପହଁରା ଦୁଇଟି ଶବ୍ଦ ସମିଶ୍ରଣରେ ଛେରା ପହଁରା ଶବ୍ଦର ସୃଷ୍ଟି। ଛେରା ଶବ୍ଦର ଅର୍ଥ ତରଳତା, ଯାହାକି ବହଳିଆ ଘୋରା ଚନ୍ଦନକୁ ବୁଝାଏ। ପହଁରା ଶବ୍ଦର ଅର୍ଥ ଓଳାଇବା। ଗବେଷକମାନଙ୍କର ମତାନୁଯାୟୀ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ସେହିପରି ଗଜପତି ପୁରୁଷୋତ୍ତମ ଦେବ ନିୟମିତ ଭାବେ ରଥଯାତ୍ରା ସମୟରେ ଛେରା ପହଁରା ସେବା କରିଆସୁଥିଲେ। ଆଜିକି ପ୍ରାୟ 500 ବର୍ଷ ପୂର୍ବେ ଗଜପତି ମହାରାଜା ପ୍ରତାପ ରୁଦ୍ରଦେବଙ୍କ ରାଜତ୍ୱ କାଳରେ ପୁରୀ ଗଣାମଲ ସାହି ନିବାସୀ ତତ୍କାଳୀନ ଦେଉଳକରଣ ସେବକ ଗୋବିନ୍ଦ ପଟ୍ଟନାୟକ କୁଞ୍ଜମଠରେ ଦୀକ୍ଷା ଗ୍ରହଣ କରି ଗୋବିନ୍ଦ ଦାସ ବାବାଜୀ ନାମରେ ପରିଚିତ ହେବା ସଙ୍ଗେ ସଙ୍ଗେ 1456 ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ଚକଡ଼ା ପୋଥି ରଚନା ଶେଷ କରି ତାହା ପ୍ରତାପ ରୁଦ୍ରଦେବଙ୍କୁ ଅର୍ପଣ କରିଥିଲେ। ସେଥିରେ ରଥଯାତ୍ରା ସମୟରେ ଛେରାପହଁରା ନୀତି ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଅଛି, ଯାହାକି ଚୈତନ୍ୟ ଚକଡ଼ାରେ ବର୍ଣ୍ଣନା କରାଯାଇଛି ଯେ ପ୍ରତାପ ରୁଦ୍ର ନୃମଣି ମାର୍ଜନୀ ଧରିଣ ଛତା ତଳୁ ପହଁରିଲେ ପଥ ନୃପ ନାଣ ତାର ଭାବ ଦେଖି ଗୋରା ବୋଲେ ଆଣ୍ଟ କରି ଜେନ ହେ ରାଜନ କୃଷ୍ଣ ପାର୍ଶ୍ୱଦ କିଶୋରୀ ଧନ୍ୟ ରାଜା ମାର୍ଜନୀର କରେ ସେବା କରେ ଯେ ଜଗତେ ନାହିଁ କାହିଁ ଅଛି ନୀଳାଚଳେ। ସେହିପରି ଚୈତନ୍ୟ ମହାପ୍ରଭୁଙ୍କ ତିରୋଧାନର 80 ବର୍ଷ ପରେ କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ ପ୍ରଣୀତ ଶ୍ରୀ ଚୈତନ୍ୟ ଚରିତ୍ରାମୃତ ଗ୍ରନ୍ଥରେ ଛେରା ପହଁରା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି।

0: ରଥଯାତ୍ରା ଦିନ ଶ୍ରୀମନ୍ଦିର ମଧ୍ୟରେ ସକାଳର ସବୁ ନୀତି ସମ୍ପନ୍ନ ହେଲା ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ ହୁଅନ୍ତି। ତାପରେ ମନ୍ଦିର ଭିତରୁ ଦୁଇ ଗୋଟି ବଡ଼ ସିନ୍ଧୁକ ଅଣାଯାଇ ଶ୍ରୀଜଗନ୍ନାଥଙ୍କର ପଛପଟେ ରଖାଯାଏ। ସେଥିରୁ ଗୋଟିକରେ ନବଦିନ ନିମନ୍ତେ ଠାକୁରମାନଙ୍କ ବସନ ଆଉ ଅନ୍ୟଟିରେ ଭୂଷଣ ରଖାଯାଏ। ଏତତ୍ ଭିନ୍ନ ପୂଜା ଠା ସାମଗ୍ରୀ ଥାଳି ଘଣ୍ଟ ଗଡ଼ୁ ଇତ୍ୟାଦି ଭାଗ ଭାଗ ହୋଇ ତିନି ରଥରେ ଯଥାସ୍ଥାନରେ ରଖାଯାଏ। ବଣିଆମାନଙ୍କ ଘରୁ ତିନି ବାଡ଼ର ଚିତା ଆସେ। ତିନି ବାଡ଼ର ଏହି ଚିତା ଲାଗି ହେବା ପରେ ମୈଲମ ଆଉ ମାଠଫୁଲ ଲାଗି କାର୍ଯ୍ୟ ସମାପନ ହୁଏ। ଚିତା ଲାଗି ସମ୍ପନ୍ନ ହେଲା ପରେ ଶ୍ରୀମନ୍ଦିରରୁ ଦେଉଳକରଣ କୋଠକରଣ ଚଢ଼ାଉକରଣ ଚାଙ୍ଗଡ଼ାକରଣଙ୍କ ସହିତ ରାଜନଗରକୁ ଯାଇଥାନ୍ତି। ତାପରେ ମହାରାଜା କନକଦୁର୍ଗାଙ୍କୁ ଦର୍ଶନ କରି ଛେରାପହଁରା ପାଇଁ ଶ୍ରୀନଗରରୁ ବାହାରିଥାନ୍ତି।
1: ସାଧାରଣତଃ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ। ଏଇ ଗୁଣ୍ଡିଚା ଦିନ ତିନି ରଥ ଉପରେ ଶ୍ରୀବିଗ୍ରହମାନେ ଯେତେବେଳେ ପହଣ୍ଡି ବିଜେରେ ରଥାରୂଢ଼ ହୋଇଥାନ୍ତି ଏବଂ ଅନ୍ୟାନ୍ୟ ନୀତି ମଧ୍ୟରେ ଯଥା ମଦନମୋହନ ରାମକୃଷ୍ଣ ରଥ ଉପରକୁ ବିଜେ ସୋଲ ଚିତା ଲାଗି ରୁନ୍ଧା ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନୈକ ପଦାଧିକାରୀଙ୍କ ନେତୃତ୍ୱରେ ଶ୍ରୀମନ୍ଦିର କମାଣ୍ଡର ଆବଶ୍ୟକୀୟ ସଂଖ୍ୟକ ବରକନ୍ଦାଜ ମନ୍ଦିର ପୋଲିସ ଏବଂ ସରକାରୀ ପୋଲିସ ମନ୍ଦିରର ଏହି ଗଜପତିଙ୍କର ଯେଉଁ ଛେରାପହଁରା ନୀତି ସମ୍ପୃକ୍ତ କେତେକ ସେବକ ନହରକୁ ଯାଇଥାନ୍ତି ଏବଂ ନହରରେ ଗଜପତିଙ୍କୁ ଛେରାପହଁରା ସେବା ପାଇଁ ନିମନ୍ତ୍ରଣ ଜଣାଇଥାନ୍ତି। ତତ୍ପରେ ଗଜପତି ମହାରାଜା ଛେରାପହଁରା ସେବା କରିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ସେଥିରେ ସେ ଶୁକ୍ଳ ରଙ୍ଗର ଚୁଡ଼ିଦାର କୁର୍ତ୍ତା, ଲାଲ ରଙ୍ଗର ଉତ୍ତରୀୟ ପଗଡ଼ି, ଶିରସ୍ତ୍ରାଣ, ଗଳାରେ କୌସ୍ତୁଭ ହାର, ଖଣ୍ଡା ଇତ୍ୟାଦି ପରିଧାନ କରିଥାନ୍ତି ଏବଂ ଏହା ସମ୍ପୂର୍ଣ୍ଣ ରାଜକୀୟ ଭେଷରେ ସେ ଆସିଥାନ୍ତି। ଏହିଦିନ ଛେରାପହଁରା ନୀତି ନ ସରିବା ଯାଏ ଗଜପତି ମହାରାଜା ଉପବାସରେ ରହିଥାନ୍ତି। ନହରରେ ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ହାତୀଦାନ୍ତ ଓ ରୌପ୍ୟ ନିର୍ମିତ ମେହେନା ଯାହାକି ତାମଜାନ କୁହାଯାଏ ସେଥିରେ ଉପବେଶନ କରି ପଟୁଆରରେ ବିଜେ କରିଥାନ୍ତି।

ଯେତେବେଳେ ଛେରା ପହଁରା କରିବା ପାଇଁ ଗଜପତି ମହାରାଜା ଶ୍ରୀନଗରରୁ ବିଜେ କରନ୍ତି, ସେତେବେଳେ ଗୋଟେ ପଟୁଆର ଶୋଭାଯାତ୍ରାରେ ଗଜପତି ମହାରାଜା ରଥ ଆଡ଼କୁ ଆସୁଥିବା ବେଳେ ବଡ଼ଦାଣ୍ଡରେ ଅସଂଖ୍ୟ ଭକ୍ତ ହରିବୋଲ ହୁଳହୁଳି ଦେଇ ଚଳନ୍ତି ବିଷ୍ଣୁ ଗଜପତି ମହାରାଜାଙ୍କ ଜୟ ଜୟକାର କରିଥାନ୍ତି। ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ଶ୍ରୀ ବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଜାନ ରହିଥାଏ। ଗଜପତି ମହାରାଜା ରଥ ଉପରକୁ ଉଠିଥାନ୍ତି, ତାଙ୍କ ସାଙ୍ଗରେ ରାଜପରିବାରର ପୁରୁଷ ସଦସ୍ୟ, ରାଜଗୁରୁ, ଲେଙ୍କା, ଦେଉଳକର୍ଣ୍ଣ, ବେହେରାଖୁଣ୍ଟିଆ, କାହାଳିଆ, ମେକାପ, ଗରାବଡ଼ୁ, ମୁଦୁଲି ଇତ୍ୟାଦି ସେବକମାନେ ମଧ୍ୟ ରହିଥାନ୍ତି। ପ୍ରାରମ୍ଭରେ ଗରାବଡ଼ୁ ସେବକଠାରୁ ହାତୁଆଣି ଅର୍ଥାତ୍ ରାଜାଙ୍କ ହସ୍ତକୁ ସେହି ସେବକ ପାଣି ଯୋଗାଇ ଦେଇଥାନ୍ତି। ତତ୍ପରେ ଗଜପତି ମହାରାଜା ପୁଷ୍ପାଞ୍ଜଳି ପ୍ରଦାନ କରନ୍ତି, ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକାପ ରାଜାଙ୍କ ହସ୍ତକୁ ବଢ଼ାଇଥାନ୍ତି। ଗଜପତି ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା ମଧ୍ୟ କରନ୍ତି। ତତ୍ପରେ ରଥ ଉପରେ ସିଂହାସନ ଉପରୁ ତଳକୁ ଓହ୍ଲାଇଥାନ୍ତି। ଏହି ସମୟରେ ଶୁକ୍ଳ ଫୁଲ ଭଣ୍ଡାର ମେକାପ ପିଙ୍ଗଣରେ ଧରିଥାଏ। ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡ଼ିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢ଼ାଇଥାନ୍ତି। ଭଣ୍ଡାର ମେକାପ ରଥର ଚାରିପାଖରେ ଆଗେ ଶୁକ୍ଳ ଫୁଲ ପକାଉଥିବେ ଏବଂ ଗଜପତି ମହାରାଜା ସୁନା ଖଡ଼ିକା ଧରି ରଥ ଚାରିପଟେ ପହଁରିଥାନ୍ତି। ଏହାପରେ ଘଟୋରୀ ସେବକଙ୍କର ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ଜଳକୁ ରାଜଗୁରୁ ସଂସ୍କାର କରିବା ପରେ ଭଣ୍ଡାର ମେକାପ ଗଜପତି ହସ୍ତଙ୍କୁ ତାହା ବଢ଼ାଇଥାନ୍ତି। ଏହାପରେ ଗଜପତି ସୁବାସିତ ଚନ୍ଦନ ଜଳ ରଥ ଉପର ଚାରିପଟେ ଛିଞ୍ଚିଥାନ୍ତି। ଏହି କ୍ରମରେ ବଳଭଦ୍ର, ଶ୍ରୀ ଜଗନ୍ନାଥ ଓ ଶ୍ରୀ ସୁଭଦ୍ରାଙ୍କ ରଥ ଉପରେ ଛେରାପରା ନୀତି ଅନୁଷ୍ଠିତ ହୋଇଥାଏ। ଯେତେବେଳେ ଗଜପତି ପୁଷ୍ପାଞ୍ଜଳି ଅନ୍ୟାନ୍ୟ ସ୍ୱର୍ଣ୍ଣର ଚାମର ଆଲଟ ସେବା କରିପାରନ୍ତି, ତାପରେ ଯେତେବେଳେ ସ୍ୱର୍ଣ୍ଣ ଖଡ଼ିକା ସଂସ୍କାରିତ ହୋଇକରି ଯେତେବେଳେ ତାଙ୍କ ହାତକୁ ବଢ଼ାଯାଇଥାଏ, ସେ ଯେତେବେଳେ ରଥ ଚାରିପଟେ ଓଳଉଥାନ୍ତି, ସେହି ସମୟରେ ଲକ୍ଷ ଲକ୍ଷ ଜନତା, ଭକ୍ତ ଶ୍ରଦ୍ଧାଳୁ ଜନତା ସେ ଦୃଶ୍ୟ ଦେଖି ଆତ୍ମବିଭୋର ହୋଇଯାଆନ୍ତି। ଭକ୍ତିଭାବରେ ହରିବୋଲ ଇତ୍ୟାଦି ଶବ୍ଦରେ ପ୍ରକମ୍ପିତ ହୋଇଥାଏ ଏବଂ ସେ ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ।

0: ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ମୁଦିରସ୍ଥ ସେବକ ଏହି ସେବା କରିଥାନ୍ତି। ଯେତେବେଳେ ଯେତେବେଳେ ଅତୀତରେ ଗଜପତି ମହାରାଜା ଶ୍ରୀକ୍ଷେତ୍ରରେ ଉପସ୍ଥିତ ହୋଇନାହାନ୍ତି ସେ ସମୟରେ ଏହି ମୁଦିରସ୍ଥ ସେବକ କରିବାର ଅନେକ ପ୍ରମାଣ ରହିଛି।
1: ଲକ୍ଷେ ରାଜାର ମୌଡ଼ମଣି ଗଜପତି ମହାରାଜାଙ୍କର ଏହି ଛେରା ପହଁରା କାର୍ଯ୍ୟ ସାରା ବିଶ୍ୱରେ ଏକ ଅନୁପମ ବିରଳ ତଥା ଅନନ୍ୟ କାର୍ଯ୍ୟ। ଗଜପତି ମହାରାଜ ସେବକର ସେବା କାର୍ଯ୍ୟ ନିର୍ବାହ କରି ସେବାର ଗୁରୁତ୍ୱ ସୂଚାଇ ଦେଇଛନ୍ତି କାଳେ କାଳେ।
2: ଦେବୋତ୍ଥାପନ ଯାତ୍ରା କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ହରି ଉତ୍ଥାପନ ଯାତ୍ରା ପାଳନ କରାଯାଏ ଏବଂ ଶୟନ ଏକାଦଶୀ ବିଧିରେ ମହାସ୍ନାନ ପୂଜା ବଢ଼େ। ସେବକମାନେ ଶୟନ ଘର ଓ ଶୟନ ପିଢ଼ି ମୁଦ ଭାଙ୍ଗି ତିନି ଠାକୁରଙ୍କୁ ବିଜେ କରାଇ ମହାସ୍ନାନ ବଢ଼ାନ୍ତି। ଏହାପରେ ତିନି ଠାକୁରଙ୍କୁ ସିଂହାସନ ଉପରେ ତିନି ବାଡ଼ରେ ବିଜେ କରାଯାଏ। କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ଼ ଉତ୍ଥାପନ ପାଳିତ ହୁଏ ଶ୍ରୀମନ୍ଦିରରେ। ଦ୍ୱାଦଶୀ ଓ ତ୍ରୟୋଦଶୀ ଦୁଇ ଦିନ ସନ୍ଧ୍ୟାଧୂପ ବଢ଼ିବା ପରେ ମଦନ ମୋହନ ଆଜ୍ଞାମାଳ ପାଇ ଶରତ ରାସ ପାଇଁ ଜଗମୋହନ ଖଟ ଉପରେ ବିଜେ ହୁଅନ୍ତି। ମୁଖ୍ୟ ଦେବତାଙ୍କ ସହିତ ତାହାଙ୍କର ବାହନ ବା ସେବକ ଗରୁଡ଼ଙ୍କର ପୂଜା ହେବା ଶ୍ରୀମନ୍ଦିରର ବିଶେଷତ୍ୱ। ଶ୍ରୀଜୀଉଙ୍କର ଅନ୍ୟତମ ଯାତ୍ରା ହେଉଛି ପ୍ରାବରଣ ଷଷ୍ଠୀ ଯାତ୍ରା। ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ଠାକୁରଙ୍କର ଘୋଡ଼ ବା ଶୀତ ଲୁଗା ଲାଗି ହୁଏ। ପଞ୍ଚମୀ ଦିନ ରାତିରେ ଚନ୍ଦନ ଲାଗି ବଢ଼ିବା ପରେ ଭୋଗ ମଣ୍ଡପ ଘରେ ପତନୀ ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କ କବରୀ, ବିମଳା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଘୋଡ଼ ଅଧିବାସ ହୋଇ ରହିଥାଏ। ଠାକୁରଙ୍କର ଶୀତଲୁଗା ବିଭିନ୍ନ ରଙ୍ଗରେ ଏବଂ ବିଭିନ୍ନ ବାରରେ ହୋଇଥାଏ। ରବିବାର ଲାଲ, ସୋମବାର କଳା ଛିଟମିଶା ଶୁକ୍ଳ, ମଙ୍ଗଳବାର ବାରପଟିଆ ପାଞ୍ଚ ରଙ୍ଗ ମିଶା, ବୁଧବାର ନୀଳ, ଗୁରୁବାର ବସନ୍ତ, ଶୁକ୍ରବାର ଶୁକ୍ଳ ଏବଂ ଶନିବାର କଳା ରଙ୍ଗର ଘୋଡ଼ ଲାଗି ହୋଇଥାନ୍ତି। ବସନ୍ତ ପଞ୍ଚମୀଠାରୁ ଫଗୁ ଦଶମୀ ଯାଏ ଠାକୁରମାନେ ଠିଆ ଘୋଡ଼ ଲାଗି ହୁଅନ୍ତି। ଏହି ଓଢ଼ଣ ଷଷ୍ଠୀକୁ ପ୍ରାବରଣ ଷଷ୍ଠୀ ବୋଲି କୁହାଯାଏ। ଆଉ ଏକ ବିଧି ହେଉଛି ପୁଷ୍ୟ ପୂଜା। ଧନୁ ସଂକ୍ରାନ୍ତିଠାରୁ ମାସକ ଯାଏଁ ଶ୍ରୀମନ୍ଦିରରେ ଜଗନ୍ନାଥ ବଲ୍ଲଭ ସହ ପହିଲି ଭୋଗ ଲାଗି ହୁଏ। ତାପରେ ବେଶ ହୋଇ ଘୋଡ଼ ଓ ଅଳଙ୍କାର ଲାଗି ହୁଅନ୍ତି। ଧନୁ ମାସରେ ଧନୁମୁଆ ଭୋଗ ଏବଂ ମକର ସଂକ୍ରାନ୍ତି ଦିନ ମକର ଚାଉଳ ଭୋଗ ହୁଏ। ପୌଷ ଅମାବାସ୍ୟାକୁ ବକୁଳ ଅମାବାସ୍ୟା ବୋଲି କହନ୍ତି। ଶ୍ରୀଜଗନ୍ନାଥଙ୍କର ବକୁଳ ଲାଗି ଅନୁସାରେ ଓଡ଼ିଆ ଘରମାନଙ୍କରେ ମଣ୍ଡା ପିଠା ଓ ଗଇଁଠା ପିଠା ଭୋଗ ହେବାର ବିଧି ଅଛି ଓ ଆମ୍ବ ଗଛ ମୂଳେ ମଧ୍ୟ ଭୋଗ ହୁଏ। ଗଇଁଠା, ନାଡ଼ି ବଉଳ, ଫେଣି ବଉଳ, ଚୁନା ବଉଳ ପ୍ରଭୃତି ଭୋଗ ବକୁଳ ଅମାବାସ୍ୟାରେ ଲାଗି ହୁଏ। ପୌଷ ପୂର୍ଣ୍ଣିମାରେ ପୁଷ୍ୟାଭିଷେକ ହୁଏ। ଏହି ଦିନ ମାଜଣା ସୁନା ଲାଗି ବେଶ ହୁଅନ୍ତି। ରଘୁନାଥେ ଭିତର ସିଂହାସନକୁ ବିଜେ ହୋଇ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇଲା ପରେ ଲକ୍ଷ୍ମୀଙ୍କ ମନ୍ଦିରକୁ ବାହାର ଅଭିଷେକ ପାଇଁ ବିଜେ ହୁଅନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ରଥ ଉପରେ ଗଜପତିଙ୍କର ଛେରା ପହଁରା ସେବା। ଆଲୋଚକ ଥିଲେ ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହଯୋଗିତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ବିଭୂତି ଭୂଷଣ ପଟ୍ଟନାୟକଙ୍କ କଣ୍ଠରେ।

ଆକାଶବାଣୀ ସମ୍ବଲପୁର ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଲତା ମଙ୍ଗେସ୍କରଙ୍କ କଣ୍ଠରେ। ଗୀତ ରଚନା ନରେନ୍ଦ୍ର ଶର୍ମା। ସତ୍ୟମ ଶିବମ ସୁନ୍ଦରମ ଚଳଚ୍ଚିତ୍ରରୁ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଗୋପୀ କଥାଚିତ୍ରର ଗୀତ, ମହମ୍ମଦ ରଫିଙ୍କ କଣ୍ଠରେ। ଗୀତ ରଚନା ରାଜେନ୍ଦ୍ର କିଷାନ।

ଗୀତ ଗାତା ଚଲ୍ ଚଳଚ୍ଚିତ୍ରର ଏହି ଗୀତଟି ଶୁଣନ୍ତୁ, ଆରତୀ ମୁଖାର୍ଜୀ ଏବଂ ଯଶପାଲ ସିଂଙ୍କ କଣ୍ଠରେ। ଗୀତ ରଚନା ରବୀନ୍ଦ୍ର ଜୈନ।

ଗୀତ ଗାତା ଚଲ୍ ଚଳଚ୍ଚିତ୍ରର ଆଉ ଏକ ଗୀତ ଶୁଣନ୍ତୁ, ଯଶମାଲ ସିଂଙ୍କ କଣ୍ଠରୁ। ଗୀତ ରଚନା ରବୀନ୍ଦ୍ର ଜୈନ।

ଏଥର ଶୁଣନ୍ତୁ ଖାନଦାନ ଚଳଚ୍ଚିତ୍ରର ଏହି ଗୀତଟି। କଣ୍ଠଦାନ କରିଛନ୍ତି ମହମ୍ମଦ ରଫି, ଗୀତ ରଚନା ରାଜେନ୍ଦ୍ର କିଷାନ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ କାଜଲ ଚଳଚ୍ଚିତ୍ରର। ଏହି ଗୀତଟିକୁ କଣ୍ଠଦାନ କରିଛନ୍ତି ଆଶା ଭୋସଲେ। ଗୀତ ରଚନା ସନ୍ସିର ଲୁଧିଆନା ଭି।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ କାଜଲ ଚଳଚ୍ଚିତ୍ରର। ଗୀତଟିକୁ କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଗୀତ ରଚନା ସନୀର ଲୁଧିଆନାଭି।

ଏଥର ଶୁଣନ୍ତୁ ଯୋଦ୍ଧା ଆକବର ଚଳଚ୍ଚିତ୍ରର ଏହି ଗୀତଟି। କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଗୀତ ରଚନା ଜାଭେଦ ଅଖତର।

0: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳ କାରଣୀଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
1: ସୌରଭଙ୍କର କଣ୍ଠରେ ଶୁଣୁନ୍ ଇ ଗୀତକେ, ଲେଖିଛନ୍ ସାଲବେଗ। ଚକା ଚକା ଭଉଁରୀର କଥା ଚିତ୍ରର

ଶୁଣୁ ଶେଷଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ହିନ୍ଦୀ ସମ୍ବାଦ ରିଲେ କରୁଛୁ। କ୍ଷମା କରିବେ ଶ୍ରୋତାମାନେ, କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଇହାଦେ ଆସୁନ ଶୁଣମା ଭକ୍ତି ସଙ୍ଗୀତ। ପହିଲା ଆସୁନ ଶୁଣମା ଏ ଗୀତ, କଣ୍ଠଦାନ କରିଛନ୍ ସୁଚିତ୍ରା ମିତ୍ର।

ବାଳକୃଷ୍ଣ ଦାସ ଗାଇଥିବା ଗୀତକେ ଶୁଣୁଥିଲେ। ଇହାଦେ ଆସନ୍ ଶୁନ୍ମା ଇ ଗୀତ। କଣ୍ଠଦାନ କରିଛନ୍ ବାଳକୃଷ୍ଣ ଦାସ, ଗୀତକେ ଲେଖିଛନ୍ ପରଶୁରାମ ପଟ୍ଟନାୟକ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086705257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086705257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: ପରବର୍ତ୍ତୀ ଗୀତକେ ଗାଇଛନ୍ ନିମାଇଚରଣ ହରିଚନ୍ଦନ ପୁରାତନ ରଚନାରୁ।

ଶୁଣିଲୁ ସେସେଲା ଭକ୍ତି ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଇହାଦେ ଆସୁନ୍ ଶୁନ୍ମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। ପହିଲା ଆସୁନ୍ ଶୁନ୍ମା ଏ ଗୀତ ସତ୍ୟମ ଶିବମ ସୁନ୍ଦରମ ସିନେମା ନୁ। ସଙ୍ଗୀତ ଦେଇଛନ୍ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ଲେଖିଛନ୍ ପଣ୍ଡିତ ନରେନ୍ଦ୍ର ଶର୍ମା, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଆଉ ତାଙ୍କର ସାଥୀମାନେ।

ପରବର୍ତ୍ତୀ ଗୀତଟା ସତ୍ୟମ ଶିବମ ସୁନ୍ଦରମ କଥାଚିତ୍ରନୁ। ସଙ୍ଗୀତ ଦେଇଛନ୍ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ଲେଖିଛନ୍ ଆନନ୍ଦ ବକ୍ସି, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

ଆଦେ ସୁନମା ଇଗିତ ସିନେମା ସତ୍ୟମ ଶିବମ ସୁନ୍ଦରମ ସଙ୍ଗୀତ ଦେଇଛନ୍ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ ଗୀତ ଲେଖିଛନ୍ ନରେନ୍ଦ୍ର ଶର୍ମା କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ 101 MHz ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପ୍ରଥମେ ଆସନ୍ତୁ ଶୁଣିବା ଏହି ଗୀତଟି ମିସ୍ମେରୀ କଥାଚିତ୍ରରୁ। ସଙ୍ଗୀତ ନିର୍ଦ୍ଦେଶନା ହେମନ୍ତ କୁମାର, ଗୀତ ରଚନା ରାଜିନ୍ଦ୍ର କିଶନ, କଣ୍ଠଦାନ କରିଛନ୍ତି ମହମ୍ମଦ ରାଗି ଏବଂ ଲତା ମଙ୍ଗେସ୍କର।

ଏହା ଏଥର ଏ ଗୀତଟି ପ୍ରେମ ରତନ ଧନପାୟୋ କଥାଚିତ୍ରରୁ କଣ୍ଠଦାନ କରିଛନ୍ତି ପଲକ ମୁଛଲ ଏବଂ ତାଙ୍କ ସାଥୀ। ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ, ଗୀତ ରଚନା ଇରଶାଦ କାମିଲ।

ପରବର୍ତ୍ତୀ ଗୀତଟି କେଦାରନାଥ କଥାଚିତ୍ରରୁ। ସଙ୍ଗୀତ ନିର୍ଦ୍ଦେଶନା ଅମିତ ତ୍ରିବେଦୀ, ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ, କଣ୍ଠଶିଳ୍ପୀ ଅମିତ ତ୍ରିବେଦୀ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 108617051

ଭକ୍ତି ଗୀତ ଶୁଣୁଥିଲେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଘର ସଂସାର କାର୍ଯ୍ୟକ୍ରମ। ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ। ଶ୍ରୋତା ଭଉଣୀ, ଭାରତ ପରି ବିଶାଳ ଏବଂ ବିବିଧତାପୂର୍ଣ୍ଣ ଦେଶରେ ସରକାରୀ ଯୋଜନା ଓ ପ୍ରକଳ୍ପଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟକାରୀ ହେବା ଦେଶର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ଅନେକ ସମୟରେ ପ୍ରଶାସନିକ ଅସୁବିଧା ଏବଂ ସମନ୍ୱୟର ଅଭାବ ଯୋଗୁଁ ପ୍ରକଳ୍ପଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟକାରୀ ହୋଇପାରୁନଥିଲା। ଏହି ସମସ୍ୟାର ସମାଧାନ ପାଇଁ ଭାରତ ସରକାର ପ୍ରଗତି ନାମକ ଏକ ଅଭିନବ ଡିଜିଟାଲ ବ୍ୟବସ୍ଥା କରିଛନ୍ତି। ପ୍ରଗତିର ପୂର୍ଣ୍ଣରୂପ ହେଉଛି ପ୍ରୋ ଆକ୍ଟିଭ୍ ଗଭର୍ଣ୍ଣାନ୍ସ ଆଣ୍ଡ ଟାଇମଲି ଇମ୍ପ୍ଲିମେଣ୍ଟେସନ୍, ଅର୍ଥାତ୍ ସକ୍ରିୟ ଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ବା ଯଥା ସମୟରେ କାର୍ଯ୍ୟକାରୀ କରିବା। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର

0: ନରେନ୍ଦ୍ର ମୋଦି 2015 ମାର୍ଚ୍ଚ 25 ତାରିଖରେ ପ୍ରଗତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହା ଏକ ଇନ୍ଫର୍ମେସନ୍ ଆଣ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜି ବା ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା ଆଧାରିତ ବହୁମୁଖୀ ମଞ୍ଚ, ଯାହା ମାଧ୍ୟମରେ ପ୍ରଧାନମନ୍ତ୍ରୀ ସିଧାସଳଖ ଭାବେ କେନ୍ଦ୍ର ସରକାରଙ୍କ ସଚିବ ଏବଂ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରନ୍ତି। ପ୍ରଗତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ଯୋଜନା ଏବଂ ପ୍ରକଳ୍ପଗୁଡ଼ିକର ଶୀଘ୍ର ଏବଂ ସଫଳ ଭାବରେ କାର୍ଯ୍ୟକାରୀ କରିବା। ଏହା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ ବଢ଼ିଥାଏ। ଯେଉଁ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହୋଇପାରିନଥାଏ ସେହି ପ୍ରକଳ୍ପଗୁଡ଼ିକର ସମସ୍ୟାର ତୁରନ୍ତ ସମାଧାନ କରାଯାଇଥାଏ। ଜନସାଧାରଣଙ୍କ ଅଭିଯୋଗର ଶୀଘ୍ର ସମାଧାନ ଏବଂ ପ୍ରଶାସନକୁ ଅଧିକ ଦାୟିତ୍ୱବାନ କରିବା ଏହାର ପ୍ରମୁଖ ଲକ୍ଷ୍ୟ। ପ୍ରଗତି ଏକ ଅନ୍ଲାଇନ୍ ଡିଜିଟାଲ୍ ପ୍ଲାଟଫର୍ମ। ଏହା ମାଧ୍ୟମରେ ଦେଶର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ, ଭିତ୍ତିଭୂମି ପ୍ରକଳ୍ପ, ରେଳ, ସଡ଼କ, ବିଦ୍ୟୁତ୍, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ଯୋଜନାର ପ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଥାଏ। ଏହି ପ୍ରଗତି କାର୍ଯ୍ୟକ୍ରମ ଦ୍ୱାରା ବିକାଶମୂଳକ ପ୍ରକଳ୍ପଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟକାରୀ ହୋଇପାରୁଛି, ଯାହାଦ୍ୱାରା ଦେଶର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରୁଛି। ପ୍ରଗତି ହେଉଛି ଡିଜିଟାଲ ଭାରତ ଓ ସୁଶାସନର ଏକ ଉତ୍କୃଷ୍ଟ ଉଦାହରଣ। ଏହାଦ୍ୱାରା ସରକାରୀ ଯୋଜନାର ପ୍ରକୃତ ଲାଭ ସାଧାରଣ ଲୋକଙ୍କ ପାଖରେ ଶୀଘ୍ର ପହଞ୍ଚିପାରୁଛି। ଏହା ଦୁର୍ନୀତି ହ୍ରାସ କରିବା, ପ୍ରଶାସନକୁ ଅଧିକ ଦକ୍ଷ କରିବା ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ବଢ଼ାଇବାରେ ସହାୟକ ହୋଇପାରିଛି। ଦେଶର ସାମଗ୍ରିକ ବିକାଶ ପାଇଁ ଏହି ବ୍ୟବସ୍ଥା ଏକ ମାଇଲଖୁଣ୍ଟ ଭାବେ ପରିଗଣିତ। ଆଗାମୀ ଦିନରେ ଏହି ପଦକ୍ଷେପ ଭାରତର ବିକାଶ ଦିଗକୁ ଅଧିକ ତ୍ୱରାନ୍ୱିତ କରିବ ଏବଂ ଦେଶକୁ ସୁଶାସନ ଏବଂ ସମୃଦ୍ଧିର ପଥରେ ଆଗେଇ ନେବ। ତେବେ ଶ୍ରୋତାଭଉଣୀ, ଆଜି ଘର ସଂସାରର ସାହିତ୍ୟଧର୍ମୀ କାର୍ଯ୍ୟକ୍ରମ ମନୋରମାରେ ଲିଲିମା ହୋତାଙ୍କ କବିତା ଏବଂ ତାଙ୍କ ସହ ସାକ୍ଷାତକାର ଶୁଣିବା। ତାଙ୍କୁ ସାକ୍ଷାତ କରିଛନ୍ତି ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ମନୋରମା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ପ୍ରତି ସପ୍ତାହ ସୋମବାର ଦିନ ଆମେ ମନୋରମା କାର୍ଯ୍ୟକ୍ରମରେ ସାହିତ୍ୟ କ୍ଷେତ୍ରରେ ଏକ ବିଶେଷ ବ୍ୟକ୍ତିତ୍ୱଙ୍କୁ ଭେଟିଥାଉ। ଆଜି ମଧ୍ୟ ଆମ କାର୍ଯ୍ୟକ୍ରମରେ ସେମିତି ଜଣେ ସାହିତ୍ୟ କ୍ଷେତ୍ରରେ ବିଶେଷ ବ୍ୟକ୍ତିତ୍ୱ ଉପସ୍ଥିତ ଅଛନ୍ତି। ଆସନ୍ତୁ ତାଙ୍କୁ ଭେଟିବା, ତାଙ୍କ ବିଷୟରେ ଜାଣିବା, ତାଙ୍କ ସାହିତ୍ୟ ଜୀବନ ବିଷୟରେ ଜାଣିବା। ମ୍ୟାଡାମ ନମସ୍କାର।
2: ନମସ୍କାର ମ୍ୟାଡାମ,
1: ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ଧନ୍ୟବାଦ ମ୍ୟାଡାମ।
1: ମ୍ୟାଡାମ, ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ ଏବଂ ଆପଣଙ୍କର ସାହିତ୍ୟ ଯାତ୍ରା ବିଷୟରେ କିଛି କୁହନ୍ତୁ।
2: ମୋ ନାଁ ଲିଲିମା ହୋତା, ମୁଁ ଜଣେ ଅଧ୍ୟାପିକା ଭାବରେ ଏବେ କାର୍ଯ୍ୟରତ। ମୁଁ ପିଲାବେଳରୁ ହିଁ ସାହିତ୍ୟ ରଚନା କରୁଥିଲି, କିନ୍ତୁ ସାହିତ୍ୟ ଯେମିତି ଆଜିକାଲି ମୋର ଜୀବନ ହୋଇଯାଇଛି। ପ୍ରତିଦିନ କିଛି ଲେଖେ ଆଉ ଜୀବନର ଲହୁଲୁହାର କଥା ଲେଖେ।
1: ଶ୍ରୋତାମାନଙ୍କୁ କହିବେ ଆପଣ କବିତା ପ୍ରତି କିପରି ଆକର୍ଷିତ ହେଲେ, କେବେ ଆରମ୍ଭ ହେଲା ଏହି ଯାତ୍ରା?
2: ଯେମିତିକି କହିଲି ମ୍ୟାଡମ୍, ମୁଁ ପିଲାବେଳରୁ ହିଁ ସାହିତ୍ୟର ଯାତ୍ରା ଆରମ୍ଭ କରିଥିଲି। କବିତା ପ୍ରତ୍ୟେକ ମୁହୂର୍ତ୍ତର, ଜୀବନର ଯେକୌଣସି ମୁହୂର୍ତ୍ତର କଥାକୁ କହିଥାଏ। ଏମିତିକି ତାର ସଂଘର୍ଷର କଥା, ତାର ଖାଇବା କଥା, ପିଇବା କଥା, ନୀତିଦିନିଆ ଜୀବନର କଥା ମୁଁ କବିତାରେ ଲିପିବଦ୍ଧ କରେ।
1: ଆପଣ କହିଲେ ଯେ ଆମ ଜୀବନରେ ଯେଉଁ ଛୋଟ ବଡ଼ ଘଟଣା ଘଟୁଛି ତାକୁ ନେଇ ଆପଣ କବିତା ରଚନା କରନ୍ତି, ତାହେଲେ ଏହି କବିତା ରଚନା କରିବା ପାଇଁ ଆପଣଙ୍କୁ କିଏ ପ୍ରେରଣା ଦେଇଥିଲେ?
2: ପ୍ରେରଣା ଏହି ପ୍ରକୃତି ଦେଇଥିଲା ମୋତେ, ମୋ ଜୀବନ ଦେଇଛି, ମୋ ଜୀବନର ଲୁହଭରା କଥା ଦେଇଛି। ଲୁହ ଆଉ ଲହୁର କଥା ହେଉଛି ମୋର କବିତା।
1: ସେହି ଘଟଣାକୁ ନେଇ କୌଣସି କବିତା ଆମର ଶ୍ରୋତା ଭଉଣୀଙ୍କୁ ଆବୃତ୍ତି କରି ଶୁଣାଇବେ କି?
2: ଆଜ୍ଞା ମ୍ୟାଡମ୍, ମୁଁ ସେଇ ମୋ ଜୀବନର କଥାକୁ ନେଇ ଗୋଟେ କବିତା ଲେଖିଥିଲି, ତା ନାଁ ହିଁ ଦେଇଥିଲି ମୁଁ କବିତା। ମୋ ସହିତ ମୋର ଅନ୍ତରଙ୍ଗ ଆଳାପରୁ ଜନ୍ମ ନିଏ ମୋର କବିତା। ହଲିଲା ପାଣିରେ ପଡ଼ୁଥିବା ଛାଇ ପରି, ଭୂମି ଭିତରୁ ବାହାରୁଥିବା ଆଗ୍ନେୟ ଗିରି ପରି, ସୁସଜ୍ଜିତ ନବବଧୂର ଆଖିକୋଣରେ ଜମାଟ ବାନ୍ଧୁଥିବା ଲୁହ ପରି, ଆନନ୍ଦରେ, ଅଶ୍ରୁରେ, ଆଶାରେ, ନିରାଶା

0: ରେ ଅତି ଆପଣାର ଲାଗେ ଏଇ କବିତା। ବୁଝିବା ନ ବୁଝିବା ଭିତରେ ରକ୍ତ ମାଂସ ଧରିଥିବା ଦେହର ଅନୁଭବ ଅଭିଜ୍ଞତା ରୂପ ପାଏ କବିତାରେ ମୋର। ଟପ୍ ଟପ୍ ଶବ୍ଦ ଆସି ବସିଯାଏ ଖୋଲା କାଗଜରେ, ଆଙ୍କି ଦିଏ ଚିତ୍ର ପୁଣି ଶବ୍ଦର ମେଳରେ, ରସ ଆଙ୍କି ପାଠକର ହୃଦୟ ଭିତରେ। ଏଇଟା ହେଉଛି ମୋ କବିତାର ଶୈଳୀ, ମୋ ଅନ୍ତରଙ୍ଗ କଥା।
1: ଏଇ କବିତାଟି ଆପଣ କେବେ ରଚନା କରିଥିଲେ?
0: 15-20 ଦିନ ତଳେ ହେଇଥିବ ମ୍ୟାଡ଼ମ, ମୋର ଠିକ୍ ଭାବରେ ତ ମନେ ପଡ଼ୁନି। କିନ୍ତୁ
1: କବିତା ଲେଖିବା ପୂର୍ବରୁ ଆପଣ କିପରି ଭାବନାରେ ପ୍ରବେଶ କରିଥାନ୍ତି, କ'ଣ ସବୁ ମନକୁ ଆସେ ସେତେବେଳେ?
0: ମୁଁ ଯେତେ ବିଷାଦରେ ରୁହେ ମ୍ୟାଡ଼ମ, ମୋ ହୃଦୟକୁ ଯେତେବେଳେ ଦୁଃଖ ଛୁଏଁ, ସେତେବେଳେ ହିଁ ଆପେ ଆପେ ଭାସି ଆସେ କବିତା ମୋ ମନକୁ, ଏବଂ ତାକୁ ହିଁ ଲିପିବଦ୍ଧ କରିଦିଏ।
1: ଆପଣଙ୍କ ପାଇଁ କବିତା ଭାବନାର ଅଭିବ୍ୟକ୍ତି ନା କି ସମାଜର ଦର୍ପଣ?
0: ମୋ କହିବାରେ ଉଭୟ, କାରଣ ସାହିତ୍ୟ ହେଉଛି ସମାଜର ଦର୍ପଣ। ସମାଜ ବିନା ଆମେ ନାହୁଁ, ଆଉ ଆମେ ନଥିଲେ ସାହିତ୍ୟ ହୋଇନଥାନ୍ତା। ସମାଜର ସ୍ପଷ୍ଟ ଚିତ୍ର ହେଉଛି କବିତା, ଏବଂ ମୋ ମନର ଅଭିବ୍ୟକ୍ତି ମଧ୍ୟ।
1: ଆପଣ ଯେତେବେଳେ କବିତା ରଚନା କରୁଛନ୍ତି, ସେତେବେଳେ ଆପଣଙ୍କ ମନକୁ ପ୍ରଥମେ କ'ଣ ଆସୁଛି, ଆପଣଙ୍କ ଭାବନା ନା ଶବ୍ଦ?
0: ଶବ୍ଦ ସହିତ ମନର ଭାବନାର ଖେଳ ହେଉଛି କବିତା ମ୍ୟାଡ଼ମ।
1: ଦୈନନ୍ଦିନ ଜୀବନର ଛୋଟ ବଡ଼ ଘଟଣାକୁ ନେଇ ଆପଣ କବିତା ଲେଖୁଛନ୍ତି, ଆଉ କିଛି ସେମିତି ଘଟଣାକୁ ନେଇ କବିତା ରଚନା କରିଛନ୍ତି ଯାହା ଆପଣ ଆମର ଶ୍ରୋତା ଭଉଣୀମାନଙ୍କୁ ଆବୃତ୍ତି କରି ଶୁଣାଇବେ?
0: ମୋତେ ମହାଭାରତର ଦ୍ରୌପଦୀଙ୍କ ଚରିତ୍ରଟା ଖୁବ୍ ଛୁଇଁଛି ମୋ ହୃଦୟକୁ, ତାଙ୍କର ସଂଘର୍ଷମୟ ଜୀବନର କଥା। ତାଙ୍କ ଉପରେ ମୁଁ ଗୋଟିଏ କବିତା ଲେଖିଥିଲି, ସେ କବିତାଟି ମୁଁ ପାଠ କରିବା ପାଇଁ ଚାହିଁବି। ନାରୀ ଏକ ଅନନ୍ତ ଜିଜ୍ଞାସା, ସେଦିନ ପଶା ଖେଳରେ ବାଜି ଲଗାଇଲା ପରେ ଇନ୍ଦ୍ରପ୍ରସ୍ଥର ମହାରାଣୀଠାରୁ ଦାସୀରେ ପରିଣତ ହେଲେ। ଋତୁସ୍ନାନ ବିନା ଏକ ବସ୍ତ୍ର ହୋଇ ଅନ୍ୟ ପୁରୁଷର ଟଣା ଓଟରାରେ କୁରୁସଭାସ୍ଥଳେ ଉପସ୍ଥିତ ହେଲେ। ମନେ ଅଛି ସେଦିନ ମୁଁ ନୁହେଁ, ମୋ ଲୁହ କଥା କହୁଥିଲା। ମୋର ଆଳୁଲାୟିତ କେଶଗୁଚ୍ଛ ଭିତରେ ମୋର ଜୀବନର ଅନେକ ରହସ୍ୟ ଭରି ରହିଥିଲା। ବିନମ୍ର ହେଲି, ନେହୁରା ହେଲି, ଭାବର ସମ୍ପର୍କ, ପ୍ରେମର ସମ୍ପର୍କ, ରକ୍ତର ସମ୍ପର୍କ, ମାନ୍ୟର ସମ୍ପର୍କ, ସମସ୍ତଙ୍କୁ ଆର୍ତ୍ତଚିତ୍କାର କରି ଅନୁରୋଧ କଲି। ସେହି ଚିତ୍କାରରେ ତଣ୍ଟି ଫାଟି ରକ୍ତକ୍ଷରିତ ହେଲା, ଅଳଙ୍କାର ଆଭୂଷଣ ଭୂପତିତ ହେଲା। ମୋର ଠିକ୍ ମନେ ଅଛି ସେଦିନ କେହି ଆସିନଥିଲେ ମୋ ପାଖକୁ କାନ୍ଧରେ ଟିକିଏ ହାତ ଦେବା ପାଇଁ। ଅର୍ଦ୍ଧନଗ୍ନ ଅବସ୍ଥାରେ, ଲୁହକ୍ଷରିତ ରକ୍ତକ୍ଷରିତ ଅବସ୍ଥାରେ ଆଶ୍ରୟ ହରାଇ ନିରାଶ୍ରୟ ହେଲି, ନିଶ୍ୱ ହେଲି ଯେବେ, ମାନ ଅପମାନ ଲଜ୍ଜା ତ୍ୟାଗ କରି ଦୁଇ ହାତ ଟେକି ତୁମକୁ ହିଁ ଡାକିଥିଲି। ବକ୍ଷରେ ଜଡ଼ିତ ପିତପାଟବସ୍ତ୍ରର ଆବରଣ କାଳେ ଖସିଯିବ, ଏହା ବି ମୋର ଭୟ ନଥିଲା। ଦୁଇ ହାତ ଟେକି ତୁମ ନାମକୁ ଆଶ୍ରୟ କଲି ଯେବେ, ଅନନ୍ତ ପାଟବସ୍ତ୍ରର ଆବରଣ ମୋ ଶରୀରକୁ ଜାବୁଡ଼ି ଧରିଲା ନିବିଡ଼ ଭାବରେ। ଆଜି ବି ମୋର ଠିକ୍ ସେଇ ଅବସ୍ଥା, ସବୁକିଛି ଥାଇ ମୁଁ ନିଶ୍ୱ, ସମ୍ପର୍କର ଗହଣରେ ଥାଇ ମୁଁ ନିରାଶ୍ରୟ। କୁରୁସଭା ସଦୃଶ ଏ ସମାଜ ମୋର ଆର୍ତ୍ତଚିତ୍କାର ଶୁଣୁଛି କି ନାଇଁ ନା ମୁଁ ଜାଣିନି, କିନ୍ତୁ ଏଠି ମୁଁ ନୁହେଁ, ମୋ ପରି ଅନେକ ହସକାନ୍ଦ ଲୁହଲହୁର କୁଢ଼କୁଢ଼ ଯନ୍ତ୍ରଣାରେ ମୁହଁ ପାତି ଶୋଇଛନ୍ତି। ପୁଣି ଯନ୍ତ୍ରବତ୍ ମୁହଁରେ ମେକଅପ୍ ଓ ଓଠରେ ଲିପଷ୍ଟିକ୍ର ଆବରଣ ତଳେ ହସର ଆସର ଫୁଟାଏ। ଯଦି ମିଳିଯିବ ଏକ ରାସ୍ତା, ସେହି ବାଟେ ଚାଲି ଚାଲି ଖୋଜିଯିବେ ତାରା, ଜହ୍ନ ଆଉ ଝରଣାର କୁଲୁକୁଲୁ ସୁଅ, ଯାହାର ଆହ୍ଲାଦରେ ମୁଁ ଆହ୍ଲାଦିତ ହେବି, ଭିଜା ଭିଜା ମାଟିର ମଦୁଆ ଗନ୍ଧରେ ଆତ୍ମବିଭୋର ହେବି, ଅମରିଲତାର ଦୋଳାୟମାନ ଡାଳରେ ଅମୃତର ତରଙ୍ଗ ଅନୁଭବ କରିବି, ତାର ଧଳା ଓ ଗୋଲାପୀ ରଙ୍ଗର ବିଷାକ୍ତ ପାଖୁଡ଼ାରେ ମୁଁ ପଦ୍ମର ସୁଗନ୍ଧକୁ ଆଘ୍ରାଣ କରିବି। ଦେଖା ହେଲେ କହିବି ତୁମକୁ, ଦେଇଥିବା ଉପହାର, ଦେଇଥିବା ସ୍ମୃତି ସବୁ ଫେରାଇ ଦେଇଛି ତୁମକୁ ତ ସତ, କିନ୍ତୁ ମୋ ମନମର୍ମର ବେଦନା ଫେରାଇବି କାହାକୁ? ଭାବୁଛି ସାଇତି ରଖିଛି, ରଖିବି ଅତି ଯତ୍ନରେ, ଦେଖା ହେଲେ କହିବି ତୁମକୁ। ଜାଣେ ନା ଦେଖା ହେବ କେବେ କି ନାହିଁ, ସମୟର ଗତି ଧୀରେ ଧୀରେ ଥାପି ଥାପି ନେଇଗଲା କେତେ ଦୂରେ ମୋତେ ଆଉ ତୁମକୁ। ସେଦିନରେ ମୁଁ ପୁଣି ସମ୍ପର୍କରେ ଛନ୍ଦି ହେଲି, ଭୁଲିଗଲେ।

0: ହେଲେ ଗୋଟା ପଣେ ତୁମକୁ, ଦେଖା ହେଲେ କହିବି ତୁମକୁ। ସେଦିନର ଆମ୍ବ ତୋଟା, ସେଦିନର କୁଞ୍ଜବନ, ସେଦିନର ପିଲା ଖେଳ ପାଖେ ପାଖେ ରଖିଥିଲେ ତୁମକୁ, ଭୁଲିଗଲ କ'ଣ ତୁମେ ସେସବୁ ସ୍ମୃତିକୁ? ଖଟପରେ ବସି ବସି ନିରୋଳାରେ ହସି ହସି ମନେ ପଡ଼େ ସବୁ କଥା, କହିବି ମୁଁ କାହାକୁ? ଦେଖା ହେଲେ କହିବି ତୁମକୁ। ମନେ ମନେ ଭାବେ ଯେବେ ନିରୋଳାରେ ଥିବି, ଯେବେ ଆଖି ମୁଦି ଖୋଜୁଥିବି କାହାକୁ? ତୁମେ ହିଁ ତ ସ୍ୱର୍ଗ ମୋର, ତୁମେ ହିଁ ତ ବ୍ରହ୍ମ ମୋର, ପାଶେ ଆସି କହିଦେଲେ, ପାଶେ ଆସି ଛୁଇଁଦେଲେ, ଖୋଳାମୁଦା ନୟନରେ ଦେଖୁଥିବି ତୁମକୁ, ଦେଖା ହେଲେ କହିବି ତୁମକୁ। ଛୁଇଁଦିଅ ଥରେ ହେଲେ ଭୁଲିଯିବି ସବୁଥିରେ, ମନ ପ୍ରାଣ ଦେହ ଆତ୍ମା ଦେଇଦେବି ତୁମକୁ। ଶଙ୍ଖଚକ୍ର କରେ ଧରି ଆସ ଥରେ ହେଲେ ହରି, ନିରାଶ ନକର ପ୍ରଭୁ ମତେ ଆଉ ଶେଷକୁ, ଦେଖା ହେଲେ କହିବି ତୁମକୁ।
1: ଖୁବ୍ ହୃଦୟସ୍ପର୍ଶୀ ଆପଣଙ୍କର ଏଇ କବିତା, ଶବ୍ଦ ବିନ୍ୟାସ ଖୁବ୍ ମର୍ମସ୍ପର୍ଶୀ ହୋଇଛି।
0: ଧନ୍ୟବାଦ ମ୍ୟାଡମ।
1: ତାହେଲେ ଆଜିର ସମାଜରେ କବିତାର ଭୂମିକା କେତେଟା ଗୁରୁତ୍ୱପୂର୍ଣ୍ଣ ବୋଲି ଆପଣ ଭାବୁଛନ୍ତି?
0: କବିତା ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ ମ୍ୟାଡମ, କାରଣ ଏଇ ନୀତିଦିନିଆ ଜୀବନରେ ଯାହା ଘଟୁଛି ତାକୁ ନେଇକି ହିଁ କବିତା ରଚନା ହେଉଛି।
1: ଆଜ୍ଞା।
0: ପ୍ରତ୍ୟେକଙ୍କ ଜୀବନର କଥା, ଯାହା ଆମେ ସମାଜରେ ଯେଉଁ ଚରିତ୍ରଗୁଡ଼ାକ ଦେଖୁଛୁ ଆମେ, ତାଙ୍କର ଜୀବନର କଥା କୁହାଯାଉଛି। ଏବଂ ସାହିତ୍ୟରେ ଯେତେବେଳେ ତାକୁ ଆମେ ପଢ଼ୁଛେ, ସାହିତ୍ୟ ଏକ ନୂଆ ଦିଗନ୍ତ ଦେଖୁଛି। ତେଣୁ କବିତା ଆମ ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ।
1: ବର୍ତ୍ତମାନର ଯୁବପିଢ଼ି କବିତା ପ୍ରତି କେତେଟା ଆକର୍ଷିତ?
0: କବିତା ସାହିତ୍ୟର ଯେଉଁ ଶବ୍ଦାଡମ୍ବର ଶୈଳୀ ଅଛି, ବିଶେଷ ଶବ୍ଦ ଆଡମ୍ବରପୂର୍ଣ୍ଣ ନ କରି ଯଦି ସହଜ ସରଳ ଉପାୟରେ ମନର କଥାକୁ ଆମେ କହିପାରିବା, ତାହେଲେ ଯୁବପିଢ଼ି ନିହାତି ଆକର୍ଷିତ ହେବେ ଏବଂ ସାହିତ୍ୟ ବିଷୟରେ, ହୃଦୟର କଥା ବିଷୟରେ ଜାଣିପାରିବେ।
1: ସାମାଜିକ ପରିବର୍ତ୍ତନରେ କବିତା କେତେଟା ପ୍ରଭାବ ପକାଇପାରେ? ଏଇ ଯେମିତି ଆପଣ କିଛି ସମୟ ଆଗରୁ ଉଲ୍ଲେଖ କରୁଥିଲେ,
0: ସମାଜରେ ନିହାତି ପ୍ରଭାବ ପକାଇବ, କାରଣ ଅନେକ କ୍ଷେତ୍ରରେ ଏକ ସମାଜର ଯେଉଁ ବିଷମ ଗତି ଅଛି, ଯେଉଁ ଭୁଲ ରାସ୍ତାରେ ଯାଉଛନ୍ତି ଯୁବପିଢ଼ି ହୁଅନ୍ତୁ, ନାରୀ ହୁଅନ୍ତୁ, ପୁରୁଷ ହୁଅନ୍ତୁ, ସମାଜକୁ ଆମେ ସଚେତନ କରିପାରିବା ସାହିତ୍ୟ ମାଧ୍ୟମରେ, କବିତା ମାଧ୍ୟମରେ,
1: ଯଦ୍ୱାରା ସାମାଜିକ ପରିବର୍ତ୍ତନ ଅଣାଯାଇପାରିବ।
0: ଆଜ୍ଞା ଆଜ୍ଞା।
1: କେଉଁ କବି କିମ୍ବା ସାହିତ୍ୟିକଙ୍କ ରଚନା ଆପଣଙ୍କୁ ସର୍ବାଧିକ ପ୍ରଭାବିତ କରେ?
0: ଗଙ୍ଗାଧର ମେହେରଙ୍କ ରଚନା ମୋତେ ଭଲ ଲାଗେ, ରମାକାନ୍ତ ରଥ, ସୌଭାଗ୍ୟ ମିଶ୍ର, ସୀତାକାନ୍ତ ମହାପାତ୍ର।
1: ଆଜ୍ଞା।
0: ଏମାନଙ୍କ କବିତାଗୁଡ଼ାକ ହୃଦୟକୁ ଛୁଇଁଲା ଭରି କବିତା। ଅନ୍ୟାନ୍ୟ କବି

0: ବ୍ୟକ୍ତିଙ୍କର ନିଜସ୍ୱ ମତ ଅଛି, ପସନ୍ଦ ଅଛି। ଆପଣଙ୍କ ନିଜ କବିତାମାନଙ୍କ ମଧ୍ୟରୁ କେଉଁଟି ଆପଣଙ୍କ ହୃଦୟର ସବୁଠାରୁ ନିକଟବର୍ତ୍ତୀ?
1: ଯେମିତି ଗୋଟିଏ ମା ପାଇଁ ସବୁ ପୁଅ ଝିଅ ସମାନ, ମୋର ସାହିତ୍ୟ ସୃଷ୍ଟିରେ ସବୁ ମୁଁ ଗଳ୍ପ ଲେଖେ, ନାଟକ ବି ଲେଖିଛି, 2-3ଟା ଲେଖିଲିଣି, ଏବେ ଉପନ୍ୟାସ ଲେଖୁଛି, ଏବେ ସବୁ ମୋ ପାଇଁ ସମାନ। ଆପଣ ସେମିତି ଯଦି କହିବେ ତାହେଲେ ଏଇଗୁଡ଼ାକ ମୁଁ ମୋର ହୃଦୟର କଥା, ଏଗୁଡ଼ାକ ସମସ୍ତେ ମୋତେ ଖୁବ୍ ଭଲ ଲାଗନ୍ତି।
0: ତାହେଲେ ମୁଁ ପ୍ରଶ୍ନଟି ଟିକେ ପରିବର୍ତ୍ତିତ କରି ପଚାରିବା ପାଇଁ ଚାହୁଁଛି ଯେ ଆପଣ ଅନେକ କବିତା ରଚନା କରିସାରିଲେଣି, କେଉଁ କବିତା ରଚନା କରିବା ସମୟରେ ଆପଣଙ୍କୁ ଯେତେ ଆନ୍ଦୋଳିତ କରିଥିଲା ଆଜି ମଧ୍ୟ ଆପଣଙ୍କର ସ୍ମୃତିରେ ତାହା ସେମିତି ଭାବରେ ଦଣ୍ଡାୟମାନ?
1: ସେ କବିତାଟି ହେଉଛି ଛାର ମଣିଷ, ମୁଁ ଲେଖିଥିଲି
0: ଆଜ୍ଞା
1: କିଛି ଦିନ ପୂର୍ବରୁ, ହେଲାଣି ବର୍ଷେ ଖଣ୍ଡେ, ତା ପୂର୍ବରୁ ଲେଖିଥିଲି, ତା ମୋତେ ଖୁବ୍ ଭଲ ଲାଗେ।
0: ଆମ ଶ୍ରୋତା ଭଉଣୀମାନଙ୍କୁ ଆବୃତ୍ତି କରି ଶୁଣାଇବେ କି?
1: ନିଶ୍ଚୟ ମ୍ୟାଡ଼ାମ। ଛାର ମଣିଷ, ମୋର ସୃଷ୍ଟି, ମୋର ସ୍ଥିତି, ମୋର ବିଳୟରେ ଏ ସୃଷ୍ଟିର ସମ୍ପର୍କ ନାହିଁ। ଅନନ୍ତ ବ୍ରହ୍ମାଣ୍ଡ ଭିତରେ ଅନେକ ଜୀବଜନ୍ତୁଙ୍କ ମଧ୍ୟରେ କେଉଁ କୋଣ ଅନୁକୋଣରେ ମୋର ସ୍ଥିତି, ମୋର ଜନ୍ମ ଆଉ ମୋର ମୃତ୍ୟୁ, ଡରିନି କେବେ, ଡରିବିନି କେବେ ସେଇ ଶୀତଳ ସ୍ପର୍ଶର ଆହ୍ଲାଦକୁ। କିନ୍ତୁ ତା ପୂର୍ବରୁ ନିଜର ସ୍ଥିତିକୁ ସମ୍ଭାଳିବା ପାଇଁ କେତେ ସଂଘର୍ଷ, ନା ମୋର ନା ତୁମର, ଏ ସୃଷ୍ଟିର ପ୍ରତ୍ୟେକ ଜୀବର। ଏଇ ପଞ୍ଚ ଉପାଦାନ ଭିତରେ କ'ଣ ଭରିଦେଇଛ ସତେ? ବତାଶ, ହୁତାଶ, ପ୍ରଳୟକୁ ସମ୍ଭାଳି ନେବାର ଏକ ଅମୋଘ ଶକ୍ତି। ଆସୁ ଯେତେ ଭୀଷଣ ପରିସ୍ଥିତି, ଭୀମ ଭୟଙ୍କର ସମସ୍ୟା, ଜୀବନକୁ ପୁଣି ସୁସଜ୍ଜିତ କରି ସଜାଡ଼ି ନେବାର କୌଶଳ ଠିକ୍ ଶିଖେଇଛ ତୁମେ। ଗ୍ଲାନି ଆଉ ହର୍ଷକୁ ବନ୍ଦ ବୋତଲ ସଦୃଶ ଶରୀର ଭିତରେ ଭରି ଫେଣ୍ଟାଫେଣ୍ଟି କରିବାର କୌଶଳ ଠିକ୍ ତୁମକୁ ହିଁ ଜଣା। ଏ ଅଥର୍ବ ମଣିଷ, ଅହଙ୍କାରୀ ମଣିଷର ଭାବନା ଯେଉଁଠି ବିଲୁପ୍ତ, ସେଇଠି ତୁମେ ଆରମ୍ଭ କର ଏକ ନୂତନ ଭାବନା, ନୂତନ କଳ୍ପନା। ଜାଣେ ନା, ଜାଣିବାର ସକ୍ଷମତା ବି ନାହିଁ, ଭାବେ ନା, ଭାବିବାର ଶକ୍ତି ବି ନାହିଁ। ଉର୍ବର ଭୂମିରେ ଶସ୍ୟର ସମ୍ଭାବନା ତ ସତ, ହେଲେ ପୋଡ଼ା ଭୂଇଁରେ ଭଙ୍ଗା କାନ୍ଥ ଉପରେ ବିରାଟ ବଟବୃକ୍ଷର ସମ୍ଭାବନା କରିପାର ତୁମେ? ହେ ଅମୋଘ ଶକ୍ତି, ଯଦି ଅଛ ତୁମେ, ଯଦି ଦେଖୁଛ, ଯଦି ଅନୁଭବ କରୁଛ, ଟିକିଏ ଆହ୍ଲାଦ ଦିଅ, ଟିକିଏ ଶୀତଳ ସ୍ପର୍ଶ ଦିଅ ତୁମରି ଗଢ଼ାଏ ପୃଥିବୀକୁ। ମୋର ଅନ୍ତରଙ୍ଗ କବିତା, ମୋର ଚତୁଃପାର୍ଶ୍ୱରେ ଘେରି ରହିଥିବା କେଉଁ ଶବ୍ଦକୁ ଚୟନ କରି ଲେଖିବି କବିତା? ଯିଏ ଉତାରି ଦେବ ମୋର ମନର ଭାବନା, ଗାଇଦେବ ବିଷାଦ ରାଗିଣୀ ମନର ମୂର୍ଚ୍ଛନା। ପରିବେଶରେ ବିଚରଣ କରୁଥିବା କେଉଁ ଉପାଦାନ ମୋ ସାହିତ୍ୟର ହେବ ଆଙ୍ଗିକ ବିଭବ? ଅଗଣିତ ଉପାଦାନ, ଅଗଣିତ ଶବ୍ଦ ମୋ ମାନସକୁ ଆସି ଆନ୍ଦୋଳିତ କରୁଛି। ଚୟନ ଓ ଭ୍ରମ ଭିତରେ ପଡ଼ି ଉପଯୁକ୍ତ ଅନୁପଯୁକ୍ତର ତର୍ଜମା କରୁଛି। ବୁଦ୍ଧିହୀନ, ଜ୍ଞାନହୀନ ଅନୁଭବ ଭରା ହୃଦୟଟି ଭାରାକ୍ରାନ୍ତ ହେଉଛି। ଶବ୍ଦ ଚୟନର ଦୁର୍ବୋଧ୍ୟତା ମତ ପାଗଳ କରୁଛି। ତୋଳିନେବି ଯାହାକୁ, ସେ ହେବ ଅତି ଅନ୍ତରଙ୍ଗ, ହୃଦୟରେ ଶିକୁଳି ଦେଇ ରଖିଥିବା ଅନୁଭବର ପାଥିୟ। ଛାଡ଼ିଦେବି ଯାହାକୁ, ନୂଆ ରୂପ ନେଇ ନୂଆ ଅନୁଭବ ସହିତ ପୁଣି ଲେଉଟି ଆସିବ ମୋ ପାଖକୁ ଏକ ଜୀବନ୍ତ ଅନୁଭବର ସହିତ।
0: ବା, ଖୁବ୍ ସୁନ୍ଦର ହେଇଛି ଆପଣଙ୍କର କବିତା, ଶବ୍ଦ ବିନ୍ୟାସ ମଧ୍ୟ। ଆପଣ କହିଲେ ଯେ ଆପଣ ଜଣେ ଅଧ୍ୟାପିକା,
1: ଆଜ୍ଞା,
0: କେଉଁ ବିଷୟରେ ଆପଣ ଶିକ୍ଷା ପ୍ରଦାନ?
1: ମୁଁ ଓଡ଼ିଆ ଅଧ୍ୟାପିକା ମ୍ୟାଡ଼ାମ,
0: ଓଡ଼ିଆ ଭାଷାରେ।
1: ଓଡ଼ିଆ ଭାଷାରେ,
0: ତେଣୁକରି ଆପଣ ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରୁଛନ୍ତି?
1: ଆଜ୍ଞା।
0: ସାହିତ୍ୟ ରଚନା ଆପଣଙ୍କୁ ଆପଣଙ୍କର ଶିକ୍ଷା ପ୍ରଦାନ କରିବା ସମୟରେ କିଭଳି ସାହାଯ୍ୟ କରୁଛି?
1: ମୁଁ ଯେତେବେଳେ ଶ୍ରେଣୀ ପ୍ରକୃଷ୍ଟକୁ ଯାଏ ଗୋଟେ ନୂଆ ଜୀବନ ପାଏ। ଛାତ୍ରଛାତ୍ରୀଙ୍କୁ ଦେଖିଲେ ଯେତେ ବିଷାଦରେ ଥାଏ, ଯେତେ ଗ୍ଲାନିରେ ଥାଏ, ସବୁକିଛି ଭୁଲିଯାଏ। ମୋର ଏକ ନୂଆ ଜୀବନ, ମୁଁ ହୋଇ ଆଉ ରହେନି ସେଠି। ମୁଁ

0: ନିଜକୁ ଯେଉଁ କବିଙ୍କ ବିଷୟରେ ମୁଁ ପଢ଼ଉଛି, ଯେଉଁ ଔପନ୍ୟାସିକଙ୍କ ବିଷୟରେ ମୁଁ ପଢ଼ଉଛି ସେଇଠି, ଏବଂ ତାଙ୍କର ଯେଉଁ ଯାହା ସେ ଲେଖିଛନ୍ତି ସେଥିରେ ମୁଁ ନିଜକୁ ହଜେଇ ଦଉଛି।
1: ଆପଣ ଅଧ୍ୟାପିକା, ଆପଣଙ୍କର ଶିକ୍ଷା କେଉଁଠାରେ ଆପଣ ଗ୍ରହଣ କରିଥିଲେ? ସ୍କୁଲ ଶିକ୍ଷା, କଲେଜ ଶିକ୍ଷା, ସେ ବିଷୟରେ କିଛି କହିବେ?
0: ପଦ୍ମପୁର ନିକଟବର୍ତ୍ତୀ ଦହିତାରେ ମୁଁ ଜନ୍ମଗ୍ରହଣ କରିଥିଲି। ସେଠି ମୋର ବାଲ୍ୟ ଶିକ୍ଷା ଶିଶୁ ମନ୍ଦିରରେ ପ୍ରଥମେ ପଢ଼ୁଥିଲି, ତାପରେ କଲାକୋଟରେ ପଢ଼ୁଥିଲି, କଳାହାଣ୍ଡି ଜିଲ୍ଲାରେ। ମୋ ବାପା ସେଠି ହାଇସ୍କୁଲ ଶିକ୍ଷକ ଥିଲେ, ଏବଂ ପରେ ଅଞ୍ଚଳ କଲେଜରେ ପଢ଼ିଛି ମୋର ସ୍ନାତକ। ସ୍ନାତକୋତ୍ତର ଆମର ଜ୍ୟୋତିବିହାରରେ ପଢ଼ିଛି, ସ୍ନାତକୋତ୍ତର ପରେ ଏମ୍ଫିଲ୍ କରିଛି।
1: ଅଧ୍ୟାପିକା ହେବା ପାଇଁ ଆପଣଙ୍କର ସ୍ୱପ୍ନ ଥିଲା ନା ଆପଣଙ୍କୁ କିଏ ପ୍ରେରିତ କରିଥିଲେ?
0: ମୋ ବାପା ଜଣେ ଶିକ୍ଷକ ଯେହେତୁ, ମୋତେ ସେ ପ୍ରେରଣା ଦେଇଥିଲେ, ଆଉ ମୋର ବି ସ୍ୱପ୍ନ ଥିଲା।
1: ପରିବାରରେ ଆଉ କିଏ ଅଛନ୍ତି?
0: ମୋ ସ୍ୱାମୀ ଅଛନ୍ତି, ମୋ ଗୋଟିଏ ପୁଅ ଅଛି।
1: ଆପଣ ଅଧ୍ୟାପିକା, କାର୍ଯ୍ୟରତ, ଗୃହିଣୀ,
0: ଆଜ୍ଞା,
1: ମା, ପତ୍ନୀ, ଏତେ ସବୁ ଦାୟିତ୍ୱ ଆପଣ କିପରି ସମ୍ଭାଳନ୍ତି, ଏହା ମଧ୍ୟରେ କିପରି ଗୋଟିଏ ସନ୍ତୁଳନ ରକ୍ଷା କରନ୍ତି, ଏବଂ ତା ସହିତ କବିତା ମଧ୍ୟ ରଚନା କରୁଛନ୍ତି, ଏହି ସବୁ କାର୍ଯ୍ୟକୁ ଆପଣ କେଉଁ କେଉଁ ସମୟ ଦିଅନ୍ତି, ଏବଂ ଆପଣ ଏଇ ଯେଉଁ କବିତା ରଚନା କରୁଛନ୍ତି ତାହା କେତେବେଳେ ରଚନା କରନ୍ତି?
0: ଏଇଟା ମୋ କଥା ନୁହଁ ମ୍ୟାଡ଼ାମ, ଆଜିକାଲି ପ୍ରାୟତଃ ନାରୀମାନେ କାମ କରୁଛନ୍ତି।
1: ଆଜ୍ଞା,
0: ଆଉ ବିଧାତା ପ୍ରତ୍ୟେକ ନାରୀଙ୍କୁ, ମୋତେ ନୁହଁ, ପ୍ରତ୍ୟେକ ନାରୀଙ୍କୁ ସେ ଶକ୍ତି ଦେଇଛନ୍ତି। ସେ ଏକାଥରକେ ମା ହେଇପାରିବ, ସ୍ତ୍ରୀ ହେଇପାରିବ, ବୋହୂ ହେଇପାରିବ, ସବୁକିଛି ହେଇକି ନିଜ ପାଇଁ କିଛି କବିତା ଲେଖିବ। କବିତା ଲେଖିବା ମୋ ପ୍ରବୃତ୍ତି। ମୁଁ ଯେତେବେଳେ ଅଧ୍ୟାପନା ପାଇଁ ଯାଏ, ବସ୍ରେ ବସିଥିଲା ସମୟରେ ବି ମୁଁ ମୋବାଇଲରେ ଟାଇପ୍ କରିବି, କବିତା ଲେଖେ ଯେକୌଣସି ମୁହୂର୍ତ୍ତରେ। ରୋଷେଇ କରୁଥିବି, ରୋଷେଇ ଘରୁ ଆସିବି ଏବଂ ଗୋଟେ ଲାଇନ୍ ଲେଖି ପକେଇବି, ଏମିତି ମୁଁ ଲେଖେ। କୌଣସି ନିର୍ଦ୍ଦିଷ୍ଟ ସମୟ ମୁଁ ସାହିତ୍ୟ ସଂରଚନା ପାଇଁ ରଖିନି।
1: ଆପଣ ଏଇ ଯେଉଁ ସବୁ କାମ କରୁଛନ୍ତି, କେବେ କୌଣସି ସମସ୍ୟା ବା ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି କି?
0: ସମସ୍ୟା ହେଇଛି, ଯେମିତି ଭାତ ବସେଇଥିବି, ଡାଲି ବସେଇଥିବି, ଭୁଲି ଯାଇଥିବି କିଛି ଲେଖୁ ଲେଖୁ, କ୍ଷୀର ବସେଇଥିବି, ଏମିତି ଛୋଟ ଛୋଟ ସମସ୍ୟା ହେଇଛି।
1: ଆଚ୍ଛା, ଏଇ ସମସ୍ୟା ଗୁଡ଼ିକୁ ଆପଣ କିପରି ସମାଧାନ କରନ୍ତି, କି ପରିବାରର ସଦସ୍ୟମାନେ ଆପଣଙ୍କୁ ସହଯୋଗ କରନ୍ତି ଯଦ୍ୱାରା ଆପଣ ଏହିସବୁ କାର୍ଯ୍ୟ ସହଜରେ ତୁଲେଇ ପାରୁଛନ୍ତି?
0: ମୋ ସ୍ୱାମୀ ଖୁବ୍ ସହଯୋଗୀ, ସେ ସହଯୋଗ ନକଲେ ମୁଁ ବୋଧହୁଏ ପ୍ରତ୍ୟେକ କ୍ଷେତ୍ରରେ ପାଦ ଦେଇପାରିନଥାନ୍ତି କି ସଫଳ ବି ହେଇପାରିନଥାନ୍ତି। ମୋ ଶାଶୁ, ମୋ ପୁଅ, ମୋ ଶ୍ୱଶୁର ସମସ୍ତେ ମୋତେ ସହଯୋଗ କରନ୍ତି ମ୍ୟାଡ଼ାମ ଏସବୁ କ୍ଷେତ୍ରରେ। ପିଲାବେଳୁ ମୋ ମା ବାପା ବି ମୋତେ ପ୍ରେରଣା ଦେଇଛନ୍ତି, ମୋ ବାପା ବି ସାହିତ୍ୟ ସଂରଚନା କରନ୍ତି, ତାଙ୍କଠୁ ହିଁ ମୁଁ ପ୍ରଥମେ ପ୍ରେରଣା ପାଇଥିଲି, ଦେଖିଥିଲି ତାଙ୍କୁ। ମୋ ବଡ଼ ଭାଇ ବି ଜଣେ ସ୍କୁଲ ଶିକ୍ଷକ, ହାଇସ୍କୁଲରେ ସେ ଶିକ୍ଷକ ଅଛନ୍ତି, ଏବଂ ସେ ବି ଅନେକ ଉତ୍ସାହ ଦିଅନ୍ତି, ପ୍ରଶଂସା କରନ୍ତି କବିତା ଲେଖିବା ପାଇଁ, ଗଳ୍ପ ଲେଖିବା ପାଇଁ ମୋତେ ପ୍ରୋତ୍ସାହନ ଦିଅନ୍ତି। ସେମାନଙ୍କର ପ୍ରେରଣା ହିଁ ଆଜିର ମୋ ସାହିତ୍ୟ ଯାତ୍ରା।
1: ନୂତନ କବିତା ଲେଖିବାକୁ ଇଚ୍ଛୁକ ଯୁବବର୍ଗଙ୍କୁ ଆପଣ କ'ଣ ପରାମର୍ଶ ଦେବେ?
0: ଚେଷ୍ଟା କଲେ ଯେମିତି ସମସ୍ତେ ସଫଳ ହୁଅନ୍ତି। ଯୁବବର୍ଗ ମଧ୍ୟ ଯେଉଁ ସୋସିଆଲ ମିଡ଼ିଆ ଆମେ ଦେଖୁଛେ, ଏବଂ ଯେଉଁ ସମସ୍ୟାର ସେମାନେ ସମ୍ମୁଖୀନ ହେଉଛନ୍ତି, ସେଇ ସମସ୍ୟାକୁ କିଛି ନାହିଁ, ବେଶୀ ନାହିଁ, ଦି ଧାଡ଼ି ଚାରି ଧାଡ଼ି ଯଦି ସେମାନେ ଲେଖନ୍ତେ, ସେଇଟା ନିହାତି ଦିନେ ନା ଦିନେ ଗୋଟେ କବିତା ହେଇ ହିଁ ଯିବ।
1: ମାନେ ଆପଣ କହୁଛନ୍ତି ଯେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଆଉ କୌଣସି ପ୍ରତିଭାକୁ ଲୁକ୍କାୟିତ କରି ରଖିଦେଉନି, ଲୋକଲୋଚନକୁ ସହଜରେ ଆଣିପାରୁଛି।
0: ଆଜ୍ଞା,
1: ବର୍ତ୍ତମାନର ଯୁବବର୍ଗ ଯଦି ନିଜର ପ୍ରତିଭାକୁ ତା ମାଧ୍ୟମରେ ଲୋକମାନଙ୍କ ପାଖକୁ ପହଞ୍ଚାଇ ପାରନ୍ତେ, ତାହେଲେ ତାଙ୍କର ବି ଉନ୍ନତି ହୁଅନ୍ତା।
0: ଆଜ୍ଞା ଆଜ୍ଞା, ନିହାତି, କାରଣ ସୋସିଆଲ ମିଡ଼ିଆରେ ସବୁ ଜିନିଷ ଆମେ ଜାଣିପାରୁଛେ, ଦେଶ ବିଦେଶର କଥା ସବୁକିଛି ଆମେ ଜାଣିପାରୁଛେ।
1: ଭଲ କବିତା ପାଇଁ ଅଧିକ କ'ଣ ଦରକାର, ପ୍ରତିଭା କି ଅଭ୍ୟାସ?
0: ଭାବନା ଦରକାର।
1: ପଠନ କେତେ ଆବଶ୍ୟକ?
0: ପଠନ ନିହାତି ଆବଶ୍ୟକ, ଜ୍ଞାନ ପାଇଁ, ଶବ୍ଦ ସଂଯୋଜନା ପାଇଁ, ପ୍ରତିଭାକୁ ବିକାଶ କରିବା ପାଇଁ ପଠନ ନିହାତି ଆବଶ୍ୟକ।
1: ଓଡ଼ିଆ ସାହିତ୍ୟର ଭବିଷ୍ୟତ ନେଇ ଆପଣଙ୍କର ଆଶା କ'ଣ?
0: ଓଡ଼ିଆ ସାହିତ୍ୟ ଏବେ ସମୃଦ୍ଧ।
1: ଆଜ୍ଞା,
0: ଅନେକ କବି ଅଛନ୍ତି, ଅନେକ ଔପନ୍ୟାସିକା ଅଛନ୍ତି, ପ୍ରତିଭା ରାୟ, ବୀଣାପାଣି ମହାନ୍ତି, ଏମାନଙ୍କର କବିତା ସମଗ୍ର ପୃଥିବୀରେ ଖୁବ୍ ପ୍ରସିଦ୍ଧି ଅର୍ଜନ କରିଛି, ବିଭିନ୍ନ ଭାଷାରେ ତା ଅନୁବାଦ ହୋଇସାରିଛି। ଏବଂ ସେମାନେ ଯେଉଁ ମଣିଷ ସମାଜକୁ ଏକ ମେସେଜ ଦେଉଛନ୍ତି, ଯେଉଁ ପ୍ରେରଣା ଦେଉଛନ୍ତି ବଞ୍ଚିବା ପାଇଁ, ସଂଘର୍ଷ ପାଇଁ, ତାହା ନିହାତି ଆମର ଓଡ଼ିଆ ସାହିତ୍ୟକୁ ଉଜ୍ଜଳ ରଖିବ ବୋଲି ମୋର ଆଶା।
1: ଆପଣଙ୍କ ଆସନ୍ତା ସାହିତ୍ୟିକ ପରିକଳ୍ପନା ବିଷୟରେ କିଛି କହିବେ କି?
0: ଏହି ସାହିତ୍ୟ ହିଁ ତ ମୋର ଜୀବନ ମ୍ୟାଡ଼ାମ, ମୁଁ ଯେମିତି ପୂର୍ବରୁ କହୁଥିଲି, ନିହାତି ମୁଁ ଗୋଟିଏ ଦୁଇଟା ବହି ମୋର ହେଲାଣି, କିନ୍ତୁ ଲୋକଲୋଚନକୁ ବୋଧହୁଏ ଆସିନି। ଏବଂ ଯେଉଁ ଉପନ୍ୟାସଟା ମୁଁ ଲେଖିଛି, ନାଟକଗୁଡ଼ାକ, ସେଇଟା ପବ୍ଲିଶ କରିନି ଏପର୍ଯ୍ୟନ୍ତ। ମୋର ଗୋଟିଏ ଲକ୍ଷ୍ୟ ଯେ ଅନେକ ବହି ମୁଁ ଲେଖିବି, ସମାଜକୁ ନୂଆ ଦିଗନ୍ତ ଦେଖାଇବାରେ ଯଦି ମୁଁ ସହଯୋଗ କରିବି ତାହେଲେ ମୋର ସୌଭାଗ୍ୟ ହେବ।
1: ଆପଣଙ୍କର ଭବିଷ୍ୟତର ଏହି ପରିକଳ୍ପନା ରୂପ ନେଉ, ଆପଣ ଆପଣଙ୍କର ଲକ୍ଷ୍ୟରେ ସଫଳ ହୁଅନ୍ତୁ, ଉତ୍ତରୋତ୍ତର ଉନ୍ନତି କରନ୍ତୁ, ତାହା ହିଁ ଆମର ପ୍ରାର୍ଥନା ଏବଂ କାମନା। ଶେଷରେ ଆମର ମନୋରମା କାର୍ଯ୍ୟକ୍ରମର ଶ୍ରୋତା ଭଉଣୀମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା କ'ଣ ରହିବ?
0: ନାରୀ ଯେମିତି ସର୍ବମ ସହା, ସେ ପୁଣି ଯୋଗମାୟା, ସେ ପୁଣି ସଂଘର୍ଷ କରେ, ସେ ପୁଣି ସର୍ବସହେ, ସେ ସମାଜକୁ ଗଢ଼ିଦେବ, ପୁଣି ଭାଙ୍ଗିରୁଜି ଧ୍ୱଂସ କରିଦେବ। ଆମେ ଯଦି ପାରିବା ଏକ ସୁସ୍ଥ ସମାଜ ଗଠନ କରିପାରିବା, ଆମ ପୁଅ ଝିଅଙ୍କୁ ଯଦି ଏକ ସୁସ୍ଥ ନାଗରିକ କରିବା, ତାହେଲେ ସମାଜ ଶୃଙ୍ଖଳିତ ହେବ, ଦେଶ ଶୃଙ୍ଖଳିତ ହେବ, ଏକ ଶୃଙ୍ଖଳିତ ଭାରତବର୍ଷ ଆମେ ଗଠନ କରିପାରିବା।
1: ବାଃ, ବହୁତ ବଢ଼ିଆ ଚିନ୍ତାଧାରା, ଏବଂ ଆପଣଙ୍କ ଏହି କଥାକୁ ଆମର ଶ୍ରୋତା ଭଉଣୀମାନେ ଶୁଣି ନିଶ୍ଚିତ ପ୍ରେରିତ ହେବେ। ସେମାନେ ମଧ୍ୟ ତାଙ୍କର ପ୍ରତିଭାକୁ ନ ଚାପି ପରିସ୍ଫୁଟିତ କରିବା ପାଇଁ ନିଶ୍ଚୟ ଉଦ୍ୟମ କରିବେ, ତାଙ୍କର ନିଜର ପରିବାରର ସହଯୋଗ ଏଥିରେ ଲୋଡ଼ା ନିଶ୍ଚିତ ଭାବରେ। ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆପଣଙ୍କର ନିଜ ଜୀବନ ଏବଂ ସାହିତ୍ୟ ଜୀବନ ବିଷୟରେ ଅନେକ ସୂଚନା ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର।
2: ଘର ସଂସାରର ସାହିତ୍ୟଧର୍ମୀ କାର୍ଯ୍ୟକ୍ରମ ମନୋରମାରେ ଲିଲିମା ଅହତାଙ୍କ କବିତା ଏବଂ ତାଙ୍କ ସହ ସାକ୍ଷାତକାର ଶୁଣିଲେ। ତାଙ୍କୁ ସାକ୍ଷାତ କଲେ ସଙ୍ଗୀତା ସାହୁ। ତେବେ ଶ୍ରୋତା ଭଉଣୀ, ଏଥର ଆସନ୍ତୁ ଶୁଣିବା ଏହି ଭକ୍ତିଗୀତଟି, କଣ୍ଠଦାନ କରିଛନ୍ତି ଶ୍ରୀଧର ସେଠୀ, ଗୀତ ରଚନା ମିଶ୍ର ସତ୍ୟନାରାୟଣ।

ତେବେ ଶ୍ରୋତା ଭଉଣୀ, ବର୍ତ୍ତମାନ ତ ସମୟ ସରି ଆସିଲାଣି। ଏହି ଭକ୍ତିଗୀତ ସହ ଆଜିର ଘର ସଂସାର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆକାଶବାଣୀ ସମ୍ବଲପୁର।

0: ଓଡ଼ିଆରେ ସମ୍ବାଦରେ ଲେଖୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦରେ ଲେଖିବୁ।
1: ଆତ୍ମନିର୍ଭର ଭାରତ ଯୋଜନାରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରୁଛନ୍ତି ସରକାର। ଗତ ଏକ ମାସରେ ନୌସେନାରେ ସାମିଲ ହୋଇଛି ସ୍ୱଦେଶୀ ନିର୍ମିତ 4 ନୂତନ ପିଢ଼ିର ଯୁଦ୍ଧପୋତ। ନାଗରିକତା ନିର୍ଦ୍ଧାରଣ ସମୟରେ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣେଇବା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ପ୍ରଦାନ। ଭିଏତନାମ ନୌକାବୁଡ଼ି ଘଟଣାରେ ଆଜି ମୁମ୍ବାଇରେ ପହଞ୍ଚିବ 15 ଭାରତୀୟଙ୍କ ମୃତଦେହ। ଜୋର୍ଡାନ୍, ବାହାରିନ୍ ଓ କୁଏତରେ ଆମେରିକୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିବା ସ୍ୱଷ୍ଟ କଲା ଇରାନ୍। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍। ଦେଶର ନୌସେନାକୁ ଦୃଢ଼ କରିବା ଲାଗି ଗତ ଏକ ମାସ ମଧ୍ୟରେ 4 ନୂତନ ପିଢ଼ିର ସ୍ୱଦେଶୀ ନୌସେନା ପ୍ଲାଟଫର୍ମ ସାମିଲ କରାଯାଇଛି। ସେହି 4 ଯୁଦ୍ଧପୋତ ମଧ୍ୟରେ ଆଇଏନ୍ଏସ୍ ମହେନ୍ଦ୍ରଗିରି ହେଉଛି ସବୁଠାରୁ ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ। ନୀଳଗିରି ଶ୍ରେଣୀର ଷଷ୍ଠ ଷ୍ଟିଲ୍ଥ ଫ୍ରିଗେଟ୍ ଭାବେ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ବିବେଚନା କରାଯାଉଛି। ଗତ 11 ତାରିଖରେ ଏହି ଯୁଦ୍ଧପୋତକୁ ନୌସେନାରେ ସାମିଲ କରାଯାଇଥିଲା। ଗତମାସ 21 ତାରିଖ

ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ଯୋଜନା ରହିଥିବା ବେଳେ ଏହିସବୁ ଜାହାଜରେ ଏଭଳି ବ୍ୟବସ୍ଥା କରାଯାଇଛି ଯାହା ଅନ୍ୟ କୌଣସି ଜାହାଜର ରାଡାର ମଧ୍ୟରେ ସହଜରେ ଦୃଶ୍ୟମାନ ହେବ ନାହିଁ। ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ବିବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ସମ୍ପୃକ୍ତ ଯୁଦ୍ଧ ଜାହାଜଗୁଡ଼ିକ ସାମୁଦ୍ରିକ ସୁରକ୍ଷା ବୃଦ୍ଧି ସମେତ ନୀଳ ଅର୍ଥନୀତିକୁ ସମର୍ଥନ କରିବା କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ନାଗରିକତା ନିର୍ଦ୍ଧାରଣ ସମୟରେ କୌଣସି ବ୍ୟକ୍ତିଙ୍କୁ ବିଦେଶୀ ଘୋଷଣା କରିବା ପୂର୍ବରୁ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଆସାମର ଫରେନ୍ ଟ୍ରିବ୍ୟୁନାଲ୍ ଦ୍ୱାରା ବିଦେଶୀ ଘୋଷିତ 27 ଜଣ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ଏହାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ନାଗରିକତା ସ୍ଥିର କରିବା ବିଷୟରେ ନିରପେକ୍ଷ ନୀତି ଆପଣାଇବାର ଆବଶ୍ୟକତା ରହିଛି। ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାଗୁଡ଼ିକର ଶୁଣାଣି କରି ଗୁଆହାଟୀ ଉଚ୍ଚ ନ୍ୟାୟାଳୟ ଏବଂ ଆସାମ ବିଦେଶୀ ନ୍ୟାୟାଧିକରଣଙ୍କ ଆଦେଶକୁ ରଦ୍ଦ କରିଛନ୍ତି। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4-12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲମ୍ପିଆଡ୍ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଦେଶର 5 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସ୍ୱର୍ଣ୍ଣପଦକ ହାସଲ କରିଥିବା ଏହି ଯୁବ ପଦାର୍ଥ ବିଜ୍ଞାନୀମାନେ ହେଉଛନ୍ତି ପୁଣେର କନିଷ୍କ ଜୈନ, ଇନ୍ଦୋରର ରିଧେଶ ଅନନ୍ତ ବେଣ୍ଡାଲେ, ନୂଆଦିଲ୍ଲୀର ରିଷିତ ଗର୍ଗ, ମୁମ୍ବାଇର ଶ୍ରେଷ୍ଠ ସୁରେୟା ଏବଂ ଅହମ୍ମଦାବାଦର ସବରିତ ଯୋଶୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଜୟ ଦେଶର ଯୁବଶକ୍ତିର ଅଦମ୍ୟ ଶକ୍ତି ଓ ବିଜ୍ଞାନ ଏବଂ ଗବେଷଣା ପ୍ରତି ଆଗ୍ରହ ପ୍ରତିପାଦିତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ଦଶନ୍ଧିରେ ବିଭିନ୍ନ ବିଶ୍ୱସ୍ତରୀୟ ମଞ୍ଚରେ ଭାରତୀୟ ଛାତ୍ରଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଭିଏତନାମରେ ନୌକାବୁଡ଼ି ଘଟଣାରେ 15 ଭାରତୀୟଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମରଶରୀରକୁ ଆଜି ହୋଚିମିନ୍ ସହରରୁ ଭିଏତନାମର ଏକ ସ୍ୱତନ୍ତ୍ର ବିମାନରେ ଭାରତ ଅଣାଯିବ। ଭିଏତନାମସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ମରଶରୀର ବହନ କରି ଆସୁଥିବା ବିମାନଟି ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ରାତି 9:35 ପହଞ୍ଚିବ। ମୃତଦେହଗୁଡ଼ିକୁ ସେମାନଙ୍କ ପରିବାରବର୍ଗଙ୍କ ନିକଟରେ ପହଞ୍ଚାଇବା ଲାଗି ରାଜ୍ୟ ସରକାରଗୁଡ଼ିକୁ ବ୍ୟବସ୍ଥା କରିବା ଲାଗି ଦୂତାବାସ ପକ୍ଷରୁ କୁହାଯାଇଛି। ନ୍ୟୁଜିଲାଣ୍ଡର ଲୋକପ୍ରିୟ ଅଭିନେତା ସାମ୍ ନିଲ୍ଙ୍କ 78 ବର୍ଷ ବୟସରେ ପରଲୋକ ଘଟିଛି। ଜୁରାସିକ୍ ପାର୍କ ଏବଂ ଦ ପିଆନୋ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ରରେ ସେ ତାଙ୍କର ଅଭିନୟର ଛାପ ଛାଡ଼ିଯାଇଛନ୍ତି। 2023 ମସିହାରେ ଅଭିନେତା ସାମ୍ ନିଲ୍ ଟି ସେଲ୍ ଲିମ୍ଫୋମା ରୋଗରେ ପୀଡ଼ିତ ହୋଇଥିଲେ। ଗତ 5 ଦଶନ୍ଧି ଧରି ପ୍ରମୁଖ ହଲିଉଡ୍ ଚଳଚ୍ଚିତ୍ରଗୁଡ଼ିକରେ ତାଙ୍କ ଅଭିନୟ ବିଶ୍ୱବାସୀଙ୍କୁ ଆକର୍ଷିତ କରିଥିଲା। ପ୍ରତି ଆକ୍ରମଣ ସ୍ୱରୂପ ଜୋର୍ଡାନ୍, ବାହାରିନ୍ ଏବଂ କୁଏତସ୍ଥିତ ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଥିବା ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି କହିଛି। ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆମେରିକାର ଆକ୍ରମଣ ପରେ ଇରାନ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଇରାନ୍ର ସମ୍ଭାଦ ସରବରାହ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଇଆର୍ଜିସି ପକ୍ଷରୁ ଜୋର୍ଡାନ୍ସ୍ଥିତ ପ୍ରିନ୍ସ ହସନ୍ ବାୟୁସେନା ଘାଟି, ବାହାରିନ୍ସ୍ଥିତ ଶେଖ୍ ଇସା ବାୟୁସେନା ଘାଟି ଏବଂ କୁଏତସ୍ଥିତ ଅଲି ଅଲ୍ ସାଲେମ୍ ଏବଂ ଅହମ୍ମଦ ଅଲ୍ ଜାଭେଦ ବାୟୁସେନା ଘାଟି ଉପରେ ଆକ୍ରମଣ କରାଯାଇଥିବା ସ୍ୱଷ୍ଟ କରାଯାଇଛି। ଏହି ଆକ୍ରମଣରେ ତୈଳ ଡିପୋ, ଅସ୍ତ୍ରଶସ୍ତ ଭଣ୍ଡାର, ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଏବଂ ରାଡାର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଇରାନ୍ ଦାବି କରିଛି। ହରମୁଜ ପ୍ରଣାଳୀରେ ଆମେରିକା ସେନାର କାର୍ଯ୍ୟକଳାପ ନେଇ ଇରାନ୍ ଚେତାବନୀ ଦେଇଛି। ଗତକାଲି ଇରାନ୍ର ଅନେକଗୁଡ଼ିଏ ସ୍ଥାନରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇ ତେହେରାନ୍ର ସାମରିକ ସାମର୍ଥ୍ୟ ଓ ସାମୁଦ୍ରିକ କାର୍ଯ୍ୟକଳାପ ନଷ୍ଟ କରିବା ଲାଗି ଉଦ୍ୟମ କରିଥିଲା। ତେବେ ହରମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ଲାଗି ଆକ୍ରମଣ କରାଯାଇଥିଲା ବୋଲି ଆମେରିକା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହାବ୍ୟତୀତ 1800117800 ଡାଏଲ୍ କରି ସେମାନଙ୍କ ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ମଧ୍ୟରେ ଦେଇପାରିବେ। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ନୀତି ପ୍ରସ୍ତାବ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ

0: ମତାମତ ଆହ୍ୱାନ କରାଯାଇଛି। ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ରଣନୈତିକ ଢାଞ୍ଚା ଓ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ଲାଗି ଏହି ନୀତି ଉଦ୍ଦିଷ୍ଟ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଭିନ୍ନ ଅଂଶୀଦାରମାନଙ୍କ ପ୍ରସ୍ତାବ ଓ ମତାମତ ଆଧାରରେ ଏହି ନୀତି ପ୍ରସ୍ତୁତ କରାଯାଇଛି। ଚଳିତ ମାସ 27 ତାରିଖ ସୁଦ୍ଧା ମତାମତ ଦେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ନିର୍ଗତ ଘଟଣାରେ ଝାଡ଼ଖଣ୍ଡର ଶ୍ରମିକମାନେ ପ୍ରଭାବିତ ହୋଇଥିବା ଘଟଣାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାର ସଞ୍ଜୀବ କୁମାର ଅମ୍ବାସ୍ତାଙ୍କ ଦ୍ୱାରା ଆଗତ ଏକ ଆବେଦନକୁ ବିଚାରକୁ ନେଇ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ନିୟୋଜନ ଓ ଶ୍ରମ ସଚିବାଳୟକୁ ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯିବା ସହ ରିପୋର୍ଟ ଦାଖଲ ନିମନ୍ତେ କୁହାଯାଇଛି। ଆବେଦନରେ ଝାଡ଼ଖଣ୍ଡ ଶ୍ରମିକମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ସହ ଆର୍ଥିକ ସହାୟତା, କ୍ଷତିପୂରଣ ଓ ପୁନଃ ଥଇଥାନ ବ୍ୟବସ୍ଥା କରିବା ଲାଗି କୁହାଯାଇଛି। ସାମୂହିକ ଉଦ୍ୟମ ଦ୍ୱାରା ଦେଶରେ ଜଳ ପରିଚାଳନା ବ୍ୟବସ୍ଥାକୁ ଆତ୍ମନିର୍ଭର କରାଯିବା ଉପରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ କହିଛନ୍ତି। ନୂଆଦିଲ୍ଲୀରେ ଗ୍ରାମ ପଞ୍ଚାୟତ ଦ୍ୱାରା ଜଳ ସୁରକ୍ଷା ଯୋଜନା ଅନ୍ତର୍ଗତ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଶ୍ରୀ ଭରଦ୍ୱାଜ କହିଛନ୍ତି, ଏକ ସାଧାରଣ ଉଦ୍ଦେଶ୍ୟ ପୂରଣ ଦିଗରେ ଯଦି ସମସ୍ତେ ଉଦ୍ୟମ କରିବେ ତାହା ସଫଳ ହୋଇପାରିବ। ସେ କହିଛନ୍ତି, ମନ୍ତ୍ରଣାଳୟ ଗତ ଦେଢ଼ ବର୍ଷ ହେବ ଜଳ ପରିଚାଳନା ବ୍ୟବସ୍ଥାକୁ ସୁସଂହତ କରିବା ଲାଗି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। କେରଳମର ଜଣେ 21 ବର୍ଷୀୟ ମେଡିକାଲ ଛାତ୍ରୀଙ୍କୁ ଉଜ୍ବେକିସ୍ତାନରେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ଘଟଣାକୁ ଜାତୀୟ ମହିଳା କମିଶନ ନିଜ ଆଡୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଘଟଣାରେ ସମ୍ପୃକ୍ତ ଛାତ୍ରୀଙ୍କୁ ମୃତ୍ୟୁ ପୂର୍ବରୁ ଶାରୀରିକ ନିର୍ଯାତନା ଦିଆଯିବା ସହ ଧର୍ମ ପରିବର୍ତ୍ତନ ଲାଗି ବଳ ପ୍ରୟୋଗ କରାଯାଇଥିଲା। ଜାତୀୟ ମହିଳା କମିଶନ ଘଟଣାରେ ଚିନ୍ତା ବ୍ୟକ୍ତ କରିବା ସହ କେରଳମ୍ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ତାସ୍କେଣ୍ଟସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରକ୍ଷା କରି ତଦନ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ତଥା ଆମେରିକୀୟ ସାଂସଦ ଲିଣ୍ଡସେ ଗ୍ରାହମ୍ଙ୍କର 71 ବର୍ଷ ବୟସରେ ପରଲୋକ ଘଟିଛି। ଶ୍ରୀ ଗ୍ରାହମ୍ ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ନୀତିର ସମର୍ଥନ କରି ବିଶ୍ୱର ଅନେକ ଦେଶ ଯାତ୍ରା କରିଥିଲେ। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଭାରତୀୟ ସମୟ ରାତି 12:30 ପ୍ରଥମ ସେମିଫାଇନାଲ୍ ଅନୁଷ୍ଠିତ ହେବ। ଏଥିରେ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୋରକୋକୁ କ୍ୱାର୍ଟର ଫାଇନାଲ୍ରେ 2-0 ଗୋଲ୍ରେ ପରାସ୍ତ କରି ଫ୍ରାନ୍ସ ଏବଂ ବେଲ୍ଜିୟମ୍କୁ 2-1 ପରାସ୍ତ କରି ସ୍ପେନ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଆତ୍ମନିର୍ଭର ଭାରତ ଯୋଜନାରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମ୍କୁ ସୁଦୃଢ଼ କରୁଛନ୍ତି ସରକାର। ନାଗରିକତା ନିର୍ଦ୍ଧାରଣ ସମୟରେ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣାଇବା ଉପରେ ସୁପ୍ରିମ୍କୋର୍ଟଙ୍କ ଗୁରୁତ୍ୱ ପ୍ରଦାନ। ଭିଏତନାମ ନୌକାବୁଡ଼ି ଘଟଣାରେ ଆଜି ମୁମ୍ବାଇରେ ପହଞ୍ଚିବ 15 ଭାରତୀୟଙ୍କ ମୃତଦେହ। ଜୋର୍ଡାନ୍, ବାହାରିନ୍ ଓ କୁଏତରେ ଆମେରିକୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିବା ସ୍ୱଷ୍ଟ କଲା ଇରାନ୍। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the Midday News. The headlines. Supreme Court says determination of citizenship and foreigner status must be carried out through a fair, lawful and reasonable process. Sets aside Guwahati High Court's decision declaring 27 appellants as foreigners. Apex Court seeks status report from the SIT probing alleged misappropriation of donations in Ram Janmabhoomi Temple. President Draupadi Murmu takes cognizance of matter regarding Jharkhand workers affected by ammonia gas leak in Tamil Nadu, directs immediate action. Mortal remains of 15 Indians who died in Vietnam boat tragedy to be brought back home tonight by a Vietnam Airlines flight. Iran strikes U.S. military bases in Jordan, Bahrain and Kuwait in retaliation to U.S. attacks on its military targets. And in women's cricket, hosts England to resume their second innings at 130-6 against India in historic one-off test at the Lord's. The news details. The Supreme Court today ruled that the process of determining citizenship or declaring an individual a foreigner must be carried out through a fair, lawful and reasonable process. The Apex Court was hearing a batch of petitions filed by 27 people who had been declared foreigners by the foreigners' tribunals in Assam. The Supreme Court set aside the judgments of the Guwahati High Court that had upheld declarations of 27 appellants as foreigners. A bench of Justice Vikram Nath and Justice Sandeep Mehta acknowledged that the state has a legitimate and compelling interest in ensuring that those not legally entitled to Indian citizenship do not obtain it through false claims, misuse of legal process, or delay, but stressed.

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠାନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ। ମନ୍ କି ବାତ୍ର 136ତମ ସଂସ୍କରଣ ପାଇଁ ଦେଶବାସୀଙ୍କଠାରୁ ଆହ୍ୱାନ କରାଯାଇଛି ମତାମତ, ଏବଂ ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ଅନୁଷ୍ଠିତ। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ଚିଠାନୀତି ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ଦେଶରେ ସ୍ୱାସ୍ଥ୍ୟ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ଏ ନେଇ ଏକ ରଣନୈତିକ ଢାଞ୍ଚା ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ନୀତି ସହଯୋଗ ପ୍ରଦାନ କରିବ। ଉଚ୍ଚ ଗୁଣବତ୍ତା, ନୈତିକ ଏବଂ ଅଭିନବ ଗବେଷଣାକୁ ପ୍ରୋହାହନ ପ୍ରଦାନ ତଥା ଜାତୀୟ ଏବଂ ଆଧୁନିକ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବା ଏହି ନୀତିର ଅନ୍ୟତମ ଉଦ୍ଦେଶ୍ୟ। ସ୍ୱାସ୍ଥ୍ୟ ଗବେଷଣା କ୍ଷେତ୍ର ପାଇଁ ଏକ କେନ୍ଦ୍ରୀୟ ରୂପରେଖ ଭାବେ ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ଏଜେଣ୍ଡା ପ୍ରସ୍ତୁତ କରିବାକୁ ଏହି ଚିଠାନୀତିରେ ପ୍ରସ୍ତାବ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଭିନ୍ନ ଅଂଶୀଦାରଙ୍କ ପରାମର୍ଶ ଏବଂ ସୁପାରିଶ ଉପରେ ବ୍ୟାପକ ଆଲୋଚନା କରାଯାଇ ଏହି ଚିଠାନୀତି ପ୍ରସ୍ତୁତ କରାଯାଇଛି। ମତାମତ ଦାଖଲ କରିବାର ସମୟସୀମା ଆସନ୍ତା 27 ତାରିଖକୁ ଧାର୍ଯ୍ୟ କରାଯାଇଛି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ COVID-19 ସାମ୍ପ୍ରତିକ ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ସୀମାନ୍ତ ଅଞ୍ଚଳଗୁଡ଼ିକ ପାଇଁ ସରକାର ସ୍ୱତନ୍ତ୍ର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାନ୍ତ ଜିଲ୍ଲାଗୁଡ଼ିକରେ ସନ୍ଦିଗ୍ଧ କୋଭିଡ୍ ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ସମସ୍ତ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆନ୍ଧ୍ରପ୍ରଦେଶ ସୀମା ସଂଲଗ୍ନ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ସନ୍ଦିଗ୍ଧ ରୋଗୀଙ୍କର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ବାଧ୍ୟତାମୂଳକ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ନିରୀକ୍ଷଣ ବ୍ୟବସ୍ଥା ନିରନ୍ତର ଜାରି ରହିଛି। ସନ୍ଦିଗ୍ଧଙ୍କ ନିୟମିତ ପରୀକ୍ଷା କରାଯିବା ସହ ପଡ଼ୋଶୀ ରାଜ୍ୟଗୁଡ଼ିକରେ ସଂକ୍ରମଣର ସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି। ଆନ୍ଧ୍ରପ୍ରଦେଶରେ COVID-19 ସଂକ୍ରମଣ ଯୋଗୁଁ ଇତିମଧ୍ୟରେ 2 ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ଅଧୀନରେ ଦେଶବ୍ୟାପୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଦେଶବ୍ୟାପୀ 3 ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ପ୍ରତିଯୋଗିତା ଜିଲ୍ଲାସ୍ତରରୁ ରାଜ୍ୟସ୍ତର ଏବଂ ଜାତୀୟ ସ୍ତର

ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ 24-27 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ପାଇଁ ଆଜିଠାରୁ ମାଇ ଭାରତ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାଗୁଡ଼ିକର ଫାଇନାଲ୍ ଆସନ୍ତା ମାସ 12 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ନୃତ୍ୟ, ସଙ୍ଗୀତ, ରିଲ୍ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର, ନୁକ୍କଡ଼ ନାଟକ ଓ କବିତା ଆଦି ପର୍ଯ୍ୟାୟରେ 15-29 ବର୍ଷ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରୁ ମଡ୍ୟୁଲ୍ର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। କ୍ରୁ ମଡ୍ୟୁଲ୍ ସମୁଦ୍ର ମଧ୍ୟରେ ପଡ଼ିବା ପରେ ଯେଭଳି ସିଧା ହୋଇପାରିବ ସେ ନେଇ ପରୀକ୍ଷଣ ସଫଳ ହୋଇଛି। ଏଥିଲାଗି ଇସ୍ରୋ ପକ୍ଷରୁ ଥଣ୍ଡା ଗ୍ୟାସ୍ ଆଧାରିତ ବ୍ୟବସ୍ଥା ବିକଶିତ କରାଯାଇଛି। ଦ୍ୱିତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲ୍ର ଉଭୟ ଅଂଶକୁ ନିର୍ଦ୍ଧାରିତ ସମୟରେ ଅଲଗା କରି ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଏବଂ ତୃତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲ୍ର ଅଲଗା ହେବା ସମୟରେ ସଂରଚନା ସମନ୍ୱୟର ସଠିକ୍ ପରିଚାଳନା ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗସ୍ତ କରିଥିଲେ। ସେଠାରେ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ବିଭିନ୍ନ ସୁବିଧା ସୁଯୋଗର ସ୍ଥିତି ସମୀକ୍ଷା କରିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ଏରେଇ ଗ୍ରାମ ପଞ୍ଚାୟତଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ବିଚାର ବିଭାଗ ଏବଂ ଶ୍ରମ ଅଧିକାରୀ ସରପଞ୍ଚ ପ୍ରମୁଖ ଯୋଗଦେଇ ନାଲ୍ସା ଯୋଜନା 2025 ଉପରେ ଆଲୋଚନା କରିଛନ୍ତି। ବିଭିନ୍ନ ସରକାରୀ ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ଭତ୍ତା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଏହି ଅବସରରେ ସୂଚନା ପ୍ରଦାନ କରାଯାଇଛି। ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଆଗାମୀ ରଥଯାତ୍ରାର ପ୍ରସ୍ତୁତି ନେଇ ପୁଲିସ୍ ତଥା ଅନ୍ୟାନ୍ୟ ବିଭାଗ ପକ୍ଷରୁ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ୱାବଧାନରେ ପୁଲିସ୍ ଲାଇନ୍ ପଡ଼ିଆଠାରେ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଛି। ରଥଟଣା ପ୍ରକ୍ରିୟା ଏବଂ ଏନେଇ ରହିଥିବା ସତର୍କତାମୂଳକ ପଦକ୍ଷେପକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ମକ୍ଡ୍ରିଲ୍ କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭିଡ଼ ଭିତରେ ଅଣନିଶ୍ୱାସୀ ହେଉଥିବା ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ବାହାରକୁ ଆଣିବା ସହିତ ଚିକିତ୍ସା ସେବା ଯୋଗାଇବା ନେଇ ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଅବସରରେ ବିଭିନ୍ନ ପୋଖରୀ ତଥା ସମୁଦ୍ରରେ ସୁରକ୍ଷିତ ସ୍ନାନ ଉପରେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି। ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ମକ୍ଡ୍ରିଲ୍ରେ ଅଂଶଗ୍ରହଣ କରିଥିଲେ। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁନାକୂଅରୁ ତିନିଗରା ଜଳ ଗତକାଲିଠାରୁ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିବେ। ବିଳମ୍ବିତ ରାତିରେ ଗତକାଲି ମହାପ୍ରଭୁଙ୍କ ଘଣାକଟା କାର୍ଯ୍ୟନୀତି ଶେଷ ହୋଇଛି। ଦତ୍ତ ମହାପାତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଖଡ଼ି ଆସିବା ସହ ଠାକୁରଙ୍କଠାରେ ଖଡ଼ି ଲାଗି ନୀତି କରାଯିବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଦର୍ଶନ ସୀମିତ ସମୟ ପାଇଁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରାହ୍ନ 2:00 ସାହାଣ ମେଳା ଦର୍ଶନ ଆରମ୍ଭ ହେବ। ବୁଧବାର ଦିନ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ କେତେକ ସ୍ୱତନ୍ତ୍ର ନୀତିକାନ୍ତି ରହିଥିବାରୁ ଚଳିତ ବର୍ଷ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୌଦ୍ଧ ଜିଲ୍ଲାରେ ବାଓଫ୍ଲକ୍ ମତ୍ସ୍ୟଚାଷ ତଥା ଆଧୁନିକ ଚାଷ ପଦ୍ଧତିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି। ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆର୍ଏମ୍ସି ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମାରୋହରେ ମତ୍ସ୍ୟଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଆଧୁନିକ ମତ୍ସ୍ୟଚାଷ, ସରକାରୀ ସହାୟତା ଏବଂ ରୋଜଗାର ସୃଷ୍ଟି ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ନିଶା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମତ୍ସ୍ୟଚାଷ କ୍ଷେତ୍ରରେ ରହିଥିବା ସରକାରୀ ଯୋଜନା ଏବଂ ଏହାର ସୁଫଳ ଉପରେ ଆଲୋଚନା ହୋଇଛି। ସମ୍ବଲପୁର ଏବଂ ଅନୁଗୁଳ ଜିଲ୍ଲା କୋର୍ଟକୁ ଆଜି ବୋମା

ଚିହ୍ନକ ମିଳିବା ପରେ କୋର୍ଟ ପରିସରରେ ଯାଞ୍ଚ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କୋର୍ଟକୁ ବୋମାରେ ଉଡ଼ାଇ ଦେବା ନେଇ ଏକ ଧମକପତ୍ର ଇମେଲ୍ ମାଧ୍ୟମରେ ଆସିଥିଲା। ଏହି ଧମକ ଆଧାରରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଆରମ୍ଭ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଏବଂ ବହୁ ସଂଖ୍ୟାରେ ପୁଲିସ୍ ଫୋର୍ସ ଏହି ତଲାସୀ ଅଭିଯାନରେ ସାମିଲ ହୋଇଥିଲେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 11 ଜିଲ୍ଲାର 41 ସ୍କୁଲର ନୂତନ ଭାବେ ମନୋନୀତ ଚିଡ଼ିଆଖାନା ରାଷ୍ଟ୍ରଦୂତଗଣ ଯୋଗ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣର ଗୁରୁତ୍ୱ ଏବଂ ସେମାନଙ୍କର ଦାୟିତ୍ୱ ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ 2023 ମସିହାରେ ଚିଡ଼ିଆଖାନା ରାଷ୍ଟ୍ରଦୂତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। 2025 ମସିହା ଡିସେମ୍ବର ମାସରେ ଏଥିପାଇଁ ମନୋନୟନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 110 ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଶିକ୍ଷଣ ଅବସରରେ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କୁ ସେମାନଙ୍କର ଦାୟିତ୍ୱ, ବନ୍ୟପ୍ରାଣୀ ସୁରକ୍ଷା, ପର୍ଯ୍ୟଟନ ପରିଚାଳନା ଆଦି ପ୍ରସଙ୍ଗଗୁଡ଼ିକ ଉପରେ ତାଲିମ ପ୍ରଦାନ କରାଯାଇଛି। ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ରହିଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁରଠାରେ ସର୍ବାଧିକ 60 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ଗତ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 348.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକଠାରୁ 4% ଅଧିକ। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠା ନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ। ମନ୍ କି ବାତ୍ର 136ତମ ସଂସ୍କରଣ ପାଇଁ ଦେଶବାସୀଙ୍କଠାରୁ ଆହ୍ୱାନ କରାଯାଉଛି ମତାମତ ଏବଂ ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ରେଲେକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଭକ୍ତିଗୀତ ଶୁଣନ୍ତୁ। ପ୍ରଥମେ ଆରତୀ ବେନର୍ଜୀଙ୍କ କଣ୍ଠରେ ଏହି ଗୀତଟି, ଗୀତ ରଚନା ନାୟକ।

0: ଏଇଠି ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା ଶୁଣିପାରିବେ ଏହି ବିରତି ପରେ।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ରେ ଆବେଦନ

0: କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086170525 7। ଆଇଏଫ୍ଏସ୍ସି କୋଡ୍ SBIN 0000059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା, କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663241961। ସୂଚନାଟି ଏତିକିରେ ଶେଷ ହେଲା।
1: ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକ ପୋପୁ ଛକା ଛକା।
2: ପଛଲିନ୍ତା କଥାନ୍ ହେତୁ ଆସ୍କୁନ୍ ମନେ ଖାତିରି କି ଆଜ ଆଜିର୍ କି କଥା ଏକାନେକ୍ରି ତାମ କଥାନି ତେଙ୍ଗାଲିଆର ତମେ ତେଙ୍ଗନା ଶୈଳୀ ବୋଧ ଇନ୍ନେ ରାଚା ଯେ ଏକସ୍କଟି ଆବନ୍ ନାମ ମନ୍ଧ୍ୟାନ୍ ଚିଆଲକାତରୁ ମେନାଲକାତ ସଥେ ଯେନ୍ତା ନାମ ଯେତେ ନାହାଚା ଅଲକାତ ତେଙ୍ଗାଲିଆର ଅଣ୍ଟାରା ଆଜି ଅଣ୍ଟାରାଚା ଆସନ୍ ରାଜାସ ଅଣ୍ଟାରାଚାସ ତାହିଁ ରାନୀ ଅଣ୍ଟାରାଚା କାଉଣ୍ଟା ପଦ୍ଦାନୁ ପାଚକି ସଣ୍ଟାରାଚାସ ତାଙ୍କେ ପାଚୁ ଭିରାଚା ଘା ଘା ତେଙ୍ଗାଲିଆର ଯେ ହାରବୁଲା ବାଢ଼ିହେଟି ପାର୍ତ୍ତାରାଚା ପାର୍ତ୍ତାମିଆ ବାଢ଼ିହେଟି ମାନ୍ନୁ ରାଚା ଆ ମାନ୍ନୁକି ବାଢ଼ିହେଟି ଢୋଢ଼ୁର ରାଚା ଆରୁ ଅନ୍ନୁ ଅଣ୍ଟା ରାକ୍ଷସ ରାଲିଆସ ଇନ୍ନେ କେତିନି କେତେ କଥାନି ତେଙ୍ଗାଲିଆର ଆରୁ ଆ କଥାନି ଯେନ୍ ତେଙ୍ଗାଲିଆର ଆ କଥାନି ଗେ ଉଲା ବହୁତ କଥା ରାଚା ଶିଖରା ଗେ ଆହା ଗେ ଆ କଥାନି ବନ୍ ନାମ ମେନାଲକାତ ଆରୁ ଆଦ୍ଗି କଥା ବନ୍ ବୁଝରାଲକାତ ଆରୁ ଆଦ୍ଗି ମାଧ୍ୟମତି ଆ ନୀତି ଶିକ୍ଷା ବନ୍ ନାମାନ ଗୋଟି ତେଙ୍ଗାଲିଆର ଧୀରେ ଧୀରେ ଧୀରେ ଧୀରେ ସାମିଆ ପରିବର୍ତ୍ତନ ମାଞ୍ଜା ଆ କଥା ବନ୍ ଯେନ୍ ତେଙ୍ଗାଲିଆର ଧୀରେ ଧୀରେ ଆଦାନ ଲେକ୍ଚର ବହି ମାଞ୍ଜା ବହି ଗୁଠି ଉର୍ଖା ଆରୁ ବହି ଗୁଠି ପଢ଼ା ଖାତରା ପ୍ରକୃତିରେ ଯଦି ଏର ଥିଲେ କଥାନି ମେଞ୍ଜକୁନ୍ ଯେନ୍ତା ବଢ଼ିଆ ଲାଗି ଆରୁ ଫିର୍ ମେନାଲ କାରଣ ବାଗିର ଲାଗି ହନ୍ନେ ବହି ପଢ଼ନା ଦିଅଣ୍ଟା ବଢ଼ିଆ ଜିନିଷ ଦୁ ନାମ ଯାହା ବି ନାମେ ମନୁ ଉର୍ଖାଲି ଆପନ୍ ବହି ହିସାବନୁ ଲେଖନା କଥା ଆଉ ବହି ବି ପଥରନା କଥା ଦୁ ଆରୁ ନାମ ଯଦି କଥା ଗୁଟିନ୍ ଲେଖତ ଆରୁ ଇୟତ ବହି ହିସାବ ନହେଲେ ଇ କଥା ଗୁଠିତ ଯୁଗ ଯୁଗ ରକ ନାମ ଯାହା ବୁଙ୍ଗା କେର କିଛି ଆ କଥାନ ବି ଆହା ଆଙ୍ଗତ ଆରୁ ଯଦି ନାମ ବହି ଲେଖ ଥାଲେ ନାମେ ଯେନ୍ ବାରନା ପିଢ଼ି ଆଥିଲି ଆବଡ଼ାର ହି ଆହା ଆଙ୍ଗର ତା କଥା ମାଞ୍ଜା ଯେ ଇ ବହି ଲେଖନା ବହି ଛାପାବାନା ଆରୁ ବହି ପଢ଼ନା ବଦନଟା ବଢ଼େଟି ବଢ଼ିଆ ଜିନିଷ ଦୁ ଇ କଥା ବନ ନାମ ବୁଝର୍ନା କଥା ଆରୁ ବହି ପଢ଼ନା କଥା ଦୁ ବହି ପାର୍ଚକା ଥିଲେ ଇଓ ମାଲା ଇଓ କଥାନ ନାମ ଆହା ଅଙ୍ଗତ ନାମେ ନଲେଜ ବୋଧି ବାଢ଼ର ଆଉ ଇ ପଢ଼ନାନ୍ତି ନାମ ଯେନ୍ ଖୁସି ହାକ୍ଷତ ଦୁସରା ଏକାସାନିଆ ଖୁସି ପଲ୍ଦା ଥାକ୍ଖା ଆରୁ ଇ ବୋଧ ନାମେ ପୁର୍ଖାନ୍ତି ନାମେ ତକ ଆଉ ନାମେସ୍ତି ନାମେ ଯେନ୍ ବାରନା ପିଢ଼ି ତକ ଇ ଯେନ୍ ଗୋଟେ ସଂଯୋଗ ମାନାଲି ଇ ବହି ବୋଧ ଆ ବୋଧ ବାଢ଼ିଟି ନାମେ ସମାଜକେ ଲାଗାମ ସମ୍ପତ୍ତିମାନ ତା ଯେତେ ନାମ ବହି ପାଢ଼ତ ଆର୍ ଯାହା ବି ନାମେ ମନୁଲା ଆତଲି ଆଦାନ ଲେଖତ ଆଉ ବହି ହିସାବନୁ ପ୍ରକାଶିତ କାମ ଯିଏ ନାମେ ଭବିଷ୍ୟତ ପିଢ଼ି ବି ଆଦାନ ପାଢ଼ରାରୁ ଆହା ଆଙ୍ଗର ଇ ଆଶା ସହିତେ ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ଇତିହାସ ତେଙ୍ଗାଲି ଯେ ମୁଲିନ୍ତି ଆଲାର ହାରବୁନୁ ରାଲିଆର ଆରୁ ଆବଡ଼ାର ହାରବୁନ୍ତି ଯେନ୍ ଫାଡ଼ୁ ହାକରାଲି ଆଦାନ ମହାଲିଆର ଝରଣାନ୍ତି ଯେନ୍ ଆମ୍ମୁ ଏତ୍ତା କାଲିଆ କୁଲକୁଲା ତେଲ ଆଦାନ ହାପ୍ପାଲିଆର ଆର୍ ଭିନ୍ ଭିନ୍ ଯେନ୍

0: मन्नू मास अतली झपरा मन्नू का भीड़ एकासन अतली मन्नू गे उनटा बुरेई होने जगह गुठेनु राल यार आरो भी तेंगनार जे परता किया का परतानु जदि ढोड़रो रो का खोल रो आदगे उला भी तम राल यार बुलिकरी हरबू संगेन मिश्रा रारू राचर हरबुंती जहा मना लिया आदानता मुंदरा लिया रारू मोहालियार तेला मन्ना किट्टी मन्ना खिजरी मन्ना हुर्मी बकेन जेन जिनिस गुठी हखरा लिया आदान अंदरा लिया रारू मोहालियार हरबुनु जंतु राचा आवड़ा गुठी भिनताम इंजार चप्पिया रारू डेमचार चप्पिया रारू तंगान पिट्टार आरु पहले ता बानार जी ताम हन्ने हैना बन मोहालियार पछली पछली इ चिच्चू गे व्यवहार बन अखरारू अदन कुर्चार फिर धीरे धीरे अनु इदन हदन मिसा बचार एक्कने तमा भोल लगो आ प्रकार बीताचार का अदन लाजचार आरु ओना मुहागी सिखरार धीरे धीरे धीरे धीरे तम चास कमचार आरु एक्कने किरी तमे जिया बोन अगली अगली होर हु कथन भावचार आरु तमे जीवन धरा बोध हन्ने धीरे धीरे किरी या एत्यारु बार्चा आउ जदि हन्ने नाम बोध हेले भिन्न भिन्न प्रकार संप्रदाय आतलनार ने एका एका कठानुर आचार अबड़ार अंटा तमें कठा अंटा मंजा आउ आकुन तेंगा खातिर किची जे नमे उड़ीसा कथान जदि नाम विचार के होत हेले उड़ीसा नु 62 प्रकार आदिवासी आतलनार बोलिकी लेखा खातिर किची अदाद स्वीकृति प्राप्त बोलिकी तेंगा खातराली हन्ने त भिन्न भिन्न आदिवासी गुठियार आतलनार आउ हन्ने एरो थेले ने हरबुनु रालियार हरबु संगेन बेचालियार हरबु संगेन अलखालियार हरबु संगेन तम ओना मोहालियार आवड़ारिन आदिवासी रु ता आवड़ार आधुनिक सभ्यताद एंदेद आ कथामन भोलकरी आहागे लग्यान तमें कितनी कितनी उल्ला लग्या कर किची जहाँ भी मन्ना धीरे धीरे धीरे धीरे आवड़ार नामे मुख्य स्रोतों की बारल नारिन हेले तमें जीवन जीविकानु जहाँ भी तम व्यवहार नना लियार तमें जहाँ चाली चलनी रचा तमें जहाँ संस्कृति रचा तमें जहाँ भाषा अदाद भी धीरे धीरे चल रती बालार लिया हेले एरा खतराली जे जितकी जितकी नाम आधुनिक सभ्यता बन ग्रहण ननाल दात हेतकी हेतकी नाम है संस्कृति बोध नाम है चाली चलनी बोध हन्ने पछरी राकाली लेखा लग्गाली ता जहाँ भी मन्ना अक्कुन तक भी आर्गी मुजरा अक्कुन जदि नाम जितित चाहो थले ई नाम है भाषा संस्कृति नाम है परम्परा बन अगली हुआ अंगत आउ ये कथा बन खाली नाम बुली माला सरकार भी अखा जे उनटा जनमंगल राष्ट्र नु जितिरगे संस्कृति बन सम्मान चीना कथा जितिरगे भाषा बन ठीक हिसाब नु बचावा के लगान चेष्टा नन्ना कथा ता जितकी भी आदिवासी भाषा आतली अनुंता कितेटा भाषा आबन एक्का निकरी आलार आहोर उनटा पीढ़ी आरुंटा पीढ़ी को आ कथन चिंता नानिकरी नमे आदिवासी भाषा नु भी स्कूल नु एक्कने पढ़ता मानो आ कथन चिंता नंचर आउ स्कूल के लगन भिन्न भिन्न जन आदिवासी भाषा आती एक्कने आदन पढ़तोर और एक्कने आवड़ारिन शामिल कमोर ई कथन चिंता नानिकरी उनटा पदक्षेप भी उनटा सामियानु हुआ खतरा और नमे हन्ने एरो थाले नमे संबलपुर जिला नमे आदिवासी बहुत आदिवासी आतलनार किसान मुंडा उराम खड़िया इन्हें निंदकानार फिर भी जह किरी नमे कुणार कुणा संप्रदाय जेन किसान वालदात ई भाषा भाषी ता आलार जह टिकी आतलनार अदगे लगन ई नमे संबलपुर जिला नु कुणा भाषा ती भी पाठ पढ़ागे लगन उनटा योजना नंजर हेले एक्कान किरी पाठ पढ़तोर एक्कान किरी आबड़ारिन सामिल कामोर कुणा हद्दारिन गुठी आरु एका बही बन पढ़तोर बही एक्काने लेखा मानो आ बाबद जो चिंता नाना खतरा हुबाकेन अंटा कमिटी कामिकरी सरकार जहाँ पदक्षेप अचकिचा हु सामियानु जेन आज्ञाघार सीधा सलक अंटा जड़ित मंचार आरु एक्काने बही लेखा खतर आर एक्काने नामे कुणा हादुग अचुर पढ़ा अंगर आ कथा मन चिंता नंजार आरु बही लेखा मूली मंजा आरु बही भी लेखा खतरा ता एक्कन एक्कने आबद मंजा जे आ कथा मन आगे लगान इन्ना आकाशवाणी तारती एम मेहकादाम रवि नारायण मिर्धा आज्ञा घरी। ତାମ ତମେ ସମିଆନୁ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଯେନ୍ ସମ୍ବଲପୁରନୁ ଆତିଲି କା ଦେବଗଡ଼ ରାଚା କା ସୋହେଲାନୁ ଆସାନ ଭି ତାମ ନାଲକୁ ନାଞ୍ଜକାନାର ପ୍ରିନ୍ସିପାଲ ହିସାବନୁ ତମେ କାର୍ଯ୍ୟଦକ୍ଷତା ପ୍ରତିପାଦନ ନାଞ୍ଜକାନାର ତା ହୁ ସମିଆନୁ ତାମ ଭି ଇ ଯେନ୍ କୁଣୁ ଭାଷାନୁ ଲେଖାପଢ଼ା ମାଞ୍ଜା ସିଧାସଳଖ ତାମ ଭି ଜଡ଼ିତ ରାଚାର ତା ଏକାନ ଏକାନେ ଆଦତ ମାଞ୍ଜାରୁ ଏକାନେକିରି ବହି ଲେଖା ଖାତରାରୁ ଆକୁନ୍ ଆମେ ହାଦୁ ବୁଚୁର ପଢ଼ାଲନାର ଆ କଥାବନ ଆଲୋଚନା ନାନତ ଆରୁ ଏ ମେହକା ତାମ ଇନ୍ନା ତାମ ଆକୁନ୍ ଆମେ ଇ କାର୍ଯ୍ୟକ୍ରମନୁ ଉପସ୍ଥିତ ହେଲାର ତା ବାରା ତମେ କାନେ ଦ୍ୱିପଦ କାଚ ନେଖରତ ଇ ବାବଦନୁ ତାମ ଏନ୍ଦିର ବାଲନାର ଆରୁ ଏକାନେକିରି ଇ କଥାବଦ ନାମେ କୁଣୁ ଭାଷାତି ସ୍କୁଲନୁ ହାଦୁ ବୁଚୁର ପଢ଼ାଲନାର ଆରୁ ଏକାନେ ବ୍ୟବସ୍ଥା ମାଞ୍ଜିକିଚା ହୁ ସମୟ ଅନୁଯେ ତା ମିର୍ଦ୍ଧା ଆଜ୍ଞା ଜୁହାର
1: ଜୁହାର ଜୁହାର
0: ନିମନ୍ତା ସ୍ୱାଗତ ନାନାଲଦାମ ଆମେ ଇ ପୁନା କାର୍ଯ୍ୟକ୍ରମ ମାକ୍କା ପୁପୁ ଝକା ଝକା ଯେନ୍ ଆମେ କୁଣା ଭାଷାତି ଚାଲରାଲି ଆକାଶବାଣୀ ତରଫତି ଆ କାର୍ଯ୍ୟକ୍ରମ ନୁ ହେଲେ ପହଲା ତେଙ୍ଗର ଯେ ଇ ଯେନ୍ ଚିନ୍ତାଧାରା ନାନା ଖାତରା ଯେ ଭିନ୍ ଭିନ୍ ଯେନ୍ ଆମେ ଆଦିବାସୀ ଭାଷା ଗୁଠି ଆତିଲି ଆ ଭାଷା ଗୁଠିନୁ ଏକାନେକିରି ସ୍କୁଲନୁ ଭି ହାଦୁ ବଚୁରିନ୍ ପାଠତମ ବୋଲିକିରି ଯେନ୍ ଚିନ୍ତା ନାନା ଖାତରା ଆରୁ ନାମେ ଇ କୁଣା ଭାଷା ବନ ଏକାନେକିରି ଇନୁ ସାମିଲ ବାଞ୍ଜା ଯେ ଇ କଥା ଟିକେ ତେଙ୍ଗର
1: ତ କଥା ମାଞ୍ଜା ଯେ ସରକାର ଏରିଆ ଯେ ନାମେ ଆଦିବାସୀ ଗୁଠିଆର ଯେନ୍ 32 ଆଦିବାସୀ ରାନାର 62 32 ଆର୍ କେ 32 ନିଜର ନିଜର ଭାଷା ଏନେ କୁଣୁ ଭାଷା ନାମେ ଯେନ୍ତା ଉରମ ଭାଷା ମୁଣ୍ଡା ଭାଷା ଆ ଭାଷାନୁ ଆର୍ କାଚନାଖରାଲ ନାର
0: ଆଚ୍ଛା
1: ତ ଯେତେବେଳେ 32 ରହି ଆରେ ଚିନ୍ତା କାମା ଖାତରା ଯେ ଇର୍ ଗୁଠେର ଗେ ଲାଗାନ 3400 ସ୍କୁଲ ନୁ ଖାଲି ନିଜର ଭାଷାନ୍ତା ହାତଦାର ଖାଲି ପାଢ଼ାଲନାର ଦୁସରା ଭାଷାନ୍ତାର ମାରିଲାର ଧାରା ନାମେ ଇସାନ କୁଣୁ ପାଡ଼ା ରହି କୁଣୁ ପାଡ଼ନ୍ତାର ଖାଲି କୁଣୁ ହାତଦାର ପାଢ଼ାଲନାର ହଣ୍ଡେ ସ୍କୁଲ 3400 ରହି ଇ ନାମେ ରାଜିନୁ
0: ଆଚ୍ଛା
1: ତ ଇ ରେନ୍ଦିରେ ଖାଲି କାଚନାଖନା ବାକେ ଇର୍କେ ଅଣ୍ଟା ପ୍ରୋବ୍ଲେମ ମାନାଲି ସମସ୍ୟା ମାନାଲି ଯେ ଇର୍ ଓଡ଼ିଆ ସ୍କୁଲକେ ଯେତେବେଳେ କାଲନାର ହୁ ପାଖେ ଲାଜରାଲ ନାରୀର ନିଜର ଭାଷାନୁ କାଚନାଖରାଗେ ଆର୍ ଗାନେ ଓଡ଼ିଆକେ ସାମିଲ ମାନାଗେ ଲାଗାନ
0: ଆଚ୍ଛା
1: ଆଦିକେ ଲାଗାନ ବଡ଼ା ଅସୁବିଧା ମାନଯା ସରକାର ଚିନ୍ତା କାମଚା ଆଉ ପୁରା ଜନଗଣନା କାମନା ଲେଖା ଶିକ୍ଷା ଜଗତନୁ 2005 ଗୋଟେ ଜାତୀୟ ଶିକ୍ଷାନୀତି ପ୍ରଚଳନ ଯେତେବେଳେ ମାନଯା ହୁ ବାକେ ଏରିକିରି ବାଚା ଯେ ନିଶ୍ଚିତ ଭାବରେ ଯେନ୍ ଭାଷାରେ ଆଜି 32 ଭାଷା ଯେନ୍ ଭାଷା ଆଦିବାସିନ୍ଦା କାଚନା ଖାରାଲନାର ହୁରିକେ ଲାଗାନ ନାମ ବହି ତିଆର କାମତ ବୋଲିକିରି ତାପରେ ବହି ତିଆର ଆରମ୍ଭ ମାନଯା ଆରମ୍ଭ ଯେତେବେଳେ ମାଞ୍ଜା ପପୁଲେସନ ବା ଜନସଂଖ୍ୟା ଅନୁସାରୁ ପହିଲା 10 ଭାଷା ଉପରେ ଆର ଅଚାର ପହିଲା 10 ଭାଷା ଯେତେବେଳେ ଅଚାର ହୁବାକେ ନାମେ ସମ୍ବଲପୁରନୁ ମୁଖ୍ୟ କରି ଏକା ଭାଷା ବେଶୀ ଜାତି ରାନାର ଆର ମାନାଲା ନାମେ କିଷାନ ଆଉ ମିର୍ଦ୍ଧା ଦୁସରା ଜାତି ଆର ବି ରାନାର ତ ଇର୍ ଯେତେବେଳେ ଆରମ୍ଭ ମାଞ୍ଜା କରା ବହି ଲେଖା ଗିଲା ଗାନ ନାମେ ସୁନ୍ଦରଗଡ଼ ମାଞ୍ଜା ଉରାମ ମୁଣ୍ଡା ଏନ ବହି ଲେଖା ମାଞ୍ଜା ଏନେକିରି ଓଡ଼ିଶାନୁ 32 ଭାଷା ଅନ୍ତ 10 ଭାଷା ଗିଆର ଅଚାର ଆଉ 2006 ବହି ଲେଖା ଆରମ୍ଭ ମାଞ୍ଜା ହଁ ଯେତେବେଳେ ବହି ଲେଖା ଆରମ୍ଭ ମାଞ୍ଜା ସେତେବେଳେ ଇ ବହିକେ ମୁଖ୍ୟ କୋଡ଼ିନେଟର ନେ ମାଞ୍ଜାର ମାରିଲା ଯେନ୍ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୁଡ଼ାକ 30 ଜିଲ୍ଲାନୁ ଯେନ୍ 30 ରହି ଆର୍ ଏନ୍ଦିରିକେ ଆର୍ ଗେ ଦାୟିତ୍ୱ ଚିଚାର ସରକାର ଦାୟିତ୍ୱ ଚିକିରି ଆର୍ ଗେ ଭିତରୁ ଅନ୍ୟଟା କୋଡ଼ିନେଟର ଆର୍ ଇନ୍ ଚିଚାର ତ ସୌଭାଗ୍ୟ ହେଙ୍ଗେ ନେ ଯେ ସମ୍ବଲପୁରନ ଡାଟ ଯେତେବେଳେ ଚାକିରି କମା ଲେଖାନ ଏଙ୍ଗାନ ଆର୍ ଦାୟିତ୍ୱ ଚିଚିଆର କୁଣୁ ଲାଗାର ଗେ ମନ୍ଦା ବହି ତିଆର ମାନାଲି ତାପରେ କୁଣୁ ଆଲାନ ତାପରେ ବହୁତ ଆଗ୍ରହ ସହିତ ନେନ୍ ଯାହା ଯାହା କାମନା କଥା ଯେନ୍ତା ତାଲିମ ସିଷ୍ଟମ ଯେନ୍ତା କାମନା କଥା କାମିକିରି ତାପରେ ବହି ଲେଖା ଆରମ୍ଭ ମାଞ୍ଜା ବହି ଲେଖା ଯେତେବେଳେ ଆରମ୍ଭ ମାଞ୍ଜା ହୁବାକେ ନାମେ ସମ୍ବଲପୁର ଜିଲ୍ଲାନୁ କୁଚିଣ୍ଡା ବାମରା ଆଉ ଜମେନକିରା ଇ 3 ବ୍ଲକନୁ ପୁରା କୁଣାର ନିନ୍ଦିକାନାର ପୁରା କେତେ ନା କେତେ ଆଉ ହାରାହାରି ଜନଗଣନା କାମ ଖାତରା ଯେ 40 ସ୍କୁଲ ଦୁସରା ଜାତି ତାର ମାଲାରିନ ଖାଲି କୁଣାର ରାନାର ହଁ
0: ବାକେନ ଆଜିକେ ଲାଗାନ ଇଦାନ ଚିନ୍ତା ନାନା ଖାତରା ଯେ କୁଣା ଭାଷା ଦିଅ ବହି ଲେଖ
1: ବହି ଲେଖ
0: ହେଲେ ନିମା ଯେତେବେଳେ ଦାୟିତ୍ୱ ଚିଆ ଖାତରା ନିମେ ଏନ୍ଦିର କର୍ତ୍ତବ୍ୟ ରାଚା ହୁ ଟାଇମ୍ ନୁ ଯେ ଏକାନେ ଏକାନେ କିରି ନିମ୍ ବହି ଲେଖର ଆ କଥା ବନ ଏକାନେ କିରି ନିମ୍ ଚିନ୍ତା ନାନକାର ଏନ୍ଦିର ଏନ୍ଦିର ପ୍ଲାନିଂ ରାଚା ହୁ ବାକେନ
1: ପ୍ଲାନିଂ ଏନେ ବତରେ ରାଚା ଯେ ଇରା ବନାଲେ 150 ନାମେ ରାଜି ପୃଥିବୀନ୍ତା ବିରାଟ ରାଜିନ୍ତାନ 150 ଦେଶ ନୁ ବି ଚିନ୍ତା ଖାତରା ଖାଲି ନାମେ ଭାରତ ନୁ କି ଓଡ଼ିଶା ନୁ ମାନଲି ତ ଆର୍ ଗେ ଭିତରେ ଯେତେବେଳେ ଆଦିବାସୀ ସମ୍ପ୍ରଦାୟ ଗୁଠିଆ ରାନାର ତ ଇ ରକମର ଭାଷା ଗେ ଲାଗାନ ଅଗ୍ରଗତି ମାନଲା କାମର ବା ଦକ୍ଷତା ବିକାଶ ଯେତେବେଳେ ତମେ ମାନଲା ମାନୁ আর গেলে সিধা ই রকমের কামিকি অনটা লিঙ্ক।

0: ତାନେ କାଞ୍ଚାର ସଂଯୋଗ ସ୍ଥାପନ କାଞ୍ଚାର ତ ନେମ୍ ଯେତେବେଳେ ବହି ଲେଖା ଲେଖାମ ନାମେ ଇସାନ ଓଡ଼ିଶାନୁ ଯେତେବେଳେ ନେମ୍ ଲେଖା ଲେଖାମ ଭୁବନେଶ୍ୱର ନୁ ହୁବାକେ କାନାଡ଼ାନ୍ତା ଡେଭିଡ୍ ହକ୍ ଆଉ ଆମେରିକାନ୍ତା ପାମାଲା ମେକେଞ୍ଜି ଆରି ହେମେକାନେ ବକିକିରି ପୁରା ମାସ ମାସ ଧରିକିରି ବହି ଲେଖିଛନ୍ ଆର୍ ସାଙ୍ଗେ ଯେ ଆର୍ ବାତିକିରି ଟେକ୍ନିକ୍ ଗୁଠି ନେମାନ ବାତ୍ୟାଚାର କାହାଣୀ ଗୁଠିନ୍ ବାତ୍ୟାଚାର ଆ ଏନ୍ନେ ଯଦି ଲେଖତ ତାହେଲେ ମାନ ବୋଲିକିରି କାଞ୍ଚାର ଆଉ ନେମି ଥମେକାନେ ମିଶେଇକିରି ବହି ଲେଖିଛି କାମ ହଁ ନା ଖାଲି ଟେକ୍ନିକ୍ ମାନ ବାତ୍ୟାଚାର କିନ୍ତୁ କାହାଣୀ ଗୁଠିନ୍ ଏକାନେ ଲେଖା ଖାତର ଚରିତ୍ର ଏକାନେ ଅନ୍ଧରା ଖାତର କିନ୍ତୁ ଆଦି ନନ୍ଦରିକିରି ନେମ୍ ତାପରେ ହେମେ କୁଣୁତି ଏକଦମ୍ ପୁରା ଲେଖା କାମ ହଁ ଲେଖା କାମ ଯେତେବେଳେ ଯେତେ ମାଷ୍ଟର ଗୁଠିଆ କୁଣୁ ମାଷ୍ଟର ଖାଲି ଅନ୍ଧରିକିରି ଯେତେବେଳେ ଲେଖା ଆରମ୍ଭ କାମସେ କାମ ହୁବାକେ ସାଫା ଯେତେବେଳେ ଏତେ ଖୁସି ମଞ୍ଜାର କରାଯାଏ ମହା ମୁସ୍କିଲ ଯାହା ହଉ ଆମେ ଭାଷା ନୁ ଆଜି କାହାଣୀ ସବୁ ମାନିକିରି ବହି ଲେଖା ମାନ ବୋଲିକିରି
1: ଇ ଯେନ୍ କୁଣୁ ମାଷ୍ଟର ଗୁଠିଆ ରାଜାର କୁଣାର ନାମେ ଯେନ୍ ମାଷ୍ଟର ମାନଙ୍କ ଚାର ସ୍କୁଲ ଗୁଠିନୁ ଆପଣ ନିମ୍ ସିଲେକ୍ସନ କାମ କିରି ଅନ୍ଦରକା
0: ହେଲେ
1: ଏକାନେ ଇଓ ଆଲାର ରାଚାର ନାମେ କୁଣୁ ମାଷ୍ଟର ଗୁଠିଆରୁ ଏକାନେ କିରି ନିମ୍ ବହି ଗୁଠିନ ବନ ଲେଖ
0: ହଁ 20-30 ଲେଖା ମାଷ୍ଟର କାମିକିରି ସାତ ସାତ ଦିନ 15 ମାସେ ନୁ ଏନେ ଟ୍ରେନିଂ କାମ ଖାତିର ଲିଆ 7-5 ଲେଖା ତାର ମାନେ ଟ୍ରେନିଂ କାମିକିରି ଅଣ୍ଟା ରାଚା ତାଙ୍କେ ଯୋଜନା ରାଚା ଯେ ଯେନ୍ ବର୍ଷକୁ 30 ସପ୍ତାହ ଲାଗାନ ବହି ତିଆର ମାଞ୍ଜା ଆ ବହି ଦେନ୍ଦ୍ର ମାଞ୍ଜା ବାର୍ଖା ବାର୍ଖା ବହି 30 ସପ୍ତାହ କି 30 ଆଉ କାଟି କାଟି ବହି ଜଳେ ଲେଖା ଅଣ୍ଟା ସପ୍ତାହ ନୁ ଏନେକରି 90 ବହି ଅଣ୍ଟା ସପ୍ତାହ ନୁ 3 ବହି ବାର୍ଖା ବହି ଅଣ୍ଟା କାଟି ବହି ଜଳେ ଏନେକରି ମୁନମୁନଟା ବହି ଧରିକିରି ପୁରା 30 ସପ୍ତାହ କେ 90 ବହି ତିଆର ମଞ୍ଜା କରା ଆଉ
1: ହେଲେ ଆଜି ବଡ଼କା ବହି ଆର ଛୋଟେ ବହି ବାଲଦାର ବଡ଼କା ବହି ବୋଦ ଏକାନେ ଦାର ଛୋଟେ ବହି ବୋଦ ଏକାନେ ଦୁ ଏକାନେ ଆଦା ରାଚା ଟିକେ ତେଙ୍ଗର ହେଲେ ଭଲ ମାନ ଦେ
0: ହଁ ତ ବଡ଼କା ବହି ଏନେ କଥା ଧାରା ଅଣ୍ଟା ଆମେ ଅଣ୍ଡା ଥିମ୍ ବା ପ୍ରସଙ୍ଗ ଅଛି କାମ ନେମ୍ ଆ ପ୍ରସଙ୍ଗ ନୁ କାମିକିରି ବହି 3 ଖଣ୍ଡ ଲେଖା ମାଞ୍ଜା ଧାରା ଫାଡ଼ୁ କଥା ଖାତରା ଫାଡ଼ୁ କଥା ଯେତେବେଳେ ଖାତରା ବାର୍ଖାଟେ ବହି ଅଣ୍ଟା ଲେଖା ମାନ କାଟି ବହି ଜଡ଼େ ଲେଖା ମାନ ତ ବାର୍ଖା ବହି ଲେଖା ବାକେ ବହି ଅବତ ବାର୍ଖା ମାନ ବହି ଅବତ କାଟି ମାନ କିନ୍ତୁ ଆନୁ ଏନ୍ଦେ ରେନ୍ଦେ ପ୍ରସଙ୍ଗର ଆଦ ମାନାଲି କଥା
1: ତ ଏକା ପ୍ରସଙ୍ଗ ବନ ଆଲୋଚନା ନାଞ୍ଜକୁନ ଆମେ ହାଦାର ଭଲକିରି ବୁଝିଥାଙ୍ଗ
0: ହଁ
1: ଇ କଥା ବନ ହି ଧ୍ୟାନ ଚିଆ ଖାତରା
0: ଆଦିକେ ରେଲାକା ନେନ୍ଦେ ବହି ଅବତ ଛୋଟିଆ ବାର୍ଖା ବହି ରାଜକୁନ ବି ଆଦିକେ ବେଶୀ ମାନଲା ପ୍ରଥମ ଶ୍ରେଣୀ ତା ବହି ତ ବେଲେ 4-5 ପୃଷ୍ଠା ୟା ଛବିର ୟା କଥା ଲେଖାର କୁଣୁ କଥା
1: ଅଣ୍ଟା
0: ବହି ନିମା ଉଦାହରଣ ଚାଲିଲା ନେରା ଯେ ଜଡ଼େ ରିନ୍ ସାମାନ ହଁ ବହି କେ ନାମ ତ ଜଡ଼େ ରିନ୍ ସାମାନ ନେ ନେ ଜଡ଼େର କାଦଲି ଆରୁ ନାଡ଼ିଆ ଜଡ଼େ ରିନ୍ କେବନା ଖରାର ଦୁଇ ଲେଖର କାବିନା ଖରାର ୟା ଫଟୋ ଆଇଥିଲି କାଦଲି ୟା ନାଡ଼ିଆ ଗି ଅଣ୍ଟା ଆଣିନୁ ତାପରେ କାଦଲି ତେଙ୍ଗିଆ ଏନ୍ ବାର୍ଖା ୟା କଥା ପୁରା ଦେଖା କାମନା ଲେଖା ତେଙ୍ଗାଲି ଏନ୍ ବାର୍ଖାନ ବୋଲିକିରି ତାପରେ ୟା ନାଡ଼ିଆ ତେଙ୍ଗିଆ ଏନ୍ ବାର୍ଖାନ ଦୁଇ ଲୋକର କେମନା ଖରାଲ ନା ଏନ୍ ବାର୍ଖାନ ବୋଲିକିରି ତାପରେ କାଦଲି ଆରୁ ନାଡ଼ିଆ ଡଡ଼କୋ ତାରା ବୁଝରାଗେ କେରାର ତମେ ଥମେ ବାର୍ଖା ଦୁଇ ଲୋକର ବାଲ ନା ତ ବେଲେ ଗୁଚା ବୁଝରତ ନାମ ଆଉ ଡଡ଼କୋ ତାରା କେରାର ଆଉ ଡଡ଼କୋ ତେଙ୍ଗିଆର ନେଡ୍ ବାର୍ଖାର ଏମାନ ତେଙ୍ଗା ବୋଲିକିରି ଡଡ଼କୋ ତେଙ୍ଗିଆ ଏକା ତାରା କାଲଦାର ଆର ତେଙ୍ଗିଆର ଏମେ ଜଡ଼େ ରିନ୍ ତିନ ନେତ ବାର୍ଖା ତେଙ୍ଗା ନିମ୍ ବୋଲିକି ତେଙ୍ଗିଆର ସମାଧାନ କାମାଗେ ତାପରେ ଡଡ଼କୋ ତେଙ୍ଗିଆ ନିମ୍ ଜଡ଼େ ରିନ୍ ପୂଜା ସାଁ ଲାଗଦାର ମହାପୁରୁ ସାଁ ଲାଗଦାର ଆଦଗା ଲଗା ନିମ୍ ଦୁହି ଲୋକର ସାମାନ ନିମ୍ ନେଧିର କାଟି ବାର୍ଖା ମାନଲିଆ ଦୁଇ ଲୋକର ହିଁ ସାମାନ ବୋଲିକି ତେଙ୍ଗିଆର ତ ଇରାଦ ମାନଲି ଅଣ୍ଟା ବହି ନୁ ବାର୍ଖା ହିସାବରେ କମିକିରି ଚିତ୍ର କାମିକିରି କାମା ଖାତର ଇଦ୍ଗେ ଛୋଟ ବହି ବି ଏନେ କାହାଣୀ ଇ ଫାଡ଼ୁଗୁଇ ଲଗାନ ନମେ କାରଲା ମାଞ୍ଜା ଯାହା ଯାହା ରହି ଆନୁ କାମିକିରି ବି ଛୋଟ ଛୋଟ ବହି ଏନେ କାମା ଖାତର
1: ଆଚ୍ଛା ତ ଇସାନ ତେଙ୍ଗା ଖାତର ଯେ ଇ ନାମେ ଯେନ୍ କୁଣା ହାଦାର ଇ ନାଡ଼ିଆ ବି ଆକାନାର କାଦଲି ବି ଆକାନାର ଆଉ ଡୋଡ଼କୋ ବନି ଆକାନାର
0: ତ
1: ଇ କଥା ମୁଁ ଯଦି ନାମ ତେଙ୍ଗ ଥିଲେ ଠିକ ତମେ ଧ୍ୟାନ ବୋଧ
0: ବାର
1: ଆଉ ତାନେ ବୁଝରାଙ୍ଗ ତ ଇନ୍ନେ ଗୋଟେ ବିଷୟବସ୍ତୁ ଥି ହୁଆ ଖାତରା ଆର ଯେନ୍ କାହାଣୀ ହିସାବ ନୁ ଏକାଣିକିରି ତାମାନ ଶିକ୍ଷାଦାନ ଚିଆ ଖାତର ଇନ୍ନେ ବହି ଗୋଟେ ପ୍ରସ୍ତୁତ ମାଞ୍ଜା
0: ପ୍ରସ୍ତୁତ ମାଞ୍ଜା
1: ତ ଇଦା ନିମ ତେଙ୍କର ଯେ ପ୍ରଥମ କ୍ଲାସ ତା ବହି ଯେନ୍ ପହିଲା ନେ ବାରର ତ ହନେ ହେଇକିରି ଖାଲି ପ୍ରଥମ କ୍ଲାସ ଗେଲା କାନ ବହି ଲେଖା ଖାତରା ଏକା ଇଓ କ୍ଲାସ ତକ ନେ
0: ଏକ କ୍ଲାସ ନୁ ପାଞ୍ଚ କ୍ଲାସ ତକ ଏକ କ୍ଲାସ ନୁ ପାଞ୍ଚ କ୍ଲାସ ତକ ପହିଲା କଥା ମାଞ୍ଜା ଯେ ନାମେ ପ୍ରଥମ ଶ୍ରେଣୀ ନୁ ହାଦାର ଖାଲି କୁଣୁ ଭାଷା ତି ପାଢର ଅକ୍ଷର ବି କୁଣୁତି ଧରା ଅଣ୍ଟା ଯୋଡ଼େ ମୁଣ୍ଟା ବାଲଦାତରାମ ଅଙ୍କ ବହି କେ ବି ଚାର ତିଆର ମାନ ନାମେ ଅକ୍ଷର ବହି ବି ତିଆର ମାନ ତାପରେ ମାନିକିରି ଧୀରେ ଧୀରେ ଇନ୍ଦିର ମାଞ୍ଜା ତାପରେ ବହି ତିଆର ମାଞ୍ଜା ବହି ତିଆର ମାନ ଦେଇକିରି ଏନେ ତାର ମାନେ ବାର୍ଖା ବହି କାଟି ବହି ତିଆର ମାଞ୍ଜା ଆଉ ସପ୍ତାହକେ ଯେନ୍

0: ସମୟ କେ ବିନା ଚାଖାକେ ବହି ଲେଖାବାନ, ହଁ ପୁଷ୍ପୁନି କେ ପୁଷ୍ପୁନି ବହି ଲେଖାବାନ, ପୁନା ଅନ୍ନା କେ ପୁନା ଅନ୍ନା ବହି ଲେଖାବାନ, ଏନେକରି ପୁରା ଷାଠିଏଟା ବହି ତିଆର ମାନ ଆଉ ବିଭିନ୍ନ ରକମର ମାନ।
1: ବେଲେ ନାମ ଯେନ୍ ସାମିଆନୁ ଗତି କାମାଲ ଦାତ ନାମେ ଯେନ୍ ପର୍ବ ପର୍ବାଣୀ ଚାଲି ଚଳଣି ସଂସ୍କୃତି ଆସିଲି ଆ ବାକେନ୍ ଯାହା ଖାତରାଲ କିର ହୁ ହିସାବ ନୁ ବହି
0: ପାର୍ତା
1: ଇ ବଣି ଧ୍ୟାନ ଚିଆ ଯେନ୍ ଛୋଟ ବହି ବାଲକାର ଯେ ଛୋଟ ବହି ଗୁଟି ଦେଖାନେ
0: ଛୋଟ ବହି ତୁ ଧର ଇ ଯେନ୍ କାହାଣୀ ଅଣ୍ଟା ତେଙ୍ଗା ଇଟା ବଡ଼ଖା ବହି ନୁ ମାନଜା ବହି କେ ସାଇ ଅବଦ ବଡ଼ଖା ମାନଜା ଛୋଟ ବହି କାହାଣୀ ଅଦେ ନା ଏକା ରକମର ଦୁ କିନ୍ତୁ ଛୋଟ ବହି କାମିକିରି ଆ ଛୋଟ ବହି ନୁ ଧର ତେଲା ମୋହନା କାମଚକାର ବହିକେ ନାମି ଚିଜ କାମ ତ ହଦାର ତେଲା ମାନୁକେ କେରାର ମିଆଁ ଏରିଆର ଯିଏ ଅଣ୍ଟା ମାକଡ଼ ତେଲା ମହାଲି ହଦାର ଏରିଆର ନିର୍ଘତିଆ ନାଡ୍ଡାର ହଁ ଏଦିନ ହାର୍ତୁ ନେରିକି ଯେତେ ନିର୍ଘତିଆ ନାଡ୍ଡାର ଯେତେବେଲେ ଆଦିର ମାନଲା ହାର୍ତୁ ଦିନ ନାଡ୍ଡା ମିଆଁ ଯେନ୍ତା ନାଡ୍ଡା କି ତେଲା ଧୁର୍କୁଟା ଖାତରା ଯେନ୍ତା ଖାତରା କି ହଦାର ମଖାର କେତେ ନା କେତେ ଆଉ ଖୁସି ମଞ୍ଜାର କେରାର ଆଉ
1: ମାନେ ଅଣ୍ଟା ମନୋରଞ୍ଜନ ମାଧ୍ୟମ
0: ମେସେଜ ବି ରାଲି ଯେ ଏରା ହଦାର ନାଡ୍ଡାର ବୋଲିକି ଆଦି ନା ଲାଲି ତାରେ ଖତରା ତେଲା ହଦାର ମୁଖାର ଖୁସି ମଞ୍ଜାର କେରା ଇଛାନେ ଆଉ ଚାଚା ମାଲା ଖେବୁ ଆର ତ ମିଆଁ ନାଡାଲି ଏରିକି ଆଦି କାମାଲି ଆଉ
1: ଇନ୍ ସବୁ ଜିନିଷ ବନ୍ଦ ଧ୍ୟାନ ନୁ ଚିଆ ଖାତ ଯେ ଇ ପ୍ରକାର ଯେନ୍ ନାମେ ଯେନ୍ କାହାଣୀ ବନ୍ ନାମ ହତ ଆଉ ଲେଖତ ବୋଲିକିରି ଏକାନେ ନିମ୍ ଇ କାହାଣୀ ଗୁଟି ଛୋଟ ଛୋଟ ମନ ଅଚକାର
0: ଇଦାନନ୍ଦର କାମ ତାମ ଚରିତ୍ର ଚିଚାର ଯେହେତୁ ଏମାନ କାହିଁ ଆମେରିକାନ୍ ତି କାହିଁ କାନାଡାନ୍ତି ବାରିକିରି ଏମାନେ ଯେତେବେଳେ ଶିଖାବାଲନାର ଆର୍ ବି ଛୋଟିଆ ଛୋଟିଆ କାହାଣୀ ହେମେ କାହାଣୀ ନି ଆର୍ ଖରି ଖୁସି ମଞ୍ଜାର କେରାର ଇ ଗାଏ ଏନେ କଥା ରହି ବୋଲିକିରି ହଁ କାକଣ ଚାଳା ନୁ ଅଣ୍ଡା କାହାଣୀ ଲେଖକାନ ଯେ ଚାଳା ଯେ କୁଲିହା ଆଉ ଲାକଡ଼ାନ ମୈତ୍ର ବସ ଓକିଆର ଆଉ କୁଲିହା ବାଚା ବାରା ମୈତ୍ର ନାମ କଥ ହାଲୁଗେ ନିମାନ ବଢ଼ିଆ ଜିନିଷ ଅଣ୍ଟା ଇନା ମହତନ ବୋଲିକିରି କୁଲିହା ଏନ୍ଦିର କାମଚା କାକଣ ଚାଳଣ ଥାଙ୍ଗେ ଲେଞ୍ଜ ଆମ ଭୁର୍ସୁଲାର ଲେଞ୍ଜ ତ ଟିକେ ଏନେ ଏନେ କାମଚା ତା ଯେନ୍ତା କାକଣ ଧୁର୍କୁଟା ଉର୍ଖା ଆଲତି ହଁ ତାର ଲାକଡ଼ା ପୁରା ହଁ ଲାକଡ଼ା ଏକଦମ ନିର୍ଘତିଆ ମହାଲି ଇ ବୁଆ ମୈତ୍ର ନିମ ଏକାନେ କିରି ଉଲା ହାନି କାମା ଚାଲଦାର ଯେ ଲାଞ୍ଜ ହବନ ଯେ ପୁରା କାକଣ ଉର୍ଖାଲି ବୋଲିକିରି ତାପରେ ମଖାର ଖୁସି ମାଞ୍ଜା ତାପରେ ଏରିଆ ଲାକଡ଼ା ବାଚା ସବୁଦିନ ମୈତ୍ରୀ ନେନ୍ଦିର ମେହନ ନେନ୍ କାଦାନ୍ତ ଟେଣ୍ଟି ହେଇକି ଲେଞ୍ଜ ନିମି ଖୁଡ଼ଖୁଡ଼ାପନ ବାଚା ଯେତେ ଲାକଡ଼ା ଖୁଡ଼ଖୁଡ଼ା ବାଲି ଥାଙ୍ଗେ ତ ଭୁର୍ସୁଲା ମାରିଲି ଦୁ ଧାର ଚା ତାଙ୍ଗେ ପୁରା ସୁରୁଖା କତରା ଏକଦମ ଜାତିଲ ବୁଙ୍ଗା ପାର୍ତାଗି ତ ହାରଦାର କେ ଲାଗା ନେନେ ଖୁସି ମଜାକ ତା କାହାଣୀ ଲେଖିକିରି ହଁ ଇନୁ ମୁଖ୍ୟମାନ ଆଲି ଯେ ଯେତେବେଳେ ନାମେ କୁଣାର କାଲନାରେ ଏରା ବାକେ ଏମାଗେ କାନାରେ ଏହାର କାକଡ଼ ଚାରା ହାନି ଲାତା ଗୁଠି ରହି ଆସାଙ୍ଗ ରହି ଆସାଙ୍ଗ କାକଣ ଚାରା ବି ରହି ଏନେ ଖୁଡ଼ଖୁଡ଼ି କରି ଅଥରନାର ଆର୍ ସାଙ୍ଗେ ସାଙ୍ଗେ କାଲିକିରି ତମେ ମାନି ତରକାରୀ
1: ଏକା ସମ୍ପ୍ରଦାୟ ଗୁଠିଆର ତମେ ଦୈନନ୍ଦିନ ଜୀବନ ଯାହା ଗୁଠି ତମେ ଏରାଲନାର ଆରୁ ଏକାନେକିରି ତମେ ଜୀବନ ବନ ଆନୁ ବିତାବାନାର ଆ ପ୍ରକାର କାହାଣୀ ଗୁଠି
0: କାହାଣୀ ଗୁଠି ଲେଖା ମାନାଲି ଇ ରକମର ତାମାନେ ପ୍ରସଙ୍ଗ ଯେନ୍ ତେଙ୍ଗାଲଦାନ ଖରା ବର୍ଷା ଶୀତ ଏନେ କାଲି ତାପରେ ଫାଡ଼ୁଗେ କାଲି ତାପରେ ମାନୁ ଗୁଠିକେ କାଲି ଏନେ ସବୁ କାମିକିରି ପୁରା ଥିମ୍ ବେଷ୍ଟ କାମିକିରି ଏନେ କାହାଣୀ ତିଆର ମାନାଲି ତିଆର ମାନାଲି
1: ବହି ଲେଖକାର ଏଇ ବହି ଯେନ୍ ଯେତେବେଳେ ଲେଖକାର ନିମ ତ କାହାଣୀ ବି ଅଚକାର ଯେନୁ ନିମ ଗୀତ ବି ସାମିଲ କାମଚକାର
0: ହଁ ଗୀତ ବି ସାମିଲ କାମଚକାର ଉପର କ୍ଲାସ ନୁ ସୁନ୍ଦର ଗୀତ ଗୁଡାକ ବି ନାମେ ଯେନ୍ ପର୍ବପର୍ବାଣୀ ମା କାନାଲି ପୁଷ୍ପୁନିକେ ମାନାଲି ନୂଆଖାଇକେ ଯେନ୍ ଗୀତ ପଡ଼ାଲନାର ହୁ ଗୀତ ଗୁଡି ବି କାମଚକାର
1: ଗୀତ ଗୁଡି ନେକାନେ ନିମ ସଂଗ୍ରହ ନଞ୍ଜକାର କାକାନେ
0: ନାଇ ଗୀତ ଗୁଡାକ ବି କାଲିକେରି ସଂଗ୍ରହ କାମଚକାମ
1: ବୋଲେ ଏକା ପଦା ପଦ ଭିନ୍ନ
0: ହଁ ଯେନ୍ ବେଞ୍ଜା ବାକେ ଯେନ୍ ଗୀତ ପଡ଼ନାର ଯେ ବେଞ୍ଜା ଗେ ଲାଗାର ଅଣ୍ଟା ବହି ଲାଗିଛକାନ ଯେ କେରକାନ ନେ ମୁଣ୍ଟା ଆଦ୍ୟସିନ ତେଙ୍କାନ ଇଦାନ ବହି କାମଚକାର ହେଇଯେ ଆର କମ୍ୟୁନିଟି ନୁ ଟିକେ ନିମ ପାସ କାମକେ ଅନ୍ଧକେ ବୋଲିକି ତେଙ୍କା ଚାରା ଏହାର ତ ପାସ କାମ ବୋଲିକି ତେଙ୍କାନ ବାକି ନାମ ଯେନ୍ ଜୁଆଡ଼ି ଆଉ ଯେନ୍ ସିଲ୍ ଶିଳ୍ପା କାମ ଦତକେ ବରକନିଆ ଯେନ୍ ଅକନାର ଯେ ଆଦିକେ ଅଣ୍ଟା ବହି ଲାଗିଛକାନ ବହି ଯେତେବେଳେ ଲେଖା ମଞ୍ଜା ଇ ବୁଆ ଏରା ବାକେ ଆ କାନିଆ କୁଆର ଦୁଇ ଲୋକର ଜିକାନାର ଆସାନ ତ ବହି ନେ ଏତକାନ ବାକେ ବହିଲା ନାତିଆ ନିଣ୍ଡେ ଏକାନେ ବେଞ୍ଜରକା ଦେ ବାଚାସ ରେ ବୁଆଙ୍ଗାନ ମାନଲା ବନେ ତ ବେଞ୍ଜରକା ଦେ ବାଚାସ ନିନଣ୍ଟା ଭୁଲ କାମଚା ଚିକା ଦେ ବେଞ୍ଜନା ନିକେ ଠିକ ମାରଲା ମାନୁ ବାଚାସ ଏକାନେ ବାଚକାନ ହୁ କାନିଆ ଗେ ରେଢି ଆବ ନେଇ ମାରଲା ତିରୁହି ଫଟୁ ନୁ ଖୁଦିଗେ ଲେଖା ନିଏ ବେଞ୍ଜାବ ଟିକେ ଗଡ଼ବଡ଼ିଆ ମାନିକେ ଯିବା ଚାଷ ଏନେ କଥା ଦିନ ମାନେ ଆମେ ସଂସ୍କୃତି ନୁ ଏନେ ହିଁ ରହି କାଁ ବଚକେ ନେନ୍ ମାରଲା ନେନ୍ ରେଢି ତିରିକିରି ବେଞ୍ଜରକା ଦେଖଚାନ କିନ୍ତୁ ଅସଲ କଥା ମାନେ ଯେ ଫଟୁ ନୁ ମାରଲା ନେନ୍ ସୁର ମାରଲା କାମୁନ ତ ପ୍ରକୃତିରେ ଆମେ ସଂସ୍କୃତି ନୁ ଯାହା ଯାହା ରହି ପର୍ବପର୍ବାଣୀ ବେଞ୍ଜା ବୁଞ୍ଜି ଯାହା ରହି ସବୁନୁ ଚିତ୍ର ସହିତ ମେସେଜ ଥାଇକିରି ବହି ତିଆର ମାନିକିଛି
1: ଆଚ୍ଛା ଇଟା ତ ଯାହା ବି ମାନଚା ନିମ ନାମେ କୁଣା ଭାଷା ତିର ବହି ଭିନ୍ନଟା ଲେଖକାର ଆଉ ଇଦା ଯାହା ନିମ ତେଙ୍କର ଯେ ଏକ କ୍ଲାସ ତି 5 କ୍ଲାସ୍ ତକ୍ ଆକୁ ବି ପଢ଼ା ମନାଲି।

0: ହେଲେ ଇନ୍ ଆମେ କୁଣା ଭାଷା ତି ପ୍ରକୃତି ଆକୁନ୍ ଇଓ ସ୍କୁଲ ନୁ ପଢା ମନାଲି ବାଗିର ନିମା ଲାଗ
1: ଇହାଦେ ନାମେ ମନାଲି କୁଚିଣ୍ଡା ଜମେନ କିରା ବାମରା ନୁ ଇହାଦେ ଚାଳିଶଟା ସ୍କୁଲ ନୁ ପୁରା ନାମେ ସମ୍ବଲପୁର ଇଏ ବି ମନାଲି କିନ୍ତୁ ଇହାଦେ ଧୀରେ ଧୀରେ ବଢ଼ା କରା ଦିନ କିନ୍ତୁ ପହିଲା ଯେତେବେଳେ ବହି ଲାଗିଛି ହୁଏ ଚାଳିଶଟା ସ୍କୁଲ ଠିକ୍ କାମିକିରି ଆନୁ ମାଷ୍ଟର ଠିକ୍ କାମିକିରି ପଢ଼ାବା ଲିଆର
0: ଆଚ୍ଛା ଇ ଯେନ୍ ମାଷ୍ଟର ଗୁଠିଆର ଆଚାର ଯେନ୍ ପାଠ ପଢ଼ତା ଆପଣ ହିଁ ଆମେ କୁଣା ସମ୍ପ୍ରଦାୟର ମାଷ୍ଟର ଗୁଠିଆର କା
1: କୁଣା ସମ୍ପ୍ରଦାୟ ମାଷ୍ଟର ଗୁଠିଆ କୁଣା ନୁ ଯେତେବେଳେ ପାର୍ତର କୁଣା ମାଷ୍ଟର ମାନଙ୍କୁ ଟିକେ ଔଷଧିଆ ମାନ ତ ଧୀରେ ଧୀରେ ତାପରେ ଅନେକ ମାନାଲି କେ ଯେତେବେଳେ ପ୍ରଥମ ଶ୍ରେଣୀ ନୁ କୁଣା ମାଷ୍ଟର ଦ୍ୱିତୀୟ ଶ୍ରେଣୀକେ ଯେତେବେଳେ କର ଏ ହାଦାର ଓଡ଼ିଆ ବି ପାଢ଼ର ତ ତୃତୀୟ ଶ୍ରେଣୀକେ ଯେତେବେଳେ କର ମୁଣ୍ଡଟା ଭାଷା ପାଢ଼ର କିଷାନ ଭାଷା ହିଁ ପାଢ଼ର ଓଡ଼ିଆ ଭାଷା ହିଁ ପାଢ଼ର ଇଂଲିଶ ଭାଷା ହିଁ ପାଢ଼ର
0: ହେଲେ ତମେ ପହିଲା ମାନେ ସ୍କୁଲ ନୁ ଆହନା ବୋଧ କୁଣା ତାର୍ତି ଆରମ୍ଭ ମାନ ଯେହେତୁ ନମେ କୁଣା ସମ୍ପ୍ରଦାୟ ବେଶୀ ଆତଲାର ଯେନ୍ ଅଞ୍ଚଳ ନୁ ଅଞ୍ଚଳ ସ୍କୁଲ ଗୁଠି ନୁ କୁଣା ଭାଷା ଦି ପହିଲା ଆରମ୍ଭ ମାଞ୍ଚା ହେଲେ ଇ ଯେନ୍ ଆରମ୍ଭ ମାଞ୍ଚା ନମେ କୁଣୁ ଭାଷା ତି ପଢ଼ନା ବୋଧ ତା ନମେ କୁଣା ସମ୍ପ୍ରଦାୟର ଗେ ଏନ୍ଦେ ଏନ୍ଦେ ଲାଭ ମାଞ୍ଚା ବୋଲିକିରି
1: ଲାଭ ବାଚକୁନ ଯଦି ଏର ଥାଲେ ଲାଜରାଲ ନାମେ କୁଣା ନେମ୍ ଇହାଦେ କୁଣୁ କଥା ତେଗମ ଉପର କ୍ଲାସ ନୁ ଭାଷା କଥା ନୁ ଟିକେ ଲାଜରାଲ ନାର କିନ୍ତୁ ପ୍ରକୃତିରେ ଯଦି ଏରତ ନାମ ତ ଯେତେବେଳେ ଅଣ୍ଟା ପାହାଡ଼ ନୁ ରହି ଇସା ନଲିଆ ଅଣ୍ଟା କାଲି ଇଆ ରୋଡ଼ ରହି ଅଣ୍ଟା ବ୍ରିଜ ତିଆର ମାନାଲି ଇଦାନ ହଁ ଅଣ୍ଟା ବ୍ରିଜ ତିଆର ମାନାଲି ବ୍ରିଜ ତିନ ସୁନ୍ଦର ଭାବରେ ଡେଗିକିରି ହାଦାର ବାରର ପାଢ଼ର ନଲିଆ ବ୍ରିଜ ପଲା ବାଲା ଲିଆର ବାରବାର ପଲା ଲିଆର ଆଶା କାଲିଆରୁ ଆର୍ ଇଏ ନାମେ ଇ ଭଲ କରି ମିଶ୍ରା ପଲା ଲିଆର ଆଉ ତମେ ସବୁବେଳେ ଲାଚକୁରା ମାନିକିରି ଡନିଆର ଆଚାର ପାଛିଲିର ଆଚାର ତ ଇହାଦେ ଯେନ୍ ଜଗଡ଼ାକେ ଦେଖେନ୍ ସଂଯୋଗ ସ୍ଥାପନ ଯେନ୍ କାମା ଖାତରାଲି ଆର୍ ଏନ୍ଦେକେ ଯେତେବେଳେ ବାରର ଆର୍ ପୁରା ଏକଦମ ନିଃସନ୍ଦେହରେ ଆର୍ ସୁନ୍ଦର ଭାବରେ ନିଜର ଭାଷା ସାଙ୍ଗେ ଯେନ୍ ଧର ବଙ୍ଗାଳୀ ଭାଷା ତେଙ୍ଗାଲାର ବାକି ଭାଷା ଗୁଡ଼ା ତେଙ୍ଗାଲାର କଲା ଆରି ତ କାଚା ଆର୍ ହେନେ ଫିଲିଂ ମା କାମିକିରି ହେମେ ଭାଷା ଦିଅ ଅଣ୍ଟା ଉନ୍ନତ ଭାଷା ଦୁ ଆର୍ ନେମ୍ ଭାଷା ସାଙ୍ଗେ ସାଙ୍ଗେ ତମେ ଦକ୍ଷତା ବିକାଶ ଏନେ ମାନ ଯେତେବେଳେ ପ୍ରଥମ ଶ୍ରେଣୀ ନଣ୍ଡା କୁକସୁନ୍ ତା 90 ଖଣ୍ଡ ବହି ପାଢ଼ସବା କେନ୍ ଚିନ୍ତା କାମା ତ ଅନ୍ୟ ବହି ପାଇଁ 10-15 ଖଣ୍ଡ 100 ଖଣ୍ଡ ବହି ଫେର ସପ୍ତାହ ନୁ 3 ଖଣ୍ଡ ବହି ପାଢ଼ସା ଫେର ବହି ମା କାମ ମାନେ 7 ଦିନ ମୁଜରା କରା ବହି
0: ମୁଜରା କରା ହଁ ଆଖ୍ୟାସ
1: କେରାସିନ ତାପରେ କଥା ଲଗାବାକେ ତାଙ୍କେ ଏତେ ଫ୍ରିକ୍ୱେଣ୍ଟଲି କଥା ଲାଗସ ଯେ ପୁରା ମହା ମୁସ୍କିଲ ଦିନ ଏଣୁକରି ନିହାତି ଭାବରେ ଇ ହିସାବରେ ଯେତେବେଳେ ଇହାଦେ ପାଢ଼ାଲ ନା ହାଦାର ଯେତେବେଳେ ଇ ହାଦାର ଯେତେବେଳେ ଉଡ଼ଖର ନାମେ ଅନ୍ୟ ସମାଜ ଆର୍ଗାନେ ପୁରା ଭଲ କରି ଦକ୍ଷତା ବିକାଶ କାମ କରି ପୁରା ଠିକ ମାନର ଅବହେଲିତ ମା ମାନନାର ଯେନ୍ ନାମେ ଆଦିବାସୀ ଯେନ୍ ହାଦାର ଗୁଠି ଯେନ୍ ଅବହେଲିତ ମାନା କାଲିଆର ବୋଲିକି ଚିନ୍ତା କାମ କଥା ଲିଆ ଆର ଅବହେଲିତ ମା ମାନ
0: ହେଲେ ଆର ଯେନ୍ତା କି ପାଚିଲି ରା କାଲିଆର ଆର ପାଚିଲି ମାନାନାର ଫିର
1: ଫିନ ୟା ବଙ୍ଗାର
0: ହଁ ଆଗଲି ବାରର ଆରୁ ଅଲଗା ଯେନ୍ ସମ୍ପ୍ରଦାୟର ଗୁଠିଆର କି ହାଦାର ଆତଲନାର ଆପଣାର ସାଙ୍ଗେ ତମ ସାମାନ ମାନର ଆରୁ ଯେନ୍ ଅଣ୍ଟା ଆଦିବାସୀ ଆଲାତ ନାମେ ଭାଷା ଛୋଟେ ନାମ ଟିକେ ପଲଦାତ ଇ ଯେନ୍ ମନୋବୃତ୍ତି ରାଚା ଇ ବନ ଆ ଧକ ବନ ଆଦ ମୁଞ୍ଜା ଚାଲି ଆରୁ ଇବଡ଼ା ରିନ ଫେର ଇଆ ଆଗଲି
1: ଅନ୍ଧାର ସରକାର ଗଣନା କାମ ଚା ଯେ 4300 ଖାଲି ନାମେ ଆଦିବାସୀ ଗୁଠିଆର କି ସ୍କୁଲ ରାଚା କିନ୍ତୁ ଆସୁ ଏକ ନମ୍ବର 6 ବର୍ଷ 14 ବର୍ଷ ଭିତରେ ହାଦାର ଇନ୍ଦ୍ର କାମାଲି ଆର ପୁରା ଡ୍ରପ ଆଉଟ ମାନେ ହାଦାର ଆଉ ଉପର କ୍ଲାସ କେ 5-6 କ୍ଲାସ କେ ପାଲା ପଡ଼ଲା
0: ମାନେ ପାଢା ପଡ଼ଲା
1: ପାଢା ପଡ଼ଲା ଆର ପାଟା ମାଲି ଆର ଏନ୍ଦ୍ରକେ ଯେନ୍ ଓଡ଼ିଆ ଭାଷା ତ ନାମେ କୋରାପୁଟ ହୁଇଆ ରାନାର ଯେ ଆଦିବାସୀ ଗୁଠିଆର ଆ ଥାମେ ଭାଷା ଆନାର ଓଡ଼ିଆ ଭାଷା ତେଙ୍ଗା ହି ପଡ଼ଲା ରା
0: ହଁ ବୋଲେ ଯଦି ଆଡପାସ୍ତି ଯଦି ସ୍କୁଲ କେ ବାରସ
1: ବାର
0: ଭାଷା ବହୁତ ଦୁସରା ବଦଲା ରା କେଲା ହେଲେ ଏନ୍ଦ୍ର କେ ମା ବାରସ
1: ଅସୁବିଧା ମାନେ ତାଙ୍କ ନିହାତି ହଁ ଆଚ୍ଛା ଆଜିକାଲି ଥାଙ୍ଗେ ଭାଷା ନୁ ତାଙ୍କ ଯେତେବେଳେ ପାଢ଼ସ ଇହାଦେ ନିଜର ମାତୃଭାଷା ବୋଲିକିରି ଥାଙ୍ଗେ ପୁରା ମୁସ୍କିଲ ଦିନ ଯେତେବେଳେ ଆର ଗାଁ କାଚନା ଖରସ କସ ଯେତେବେଳେ କି ନାଇଁ ଆଉ 90 ଖଣ୍ଡ ବହି ପାର୍ଚକାର ଯେତେବେଳେ କସ ବୋଲେ କଥା ଦାରଗା ମାନେ ନିହାତି ଭାବରେ ତ ଇ ରକମର କଥା ଆଉ ଯାହା ହଉ ଗୋଟେ କେଡ଼େ ନା କେଡ଼େ ଜିନିଷ ରିଭଲ୍ୟୁସନ୍ ମାନନା ଲେଖା ଜିନିଷ ସାଧାରଣ ଜିନିଷ ମାନ ଲିଦୁ
0: ଆଉ ଇତାଦ ମାନନା ଦ୍ୱାରା ତାନ ଫେର ଦୁସରା ସମ୍ପ୍ରଦାୟ ଗାଁ ବି ମିଶ୍ରା ଆଙ୍ଗିଆ ସାରୁ ଫେର ଅଲଗା ଭାଷା ବନି ତାନ ଆଚାସ ଧୀରେ ଧୀରେ କି ଆଗଲି କା ଲାଗିଲା ତାଙ୍କ ଅଣ୍ଟା ସୁଯୋଗ
1: ସୃଷ୍ଟି
0: ଇତା ତା ହାତ ଦୁ ବଚୁର କେ ଲାଗାନ କଥା ମାନ ଯା ଇ ଭାଷା ଯେତେବେଳେ ନାମ ପାଠତ ତାରୁ ସବୁବେଳେ ଇ ଭାଷା ନୁ କାଛ ନେଖର ବୋଲେ ଭାଷା ଆର ନାମେ ଆଲାର ଗେ ଲାଗାନ ଏନ୍ଦ୍ର ଭଲ ମାନ ବୋଲିକିରି
1: ନାମେ ଆଲାର ଗେ ଲାଗାନ ଏରା ନାମେ କୁଣୁ ଭାଷା ତି ଇନ୍ନା ଯାକେ ଅଣ୍ଟା ଭାଷାନ୍ତି ବହି ତିଆର ଆଗି ମାନା ଇହାଦେ ଯେତେବେଳେ ଇ ବହି ନେ ଲେଖାମ ଯେତେବେଳେ ହାରାହାରି ଯେନ୍ 300-400 ବହି ଲେଖା ଦାମ ଇନୁ ନାମେ ଭାଷା ସଂସ୍କୃତି ଭରପୁର ମଞ୍ଜାକର କିଛି ସଫା ରଖ ନାମେ ଚାଲିଚଳନ ସବୁ ବେଶ ପୋଷାକ ଖାଦ୍ୟପେୟ ସଫା ଭରପୁର ମଞ୍ଜାକର କିଛି ଯେତେବେଳେ ଭରପୁର ମଞ୍ଜାକର କିଛି ଅଣ୍ଟା ଜିନିଷ ଇହାଦେ ରାଚାକେରା ନାମେ ସାନ୍ଗେ ଆଉ ଭାଷା ବି ନାମେ ଉନ୍ନତ ଭାଷା ମଞ୍ଜାକେରା ଭାଷା ଲଗାନ ଯେନ୍ ଏଲ୍ଚି ଏଲ୍ଚି କିରି ନାମ ଭାଷା ବି ମଦା ଚାଲିଆତ ଇହାଦେ ଆଦି ମା ମାନିକିରି ନାମ ବି ସାମ୍ନାକେ ବୁଙ୍କାତ ବାରିକିରି ନାମେ ଭାଷାକେ ଯାହା ହଉ ନାମେ ହାଦାର ବି

0: ଯେନ୍ ଟେଙ୍ଗା ପଲ୍ଲା ଲିଆର ଭାଷା ଇହାଦେ ଆରାମରେ ପୁରା ଟେଙ୍ଗର
1: ନିଶ୍ଚିତ ଭାବେ ତା ନାମ ଯେତିକି ପଢ଼ାଲ କାତ ଆଗଲି
0: ହଁ
1: ଯତ୍ ପଢ଼ାକେ ତତ୍ ବେଡ଼ା ବା ଗିର୍ନା ହେ ଭାଷା ମୋର ନାମ ମହୁଦ୍ରା ଚାଲକା
0: ମହୁଦ୍ରା ଚାଲକା
1: କିନ୍ତୁ ଆଦାନ ଅଣ୍ଟା ବଢ଼େଇଟେ ପ୍ରୟାସ ଏଟା ନାନା ଖାତରା ଆରୁ ଆ ଭାଷାନୁ ଅଣ୍ଟା ବହି ଫିର୍ ଇଦା ନିମ୍ ଲେକ୍ଚକାର ଆରୁ ସ୍କୁଲ ଗୁଠି ନୁ ଆପଣ ପଢ଼ା ମାନାଲି ଯେନ୍ଥିର୍ ଲାଗି କାଁ ଆମେ ହାଦୁ ବଚୁର ବି ଫିର୍ ଉର୍ଖର ଆରୁ ଆଗଲି ଏ କର ଆରୁ ନାମେ ଯେନ୍ ଆକୁନ୍ତା ଯେନ୍ ସମାଜ ଆତିଲି ଆ ସମାଜ ଗାଁ ବି ସମକକ୍ଷ ହେଇକିରି ଚାଲର ଆରୁ ନିମ୍ ଯାହା ବି ଆକୁନ୍ ସୂଚନା ଚିଚକାର ଯେ ବହି ଲେଖନା ବାକେ ନାମେ ସମ୍ପ୍ରଦାୟର ଗୁଠିଆର ଗି ଯେତ୍କି ତମେ ଜିଆନୁ ତମେ ଦୈନନ୍ଦିନ ଜୀବନରୁ ଯାହା ବି ଘଟଣା ଲିଆ ଆବଡ଼ା ଗୋଟିଏ ଘଟଣାବୋଧ ଏକାବୋଧ ନାମେ ଜୀବନ ସାଙ୍ଗେ ସମ୍ପୃକ୍ତି ଆତିଲି ଆଗେ ନେଇକିରି ନିମ୍ କାହାଣୀ ପ୍ରସ୍ତୁତ କାମକାର ଲେଖକାଦାର ନାମେ ପରମ୍ପରା ନାମେ ସଂସ୍କୃତି ନାମେ ଭାଷା ନାମେ ଯାହା ଆତିଲି ଟ୍ରାଡିସନ ବୋଧ ଆବଧ ବି ଇନୁ ନିମ୍ ଲେଖକାଦାର ଯାହା ଟିକେ ଆଗରୁ ଦେଙ୍ଗାଲ କାର ଯେ ଗୀତୁ ବି ଲେଖକାଦାର ତା ଯଦି ନାମ ଆଲୋଚନା କାମ କହିଲେ ବହୁତ କଥା ଆତିଲି ଯାହା ହଉ ଇନ୍ନା ବାର୍ଚକାର ଆରୁ ଏକା ନେଇକିରି ନାମେ କୁଣୁ ଭାଷାନୁ ବହି ଲେଖାମାନ ଆରୁ ବହି ବୋଧି ଦୁସରା ଭାଷା ଲେଖା ଏକା ନେଇକିରି ସ୍କୁଲ୍ରୁ ପଢ଼ତା ମାନ ଆ କଥା ଯେତେବେଳେ ସରକାର ଚିନ୍ତା ନାଞ୍ଜା ନିମ୍ ଅଣ୍ଟା ବଡ଼ିଟି ଭୂମିକା ଅଚକାଚକାର ଆରୁ ବହି ଲେଖା ଯେନ୍ ପ୍ରୋସେସ୍ ରାଚା ଆନୁ ନିମ୍ ଇନଭଲ୍ଭମେଣ୍ଟକାର ଆରୁ ହୁ କଥା ବନ୍ ଇନ୍ନା ନାମେ ଶ୍ରୋତା ଭାଇ ଭଉଣୀ ଗୁଠିଆରି ତେଙ୍କାର ଆଉ ଆକାଶବାଣୀ କି ବାର୍ଚକାର ଆଦି ଲଗାନ ଆକାଶବାଣୀ ତାର୍ତି ନିମାନ ଅଶେଷ ଧନ୍ୟବାଦ ଜୁହାର
0: ଜୁହାର ଜୁହାର ଜୁହାର
1: ତ ଇଣ୍ଡାନ୍ତା ଇ ମାକ୍କାପୁପୁ ଝକା ଝକାନୁ ଯେନ୍ ନାମେ କୁଣୁ ଭାଷାତି ବହି ଲେଖା ଖାତରା ଆରୁ ସ୍କୁଲ୍ ଗୁଠିନୁ ଇଦାଦ ପାଢ଼ା ମାନାଲି ଇ ବିଷୟବସ୍ତୁ ବୋଧ ଏକାନେ ଲାଗ୍ୟା ମତାମତ ଚିଅର ଆରୁ ଚିଠି ଲେଖର ବୁଲିକିରି ଆଶା କାମିକିରି ଇନ୍ନାନ୍ତା କାର୍ଯ୍ୟକ୍ରମ ବନ୍ ଇଶାନିୟତ ଫିର୍ ଘାଇ ଯେତେ ରିନ୍ ଜୁହାର।

0: 말고 저가 저가.
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525577 IFSC କୋଡ୍ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣିଥରେ କହି ରଖୁଛୁ, 1086107525577 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣିଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଏ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ବିଭୂତି ଭୂଷଣ ପଟ୍ଟନାୟକ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410961। ସୂଚନାଟି ଏତିକିରେ ଶେଷ।

0: ଏଇଠି ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଆତ୍ମନିର୍ଭର ଭାରତ ଯୋଜନାଥି ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମ୍କେ ବରକସ କରୁଛନ୍ ସରକାର। ଗଲା ଗୋଟେ ମାସେ ନୌସେନାଥି ସାମିଲ ହେଇଛେ ନିଜର ଦେଶେ ତିଆରି ହୋଇଥିବାର ଚାରିଟା ନୂଆ ପିଢ଼ିର ଯୁଦ୍ଧ ଜାହାଜ। ନାଗରିକତା ନିର୍ଦ୍ଧାରଣ ସମିଆନ ସାପ୍ ଆଉ ନିୟମ ସମ୍ମତ ପ୍ରକ୍ରିୟା ଅପନାବାର ଉପରେ ସୁପ୍ରିମକୋର୍ଟ ଦେଲେ ଜୋର। ଗଗନଯାନ କ୍ରୁ ମଡେଲର ତିନିଟା ପ୍ରମୁଖ ପରୀକ୍ଷା ସଫଳତାର ସହିତ ଶେଷ ହୋଇଥିବାର ସୂଚନା ଦେଲା ଇସ୍ରୋ। ଦେଶେ ସମାବେଶୀ ବିକାଶକେ ବରକସ କରିବାର ଲକ୍ଷ୍ୟତି ଆଷ୍ଠାନୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଆଉ ଶିଳ୍ପମନ୍ତ୍ରୀ। ସ୍ୱାସ୍ଥ୍ୟ ଗବେଷଣା ପରିସରକେ ବଢ଼ାବାର ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫୁ ପ୍ରସ୍ତୁତ ହୋଇଥିବା ଚିଠାନୀତି ଉପରେ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି ମତାମତ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା କୋଭିଡ 19 ପ୍ରଭାବ ପରିପ୍ରେକ୍ଷୀ ସିମ୍ନା ଅଞ୍ଚଳମାନଙ୍କେ ସରକାରଙ୍କ ତରଫୁ ନିଆଯାଉଛି ସତର୍କତାମୂଳକ ପଦକ୍ଷେପ। ମନ୍ କି ବାତ୍ 136 ନମ୍ବର ସଂସ୍କରଣ ଲାଗି ଦେଶବାସୀଙ୍କଠାରୁ କରାଯାଇଛି ମତାମତ ଆହ୍ୱାନ। ରଥଯାତ୍ରା ଆଗନୁ ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ହୋଇଛି ଅନୁଷ୍ଠିତ। ଶ୍ରୀକ୍ଷେତ୍ର ପୁରୀନ ଅନବସର ତ୍ରୟୋଦଶୀ ତିଥି ଅବସରରେ ଆଜି ମହାପୁରୁଷମାନଙ୍କର ହେବା ଘଣା ଲାଗି ନୀତି। ଭୁବନେଶ୍ୱରଠାରେ ଆଜି ବନ୍ଦ ରହିଛି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ରାଜ୍ୟ ସଫେଇ ମିତ୍ରମାନଙ୍କର ଅବଦାନକେ ସମ୍ମାନ ଜଣାବାର ଆଉ ସୁରକ୍ଷିତ ଆଉ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବାର ଲାଗି ଆଇବାକାଲି ପାଳନ କରାଯିବା ନମସ୍ତେ ଦିବସ। ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକେ ଆଜି ଯାଇଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ବୌଦ୍ଧ ଜିଲ୍ଲାନ ବାୟୋଫ୍ଲକ୍ ମାଛଚାଷ ଆଉ ଆଧୁନିକ ଚାଷ ପଦ୍ଧତିକେ ତହକାବାର ଲାଗି ହିତାଧିକାରୀମାନଙ୍କୁ ବଣ୍ଟାଯାଇଛି ସାହାଯ୍ୟ ଟଙ୍କା। ସମ୍ବଲପୁର ଆଉ ଅନୁଗୁଳ ଜିଲ୍ଲା କୋର୍ଟକେ ଆଜି ବୋମା ଧମକ ମିଳିଲା ଉତ୍ତରୁ କୋର୍ଟନ ଯାଞ୍ଚ ଆଉ ସୁରକ୍ଷା ବ୍ୟବସ୍ଥାକେ କରାଯାଇଛି କଡ଼ାକଡ଼ି। ମେଘାଳୟର ଶିଲଂଠାରେ ହୋଇଥିବା 14 ନମ୍ବର ଜାତୀୟ ବରିଷ୍ଠ ପେନାକ୍ ସିଲାଟ୍ ଚମ୍ପିୟନ୍ସିପ୍ଟି ଓଡ଼ିଶାକେ ମିଳିଛି ଗୋଟେ ସ୍ୱର୍ଣ୍ଣ ଆଉ 6ଟା ବ୍ରୋଞ୍ଜ ପଦକ। ଆଉ ଏବେ 24 ଘଣ୍ଟା ଭିତରେ ସମ୍ବଲପୁର ଝାରସୁଗୁଡ଼ା ବରଗଡ଼ ସୁନ୍ଦରଗଡ଼ କଳାହାଣ୍ଡି ସହିତ ରାଜ୍ୟର 20ଟା ଜିଲ୍ଲାର ଜବର ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଏଥିନେଇ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ର 5 ବଜେ।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଭକ୍ତି ଗୀତ ଶୁଣନ୍ତୁ। ପ୍ରଥମେ ଶୁଣନ୍ତୁ ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଇନ୍ଦର କୁମାର ଗୁପ୍ତା। ଗୀତ ରଚନା ତୁଳସୀ ଦାସ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣିଥରେ କହି ରଖୁଛୁ, 1086107525257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣିଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଭକ୍ତି ଗୀତ ଶୁଣୁଛନ୍ତି। ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ କୁମାର ଗନ୍ଧର, ଗୀତ ରଚନା ନାୟକ।

ଭକ୍ତି ଗୀତ ଶୁଣୁଥିଲି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ବିଭୂତିଭୂଷଣ ପଟ୍ଟନାୟକ।

0: ଭକ୍ତି ଗୀତ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଆତ୍ମନିର୍ଭର ଭାରତ ଯୋଜନାଥି ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମ୍କେ ବରକସ କରୁଛନ୍ ସରକାର। ଗଲା ଗୋଟେ ମାସେ ନୌସେନାଥି ସାମିଲ ହେଇଛି ନିଜର ଦେଶେ ତିଆରି ହୋଇଥିବା 4 ନୂଆ ପିଢ଼ିର ଯୁଦ୍ଧ ଜାହାଜ। ଅଯୋଧ୍ୟା ରାମ ମନ୍ଦିର ଦାନ ଟଙ୍କା ହେରଫେର ମାମଲାଥି ସୁପ୍ରିମକୋର୍ଟ ଆଜି ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ଖାସ୍ ତଦନ୍ତକାରୀ ଦଳ ଏସ୍ଆଇଟି ଯାଞ୍ଚ ବାବଦର ମାଗିଛନ୍ ରିପୋର୍ଟ। ନାଗରିକତା ନିର୍ଦ୍ଧାରଣ ସମୟାନ ସ୍ୱଚ୍ଛ ଓ ନିୟମସମ୍ମତ ପ୍ରକ୍ରିୟା ଅପନାବାର ଉପରେ ସୁପ୍ରିମକୋର୍ଟ ଦେଲେ ଜୋର। ଭିଏତନାମ ନୌକାବୁଡ଼ି ଘଟଣାଥି ଆଜି ମୁମ୍ବାଇନ ପହଞ୍ଚବା 15 ଭାରତୀୟଙ୍କର ମଲାଦେହି। ଗଗନଯାନ କ୍ରୁ ମଡେଲର 3 ପ୍ରମୁଖ ପରୀକ୍ଷା ସଫଳତାର ସହିତ ଶେଷ ହୋଇଥିବାର ସୂଚନା ଦେଲା ଇସ୍ରୋ। ପ୍ରଧାନମନ୍ତ୍ରୀ ଏବା 26 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଲୁକର ସଙ୍ଗେ କରିବେ ଭାବ ବିନିମୟ। ଏଥିଲାଗି ଜନସାଧାରଣଙ୍କୁ ମତାମତ ଦେବା ଲାଗି ପ୍ରଧାନମନ୍ତ୍ରୀ କରିଛନ୍ ଅନୁରୋଧ। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ନୀତି ପ୍ରସ୍ତାବ ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫୁ ଆହ୍ୱାନ କରାଯାଇଛି ମତାମତ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀ ସିମ୍ନା ଅଞ୍ଚଳମାନଙ୍କେ ସରକାରଙ୍କ ତରଫୁ ନିଆଯାଉଛି ସତର୍କତାମୂଳକ ପଦକ୍ଷେପ। ରଥଯାତ୍ରା ଆଗନୁ ପୁରୀଠାରେ ଅନୁଷ୍ଠିତ ହୋଇଛି ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍। କେନ୍ଦ୍ର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ଅଧୀନତି ଦେଶସାରା ବିକଶିତ ଭାରତ ଲାଗି ମୂଲ ହେଇଛି ନିଶାମୁକ୍ତ ଯୁବପିଢ଼ି ଅଭିଯାନର 3 କେପ୍। ଅଣବସର ତ୍ରୟୋଦଶୀ ତିଥି ଦିନ ପୁରୀ ଶ୍ରୀମନ୍ଦିର ଆଜି ଅନୁଷ୍ଠିତ ହେବା ଗଣାଲାଗି ନୀତି। ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡମିଣ୍ଟନ ଇଣ୍ଡୋର ହଲ୍ଠାରେ ଦୁଇଦିନିଆ ପୂର୍ବ ମଧ୍ୟକ୍ଷେତ୍ର ଜୋନାଲ ସ୍ତରୀୟ ବ୍ୟାଡମିଣ୍ଟନ ଆଉ ଟେବୁଲ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆଜି ହୋଇଛି ଉଦ୍ଘାଟିତ। ବୌଦ୍ଧ ଜିଲ୍ଲାନ ଆଜି ଅନୁଷ୍ଠିତ ହୋଇଛି ଭିଭିଜି ରାମଜୀ ଯୋଜନାର ସଫଳ ରୂପାୟନ ଲାଗି ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ। ଆଉ ଜର୍ମାନୀନ ହୋଇଥିବାର ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ 100 ଦୌଡ଼କେ 10.14 ଶେଷ କରିକି ଓଡ଼ିଶାର ଧାବକ ଅନିମେଷ କୁଜୁର ସ୍ଥାପନା କରିଛନ୍ ନୂଆ କୀର୍ତ୍ତିମାନ। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା ଏହି ଗୀତଟି। କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ।

0: ଏଇଠି ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।
1: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଓ ଅଭିନନ୍ଦନ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ତେବେ ଶ୍ରୋତା ବନ୍ଧୁ, ଆଜିର ଶବ୍ଦମଞ୍ଚ କାର୍ଯ୍ୟକ୍ରମରେ ଆମେ ଆଲୋଚନା କରିବା SIR ରିଭିଜନ ବିଷୟରେ। ଜଣେ ଅଭିନେତାଙ୍କ ସହିତ ଶୁଣିବା ଏକ ସାକ୍ଷାତକାର ଏବଂ ମନୋରଞ୍ଜନ ପାଇଁ ଶୁଣିବା କିଛି ଗୀତ। ତେବେ ଶ୍ରୋତା ବନ୍ଧୁ, ଆଲୋଚନା ପୂର୍ବରୁ ଆମେ ସମସ୍ତେ ଜାଣିଛୁ ଗତକାଲି ଶେଖ୍ ହମ୍ମଦ ବିନ୍ ଖଲିବ୍ ଆଲ୍ ଥାନିଙ୍କ ମୃତ୍ୟୁବରଣ ହୋଇଛି, ଯିଏକି ଜଣେ ପ୍ରସିଦ୍ଧ ନେତା ଏବଂ ଦେଶର ଆଧୁନିକ ବିକାଶର ମୁଖ୍ୟ ସ୍ଥପତି ଭାବରେ ପରିଚିତ ଥିଲେ। ସେ 1995ରୁ 2013 ପର୍ଯ୍ୟନ୍ତ କତାରର ଅମିର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ଶାସନ କାଳରେ କତାର ଅର୍ଥନୈତିକ, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଏବଂ ବୈଦେଶିକ ସମ୍ପର୍କ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରିଥିଲା। ତାଙ୍କର ଜନ୍ମ 1 ଜାନୁଆରୀ 1952 କତାର ପରିବାରରେ ହୋଇଥିଲା। ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆଲୋଚନା କରିବା ଜଣେ ଅଭିନେତାଙ୍କ ବିଷୟରେ। ଅଭିନେତା ହେଉଛନ୍ତି ସେହି କଳାକାର ଯିଏ ନିଜର ଅଭିନୟ ମାଧ୍ୟମରେ ବିଭିନ୍ନ ଚରିତ୍ରକୁ ଜୀବନ୍ତ କରିଥାନ୍ତି। ନାଟକ, ସିନେମା, ଟେଲିଭିଜନ ଏବଂ ୱେବ୍ ସିରିଜରେ ଅଭିନେତାମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ନିଜର ଭାବଭଙ୍ଗୀ, କଥାବାର୍ତ୍ତା, ଶରୀର ଭାଷା ଓ ପରିଶ୍ରମ ଦ୍ୱାରା ଦର୍ଶକଙ୍କ ମନକୁ ଛୁଇଁ ପାରନ୍ତି। ଏକ ଭଲ ଅଭିନେତା କେବଳ ମନୋରଞ୍ଜନ କରନ୍ତି ଏହା ନୁହେଁ, ବରଂ ସମାଜକୁ ଶିକ୍ଷା ଓ ପ୍ରେରଣା ମଧ୍ୟ ଦେଇଥାନ୍ତି। ଜଣେ ସଫଳ ଅଭିନେତା ହେବା ପାଇଁ ପ୍ରତିଭା, ଅଭ୍ୟାସ, ଆତ୍ମବିଶ୍ୱାସ ଏବଂ କଠିନ ପରିଶ୍ରମ ଆବଶ୍ୟକ ହୋଇଥାଏ। ଠିକ୍ ସେହିଭଳି ନିଜର ପରିଶ୍ରମ ମାଧ୍ୟମରେ ସମସ୍ତ ଜାଗାରେ ପରିଚିତ ହୋଇଥିବା ସେମିତି ଜଣେ ଅଭିନେତାଙ୍କ ସହିତ ବର୍ତ୍ତମାନ ଏକ ସାକ୍ଷାତକାର ଶୁଣିବା। ଆସନ୍ତୁ ଶୁଣିବା ଶୁଭମ ମେହିଙ୍କ ଠାରୁ ଏକ ସାକ୍ଷାତକାର।
2: ଏ ନେସନ୍ ଇଜ୍ ନୋନ୍ ବାଏ ଇଟ୍ସ ଥିଏଟର ବୋଲି କୁହାଯାଇଛି। ଏହା ଅକ୍ଷର ଅକ୍ଷର ସତ୍ୟ। ଆଜିର ଯୁବପିଢ଼ି ଆମର ପୁରାତନ ଏବଂ ସଂସ୍କୃତି, ଆମର ଯେଉଁ ନାଟକ ରହିଛି ତାକୁ ଭୁଲିବାରେ ଲାଗିଛନ୍ତି। କିନ୍ତୁ ଆମର ସମ୍ବଲପୁରରେ ଏମିତି ଏକ କଳାକାର ଅଛନ୍ତି, ତାହାକୁ ନ ଭୁଲି ଅନେକ କଳାକାରଙ୍କ ସହିତ ସେ ମଧ୍ୟ କମ୍ପିଟ୍ କରିଛନ୍ତି ଏବଂ ସମ୍ବଲପୁରର ଦ୍ୱିତୀୟ NSDN ଶୁଭମ ମେହେର ଆସି ଆଜି ଆମ ଅଗଣାରେ ପହଞ୍ଚିଛନ୍ତି। ଆଜ୍ଞା ନମସ୍କାର। ଆଜ୍ଞା, ପ୍ରଥମେ ଜାଣିବା ଏଇ ନାଟକର ନିଶାଟା କେମିତି ଜାଗ୍ରତ ହେଲା, କୋଉଠୁ ଆରମ୍ଭ ହେଲା ଏ ଜିନିଷ?
3: ଇଟା ମୋର ଛୁଆବେଲୁ ଆରମ୍ଭ ହେଇଛେ।
2: ଆଜ୍ଞା,
3: ଯେନ୍ଟାକି ମୁଁ ଯେତେବେଳେ 4-5 କ୍ଲାସ୍ ପଢ଼ୁଥିଲି ସେ ଟାଇମ୍ରେ ମୋର ବାପା ବି ଯାଉଥିଲେ ଡ୍ରାମା କରି, ନାଟକ କରି, ତ ମୁଇଁ ନାଇଁ ଜାନେ କି କାହିଁ ଯାଉଛନ୍, କାଣା କରୁଛନ୍। ସେଇ ସମୟରେ ଆମେ ଘର ଦ୍ୱାର ସାଫ୍ କଲା ଟାଇମ୍ରେ ଗୋଟେ ଗଡ଼୍ରେଜ୍ରୁ ଫଟୋ ଗୋଟେ ପାଇଲି ମୁଇଁ।
2: ଆଜ୍ଞା,
3: ଫଟୋ ଗୋଟେ ପାଇଲି ବୋଲେ ସେଟା ଗୋଟେ ମୋର ବାପା ଗୋଟେ ଷ୍ଟେଜ୍ରେ 3-4 ଲୋକର ସାଙ୍ଗେ ଠିଆ ହେଇଥିଲେ। ତ ମୁଇଁ ଏଇଟା ଜାଣିବାର ଚେଷ୍ଟା କଲି ଯେ ଏଇଟା କାଣା, କାହିଁଲେ ଫଟୋଟା ଭଲ ଲାଗୁଥିଲା, ଗୋଟେ ହିରୋଇକ୍ ଲାଗୁଥିଲା। ତ ସେନୁ ଜାଣିବାର ଲାଗି ଚେଷ୍ଟା କଲି, ତାପରେ ବାପାକେ ପଚାରିଲି, ଜାଣିଲି ଯେ ସେମାନେ ଡ୍ରାମା କରୁଛନ୍। ତ ସେନୁ ଜାଣିବାର ଆହୁରି ଇଚ୍ଛା ହେଲା କି ଏଇଟା କାଣା ହେ, ମୁଁ ଟିକେ ଜାଣିସି ବାବଦରେ ବୋଲିକିରି। ତାପରେ ଏନ୍ତା ଧୀରେ ଧୀରେ ଧୀରେ ଧୀରେ ବାପାର ଡ୍ରାମା ବି ଦେଖୁଥିଲି, ଆଉ ଧୀରେ ଧୀରେ ଯାଇକିରି ଆଗ୍କେ ଆମର ପଡ଼ା ପାଖେ ଅନାମିକା କ୍ଲବ୍ ବୋଲିକିରି ଅଛେ।
2: ଆଜ୍ଞା,
3: ସେ ଜାଗାରେ ଗୋଟେ ଆନୁଆଲ୍ ଫଙ୍କସନ୍ ଆସେ ସବୁ ବର୍ଷ, ଏଚ୍ଏନ୍ ବି ହେଉଛେ। ତ 2006 ସେନୁ ଡ୍ରାମା, ଯେନ୍ ଆନୁଆଲ୍ ଫଙ୍କସନ୍ରେ ଡ୍ରାମା ହେସି, ଏମିତି ଡ୍ରାମାଟା ହେଉଥିଲା। ତ ମୋତେ ଶିଖିବାର ଇଚ୍ଛା ଥିଲା। ସେହି ଜାଗାରେ ଦେବାନନ୍ଦ ରାଉତ ବୋଲିକିରି ଗୋଟେ ମୋର କାକା ଅଛନ୍, ସେମାନେ ଡାଇରେକ୍ସନ୍ ଦେଉଥିଲେ ଛୁଆମାନଙ୍କୁ ନେଇକିରି। ତ ସେ ହେଉଛନ୍ ମୋର ପହଲା ଗୁରୁ, ଯିଏକି ମୋତେ ଡ୍ରାମାରେ ପହଲା ଚାନ୍ସ ଦେଇଛନ୍। ତ ସେଇଟା ଯେତେବେଳେ କଲି ମୋତେ ବହୁତ ଇଚ୍ଛା ଲାଗ୍ଲା, ବହୁତ ଭଲ ଲାଗ୍ଲା। କେ ମୋତେ ପହଲା ଥର କେନ୍ସି କାମଟେ କରିକିରି ମୋତେ ଖୁସି ଲାଗ୍ଲା, କେନ୍ସି ପ୍ରେସର୍ରେ ନାଇଁ କରିଦେ ମୁଇଁ। ତ ଡ୍ରାମା ସେନୁ କରବାର୍ ମୁଇଁ ଷ୍ଟାର୍ଟ କଲି। ସେନୁ ମୋତେ ଆରମ୍ଭ ହେଲା,
2: ଆରମ୍ଭ ସେଇଠୁ ହେଇଛି। ମାନେ ଗୋଟିଏ ପଡ଼ାର ନାଟକରୁ ଆରମ୍ଭ ହେଇ ଆଜି ଆପଣ NSDରେ ପାଦ ଦେଇଛନ୍ତି।
3: ଆଜ୍ଞା
2: ଆଜ୍ଞା, ତାହେଲେ ଆପଣ ଯେହେତୁ କିଛି ସମୟ ପୂର୍ବରୁ କହୁଥିଲେ କି ବାପା ମଧ୍ୟ ଥିଏଟର କରୁଥିଲେ,
3: ଆଜ୍ଞା,
2: ତାହେଲେ ଏଇ ଯେଉଁ ବ୍ୟାକ୍ଗ୍ରାଉଣ୍ଡଟା ଥିଲା ଥିଏଟର ବ୍ୟାକ୍ଗ୍ରାଉଣ୍ଡର ଫ୍ୟାମିଲି, ତାହେଲେ ଆପଣ ସେହି ସମୟରେ କେମିତି ରକ୍ଷା କରୁଥିଲେ ଯେତେବେଳେ ପାଠପଢ଼ା ବି ଚାଲିଥିଲା? କହୁଛନ୍ତି ଆପଣ କ୍ଲାସ୍ ଫାଇଭରୁ ଏଇଟା ଆରମ୍ଭ କଲେଣି,
3: ଆଜ୍ଞା,
2: ତାହେଲେ ଯେତେବେଳେ ଦଶମ ବୋର୍ଡ଼ ପରୀକ୍ଷା ହେଲା କେମିତି ନାଟକ ଆଉ ଦଶମ ବୋର୍ଡ଼କୁ ଆପଣ ଭାରସାମ୍ୟ ରକ୍ଷା କରିକି ପାଠ ପଢ଼ିଥିଲେ?
3: ସେଇ ଟାଇମ୍ରେ ମୁଁ ଆକ୍ଚୁଆଲରେ ଦେବାନନ୍ଦ କାକା ସାଙ୍ଗେ ଯେତେବେଳେ ଥିଏଟର କଲି, ତାଙ୍କର ସାଙ୍ଗେ ଗୋଟେ ଥିଏଟର କଲି,
2: ଆଜ୍ଞା,
3: ତାପରେ ଯେତେବେଳେ ମୁଇଁ ଗୋପାଳଜୀ ସାଂସ୍କୃତିକ ବିଦ୍ୟାଳୟ ଗୋପାଳଜୀ ମର୍ଜେନଙ୍କ ସେନୁ ସେନୁ ପାଠ ପଢ଼ୁଥିଲି, ସେ ଟାଇମ୍ରେ ଗୋଟେ ୱାର୍କସପ୍ ଆରେଞ୍ଜ କଲେ ଅଦୃଶ୍ୟ ନାଟ୍ୟ ଆଶ୍ରମ ଟିମ୍। ଅଦୃଶ୍ୟ ନାଟ୍ୟ ଆଶ୍ରମ ଟିମ୍ ଯେତେବେଳେ ୱାର୍କସପ୍ ଆରେଞ୍ଜ କଲେ, ସେ ଟାଇମ୍ରେ ମୁଇଁ ସ୍କୁଲରୁ ଫେରାଡ଼ି ମାରିକିରି ସେ ୱାର୍କସପ୍କେ ଆଟେଣ୍ଡ କରିଯାଇଥିଲି।
2: ଆଜ୍ଞା,
3: ତ ସେନୁ ଅଦୃଶ୍ୟ ନାଟ୍ୟ ଆଶ୍ରମ ଡାଇରେକ୍ଟର ଅଛନ୍ତି ଅତୀଶ କୁମାର ଶତପଥୀ, ଯିଏକି ମୋର ସବୁକିଛି ଆନ୍ ଯାହା ଲାଗିରି ଆଜି ଏ ଜାଗାରେ ବସିଛେ ମୁଇଁ। ତ ସେନୁ ମୁଇଁ ଡ୍ରାମା କରୁଥିଲି 8 କ୍ଲାସ୍ 9 କ୍ଲାସ୍। ତ ମୋର ଯେତେବେଳେ ଡ୍ରାମା ହଉଥିଲା ପହଲା ସେକେଣ୍ଡ ଡ୍ରାମାରେ ମୋର ଘର ଲୋକ ମନା କରୁଥିଲେ ମୋତେ ଯିବାର ଲାଗି, କାରଣ ଜାଣିଛନ୍ ବାପା ବି ଡ୍ରାମା ଯେତେବେଳେ କରିଛେ ତାଙ୍କ କ୍ୟାରିୟର କିଛି ନାଇଁନ। ତ ସେହି ଡରରେ ମୋତେ ବି ମନା କରୁଥିଲେ। ତ ମୋର ଏତିକି ନିଶା ଥିଲା ଏଇ ବାବଦରେ, ତମେ ଘରୁ ମାନେ ରାତି ଘର ମାନେ ଛାଡ଼ିକିରି ପଳେଇଥିଲି,
2: ଆଜ୍ଞା, ମାନେ ଗୃହ ତ୍ୟାଗ କରିଦେଇଥିଲି,
3: ଘରୁ ଛାଡ଼ିକିରି ମୁଁ ଡ୍ରାମା ପଳେଇଥିଲି। ମୋର ଘର ଲୋକ ବହୁତ ଖୋଜାଖୋଜି କରିଥିଲେ, ତାପରେ ଯେତେବେଳେ ଅତୀଶ ତାକେ ଫୋନ୍ କରାହେଲା, ତାପରେ ସେମାନେ କହିଲେ ଯେ ଆମେ ଭବାନୀପାଟଣାରେ ଅଛୁ ନାଟକ କରିଯାଇଛୁ। ମୁଁ ଘରେ ନାଇଁ କହିଦେଇ ଲୁକିକିରି ଭାଗିଥିଲି।
2: ଘରୁ ନ କହିକି ଆପଣ ଯାଇଥିଲେ ଭବାନୀପାଟଣା? ଆଜ୍ଞା,
3: ସେତିକିବେଳେ ମୋତେ ହେଉଥିଲା 8-10 ବରଷ ପାଖାପାଖି ହେଉଥିଲା,
2: ନିଶ୍ଚିତ ଭାବରେ କୁନି ଛୁଆଟେ ଥିଲେ।
3: ତ ମୁଁ ଘରୁ ଭାଗିଥିଲି, ତ ସେଥିରେ ଡରେ ମୋତେ ଘରେ ଆଉ ମନା ନାଇଁ କରନ୍ ଡ୍ରାମା କରବାର ଲାଗି।
2: ଆଜ୍ଞା,
3: ତ ଯେତେବେଳେ 10 କ୍ଲାସ୍ର ବୋର୍ଡ଼ ଥିଲା, ତ ମୁଇଁ ସେତିକିବେଳେ ଭଲ ଷ୍ଟୁଡେଣ୍ଟ ଥିଲି, ସାଂସ୍କ୍ରିଟରେ ଉପରେ ଟିକେ ଭଲ ଜ୍ଞାନ ଥିଲା, ତ ମୁଇଁ ପଢ଼ାପଢ଼ି କରୁଥିଲି ସେ ଟାଇମ୍ରେ, ତ ମୋତେ ବେଶୀ ପ୍ରୋବ୍ଲେମ୍ ନାଇଁ ହେଇ। ଆଉ ମୁଁ ଯେତେବେଳେ ଷ୍ଟାର୍ଟିଂ କରୁଥିଲି ଡ୍ରାମାରେ, ବେଶୀ ମୁଇଁ ନା ଢୋକିଦେଇନ ଡ୍ରାମାକେ, ତ ପଢ଼ା ସାଙ୍ଗେ ସାଙ୍ଗେ ଡ୍ରାମା ବି ମୁଁ ମ୍ୟାନେଜ୍ କରିପାରୁଥିଲି।
2: ଆଜ୍ଞା, ମାନେ ତାହେଲେ ଦିନକୁ ଆପଣ କେତେ ସମୟ ରିହାସ କରୁଥିଲେ ଆଜ୍ଞା ସେଇ ସମୟରେ? କାହିଁକି ବୋର୍ଡ଼ ପରୀକ୍ଷା ଥିଲା ତ ଅଧିକ ସମୟ ପାଠକୁ ଦେବାକୁ ପଡ଼ୁଥିଲା, ତାହେଲେ ରିହର୍ସାଲ୍ କେତେ ସମୟ କରୁଥିଲେ?
3: ପାଠ ଯେନ୍ତାକି ସକାଳୁ ସ୍କୁଲ ଯାଉଁ, ସ୍କୁଲ ସକାଳୁ ଟ୍ୟୁସନ୍, ଟ୍ୟୁସନ୍ ପରେ ସ୍କୁଲ, ସ୍କୁଲ ପରେ ଫେର୍ ଟ୍ୟୁସନ୍।
2: ଆଜ୍ଞା,
3: ତାପରେ ଆମ ରିହର୍ସାଲ୍ ଟାଇମିଂ ସବୁବେଳେ ଥିଲା, ସବକର କାମ ଦାମ ସାରିକିରି 7 ବଜେ ଷ୍ଟାର୍ଟ ହେଇକିରି 9 ବଜେ ସରିଯାଉଥିଲା, ତ 2 ଘଣ୍ଟା ରିହର୍ସାଲ୍ ଟାଇମ୍ ସେଇ ଟାଇମ୍ରେ ଥିଲା, ତ ମୋର ଲାଗି କିଛି ଅସୁବିଧା ନାଇଁଥାଏ।
2: ଆଜ୍ଞା, ତାହେଲେ ଆପଣ ଯେହେତୁ ଥିଏଟର ବ୍ୟାକ୍ଗ୍ରାଉଣ୍ଡର ଛୁଆ, ତାହେଲେ ଆପଣଙ୍କୁ ମୋ ହିସାବରେ ତ କୌଣସି ପ୍ରକାର ଅସୁବିଧା ହୋଇନଥିବ। ସମାଜ କିଛି କହିଲେ ବି ମାନେ ମା ବାପା ଏଡ଼େଇ ଦେଇକି ଆପଣଙ୍କୁ ନିଶ୍ଚିତ ଭାବରେ ଆଗକୁ ବଢ଼େଇଥିବେ?
3: ଦେଖୁନ୍, ଆମର ଫ୍ୟାମିଲି ଏନ୍ତା ରହିଛି, ସବକର ଫ୍ୟାମିଲି ମୋତେ ଲାଗ୍ସି ଯେ ଲୋକର କଥା ଟିକେ ବେଶୀ ଶୁଣସନ୍।
2: ଆଜ୍ଞା,
3: ଆଉ ତ ମା ବାପା ଯେତିକି ତାଙ୍କର ମନ ଭିତରେ ଚାହିଁଲେ ବି ଯେତେବେଳେ ଲୋକ କହିଦେବେ କି ନାଟକ କରୁଛି, ମାନେ ନାଟକ ନା କହନ୍, ମାନେ ପାଲା କରିଯାଉଛି ନାଚୁଛି, ମାନେ ଏମିତି ହିସାବରେ କହନ୍, ଯେତେବେଳେ ମା ବାପା ସେଇଟା ଶୁଣିକିରି ରିଏକ୍ସନ୍ ଦିଅନ୍ ଆମକୁ, ତାଙ୍କୁ ତ କିଛି କହି ନାଇଁ ପାରନ୍, କାହିଁକି ବୋଲେ ମୁଇଁ ଏନ୍ତା କିଛି ନାଇଁ ଦେଖେଇଥାଇ ଯେ ମୋର ବାପା ମା ମୋର ଉପରେ ଭରସା କରିବେ ନାଟକ ବାବଦରେ। ତ ସେଥିର୍ଲାଗି ବୋଲିକିରି ସେ ତାଙ୍କ ରିଏକ୍ସନ୍କେ ଆମର ଉପରେ ଗାଲି ଦିଅନ୍, ପଢ଼ାପଢ଼ିରେ ଧ୍ୟାନ ଦିଏ, ଅଲଗା କିଛି ଏନ୍ତା ଜିନିଷଟେ କର ଯେନ୍ଟାକି ଗୋଟେ ପର୍ମାନେଣ୍ଟ କାମରେ ଆସ୍ବା, ଏଇଟା ନାଟକ ଗୋଟେ ଟେମ୍ପରାରୀ ଏ ଏଇଟା ସେଇଟା ସମସ୍ତେ କହନ୍, ତାଙ୍କର ଶୁଣିକିରି ଆମକୁ କହନ୍ ଆଉ।
2: ତାହେଲେ ଏତେ ସମୟ ତ ଆପଣ କହୁଥିଲେ କି ଆପଣଙ୍କର ପଡ଼ାରେ ହିଁ ଆପଣ ପ୍ରଥମ ଆରମ୍ଭ କରିଥିଲେ, ତାହେଲେ ଷ୍ଟେଜ୍ ଉପରେ କେବେ ଚଢ଼ିଲେ?
3: ଷ୍ଟେଜ୍ ଉପରେ ମାନେ ଗୋଟେ ଏମିତି ଥିଏଟର ଗ୍ରୁପ୍ରେ?
2: ଆଜ୍ଞା,
3: ଯେନ୍ଟା କହୁଛନ୍ ଆପଣ,
2: ଆଜ୍ଞା,

0: କେବେ ଚଲି ବେଲେ ଇଟା ଯେନ୍ 2011ରେ 2010ରୁ ଯେନ୍ ଘରୁ ଭାଗିଥିଲି ଯେନ୍ କହୁଥିଲି
1: ଆଜ୍ଞା ଭବାନୀପାଟଣା
0: ଭବାନୀପାଟଣା, ସେଟା ଆକ୍ଚୁଆଲି ମୋର ସେକେଣ୍ଡ ଷ୍ଟେଜ୍ ଥିଲା। ପହଲା ଥିଲା ବେଲପାହାଡ଼, ବେଲପାହାଡ଼ରେ
1: ଆଜ୍ଞା
0: ସେନୁ ଘରର ଲୋକ କିଛି ଇସ୍ୟୁ ନାଇଁ ହେଲା। କାହିଁ ହେଲେ ମୁଇଁ ସନ୍ଧ୍ୟା 7-8-9 ବଜେ ତ ଡ୍ରାମା ସାରିକିରି 10-11 ବଜେ ଘରକେ ପହଞ୍ଚି ଯାଉଥିଲି,
1: ରାତିରେ ରିଟର୍ନ
0: ରିଟର୍ନ
1: ହେଇଯାଇଥିଲି।
0: ହେଇଯାଉଥିଲି। କିନ୍ତୁ ଯେତେବେଳେ ଭବାନୀପାଟଣାର କଥା ଉଠିଲା, ସେନୁ ତ ଦିନେ 2 ଦିନ ରହିବାର୍ ଲାଗି
1: ହଁ
0: ପଡ଼୍ବା,
1: ହଁ ନିଶ୍ଚିତ
0: ଆଉ
1: ଭାବେ
0: 10 ବର୍ଷିଆ ଛୁଆ ଗୁଟେକେ ଘରେ ଛାଡ଼ବାରଟା ବିନା କାହାକେ ଜାନିକିରି, ସେଟା ଗୋଟେ ମୁସ୍କିଲ ଥିଲା। ମନା କରୁଥିଲେ ମୁଇଁ ପଲାଲି। ସେଟା ହିଁ ମୋର ପହଲା ଷ୍ଟେଜ୍ ଥିଲା
1: ବେଲପାହାଡ଼ରେ ପ୍ରଥମ ଷ୍ଟେଜ୍ ଥିଲା। କେଉଁ
0: ଆଜ୍ଞା।
1: ନାଟକ ଥିଲା ଆଜ୍ଞା?
0: ସେ ଟାଇମ୍ରେ ଅହିଂସକ ବୋଲିକିରି ନାଟକ କରୁଥିଲୁ ଆମେ।
1: ଆଜ୍ଞା
0: ଆଜ୍ଞା
1: ସେଇ ନାଟକରୁ ପଦେ ଶୁଣିବା, ମନେ ଅଛି କିଛି ଡାଇଲଗ୍ ସାର୍?
0: ଆଜ୍ଞା
1: ଶୁଣିବା ସାର୍।
0: ମୁଁ ହେଉଛି ଅହିଂସକ, ମୋ ଗୁରୁଙ୍କ ଆଦେଶ ଯେ ମୁଁ 108 ଜଣଙ୍କର କନିଷ୍ଠ ଆଙ୍ଗୁଳି କାଟିକି ତାଙ୍କ ଆଗରେ ସମର୍ପଣ କରିବାର, ଏଇଟା ମୋ ଗୁରୁଙ୍କ ଆଦେଶ। ମାନେ 108 ଜଣଙ୍କର ହତ୍ୟା। ହତ୍ୟା ହତ୍ୟା ଆରେ ଆଶ୍ରମରେ ପିମ୍ପୁଡ଼ିଟିଏ ମରୁଥିଲେ, ମୋତେ ବହୁତ କଷ୍ଟ ହେଉଥିଲା, ଆଉ ମୁଁ ପୁଣି ହତ୍ୟା କରିବି? ସେଇଟା ପୁଣି 108 ଜଣଙ୍କର? ନା ନା, ମୁଁ ହତ୍ୟା କରି ହତ୍ୟା କରିବି, ଏଇଟା ମୋ ଗୁରୁଙ୍କର ଦକ୍ଷିଣା। ଆରେ ନାଇଁ, ଆରେ ଆରେ ସେ ବି ତ କାହାର ଛୁଆ ହେଇଥିବ, କାହାର ବାପ ହେଇଥିବ, କାହାର ମା ହେଇଥିବ, ମୁଁ ତା ଆଙ୍ଗୁଳି କାଟିବି? ନା, ତାର ହତ୍ୟା କରିପାରେ? ହେ ପ୍ରଭୁ ଜଗନ୍ନାଥ, ହେ ମା ସମଳେଶ୍ୱରୀ, କୋଉଟା ଠିକ କୋଉଟା ଭୁଲ ମୁଁ କିଛି ଜାଣିପାରୁନି। ମୋତେ ରକ୍ଷା କର ମା, ଏଇ ରାସ୍ତାରୁ ମୋତେ ମୁକ୍ତି ଦେ, ମୁକ୍ତି ଦେ।
1: ଅତି ସୁନ୍ଦର ଆଜ୍ଞା, ଅତି ସୁନ୍ଦର। ମାନେ ପୁରା ରିଏଲିଷ୍ଟିକ୍ ଲାଗୁଛି କି ଆପଣଙ୍କ ଭିତରେ ସେଇ ପେନ୍ଟା ଅଛି ଆଉ ଆପଣ ତାକୁ ଶୋ କରୁଛନ୍ତି ବୋଲି। ଅତି ସୁନ୍ଦର। ତାହେଲେ ଏଇଥିରେ ତ ମୁଁ ଆଶା କରିବା ହିସାବରେ ନିଶ୍ଚିତ ଭାବରେ ପୁରସ୍କାର ଥିବ।
0: ଆଜ୍ଞା, ମୁଁ ଏଇଥିରେ ମାନେ ବେଷ୍ଟ ସପୋର୍ଟିଂ ଆକ୍ଟର ପାଇଥିଲି ଚାଇଲ୍ଡରେ।
1: ଆଜ୍ଞା, ସେତେବେଳେ ତ ଶିଶୁ କଳାକାର
0: ହଁ
1: ଥିବି ନା? ହଁ, ତାହେଲେ କେଉଁଠି ଆପଣ ବେଲପାହାଡ଼ରେ ଏକା ପାଇଥିଲେ?
0: ନାଇଁ, ଏଇଟା ମୁଇଁ ପାଇଥିଲି ଭବାନୀପାଟଣାରେ।
1: ଭବାନୀପାଟଣା ଯେତେବେଳେ ଦ୍ୱିତୀୟ ଷ୍ଟେଜ୍ ଥିଲା ଆପଣଙ୍କର। ଆଜ୍ଞା, ଏତେ ସମୟ ତ କଥା ହେଲା ଶିଶୁ କଳାକାର, ଏବେ କେଉଁ କେଉଁ ସ୍ଥାନରେ ଆପଣ ପରଫର୍ମ କରିସାରିଛନ୍ତି? ଆଜ୍ଞା,
0: ଏଛେନ୍ ମାନେ ପାଖାପାଖି ଇଣ୍ଡିଆର ସବୁ ଜାଗାରେ ସ୍କୋପ୍ ପାଇଛେ, ଓଡ଼ିଶାର ମ୍ୟାକ୍ସିମମ୍ ଜାଗାରେ ଆମେ କରିଛେ।
1: ଆଜ୍ଞା
0: ତାପରେ ଯେତେବେଳେ ବାହାରେ ଏଛେନ୍ ଥିଲି ମୁଇଁ
1: ଆଜ୍ଞା
0: NSD ଲାଗି, ସେନୁ ବି ଯାଇକିରି 3-4ଟା ବନାରସରେ କରିଛେ,
1: ଆଜ୍ଞା
0: ଦିଲ୍ଲୀରେ କରିଛେ ଭାରତ ରଙ୍ଗ ମହୋତ୍ସବ, ତାପରେ ହେନ୍ତା ସବୁ ଜାଗାରେ ଯେନ୍ତାକି ଆମେ ଯାଇଥିଲୁ ତାମିଲନାଡ଼ୁର ତଞ୍ଜାବୁର,
1: ଆଜ୍ଞା
0: ତଞ୍ଜାବୁରରେ ପରଫର୍ମ କରିଛେ, ତ ହେନ୍ତା ସବୁ ଜାଗାରେ ପାଖାପାଖି।
1: କେତେଟା ଷ୍ଟେଜ୍ ହେଇଯିବ ଆଜ୍ଞା ଆଜି ପର୍ଯ୍ୟନ୍ତ?
0: ଦେଖୁନ୍, ଷ୍ଟେଜ୍ ତ ପାଖାପାଖି 200+ ହେଇଯିବ,
1: ଆଜ୍ଞା
0: ଆଉ ଡ୍ରାମା ଯଦି କମା ବେଲେ ଆମେ ପ୍ଲେ ପ୍ଲେ ପାଖାପାଖି 30ଟା।
1: କ'ଣ ସବୁ ଆୱାର୍ଡ ଆଜି ପର୍ଯ୍ୟନ୍ତ ପାଇଛନ୍ତି?
0: ମୁଇଁ ମ୍ୟାକ୍ସିମମ୍ ମାନେ ଲିଡ଼୍ରେ କେବେ ନାଇଁ ଆସି, ବେଷ୍ଟ
1: ଆଜ୍ଞା
0: ସପୋର୍ଟିଂରେ ସବୁବେଳେ ଥିଲି, ଆଉ ଲିଡ଼୍ରେ ବି ଯେତେବେଳେ ଚାଇଲ୍ଡରେ ଥିଲି ମୁଁ ସେତିକି ବେଳେ ଥିଲି, ବଟ୍ ସପୋର୍ଟିଂରେ ମୁଇଁ 2017-18 ମସିହାରେ ବେଷ୍ଟ ସପୋର୍ଟିଂ ଆକ୍ଟର ପାଇଥିଲି ଆମର ଆରଣ୍ୟକ ମଞ୍ଚ ଝାଡ଼ୁଆପଡ଼ାରେ।
1: ଆଜ୍ଞା,
0: ତାପରେ ଫେର୍ ସେକେଣ୍ଡ ହେନ୍ତା ଲଗାତାର 2-3 ଥର ପାଇଲି ସେଇ ଜାଗାରେ, ତାପରେ ହିଣ୍ଡାଲକୋରେ ପାଇଥିଲି, ତ ହେନ୍ତା ପାଇଛେ।
1: ଆଜ୍ଞା, ଆଉଟ୍ ଅଫ୍ ଓଡ଼ିଶାରେ କ'ଣ ପାଇଛନ୍ତି?
0: ଆଉଟ୍ ଅଫ୍ ଓଡ଼ିଶାରେ ବି ହେନ୍ତା ସପୋର୍ଟିଂରେ ରୋଲ୍ ପାଇଥିଲି, ତାପରେ ବେଷ୍ଟ ଆକ୍ଟର ବି ପାଇଥିଲି। ତାପରେ ଆମ NSD କଲା ଟାଇମ୍ରେ ସେ ସମୟରେ ବହୁତ ଏପ୍ରିସିଏସନ୍ ମିଳିଥିଲା ମୋର କ୍ୟାରେକ୍ଟରକେ।
1: ଆଜ୍ଞା,
0: ଆଉ ଆମର ଓଡ଼ିଶାରେ ଗୋଟେ ବଡ଼ ରିଏଲିଟି ଶୋ ହେଇଥିଲା ତରଙ୍ଗରେ,
1: ଆଜ୍ଞା
0: ବିଗ୍ ବ୍ରେକ୍ ବୋଲିକିରି ଆକ୍ଟିଂ ରିଆଲିଟି ଶୋ 2022ରେ,
1: ଆଜ୍ଞା
0: ତ ସେନୁ ଅଲ୍ ଓଡ଼ିଶାରେ ୱିନର୍ ଥିଲି ମୁଇଁ।
1: କ'ଣ ହଉଥିଲା ସେଇ ବିଗ୍ ବ୍ରେକ୍ରେ?
0: ସେଟା ଆକ୍ଟିଂ ରିଆଲିଟି ଶୋ ଥିଲା, ଆକ୍ଟିଂକେ ୱେଷ୍ଟ କରିକିରି କରା ହଉଥିଲା।
1: ଆଜ୍ଞା ଆଜ୍ଞା, କିଏ ଥିଲେ ସେଠି ଜଜ୍, କିଏ ଥିଲେ? ଆଜ୍ଞା,
0: ଆମର ଯେଉଁ କମେଡ଼ିଆନ୍ ଥିଲେ ହରି।

0: ସାର୍
1: ଆଜ୍ଞା ହରି ସାର୍
0: ହରିହର ମହାପାତ୍ର,
1: ହଁ ଆଜ୍ଞା
0: ତାପରେ ସୁଶାନ୍ତ ମଣି ଡାଇରେକ୍ଟର ଯିଏ,
1: ଡାଇରେକ୍ଟର ଆଜ୍ଞା
0: ତାପରେ ଆମର ଅର୍ଚ୍ଚିତା ସାହୁ ହିରୋଇନ୍ ଯିଏ ଥିଲେ,
1: ହଁ ହଁ ହଁ
0: ସେମାନେ ଥିଲେ ତିନି ଜଣ।
1: ଆପଣଙ୍କୁ କେଉଁ ପ୍ରକାର ଆପ୍ରିସିଏସନ୍ ମିଳୁଥିଲା ସେଇଠି?
0: ମୋତେ ମୁଇଁ ଫାର୍ଷ୍ଟ ଯେତେବେଳେ ମେଗା ରାଉଣ୍ଡ ଦେଇଥିଲି 2022ର ବିଗ୍ ବ୍ରେକ୍ ଶୋରେ, ମୋତେ ଫାର୍ଷ୍ଟ ଷ୍ଟାଣ୍ଡିଂ ଅଡ଼ିସନ୍ ମିଳିଥିଲା।
1: ଆଜ୍ଞା ଆଜ୍ଞା
0: ଆଉ ସେଇଟା ମୋତେ ସବକନୁ ଖୁସି ଥିଲାକି ଲାଗିଥିଲା ଯେ ମୁଇଁ ଆମର ସମ୍ବଲପୁରର, ଆମର ୱେଷ୍ଟର୍ଣ୍ଣ ଓଡ଼ିଶାର ଗୋଟେ କଳାକେ ପ୍ରେଜେଣ୍ଟ କରିଥିଲି ସେ ଜାଗାରେ, ଦୁଲଦୁଲି ବଜାକେ।
1: ଆଜ୍ଞା ମାନେ ସେଇଠି ଆପଣ ଯାଇକି ଦୁଲଦୁଲି ବଜାଇଥିଲେ,
0: ଆଜ୍ଞା
1: ମାନେ ଆପଣ ନାଟକ ସହିତ ଏଇ ବାଦ୍ୟ ପ୍ରଦର୍ଶନ ମଧ୍ୟ କରିପାରନ୍ତି?
0: ହଁ, ଟିକେ ଟିକେ ଆଏସି, ବଟ୍ ଦୁଲଦୁଲି ବଜେଇଥିଲି ମାନେ ଦୁଲଦୁଲିଆ ମାନେ ଯିଏ ବଜାସି
1: ଆଜ୍ଞା
0: ସେ କଳାକାରର ଗୋଟେ କ୍ୟାରେକ୍ଟରକେ ମୁଇଁ ପ୍ରେଜେଣ୍ଟ କରିଥିଲି ସେ ଜାଗାରେ।
1: ଆଚ୍ଛା ଆଚ୍ଛା ଦୁଲଦୁଲି ବାଦ୍ୟ ମାଧ୍ୟମରେ ଗୋଟେ ନାଟକ
0: ଆଜ୍ଞା
1: ସେଇଠି ଗୋଟେ ଏକକ ଅଭିନୟ କରିଥିବେ ନା?
0: ଆଜ୍ଞା
1: ଆଜ୍ଞା ଆଜ୍ଞା ତାହେଲେ ସେମାନେ ବୁଝିପାରିଲେ ସେଇ ଦୁଲଦୁଲି ଆମର ଯେହେତୁ କି ପଶ୍ଚିମ ଓଡ଼ିଶାର ଏଇଟା କଲଚର, ସେମାନେ ପୂର୍ବ ଓଡ଼ିଶାର, ତାହେଲେ ବୁଝିପାରିଲେ?
0: ହଁ, ସେମାନେ ବହୁତ ଭଲସେ ରିଲେଟ୍ କଲେ। ମୁଇଁ କହିଲି ଯେନ୍ଟାକି ପହଲା ଷ୍ଟାଣ୍ଡିଂ ଅଡ଼ିସନ୍ ଥିଲା,
1: ଆଜ୍ଞା
0: ସେମାନେ ବହୁତ ଖୁସି ହେଇଥିଲେ, ଅର୍ଚ୍ଚିତା ମ୍ୟାମ୍ କାନ୍ଦି ପକେଇଥିଲେ। ତ ଜିନିଷଟା ଏଇଟା ଯେ ଆକ୍ଟର କେନ୍ସି ପୂର୍ବ ଓଡ଼ିଶା ପଶ୍ଚିମ ଓଡ଼ିଶାରେ ନାଇଁଥନ୍, ମୋତେ ଲାଗୁଛି
1: ଆଜ୍ଞା
0: ଯେନ୍ତାକି ଇମୋସନ୍ ସାଙ୍ଗେ ସମସ୍ତେ କନେକ୍ଟ କରିପାରୁସନ୍।
1: ସେଠି କିଛି ଡାଇଲଗ୍ ଥିଲା?
0: ହଁ
1: ଛୋଟିଆ ଡାଇଲଗ୍ଟେ ଶୁଣିବା ସେଇଠି,
0: ଆଜ୍ଞା।
1: କୁହନ୍ତୁ।
0: ଇ ସମାଜ ଧୀରେ ଧୀରେ ଆମରି ଇ ଦୁଲଦୁଲି ପଜାକେ ଭୁଲି ଯାଉଛେ, ଆମର କଲା ସଂସ୍କୃତିକେ ସବୁ ପାସରି ଦଉଛେ। ଆରେ ଭୁଲି ଯାଉଛେ ସେ ଡାଲଖାଇର ପାର, ଏ ତାକ ତାକ ତାକ ତାର ଗିର୍ଜା, ତାକ ତାର ଗିର୍ଜା, ତାକ ତାର ଗିର୍ଜା, ଗିର୍ଜା ଗିର୍ଜା ଗିର୍ଜା ଗିର୍ଜ ଟିକ ତାକ କିନି ତାକ ଟିକ ତାକ କିନି ତୋ। ଆରେ ଇ ସମାଜ ଡିଜେ ବ୍ୟାଣ୍ଡ ପାର୍ଟି ହେଇକିରି ଆମକୁ ଭୁଲି ଯାଉଛେ, ତାର କଳା ସଂସ୍କୃତି ପରମ୍ପରାକେ ଭୁଲି ଯାଉଛେ, ପାସରି ଦଉଛେ ଆମକୁ। ହେଲେ ହେଲେ ଆମେ ନାଇଁ ଭୁଲୁ, ଆମେ ଗୋଟେ ଲଲଟନ ବାଗିର ଇ ସମାଜକେ ରାସ୍ତା ଦେଖାମୁ। ହଁ, ଲଲଟନ ବାଗିର। ଆର୍ ଯେତ୍କି ଦିନ ତ କି ସମାଜ ନାଇଁ ସୁଧୁରିଛେ, ଆମେ ଇ ଦୁଲଦୁଲି ବଜଉଥିମୁ, ଆମର କଳା ସଂସ୍କୃତିକେ ନାଇଁ ଭୁଲିକିରି ଇଟା କେ ଆଗ୍କେ ବଟ ବାଟ କଢ଼ଉଥିମୁ, ଦେଖଉଥିମୁ ଆର୍ ବଜଉଥିମୁ ଇ ବଜା।
1: ଆଜ୍ଞା ବହୁତ ସୁନ୍ଦର, ମାନେ ଯେତେବେଳେ ବି ଆପଣ ଅଭିନୟ କରୁଛନ୍ତି ମାନେ ଗୋଟେ ରିଏଲିଷ୍ଟିକ ଭଳିଆ ଲାଗୁଛି କି ଏବେ ସତରେ ମାନେ ଏଇ ଜିନିଷଟି ଆପଣଙ୍କ ସହିତ ବିତିଛି, ହେଲା ସେଭଳିଆ ଲାଗୁଛି, ଅତି ସୁନ୍ଦର ଆଜ୍ଞା, ମାନେ ଗୋଟେ NSD ପାଇବାର ଯୋଗ୍ୟ, ହେଲା ସେଥିପାଇଁ ଯେଉଁ ବଡ଼ ବଡ଼ ଗୁରୁମାନେ ଅଛନ୍ତି ସେମାନେ ଆପଣଙ୍କୁ ଚୟନ କରିଛନ୍ତି। NSDରେ କିଏ କିଏ ଗୁରୁ ଥିଲେ ଆଜ୍ଞା?
0: NSDରେ ଗୁରୁ ମାନେ ସେମିତି ନାହିଁ, ଆମର ବାରାଣାସୀ ସେଣ୍ଟରରେ,
1: ଆଜ୍ଞା
0: ମୁଁ ବାରାଣାସୀ ସେଣ୍ଟରରେ ପଢ଼ୁଥିଲି,
1: ଆଜ୍ଞା
0: ସେଇଠି ଆମ ଡାଇରେକ୍ଟର ଥିଲେ ଫାର୍ଷ୍ଟ ପ୍ରବୀଣ ଗୁଞ୍ଜନ, ତାପରେ ବିବେକ ଇମାନେନି।
1: ଆଜ୍ଞା
0: କିନ୍ତୁ ସେଇ ଟାଇମ୍ରେ ଆମର ବହୁତ ଜଣ ଫ୍ୟାକଲ୍ଟି ଆସିଥିଲେ
1: ଆଜ୍ଞା ଆଜ୍ଞା
0: NSDର, ସମସ୍ତଙ୍କଠୁ ବଡ଼ ବଡ଼ ଡାଇରେକ୍ଟର, ଖାଲି ଆକ୍ଟିଂ ପଢା ନ ହେଉଥିଲା, ମାନେ କ୍ଲାସିକାଲ୍ ଜିନିଷ ସେସବୁ ଜିନିଷ ବି ପଢା ହେଉଥିଲା।
1: ଆଜ୍ଞା ମାନେ ଏତେ ଦିନ ଭିତରେ କାହା କାହାକୁ ଭେଟିଛନ୍ତି ଆଜ୍ଞା? ଯେହେତୁ NSDରେ କଥା ଅଛି କି ବହୁତ ବଡ଼ ବଡ଼ ଲୋକ ଆସନ୍ତି, କାହା କାହାକୁ ଭେଟିଛନ୍ତି?
0: ଯେନ୍ତାକି ଆମର ରାଜପାଲ ଯାଦବ, ତାଙ୍କର ଗୁରୁ ଯିଏ ଥିଲେ,
1: ଆଜ୍ଞା
0: ତାଙ୍କୁ ଯିଏ ପାଠ ପଢ଼ାଉଥିଲେ,
1: ଆଜ୍ଞା
0: ଇରଫାନ ଖାନର ଗୁରୁ ଯିଏ ଥିଲେ ତାଙ୍କୁ ପାଠ ପଢ଼ାଉଥିଲେ, ଯେନ୍ତା ଅଙ୍କୁର ସାର୍ ଏନୁ ଯିଏ NSDର ଡାଇରେକ୍ଟର ଥିଲେ,
1: ଆଜ୍ଞା
0: ତ ସେନ୍ତା ବହୁତ ଲୋକ ଅଛନ୍ ଯିଏକି ଆମକୁ ପାଠ ପଢ଼ାଉଥିଲେ, ତାଙ୍କୁ ମାନେ ଥିଏଟର ଫିଲ୍ଡରେ ଲୋକ ବହୁତ ଜାଣିଛନ୍।
1: ଜୀବନରେ କେବେ ମାନେ ଗୋଟେ ଆଶା ଥିଲା କି ମୁଁ NSD କରିକି ଏତେ ବଡ଼ ବଡ଼ ଲୋକଙ୍କ ସହିତ ଭେଟ ହେବି ବୋଲି, ଯିଏକି ଗୋଟେ ପଡ଼ାରୁ ଆରମ୍ଭ କରିଛି ସେ ପୁଣି ଆଜି ବାରାଣାସୀରେ NSD କରିକି ଇରଫାନ ଖାନଙ୍କ ଗୁରୁ, ଅନେକ ଆହୁରି ଅଛନ୍ତି ତାଙ୍କ ଗୁରୁଙ୍କ ସହିତ ଭେଟ ହୋଇଛନ୍ତି?
0: ଦେଖୁନ୍, ହେନ୍ତା ମାନେ ମାନେ ଆଶା ତ ନାଇଁଥାଏ,
1: ଆଜ୍ଞା
0: ଭାବି ନାଇଁଥାଏ କେବେ ଆମେ NSD ଯିମୁ, ବଟ୍ ଇଟା ହଁ, ଗୋଟେ ଭଲ ଆକ୍ଟରଟେ ହେମି, ଲୋକ ଜାନ୍ବେ, ସେଥିର ପ୍ରୋସେସ୍ରେ ଲାଗିଥିଲି। ମୁଇଁ
1: ଆଜ୍ଞା
0: କେବେ ମାନେ ସ୍ୱପ୍ନ ଦେଖିଛେ ବହୁତ ବହୁତ ଆଗ୍କେ ଯିବାର ଅଛେ ବୋଲିକିରି, ଏଚେନ୍ ବି ଦେଖୁଛେ, ତ ହେ ପ୍ରୋସେସ୍ରେ ଏଇସବୁ ଜିନିଷ ମାନେ ଆସିଯାଉଛେ।
1: ଆଜ୍ଞା ତାହେଲେ ଯେତେବେଳେ ଆପଣ ଜାଣିଲେ କି ଦ୍ୱିତୀୟ NSD କେମିତି ଲାଗିଲା? ଏକ ସେକେଣ୍ଡ, NSD ବୋଲି NSD ନେବା। ଯେତେବେଳେ ଆପଣ ଜାଣିଲେ କି ଆପଣ ନିଜେ ଦ୍ୱିତୀୟ NSDN ସମ୍ବଲପୁରର, କେମିତି ଲାଗିଲା ଆଜ୍ଞା?
0: ମୋତେ ତ ବିଲିଭ ନାଇଁ ହେଉଥାଇ। ମୁଇଁ ସେଇ ଟାଇମ୍ରେ ମୋର ଯେନ୍ ଫାର୍ଷ୍ଟ ଗୁରୁ ଥିଲେ ଦେବାନନ୍ଦ ରାଉତ,
1: ଆଜ୍ଞା
0: ତାଙ୍କର ଘରେ ହିଁ ବସିଥିଲି ମୁଇଁ, ତ ହେନୁ ବସିଥିଲୁ ଆମେ କଥା ହଉଥିଲୁ, ଗୋଟେ ମେଲ୍ଟେ ଆସିଲା
1: ଆଜ୍ଞା
0: କି NSD ବନାରସରେ ସିଲେକ୍ସନ୍ ହେଇଯାଇଛି ବୋଲିକି। ତ ମୁଇଁ ସକ୍ ହେଇଗଲି, ଦୌଡ଼ତେଲ ଆସିକିରି ପହଲା ମାଆକେ ଦେଖିଲି। ମୁଇଁ ଜାଣି ନାଇଁ ଥାଇ ସେ ଫିଲ୍ କାଣା ଥିଲା ଯେ,
1: ଆଜ୍ଞା ଆଜ୍ଞା
0: କାଁ ଯେ ବେଲେ ମୋର ମାଆ ମାନେ ସିଢ଼ିନୁ ଉପର ତଲ୍କେ ଉତରୁଥିଲା, ମୁଇଁ ଜଷ୍ଟ ଏଣ୍ଟ୍ରି କଲି, ସେ ମୋତେ ଦେଖିକିରି କାନ୍ଦୁଛେ, ମୁଇଁ ତାକେ ଦେଖିକିରି କାନ୍ଦୁଛେ। କିଛି ସେଥି ଆମେ ମାନେ ନା ମୁଇଁ ତାକେ କିଛି କହିଛେଁ ନା ସେ କିଛି ଶୁଣିଛେ, ବଟ୍ ଗୋଟେ ଏନ୍ତା ଫିଲ୍ ଥିଲା, ସେ ବି ଜାଣିପାରୁଥିଲା ଯେ ମୁଇଁ କିଛି ଗୋଟେ ବହୁତ ବଡ଼ ଜିନିଷ ଆଚିଭ୍ କରିଛେ। ଆଉ ତାର୍ପରେ ଆମେ କହିଲି ଦୁହେଁ କାନ୍ଦୁଛୁ, ସେଟା ଗୋଟେ
1: ଖୁସିର ଆସ।
0: ତ ହେନ୍ତି ଫିଲ୍ ଥିଲା। ତାର୍ପରେ ବାପାକେ କହିଲି, ଗୁରୁମାନଙ୍କୁ ଫୋନ୍ କଲି।
1: ଆଜ୍ଞା
0: ତ ମାନେ ଇ ଜିନିଷ୍ଟା ମାନେ ମତେ ଏନ୍ତା ଲାଗ୍ସି ଯେ ଅକାଦନ ବାହାରେ ଥିଲା ମୋର।
1: ନାଇଁ ଆଜ୍ଞା, ଯେହେତୁ ଭଗବାନ ଏଇଟା ଦେଇଦେଇଛନ୍ତି ଆପଣଙ୍କର, ତାହେଲେ ସେ ବନେଇ ଦେଇଛନ୍ତି ଆପଣଙ୍କୁ, ସେଇଥିପାଇଁ ଦେଇଛନ୍ତି, ହେଲା। ଅକାତ ତ ନାହିଁ, ସେଇଟା ସବୁ ତାଙ୍କର ଆଶୀର୍ବାଦ, ମା ବାପାଙ୍କର ଆଶୀର୍ବାଦ, ଆଉ ଗୁରୁଜନଙ୍କର ଆଶୀର୍ବାଦ, ଆଉ ଭଗବାନଙ୍କର
0: ହଁ
1: ଆଶୀର୍ବାଦ,
0: ନିହାତି, ମାନେ
1: ଆପଣଙ୍କର ପରିଶ୍ରମ ତା ସହିତ।
0: ମତେ ଲାଗ୍ସି ଯେ ମୁଇଁ ଯାହା ବି ଇନୁ ଅଛେ, ଯାହା ବି ବସିଛେ, ଯେତ୍କି
1: ଆଜ୍ଞା
0: ଜିନିଷ୍ ଆଚିଭ୍ କରିଛେ, ସବୁ ବାପା ମାଆର ଆଶୀର୍ବାଦ।
1: ଆଜ୍ଞା
0: ଆଉ ଯେନ୍ ଗୁରୁମାନେ ଥିଲେ ବୋଲିକିରି ମୋର ଲାଇଫ୍ରେ
1: ଆଜ୍ଞା
0: ମୁଇଁ ଆଜି ଇ ଜାଗାରେ ବସିପାରିଛେ, ନାହେଲେ ମୁଇଁ ମୋର ଇ ଜାଗାରେ ବସ୍ବାର୍ ଲାଗି ମୋର କିଛି ଭାଲ୍ୟୁ ନାଇଁନ, ମାନେ ମୋର ଲେଭେଲ୍ ନାଇଁନ।
1: ଆଜ୍ଞା, ଆଗକୁ କ'ଣ କରିବା ପାଇଁ ଇଚ୍ଛା?
0: ଆଗ୍କେ ବହୁତ ବଡ଼ ଆକ୍ଟର୍ ହେବାର ଅଛେ,
1: ଆଜ୍ଞା
0: ମାନେ ସାରା ମାନେ ଭାରତ ଜାନ୍ବାର କଥା, ଏତ୍କି
1: ଆଜ୍ଞା,
0: ବଡ଼ ଆକ୍ଟର୍ ହେବାର ଅଛି ମୋତେ।
1: ତାହେଲେ ଆମର ଯେଉଁ ଆଗାମୀ ଯୁବପିଢ଼ି ଅଛନ୍ତି, ତାଙ୍କୁ ଆପଣ କି ବାର୍ତ୍ତା ଦେବେ ଏଇ ଆମର ନାଟକ ଦିଗକୁ ନେଇ?
0: ନାଟକ ଦିଗକେ ନେଇକିରି ଏଇଟା କହିମି ଯେ ଥିଏଟର୍ ଜଏନ୍ କରବାର୍ କଥା,
1: ଆଜ୍ଞା,
0: ଆଉ ଯାହା ବି କରୁଛନ୍ ଲୟାଲ୍ ହିସାବେ କରବାର୍ କଥା, କାମ୍କେ ନାଇଁ ଠକବାର୍ କଥା। ଯଦି କାମ୍କେ ଠକୁଛନ୍ ତ ବେଟର୍ ହେବା ନାଇଁ କରୁନ୍,
1: ଆଜ୍ଞା,
0: ମାନେ ଯଦି ବି ଥିଏଟର୍ ଲାଇନ୍ରେ ଜଡ଼ିତ ଅଛନ୍, ଇ ଲାଇନ୍ରେ ଆଗ୍କେ ଯିବାର୍ ଲାଗି ଚାହୁଁଛନ୍, ରିହର୍ସଲ୍ କରୁନ୍, ଥିଏଟର୍ ଜଏନ୍ କରୁନ୍, ନିଜର ଉପରେ ଯେତ୍କି ହେବା କାମ୍ କରୁନ୍, ଆଉ ଡ୍ରାମା ସାଙ୍ଗେ ସାଙ୍ଗେ ଫିଜିକାଲ୍ ବି ଧ୍ୟାନ ଦଉନ୍,
1: ଆଜ୍ଞା,
0: ଇ ସବୁ ଜିନିଷ୍ ବହୁତ ଇମ୍ପୋର୍ଟାଣ୍ଟ ହେ।
1: ଆମେ ମଧ୍ୟ ମା ସମଲେଶ୍ୱରୀଙ୍କ ପାଖରେ ଆକାଶବାଣୀ ପରିବାର ତରଫରୁ ଆପଣଙ୍କ ଯେଉଁ ଶୁଭକାମନା ଗୁହାରି କରି ବିଦାୟ ନେଉଛୁ। ନମସ୍କାର।
2: ଆଶା କରୁଛି ଏହି ସାକ୍ଷାତକାରଟି ନିଶ୍ଚୟ ଆପଣଙ୍କ ପାଇଁ ସମୟ ଉପଯୋଗୀ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଆଲୋଚନା କରିବା SIR ରିଭିଜନ ବିଷୟରେ। ଶିକ୍ଷା ମନୁଷ୍ୟ ଜୀବନର ମୂଳ ଆଧାର ଅଟେ। ଶିକ୍ଷା ମାଧ୍ୟମରେ ବ୍ୟକ୍ତି ଜ୍ଞାନ, କୌଶଳ ଓ ନୈତିକ ମୂଲ୍ୟବୋଧ ଅର୍ଜନ କରେ। କିନ୍ତୁ କେବଳ ପାଠ ପଢ଼ିଲେ ହେବ ନାହିଁ, ତାହାକୁ ବାରମ୍ବାର ଅଭ୍ୟାସ ଓ ପୁନରାବୃତ୍ତି କରିବା ମଧ୍ୟ ଆବଶ୍ୟକ। ଏହି ଉଦ୍ଦେଶ୍ୟରେ ବିଦ୍ୟାଳୟଗୁଡ଼ିକରେ ସ୍ୱତନ୍ତ୍ର ସଘନ ପୁନରାବୃତ୍ତି କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଏହା ଏକ ସୁପରିକଳ୍ପିତ ଶିକ୍ଷା ପ୍ରକ୍ରିୟା, ଯାହା ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି କରିବା, ପାଠ୍ୟବସ୍ତୁକୁ ସୁଦୃଢ଼ କରିବା ଓ ପରୀକ୍ଷାରେ ଉତ୍ତମ ଫଳାଫଳ ଆଣିବାରେ ସହାୟକ ହୋଇଥାଏ। ସ୍ୱତନ୍ତ୍ର ସଘନ ପୁନରାବୃତ୍ତିର ସଫଳତା ପାଇଁ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ। ସେମାନେ ନିୟମିତ ବିଦ୍ୟାଳୟକୁ ଯିବା, ଧ୍ୟାନର ସହିତ ପାଠ ଶୁଣିବା, ଘରେ ଅଭ୍ୟାସ କରିବା, ସନ୍ଦେହ ଥିଲେ ଶିକ୍ଷକଙ୍କୁ ପଚାରିବା ଓ ସମୟର ସଦୁପଯୋଗ କରିବା ଉଚିତ। ନିୟମିତ ପରିଶ୍ରମ ହିଁ ସଫଳତାର ଚାବିକାଠି ହୋଇଥାଏ। ସ୍ୱତନ୍ତ୍ର ସଘନ ପୁନରାବୃତ୍ତି ଦ୍ୱାରା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଉନ୍ନତ ହୁଏ। ସେମାନେ ବିଷୟକୁ ଗଭୀର ଭାବେ ବୁଝନ୍ତି, ଲେଖିବାର ଗତି ବଢ଼େ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଏ। ସ୍ୱତନ୍ତ୍ର ସଘନ ପୁନରାବୃତ୍ତିର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦୁର୍ବଳତାକୁ ଦୂର କରିବା, ସମସ୍ତ ବିଷୟରେ ଭଲ ଧାରଣା ସୃଷ୍ଟି କରିବା। ସ୍ୱତନ୍ତ୍ର ସଘନ ପୁନରାବୃତ୍ତି ଛାତ୍ରଛାତ୍ରୀଙ୍କ ଜ୍ଞାନକୁ ସ୍ଥାୟୀ କରେ। ନିୟମିତ ପୁନରାବୃତ୍ତି ଦ୍ୱାରା ପଢ଼ିଥିବା ବିଷୟ ସହଜରେ ମନେ ରହିଥାଏ। ଏହା କେବଳ ପରୀକ୍ଷାରେ ଭଲ ନମ୍ବର ଆଣିବା ପାଇଁ ନୁହେଁ, ବରଂ ଜ୍ଞାନକୁ ସ୍ଥାୟୀ କରିବା, ଆତ୍ମବିଶ୍ୱାସ ବଢ଼ାଇବା ଓ ଭବିଷ୍ୟତ ଜୀବନ ପାଇଁ ଦୃଢ଼ ଭିତ୍ତି ଗଢ଼ିବାରେ ସହାୟକ ହୋଇଥାଏ। ତେଣୁ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଆବଶ୍ୟକ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଏକ ଭକ୍ତି ଗୀତ, ରାମକୃଷ୍ଣ ଗୋବିନ୍ଦ।

ଆଶା କରୁଛି ଗୀତଟି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ବିରାମ ଦେଉଛୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ନମସ୍କାର।

0: காண்பதற்கு உருகிற்று.
1: ଏଇଠି ଶେଷ ହେଲା ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ସମୟ ସକାଳ 6ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଭକ୍ତି ସଙ୍ଗୀତ, ରାତି 7:25 ଜିଲ୍ଲା ହାଲଚାଲ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, 7:30 କୃଷି ସଂସାରରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ ନମ୍ବର କୃଷି ସଂସାର, ରାତି 8:00 ଶୁଣିବେ ପୁରୀର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ପର୍କରେ ପୁରୀ ଜିଲ୍ଲାର ପୋଲିସ ଅଧୀକ୍ଷକଙ୍କ ସହିତ ସାକ୍ଷାତକାର ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, ରାତି 8:15 ଶୁଣିବେ ଭକ୍ତି ସଙ୍ଗୀତ, 8:30 ଭକ୍ତି ସଙ୍ଗୀତ ଶୁଣିପାରିବେ, ରାତି 9:15 ରହିଛି ସ୍ପଟଲାଇଟ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ରାତି 10:02 ନାଟକ ପାଣି ଥାଉ ବନ୍ଧ ବାନ୍ଧରେ କୁମର, ରଚନା ମାନଭଞ୍ଜନ ହୁତା, ପ୍ରଯୋଜନା ଜୟରାମ ମୁଣ୍ଡା, ରାତି 10:30 ଭକ୍ତି ସଙ୍ଗୀତ ଶୁଣିବେ

ଶୁଣିଲେ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥର ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30 ଶୁଣିବେ ଆଜିର ଭାବନା ଉପସ୍ଥାପନା ଜି ସାଇ କ୍ରିଷ୍ଣା। 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ମ୍ୟାଲେରିଆ ଜ୍ୱରର

ପ୍ରତିକାର ବିଷୟରେ ଆସନ୍ତୁ ଜାଣିବା। ଏ ବିଷୟରେ କହିବେ ଡକ୍ଟର ରଞ୍ଜନ କୁଜୁର। ସକାଳ 7:25 ଚାସରହାଲ, 7:35 ସମ୍ବଳବାଣୀ, 7:55 ଶୁଣିବେ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ହେଲେ ଦେବଦତ୍ତ ପଟ୍ଟନାୟକ। ସକାଳ 8:30 ଶ୍ରୀକ୍ଷେତ୍ର ମାଧୁରୀ, 8:45 ଶୁଣିବେ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ହେଲେ ସବିତା କୁମାରୀ ମିଶ୍ର। ଦିନ 11:05 ଶୁଣିବେ ବଜାରେ ବାଜାବାଲା, ଏଥିରେ ସମ୍ବଲପୁରୀ ଗୀତ ଶୁଣିପାରିବେ। କଣ୍ଠଶିଳ୍ପୀ ହେଲେ ପୂର୍ଣ୍ଣିମା ନନ୍ଦ, ପଙ୍କଜ ଜୟପୁରିଆ, ମନୋଜ କୁମାର ବୁଡ଼ା ଏବଂ ପାର୍ବତୀ ଜେନା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ହେଲେ ସୁନନ୍ଦା ପଟ୍ଟନାୟକ।

0: ପରବର୍ତ୍ତୀ ଭକ୍ତିଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ନରସିଂହ ମିଶ୍ର।
1: ଜ୍ଞାନଂ ତେହଂ ସବିଜ୍ଞାନ ମିଦଂ ବକ୍ଷ୍ୟାମି ଶେଷତଃ ଯତ୍ ଜ୍ଞାତ୍ୱା ନେହ ଭୂୟୋନ୍ୟ ଜ୍ଞାତବ୍ୟମ ଅବଶିଷ୍ୟତେ ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚି ଯତ ସିଦ୍ଧେ ଯତ ତାମପି ସିଦ୍ଧାନାଂ କଶ୍ଚିନ୍ ମାଂ ବ୍ୟତି ତତ୍ତତଃ ଭୂମିରାପୋ ନଳୋ ବାୟୁ ଖଂ ମନୋ ବୁଦ୍ଧିରେବ ଚ ଅହଂକାର ଇତି ୟଂ ମେ ଭିନ୍ନା ପ୍ରକୃତି ରଷ୍ଟଧ ଅପରିୟମିତସ୍ତନ୍ୟାଂ ପ୍ରକୃତିଂ ବିଦ୍ଧି ମେ ପରାଂ ଜୀବଭୂତାଂ ମହାବାହୋ ଜୟେଦଂ ଧାର୍ଯ୍ୟତେ ଜଗତ୍ ଏତଦ୍ ଜୋନିନି ଭୂତାନି ସର୍ବାଣି ତୁପଧାରୟ ଅହଂ କୃଷ୍ଣସ୍ୟ ଜଗତଃ ପ୍ରଭବଃ ପ୍ରଳୟସ୍ତଥା ମତଃ ପରତରଂ ନାନ୍ୟତ୍ କିଞ୍ଚିଦସ୍ତି ଧନଞ୍ଜୟ ମୟି ସର୍ବମିଦଂ ପ୍ରୋତଂ ସୂତ୍ରେ ମଣିଗଣାଇବ ରସୋ ମପ୍ସୁ କୁନ୍ତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟୋ ପ୍ରଣବ ସର୍ବବେଦେଷୁ ଶବ୍ଦ ଖେ ପୌରୁଷଂସୁ ପୁଣ୍ୟୋ ଗନ୍ଧ ପୃଥିବ୍ୟାଞ୍ଚ ତେଜଶ୍ଚାସ୍ମି ବିଭାବସୌ ଜୀବନଂ ସର୍ବଭୂତେଷୁ ତପଶ୍ଚାସ୍ମି ତପସ୍ୱିଷୁ ବୀଜମାଂ ସର୍ବଭୂତାନାଂ ବିଦ୍ଧି ପାର୍ଥ ସନାତନଂ ବୁଦ୍ଧି ବୁଦ୍ଧିମତାମସ୍ମି ତେଜ ତେଜସ୍ୱିନାମହଂ ବଳଂ ବଳବତାଂ ଚାହୁଂ କାମରାଗ ବିବର୍ଜିତଂ ଧର୍ମା ବିରୁଦ୍ଧୋ ଭୂତେଷୁ କାମୋସ୍ମି ଭରତର ସଭ ଜିଚୈବ ସାତ୍ୱିକା ଭାବା ରାଜସା ତାମସାଶ୍ଚ ଯେ ମତ ଏବେ ତୀତାନ ବିଦ୍ଧି ନତ୍ୱହଂ ତେଷୁ ତେ ମୟି ତ୍ରିଭିର୍ ଗୁଣମୟର ଭାବି ରେଭି ସର୍ବମିଦଂ ଜଗତ୍ ମୋହିତ ନାଭି ଜାନାତି ମାମେଭ୍ୟ ପରମବ୍ୟୟଂ ଦୈବୀ ହେଷା ଗୁଣମୟୀ ମମ ମାୟା ଦୂରତ୍ୟା ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେତାନ୍ତରନ୍ତି ତେ ନ ମାମ ଦୁଷ୍କୃତି ନୋ ମୂଢ଼ା ପ୍ରପଦ୍ୟନ୍ତେ ନରାଧମା ମାୟା ପ୍ରଭୃତ ଜ୍ଞାନ ଆସୁରଂ ଭାବମାଶ୍ରିତ ଚତୁର୍ଭିଧା ଭଜନ୍ତେ ମାମ ଜନା ସୁକୃତ ଅର୍ଜୁନ ଆର୍ତ୍ତୋ ଜିଜ୍ଞାସୁ ରଥାର୍ଥୀ ଜ୍ଞାନୀ ଚ ଭରତାର୍ଷଭ ତେଷାମ ଜ୍ଞାନୀ ନିତ୍ୟଯୁକ୍ତ ଏକ ଭକ୍ତି ବିଶିଷ୍ୟତେ ପ୍ରିୟ ହି ଜ୍ଞାନିନୋ ତୀର୍ଥ ମହଂ ସତମମ ପ୍ରିୟଃ ଉଦାରା ସର୍ବ ଏବେ ଜ୍ଞାନୀ ତ୍ୱାତ୍ମୈବ ମେ ମତଂ ଆସ୍ତି ତ ସହି ଯୁକ୍ତତ୍ୱା ମାମେବା ନୂତମାମ ଗତିଂ ବହୁନାମ ଜନ୍ମନାମନ୍ତେ ଜ୍ଞାନମାନେ ମାମ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ କାମିସ୍ତୈସ୍ତେ ହୃତ ଜ୍ଞାନ ପ୍ରପଦ୍ୟନ୍ତେ ନ ଦେବତା ତଂ ତଂ ନିୟମମାସ୍ତାୟ ପ୍ରକୃତ୍ୟା ନିୟତା ସ୍ୱୟା ଯୋ ଯୋ ଜାଞ୍ଜନ୍ ତନୁ ଭକ୍ତ ଶ୍ରଦ୍ଧୟାର୍ଚିତୁମିଚ୍ଛତି ତସ୍ୟ ତସ୍ୟା ଚଳାଂ ଶ୍ରଦ୍ଧାଂ ତାମେକ ବିଦଧାମ୍ୟହଂ ସତୟା ଶ୍ରଦ୍ଧୟା ଯୁକ୍ତ ତସ୍ୟାରାଧନମିହତେ ଲଭତେ ଚ ତତଃ କାମାନ୍ ମୟିବ ବିହିତାନ୍ ହିତାନ୍।
0: କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ପ୍ରଣବ ପଟ୍ଟନାୟକ।

ଶୁଣିଲେ ଓଡ଼ିଆ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବଶକ୍ତି ଏବଂ ତାପରେ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

କି ଏହି ଐତିହାସିକ ସଫଳ ପଛରେ ପ୍ରକୃତ କାରଣ କଣ? ଏହା କେବଳ କିଛି ଯନ୍ତ୍ରପାତିର କମାଲ ନଥିଲା, ଏହା ଥିଲା ଆମର ଶହ ଶହ ଯୁବ ବୈଜ୍ଞାନିକ ଇଞ୍ଜିନିୟର ଏବଂ ଟେକ୍ନିସିଆନ ମାନଙ୍କର ଅସାଧାରଣ ବୈଷୟିକ ଦକ୍ଷତା, ନୂତନ ଉଦ୍ଭାବନ ଶକ୍ତି ଏବଂ ଦୃଢ ଇଚ୍ଛା ଶକ୍ତି। ଚନ୍ଦ୍ରଯାନ ପ୍ରମାଣ କରିଦେଲ ଯେ ଯଦି ଆମ ଯୁବପିଢ଼ିଙ୍କୁ ସଠିକ ଦକ୍ଷତା ଏବଂ ସୁଯୋଗ ମିଳେ ତେବେ ସେମାନେ ମହାକାଶକୁ ନେଇ ପୃଥିବୀ ପର୍ଯ୍ୟନ୍ତ ଭାରତର ପତାକା ଉଡାଇ ପାରିବେ। ଆଜିର ଯୁବପିଢ଼ିଙ୍କୁ ଏହି ସଫଳତାରୁ ଆତ୍ମବିଶ୍ୱାସ ନେବାକୁ ହେବ ଯେ ଆମେ କୌଣସି ଗୁଣରେ କାହାଠାରୁ କମ୍ ନୁହେଁ। ବନ୍ଧୁଗଣ, ସମୟ ଶୀଘ୍ର ବଦଳୁଛି। ଆଜି ଆମେ ଚତୁର୍ଥ ଶିଳ୍ପ ବିପ୍ଳବ ମଧ୍ୟ ଦେଇ ଗତି କରୁଛୁ, ତେଣୁ ପାରମ୍ପରିକ ଚାକିରିର ସ୍ୱରୂପ ସମ୍ପୂର୍ଣ୍ଣ ବଦଳି ଯାଇଛି। ବର୍ତ୍ତମାନ ଯୁବପିଢ଼ିଙ୍କୁ ନୂଆ ଯୁଗର ଚାହିଦା ମୁତାବକ ଭବିଷ୍ୟତର ଦକ୍ଷତା ବା ଫ୍ୟୁଚର ସ୍କିଲ ଶିଖିବାକୁ ପଡିବ, ଯେମିତିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ଣ୍ଣିଂ, ଡାଟା ସାଇନ୍ସ ଏବଂ ଆନାଲିଟିକ୍ସ, ରୋବୋଟିକ୍ସ ଏବଂ ଡ୍ରୋନ୍ ଟେକ୍ନୋଲୋଜି, ଯାହା କୃଷିଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ରରେ ବିପ୍ଳବ ଆଣୁଛି। ଏହି ସମସ୍ତ ବିଷୟ ଆଗାମୀ ଦିନରେ ନିଯୁକ୍ତି ପାଇଁ ସବୁଠାରୁ ବଡ ମାଧ୍ୟମ ସାଜିବ। ଯେଉଁ ଯୁବକମାନେ ଏହିସବୁ ଫ୍ୟୁଚର ସ୍କିଲର ନିଜକୁ ମାହିର କରିବେ ସେମାନଙ୍କ ପାଇଁ ରୋଜଗାରର ଅସଂଖ୍ୟ ବାଟ ଫିଟିଯିବ। ତେବେ ଦକ୍ଷତା ବିକାଶ କହିଲେ କେବଳ କମ୍ପ୍ୟୁଟର କିମ୍ବା ଡିଜିଟାଲ ସ୍କିଲ ବୁଝାଏ ନାହିଁ, ଏହା କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ହୋଇପାରେ, ସ୍ଥାନୀୟ ହସ୍ତଶିଳ୍ପରେ ବିଶ୍ୱସ୍ତରୀୟ ମାର୍କେଟିଂ ହୋଇପାରେ, କୌଣସି ମେକାନିକାଲ ବା ମ୍ୟାନେଜମେଣ୍ଟ ମଧ୍ୟ ହୋଇପାରେ। ଯେତେବେଳେ ଆମର ଯୁବପିଢ଼ି କୌଣସି ଏକ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିବେ, ସେମାନେ କେବଳ ଚାକିରି ପଥରେ ଦୌଡ଼ିବେ ନାହିଁ, ବରଂ ନିଜେ ଜଣେ ଉଦ୍ୟୋଗୀ ବା ଚାକିରିଦାତ ଭାବରେ ଉଭା ହେବେ। ସେମାନେ ଷ୍ଟାର୍ଟଅପ୍ ଆରମ୍ଭ କରିବେ, ଅନ୍ୟମାନଙ୍କୁ ରୋଜଗାର ଦେବେ ଏବଂ ଆତ୍ମନିର୍ଭରଶୀଳ ହୋଇ ଦେଶର ଅର୍ଥନୀତିକୁ ମଜବୁତ କରିବେ। ଆମକୁ ମନେ ରଖିବାକୁ ହେବ ଯେ ଶିକ୍ଷା ଆମକୁ ଜ୍ଞାନ ଦିଏ, କିନ୍ତୁ ଦକ୍ଷତା ଆମକୁ ସେହି ଜ୍ଞାନକୁ ବାସ୍ତବ ଜୀବନରେ ପ୍ରୟୋଗ କରିବାର ଶକ୍ତି ଦିଏ। ଆଜି ଶିଳ୍ପ ଜଗତ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଦୂରତାକୁ କମେଇବାକୁ ହେବ। କଲେଜ ମାନଙ୍କରେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ଛାତ୍ରଛାତ୍ରୀମାନଙ୍କୁ ଲ୍ୟାବ, ଇଣ୍ଟର୍ଣ୍ଣସିପ୍ ଏବଂ ଲାଇଭ୍ ପ୍ରୋଜେକ୍ଟ ମାଧ୍ୟମରେ ବ୍ୟବହାରିକ ଜ୍ଞାନ ଦେବା ଜରୁରୀ। ଯୁବପିଢ଼ିଙ୍କୁ ନିଜର ସଫ୍ଟ ସ୍କିଲ ଯେପରିକି ଯୋଗାଯୋଗ କଳା, ସମସ୍ୟା ସମାଧାନ ଦକ୍ଷତା ଏବଂ ନେତୃତ୍ୱ ନେବାର ଗୁଣ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ, ଏହା ହିଁ ସେମାନଙ୍କୁ କର୍ମକ୍ଷେତ୍ରରେ ସଫଳତା କରିବ। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅନେକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ରହିଛି, ତାର ସୁଯୋଗ ନିଅନ୍ତୁ। ନିଜ ଭିତରେ ଥିବା ସୃଜନଶୀଳତାକୁ ଚିହ୍ନନ୍ତୁ ଏବଂ ପ୍ରତିଦିନ କିଛି ନା କିଛି ନୂଆ ଶିଖିବାକୁ ନିଜକୁ ଅପସ୍କିଲ କରିବାକୁ ଚେଷ୍ଟା କରନ୍ତୁ। ମନେ ରଖନ୍ତୁ, ଆପଣଙ୍କ ହାତର ହୁନର ହିଁ ଆପଣଙ୍କର ସବୁଠାରୁ ବଡ ପରିଚୟ। ଯେତେବେଳେ ଦେଶର ଯୁବପିଢ଼ି ଦକ୍ଷ ହେବେ ସେତେବେଳେ ଯାଇ ଭାରତ ବିଶ୍ୱର ମହାଶକ୍ତି ପାଲଟିବ ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସତ ହେବ। ଆପଣଙ୍କର ପ୍ରଗତି ହିଁ ଦେଶର ପ୍ରକୃତ ସଫଳତା। ମୁଁ ବି ଜଣେ ଯୁବକ, ମୁଁ ନିଜେ ଆତ୍ମନିର୍ଭରଶୀଳ ହୋଇଛି। ସରକାରଙ୍କର ଭିଜନ ଅଛି 2047 ବିକଶିତ ଭାରତର, ଆମେ ସେଥିପାଇଁ ସମସ୍ତେ ସଶକ୍ତ ହେବା, ସମସ୍ତେ ଏଥିରେ ଯୋଗଦାନ କରିବା, ଯାହାକି ଆମ ସରକାରଙ୍କର ବିଭିନ୍ନ ଯୋଜନା ରହିଛି ସେସବୁ ଯୋଜନାରେ ନିଜକୁ ଉପଯୋଗୀ କରିବା। ଯେପରିକି ଦେଖନ୍ତୁ ଗାଁ ଯୋଗ ପଞ୍ଚାୟତ ସ୍ତର ଯେପରିକି ଅଛି, ଆମର ଚାଷ କଲେ ଆମେ ଯେପରିକି ଗୋପାଳନ ହଉ, ଆମର ଛେଳି ଚାଷ ହଉ, ସେଭଳି ଗଭର୍ଣ୍ଣମେଣ୍ଟଙ୍କ ସବୁ ସୁବିଧା ଅଛି, ଯେପରିକି ବହୁତ କମ୍ ପଇସାରେ ସୁଯୋଗ ଦିଅନ୍ତି ଆମକୁ କି ନିଜକୁ ନିର୍ଭରଶୀଳ କରିବା ପାଇଁ, ସେଭଳି ସମସ୍ତେ ସରକାରଙ୍କର ଏହି ଯୋଜନାରେ ଯେପରିକି ଆମ ଦେଶ ଏକ ବିକଶିତ ଭାରତ ହୋଇପାରିବ।

0: ଶୁଣୁଥିଲେ ଆଲୋଚନା ଦେଶର ପ୍ରଗତିରେ ଯୁବ ଦକ୍ଷତା ବିକାଶର ଆବଶ୍ୟକତା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଅଖିଳ ତରାଇ। ଆଜିର କାର୍ଯ୍ୟକ୍ରମକୁ ଏଠି ରଖୁଛୁ।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: आजी तो पार्टी दरकार प्रथमे चैंपियन सहित सेल्फी उठेबा आईडिया एठी पार्टी करबा चलो पिज्जा पार्टी ये चल तो कार्ड ओपन दे
2: मो कार्ड रो डिटेल्स मु निजे ही भरीबी आरबीआई कहे जे निजर पिन ओटीपी सीवीवी किंबा इंटरनेट बैंकिंग पासवर्ड कहा सहित शेयर करंतु नहीं ऑनलाइन बैंकिंग केवल निजर कंप्यूटर मोबाइल एवं सिक्योर नेटवर्क द्वारा करंतु
1: बाय गर्ल्स वडे जाउछु सुनी पारलुनी नो शेयरिंग
2: आरबीआई कहे सचेत होवंतु सतर्क रहंतु
3: अधिक सूचना पई 14440 को मिस्ड कॉल दियंतु भारतीय रिजर्व बैंक द्वारा जनहित रे जारी
4: नमस्कार आकाशवाणी कटक आंचलिक संवाद पढ़ुछंति आशुतोष पति मुख्य संवाद पुरी रे आसंताकाली नवजौवन बेसरे श्रद्धालुंकु दर्शन देबे चतुर्धा मूर्ति आसंता 19 तारिख हेब श्रीजीवुंक श्रीअंगरे व्यवहृत अलंकार गणति मणति सफेई मित्रंक अवदानकु सम्मान जणाई आसंताकाली देशव्यापी पालन करा नमस्ते दिवस ओजन उत्सवरे शिशुमानंक नियमित स्वास्थ्य जांच ओ खाद्यरे पोषण मान सुनिश्चित करिबा उपरे सरकारंक गुरुत्व एवं राज्यर विभिन्न स्थानरे आसंता 20 तारिख पर्यंत वर्षा संभावना महाप्रभुंक विश्वप्रसिद्ध पुरी रथयात्राकु आउ दुई दिन बाकी रहिला एथिलागि श्रीमंदिर प्रशासन पक्षरु समस्त प्रस्तुति चूड़ान्त पर्यायरे पहुंचिछि आसंताकाली नेत्रोत्सव ओ नवजौवन बेशरे श्रद्धालुंकु महाप्रभु दर्शन देबे परंपरा अनुसारे श्री सुदर्शन देवंक बुणाट नीति शेष होबा परे चक्क अपसर करा परे महाप्रभुंक मंगल आरती मैलम अवकाश नीति शेष करा दश अवतार ठाकुर बाहुड़ा विजे करिबे परे ताटी फेटिबा सह श्री विग्रह मानकर नवजौवन दर्शन अनुष्ठित हेबो नीति निर्घंट अनुसारे आसंताकाली अपराह्न प्राय दुईटा परठारु प्रथम भितरकाठ निकटरु परिमाणिक दर्शन उपरे सर्वसाधारण दर्शन अनुष्ठित हेबो अणवसर त्रयोदशी तिथिरे आज श्रीमंदिर श्रीजीवंकर घणालागी नीति अनुष्ठित होईछि श्रद्धास्वारंक घरु स्वतंत्र भावे प्रस्तुत खळी घंट छता पटुआरे श्रीमंदिर को विजे होईतिला महाप्रभुंक श्रीअंगरे एक दिव्य खळी प्रलेप लागी करा जायछि यहापर पुनर्बार घणालागी करा जायथिबा बेले बेहरण द्वार बंद करा जाय जय विजय द्वार फिटाजिबा सह अन्यान्य नीतिमान अनुष्ठित हेबो परे दत्तमहापात्रंक घरु खड़ी आसिबा सह खड़ी लागी नीति अनुष्ठित हेबो परवर्ती समय दत्त महापात्र सेवक माने बनक लागी नीति कराइबे विश्व प्रसिद्ध पुरी रथयात्रा पूर्वरु श्रद्धालुंकु सुरक्षा तथा विभिन्न सुविधा संपर्कित प्रस्तुति को नै पुरीठारे मुख्यमंत्रीक परामर्शदाता प्रकाश मिश्र समीक्षा करिछन्ति रथयात्रा समय लक्ष लक्ष श्रद्धालुंकु आगमनकु दृष्टि रखी सेमानक सुविधा पई विभिन्न व्यवस्था ग्रहण करबाकु वरिष्ठ अधिकारीमानकु से परामर्श देथिले श्री मिश्र समन्वित नियंत्रण कक्षर सीसीटीवी क्षमताकु अनुधान करबा परे श्रीमंदिर जाई पट्टीदियंकु दर्शन करथिले भुवनेश्वर इस्कन मंदिर में आसंता गुरुवार दिन रथयात्रा अनुष्ठित हेबो एथिपाई कमिश्नरेट पुलिस पक्षरु ट्राफिक कटकणा जारी करा जायछि रथयात्रा दिन अपराह्न 3टा रु यात्रा शेष पर्यंत कटकणा बलवत्र रहिबो सेहिपरि बाहुडा यात्रा एवं सुनावेश समय रे मध्य कटकणा लागू रहिबो जरूरीकालीन सेवारे नियोजित जानवाहन पई कटकणा लागू हेबो नाही बोली कमिश्नरेट पुलिस पक्षरु कुहा जायछि पुरी रे आसंता 19 तारीख रे श्रीजीवंक श्रीअंगरे व्यवहृत ओ स्नान पूर्णिमारे उलागी अलंकार गणति मणति हेबो गणति कार्य राज्य सरकारंक अनुमोदित मार्गदर्शिका अनुसार हेबो भितर रत्नभंडारे गच्छित अवशिष्ट अलंकार गणति मणति तारीख परे स्थिर हेबो बोली श्रीमंदिर प्रशासन पक्षरु कुहा जायछि सामाजिक न्याय और सशक्तिकरण मंत्रालय पक्षर् सफेई मित्र अवदान को सम्मान जणाई एवं देशरे आरंभ होइतिबा सुरक्षित और जांत्रिक स्वच्छता व्यवस्थार 3 वर्ष पूर्ति अवसर में आसंताकाली नमस्ते दिवस पालन करा मंत्रालय पक्षर् एथिपाई कोलकातार रवींद्र सदन में मुख्य उत्सव पालन करा उत्सव में विभागीय मंत्री डॉ वीरेन्द्र कुमार एवं विभागीय राष्ट्रमंत्री रामदास अठावाले जोगदेवार कार्यसूची रही राज्यर समस्त सहरांचल स्थानीय संस्थारे मध्य आसंताकाली नमस्ते दिवस पालन करा एनेई गृह और नगर उन्नयन विभाग पक्ष समस्त महानगर निगम पौरपालिका और विज्ञपित अंचल परिषद को निर्देश जारी करा जाई छि ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ମହାନଗର ନିଗମର କମିଶନର ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ଥାନୀୟ ସ୍ତରରେ ଜନପ୍ରତିନିଧି ସରକାରୀ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହାୟତାରେ କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ ସରକାରୀ କଲ୍ୟାଣକାରୀ ଯୋଜନାରେ ସଂଯୋଗ ଶିବିର ଆୟୁଷ୍ମାନ ଭାରତ କାର୍ଡ ନମସ୍ତେ ପରିଚୟପତ୍ର ବଣ୍ଟନ ଆଦି କାର୍ଯ୍ୟକ୍ରମର ଆୟୋଜନ ହେବ। ଏଥିସହ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ରାଜ୍ୟରେ ଚାଲୁଥିବା ଓଜନ ଉତ୍ସବ ପରିପ୍ରେକ୍ଷୀରେ ଶିଶୁଙ୍କ ପୋଷଣ ସ୍ଥିତି ଯାଞ୍ଚ କରିଛନ୍ତି। ଶ୍ରୀ ମହାଲିଙ୍ଗ ଲୋଇସିଙ୍ଗା ବ୍ଲକର ହୀରାପୁର ଅଙ୍ଗନବାଡ଼ି କେନ୍ଦ୍ର ଏକ ବୁଲି ଦେଖିବା ସହ ସେଠାରେ ଶିଶୁମାନଙ୍କର ପୋଷଣ ସ୍ଥିତି ଓଜନ ଓ ଉଚ୍ଚତା ମାପ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରତ୍ୟେକ ଶିଶୁଙ୍କୁ ସୁପୋଷିତ ଓ ସୁସ୍ଥ କରି ଗଢ଼ି ତୋଳିବା ପାଇଁ ପୋଷଣ ଅଭିଯାନକୁ ଆହୁରି ସୁଦୃଢ଼ ଭାବେ କାର୍ଯ୍ୟକାରୀ କରାଯାଉଛି। ଓଜନ ଉତ୍ସବ ମାଧ୍ୟମରେ ଶିଶୁମାନଙ୍କର ଓଜନ ଉଚ୍ଚତା ଓ ପୋଷଣ ସ୍ଥିତିର ନିୟମିତ ମୂଲ୍ୟାଙ୍କନ କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ସମୟରେ ମନ୍ତ୍ରୀ ଶିଶୁମାନଙ୍କର ଉପଯୁକ୍ତ ଯତ୍ନ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଖାଦ୍ୟରେ ପୋଷଣର ମାନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା ସହ ଅଙ୍ଗନବାଡ଼ି କର୍ମୀ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ଦିଗରେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଗତ ପହିଲାରୁ ଆରମ୍ଭ ହୋଇଥିବା ଓଜନ ଉତ୍ସବ 25 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସ୍ୱାସ୍ଥ୍ୟସେବା ବିଭାଗ ପକ୍ଷରୁ ବହୁ ସଂଖ୍ୟାରେ ନୂତନ ବୈଷୟିକ ପଦବୀରେ ନିଯୁକ୍ତି ଦିଆଯିବ। ଔଷଧ ସେବନ ଓ ବିତରଣ ବ୍ୟବସ୍ଥା ପାଇଁ 1108 ନୂତନ ଫାର୍ମାସିଷ୍ଟ ଅଧିକାରୀ ପଦବୀ, ଚକ୍ଷୁ ସ୍ୱାସ୍ଥ୍ୟ ପାଇଁ 238 ଜଣ ଅଧିକାରୀ ଏବଂ ବିଭିନ୍ନ ରୋଗର ଚିହ୍ନଟ ଓ ପରୀକ୍ଷଣ ପାଇଁ 380 ଜଣ ଲ୍ୟାବ୍ ଟେକ୍ନିସିଆନ୍ ପଦବୀରେ ନିଯୁକ୍ତି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଦେଶକୁ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା 100-ଦିନିଆ ଟିବି ମୁକ୍ତ ଭାରତ ଅଭିଯାନ 2.0 ରାଜ୍ୟରେ ସଫଳତାର ସହ ଶେଷ ହୋଇଛି। ଏହି ଅଭିଯାନ ଅଧୀନରେ ରାଜ୍ୟର ସହରାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ 4,470 ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ 344,000 ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଅଭିଯାନରେ ନିକ୍ଷୟ ମିତ୍ର ପଦକ୍ଷେପ ମାଧ୍ୟମରେ 28,348 ଜଣ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ବଣ୍ଟନ କରାଯାଇଥିଲା। ରାଜ୍ୟରେ ଏହି ଅଭିଯାନ ଗତ ମାର୍ଚ୍ଚ 24 ତାରିଖରୁ ଆରମ୍ଭ ହୋଇ ଚଳିତ ମାସ 5 ପର୍ଯ୍ୟନ୍ତ ଚାଲିଥିଲା। ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ଦକ୍ଷତା ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ସପ୍ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଭବିଷ୍ୟତର ଶିଳ୍ପ ଜଗତ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ପରବର୍ତ୍ତୀ ପିଢ଼ି ଦକ୍ଷତା ଉପରେ ଗୁରୁତ୍ୱ ଦେଉଛନ୍ତି। ସୂଚନା ଅନୁସାରେ ଆଜି ବିଶ୍ୱ ଦକ୍ଷତା କେନ୍ଦ୍ରରୁ 506 ଜଣ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 261 ଜଣ ହେଉଛନ୍ତି ମହିଳା। ଶିଳ୍ପଭିତ୍ତିକ ଦକ୍ଷତା ଶିକ୍ଷାରେ ମହିଳାମାନଙ୍କର ବୃଦ୍ଧି ପାଉଥିବା ଆତ୍ମବିଶ୍ୱାସ ଓ ଅଂଶଗ୍ରହଣକୁ ଏହା ଦର୍ଶାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅବସରରେ ମନ୍ତ୍ରୀ ଦକ୍ଷତା କେନ୍ଦ୍ରରେ ସ୍ୱତନ୍ତ୍ର ଏଆଇ ଲ୍ୟାବ୍ର ଉଦ୍ଘାଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଭିଭି ଜିରାମଜୀ ଯୋଜନାକୁ ପ୍ରଭାବଶାଳୀ ଭାବେ ରୂପାୟନ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରିଥିଲେ। ଜିଲ୍ଲାରେ ଉଦ୍ୟାନ କୃଷି, ମତ୍ସ୍ୟଚାଷ, ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ ଓ ବନୀକରଣ ଆଦି କାର୍ଯ୍ୟ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡମିଣ୍ଟନ ହଲ୍ରେ ଦୁଇଦିନିଆ ପୂର୍ବ ମଧ୍ୟକ୍ଷେତ୍ର ଜୋନାଲ ସ୍ତରୀୟ ବ୍ୟାଡମିଣ୍ଟନ ଓ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବ ମଧ୍ୟକ୍ଷେତ୍ର ଓଡ଼ିଶା ଝାଡ଼ଖଣ୍ଡ ଓ ବିହାରର ମୋଟ 11 ଡିଭିଜନରୁ ପୁରୁଷ ଓ ମହିଳା ବର୍ଗର ଖେଳାଳିମାନେ ଯୋଗ ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବିବେଚିତ ଖେଳାଳିମାନେ ଆସନ୍ତା ସେପ୍ଟେମ୍ବର ମାସରେ ହାଇଦ୍ରାବାଦଠାରେ ହେବାକୁ ଥିବା ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 17 ପର୍ଯ୍ୟନ୍ତ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି
5: ବର୍ତ୍ତମାନ ଗୋଟିଏ ଅପରବାୟୁ ଘୂର୍ଣ୍ଣିବଳୟ ଯେଉଁଟାକି ରହିଛି ଆମର ଉତ୍ତର ବଙ୍ଗୋପସାଗର ଏବଂ ତା ପାଖାପାଖି ଦକ୍ଷିଣ ବାଂଲାଦେଶ ଯେଉଁଟାକି ସମୁଦ୍ର ପତନ ଠାରୁ 4.5 to 5.8 kilometers ଉଚ୍ଚତାରେ ରହିଛି, ଯାହାଫଳରେ କି ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ପ୍ରଗଡ଼ି ଏବଂ ଝଟକା ପବନ 30-40 କିଲୋମିଟର ପରାରେ ରହିପାରେ।
4: ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 610.58 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 26,975 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 43,024 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ବୌଦ୍ଧ, କୋରାପୁଟ, ନୟାଗଡ଼, ଦେବଗଡ଼, ରାୟଗଡ଼ା, ଭଦ୍ରକ, କେନ୍ଦ୍ରାପଡ଼ା, ମାଲକାନଗିରି, ବରଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆସନ୍ତାକାଲି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତା 19 ତାରିଖରେ ହେବ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଅଳଙ୍କାରର ଗଣତି ମଣତି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦେଶବ୍ୟାପୀ ପାଳନ କରାଯିବ ନମସ୍ତେ ଦିବସ। ଓଜନ ଉତ୍ସବରେ ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଓ ଖାଦ୍ୟରେ ପୋଷଣମାନ

0: ପ୍ରଥମେ ବ୍ୟାଙ୍କ ତାପରେ ସିଏମ୍ଏସ୍ ପୋର୍ଟାଲ ନହେଲେ ଅଭିଯୋଗ ହେବ ନା ମଞ୍ଜୁର ଯିବା ନିଆ ଆସିଗଲା ନା କିଟ୍ ବ୍ୟାଙ୍କ
1: ଆର୍ବିଆଇ କହେ
2: ପ୍ରଥମେ ନିଜ ବ୍ୟାଙ୍କ ତାପରେ ଆର୍ବିଆଇ ଅମ୍ବୁଡ୍ସମ୍ୟାନ
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
4: ଆଜିର ପ୍ରସଙ୍ଗ ବିଶ୍ୱ ଜାହାଜ ପୁନଃ ନିର୍ମାଣ ଶୀର୍ଷରେ ଭାରତ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ଓ ଜଳପଥ କ୍ଷେତ୍ରରେ ଭାରତ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି ଜାତିସଂଘର ବ୍ୟାପାର ଓ ବିକାଶ ସମ୍ମିଳନୀର ସଦ୍ୟତମ ରିପୋର୍ଟ ଅନୁଯାୟୀ 2025 ମସିହାରେ ଭାରତ ବିଶ୍ୱର ସର୍ବବୃହତ୍ ଜାହାଜ ପୁନରୁଦ୍ଧାର ସିପ୍ ରିସାଇକ୍ଲିଂ ରାଷ୍ଟ୍ର ଭାବେ ଉଭା ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ କେନ୍ଦ୍ର ସରକାରଙ୍କ ବ୍ୟାପକ ସଂସ୍କାରମୂଳକ ନୀତି ଯୋଗୁଁ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଭାରତ ଏହି ସଫଳତା ହାସଲ କରିଛି ମାରିଟାଇମ୍ ଇଣ୍ଡିଆ ଭିଜନ 2030ର ଏହି ପ୍ରମୁଖ ଲକ୍ଷ୍ୟ ପୂରଣ ହେବା ଦେଶର ନୀଳ ଅର୍ଥନୀତି ବା ସାମୁଦ୍ରିକ ଅର୍ଥନୀତି ପାଇଁ ଏକ ବଡ଼ ସଫଳତା 2024 ମସିହାରେ ବିଶ୍ୱ ଜାହାଜ ପୁନରୁଦ୍ଧାର ବଜାରରେ ଭାରତର ଅଂଶଧନ 30.1% ଥିବାବେଳେ 2025ରେ ଏହା 35.4%କୁ ବୃଦ୍ଧି ପାଇଛି ଏକ ଆକଳନ ଅନୁଯାୟୀ ଏହି ସମୟସୀମା ମଧ୍ୟରେ ଜାହାଜର ବିଭିନ୍ନ ଅଂଶକୁ ଅଲଗା କରିବା ଏବଂ ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ 60% ବୃଦ୍ଧି ପାଇଛି 2024ରେ ଏହି କ୍ଷେତ୍ର 1.86 ମିଲିୟନ୍ ଟନ୍ ରହିଥିବା ବେଳେ 2025ରେ ମୋଟ 2.99 ମିଲିୟନ୍ ଟନ୍ରେ ପହଞ୍ଚିଛି ଭାରତର ଏହି ସଫଳତା ଶିଳ୍ପ ଜଗତର ନିରନ୍ତର ପ୍ରୟାସ ଏବଂ ଆନ୍ତର୍ଜାତିକ ପରିବେଶ ଓ ସୁରକ୍ଷା ମାନଦଣ୍ଡର ଅନୁପାଳନକୁ ପ୍ରତିପାଦନ କରୁଛି ଦାୟିତ୍ୱ ସମ୍ପନ୍ନ ତଥା ନିରନ୍ତର ଜାହାଜ ପୁନରୁଦ୍ଧାର କ୍ଷେତ୍ରରେ ଭାରତର ସ୍ଥିତି ଅଧିକ ସଶକ୍ତ ହେଉଛି ଏହି କ୍ଷେତ୍ରକୁ ଅଧିକ ବ୍ୟବସାୟ ଅନୁକୂଳ ଏବଂ ସୁରକ୍ଷିତ କରିବା ପାଇଁ ବନ୍ଦର ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ପରିବେଶ ଅନୁକୂଳ ଏବଂ ସୁରକ୍ଷିତ ଜାହାଜ ପୁନରୁଦ୍ଧାର ପାଇଁ ଭାରତ 2019ରେ ହଂକଂ ଆନ୍ତର୍ଜାତୀୟ ସମାବେଶର ଅନୁମୋଦନକୁ ପାଳନ କରିବା ସହ ରିସାଇକ୍ଲିଂ ଅଫ୍ ସିପ୍ସ ଆଇନ 2019 କାର୍ଯ୍ୟକାରୀ କରିଛି ଏହା ଅଧୀନରେ ଦେଶବ୍ୟାପୀ 115 ୟାର୍ଡର ଆଧୁନିକୀକରଣ ପାଇଁ ସରକାର 53,50,00,000 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ସିପ୍ ବ୍ରେକିଂ କ୍ରେଡିଟ୍ ନୋଟ୍ ଯୋଜନା ଅଧୀନରେ ସରକାର ଜାହାଜ ମାଲିକଙ୍କୁ ସ୍କ୍ରାପ୍ ମୂଲ୍ୟର 40% ସମାନ କ୍ରେଡିଟ୍ ନୋଟ୍ ପ୍ରଦାନ କରୁଛନ୍ତି ଏହାର ଉପଯୋଗ ମାଧ୍ୟମରେ ଭାରତୀୟ ସିପ୍ ୟାର୍ଡରେ ନୂତନ ଜାହାଜ ନିର୍ମାଣ ପାଇଁ 5% ପର୍ଯ୍ୟନ୍ତ ରିହାତିର ବ୍ୟବସ୍ଥା ରହିଛି ଏହାଦ୍ୱାରା ଉଭୟ ଜାହାଜ ପୁନରୁଦ୍ଧାର ଏବଂ ଘରୋଇ ଜାହାଜ ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ମିଳୁଛି ଗୁଜରାଟର ପ୍ରସିଦ୍ଧ ଆଲାଙ୍ଗ ୟାର୍ଡର କ୍ଷମତାକୁ ପ୍ରାୟ 2 ଗୁଣ ବୃଦ୍ଧି କରିବାକୁ ରାଜ୍ୟ ସରକାର ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ୟୁରୋପୀୟ ସଂଘ ଜାହାଜ ପୁନରୁଦ୍ଧାର ପରିଷଦର ଅନୁମୋଦିତ ତାଲିକାରେ ଭାରତୀୟ ଜାହାଜ ପୁନରୁଦ୍ଧାର ୟାର୍ଡଗୁଡ଼ିକୁ ସାମିଲ କରିବା ପାଇଁ ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛନ୍ତି ଏଥିପାଇଁ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଜାରି ରହିଛି ଏହା ସଫଳ ହେଲେ ୟୁରୋପୀୟ ଜାହାଜଗୁଡ଼ିକ ମଧ୍ୟ ଭାରତକୁ ବହୁ ସଂଖ୍ୟାରେ ଆସିବ ସାମୁଦ୍ରିକ କ୍ଷେତ୍ରରେ ଏବେ ପରିବହନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ର ବ୍ୟାପକ ବୃଦ୍ଧି ପାଉଥିବାରୁ ଭାରତ ଏ କ୍ଷେତ୍ରରେ ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିପାରିବ ବଜାର କ୍ଷେତ୍ର ବ୍ୟାପକ ହେବା ସହିତ ନୀଳ ଅର୍ଥନୀତି ତ୍ୱରାନ୍ୱିତ ହେବ ଘରୋଇ ଏବଂ ନିଯୁକ୍ତି କ୍ଷେତ୍ର ଏହାର ସୁଫଳ ପାଇବେ ଫଳରେ 2047 ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଦେଶର ସାମୁଦ୍ରିକ କ୍ଷେତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବାଲ୍ଟିକ୍ ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ପରିଷଦର ଆକଳନ ଅନୁଯାୟୀ ଆଗାମୀ 10 ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ 16,000 ଅଧିକ ଜାହାଜର ପୁନରୁଦ୍ଧାର ଆବଶ୍ୟକ ପଡ଼ିବ ଏଥିରୁ ଭବିଷ୍ୟତ ପାଇଁ ରହିଥିବା ନୂତନ ମାର୍ଗ ବିଷୟରେ ଅନୁମାନ କରାଯାଇପାରୁଛି ବର୍ତ୍ତମାନର 35.4% ବଜାର ଅଂଶଧନ ଆଧାରରେ ଭାରତ ବାର୍ଷିକ 500-600 ଜାହାଜ ପୁନରୁଦ୍ଧାର କରିବାକୁ ସକ୍ଷମ ହେବ ସରକାର ଏ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ବହୁବିଧ ପ୍ରୟାସ ଜାରି ରଖିଛନ୍ତି ସାଗରମାଳା କାର୍ଯ୍ୟକ୍ରମ ଏବଂ ସାମୁଦ୍ରିକ ଅମୃତକାଳ ଭିଜନ 2047 ଭଳି ପଦକ୍ଷେପ ମାଧ୍ୟମରେ ସରକାର ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ନିବେଶର ଲକ୍ଷ୍ୟ ରଖିଛନ୍ତି ପରିଚାଳନାଗତ ଖର୍ଚ୍ଚ ହ୍ରାସ କରିବା ସହିତ ଜାହାଜ ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ପ୍ରମୁଖ ଯୋଜନାଗୁଡ଼ିକ ମଧ୍ୟରେ 25,000 କୋଟିର ସାମୁଦ୍ରିକ ବିକାଶ ପାଣ୍ଠି ଅନ୍ତର୍ଭୁକ୍ତ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ସୁରକ୍ଷା ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ପ୍ରଦୂଷଣ ମାର୍ଗଦର୍ଶିକା ସହ ସମନ୍ୱୟ ରକ୍ଷା କରି ଏକ ସ୍ଥାୟୀ ସାମୁଦ୍ରିକ ଇକୋସିଷ୍ଟମ ନିର୍ମାଣରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି

0: ସଂକ୍ଷେପରେ କହିବାକୁ ଗଲେ ପରିବେଶ ସୁରକ୍ଷା, ନିୟାମକ ସଂସ୍କାର, ଭିତ୍ତିଭୂମିର ବିକାଶ ଏବଂ ସରକାର ଓ ଉଦ୍ୟୋଗୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଦ୍ୱାରା ଭାରତ ଏହି ସଫଳତା ହାସଲ କରିପାରିଛି। ଭବିଷ୍ୟତରେ ଏ କ୍ଷେତ୍ରରେ ବ୍ୟାପକତା ଭାରତର ସାମୁଦ୍ରିକ ଶକ୍ତିକୁ ବୃଦ୍ଧି କରିବା ସହ ଅର୍ଥନୀତିର ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ଜାହାଜ ପୁନଃନିର୍ମାଣ ଶୀର୍ଷରେ ଭାରତ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ କିଛି ସମୟ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖିଆ ଖବର। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ କେବେ ପହଞ୍ଚିଛେ ପ୍ରସ୍ତୁତି। ଆଇବା କାଲ ମହାପୁରୁମାନଙ୍କର ହେବା ନବଯୌବନ ଦର୍ଶନ। ଆଇବା 19 ତାରିଖ ଦିନ ହେବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗନ୍ତି କାମ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫ ନିଯୁକ୍ତ ହେବାରକେ ଥିବା 1500 ଅତ୍କା ବୈଷୟିକ ପଦବୀକେ ମିଳିଲା ଅର୍ଥ ବିଭାଗର ମଞ୍ଜୁରୀ। ଆଉର 100 ଦିନିଆ ଟିବି ମୁକ୍ତ ଅଭିଯାନର 2 ନମ୍ବର କ୍ଷେପ୍ତି ଓଡ଼ିଶାନ ଆୟୋଜନ ହୋଇଛି 4,470 ସ୍ୱାସ୍ଥ୍ୟ ଶିବିର। ଏଥର ପୂରା ଖବର। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଶ୍ରୀକ୍ଷେତ୍ର ପୁରୀନ ସବୁ ପ୍ରକାରର ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ଆଇବା କାଲ ଚତୁର୍ଦ୍ଧାମୂର୍ତ୍ତିଙ୍କର ନବଯୌବନ ଦର୍ଶନ ହେବା। ଆଇବା ବୁଧବାର ଦିନ ଉଆଁସ ଆଉ ରଥଯାତ୍ରା ଲାଗି ଖାସ୍ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକେ ଖୁବ୍ କମ୍ ସମୟ ଲାଗି ରଖବାରକେ ନିଷ୍ପତ୍ତି ନିଆଯାଇଛି। ଦ୍ୱିପହରର 2 ବଜେନୁ ସାହାଣ ମେଳା ଦର୍ଶନ ମୂଲ ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ମିଳିଛି। ଆଜ୍ ଅନବସର ତ୍ରୟୋଦଶୀ ତିଥି ଅବସରରେ ମହାପୁରୁମାନଙ୍କର ଘଣା ଲାଗି ନୀତି ଚାଲିଛି। ଏଥିଲାଗି ଗଲାକାଲଠାନୁ ସୁନାର କୁଆନୁ ତିନଗରିଆ ପାଇନ୍ ଶୁଦ୍ଧ ସ୍ୱାଙ୍କର ଘରେ ବିଜେ ହେବା ଋତୁରୁ ଦିବ୍ୟ ପ୍ରଲେପ ଖଳିଭିଲ୍ ପ୍ରସ୍ତୁତ କରାଯାଇଛି। ଆଜ୍ ମହାପୁରୁମାନଙ୍କର ଘଣା ଲାଗି ଉତରୁ ସେହି ଖଳିକେ ଶୁଦ୍ଧ ସ୍ୱାଙ୍କର ଘରୁ ଘଣ୍ଟ ଘଣ୍ଟା ଆଉ ପଟୁଆର୍ଥୀ ଶ୍ରୀମନ୍ଦିରକେ ବିଜେ କରାଯାଇଛି। ତାର ଉତରୁ ଖଳି ଲାଗି ହୋଇକରି ମହାପ୍ରଭୁଙ୍କର ଶ୍ରୀମୁଖ ଓତା ପଡ଼ବା। ଇତାର ସହିତ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି କରବେ। ପୁରୀଠାରେ ଆଇବା ରଥଯାତ୍ରାର ପ୍ରସ୍ତୁତିକୁ ନେଇକରି ପୁଲିସ୍ ଆଉ ଅଲଗା ବିଭାଗମାନଙ୍କ ତରଫ ମକ୍ଡ୍ରିଲ୍ କରାଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କ ଦେଖରେଖତି ପୁଲିସ୍ ଲାଇନ୍ ପଡ଼ିଆଠାରେ ଇ ମକ୍ଡ୍ରିଲ୍ କରାଯାଇଛି। ରଥଘିଚା ଆଉ ଏଥିର୍ଲାଗି ରହିଥିବା ସତର୍କତାମୂଳକ ପଦକ୍ଷେପକେ ନଜରତି ରଖିକରି ପୁଲିସ୍ ତରଫ ମକ୍ଡ୍ରିଲ୍ କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ପାଶେ ଅଗ୍ନିଶମ ବିଭାଗ ତରଫ ଖାସ୍ ପ୍ରସ୍ତୁତି କାର୍ଯ୍ୟକ୍ରମ କରାଯାଇଛି। ଭିଡ୍ ଭିତରେ ଅଣନିଶ୍ୱାସୀ ହେଉଥିବା ଭକ୍ତମାନଙ୍କୁ ଶୃଙ୍ଖଳିତ ଭାବେ ବାହାରକେ ଆଣବାର ସହିତ ଚିକିତ୍ସା ସେବା ଯୋଗାଇ ଦେବାର ଲାଗି ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ କରାଯାଇଛି। ରଥଯାତ୍ରା ଅବସରରେ ଭିନ୍ ଭିନ୍ ବନ୍ଦ ଆର୍ ସମୁଦ୍ର ନ ସୁରକ୍ଷିତ ଭାବେ ଗାଧବାରକେ ନେଇକରି ଭିଲ୍ ସମ୍ପୃକ୍ତ ବିଭାଗ ତରଫ ଖାସ୍ ଧ୍ୟାନ ଦିଆଯାଇଛି। ଏନ୍ଡିଆର୍ଏଫ୍ ଓଡ୍ରାଫ୍ ଆଉ ଭିନ୍ ଭିନ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ମକ୍ଡ୍ରିଲ୍ଥି ଭାଗ ନେଇଥିଲେ। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାଥି ଭକ୍ତମାନଙ୍କ ସୁରକ୍ଷା ଓ ଭିନ୍ ଭିନ୍ ସୁବିଧାକେ ନେଇକରି ହୋଇଥିବା ପ୍ରଶାସନିକ ପ୍ରସ୍ତୁତି ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶଦାତା ପ୍ରକାଶ ମିଶ୍ର ଆଜି ସମୀକ୍ଷା କରିଛନ୍। ଇତାର ସହିତ ଶ୍ରୀମନ୍ଦିରକେ ଯାଇକରି ପଟିଦିଅଙ୍କୁ ଦର୍ଶନ କରବାର ସହିତ ମହାପ୍ରଭୁଙ୍କର କୃପାନୁ ଚଲତି ବଛର ରଥଯାତ୍ରା ଶୃଙ୍ଖଳିତ ଭାବେ ଶେଷ ହେବା ବୋଲି ଶ୍ରୀ ମିଶ୍ର କହିଛନ୍। ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗନ୍ତି କାମ ଆଇବା 19 ତାରିଖ ଦିନ କରାଯିବା। ଏହି ଗନ୍ତି କାମ ରାଜ୍ୟ ସରକାରଙ୍କର ଅନୁମୋଦିତ ବ୍ୟବସ୍ଥା ବୋଲି ଏସ୍ଓପି ଅନୁସାରେ କରାଯିବା ବୋଲି ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍। ସେ ଆହୁରି କହିଛନ୍, ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗତି ବ୍ୟବହାର ହେଉଥିବାର ଆଉ ଦେବସ୍ନାନ ପୁନି ଅବସରରେ ମହାପୁରୁମାନଙ୍କର ଦିଏ ଉଲାଗି ହେଉଥିବା ଅଳଙ୍କାରମାନଙ୍କର ଗନ୍ତି ଏ ଦିନ କରାଯିବା। ଭିତର ରତ୍ନଭଣ୍ଡାରଥି ବାକି ଅଳଙ୍କାର ଆଉ ମୂଲ୍ୟବାନ ଦରବମାନଙ୍କର ଗନ୍ତି କାମର ତାରିଖ ଜନେଇ ଦିଆଯିବା ବୋଲି ମୁଖ୍ୟ ପ୍ରଶାସକ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗଲା ମେ 23 ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରଥି ଥିବା ଅଳଙ୍କାର ଆଉ ଅଲଗା ମୂଲ୍ୟବାନ ଦରବମାନଙ୍କର ଗନ୍ତି କାମ ସ୍ଥଗିତ ରହିଛି। ଭୁବନେଶ୍ୱରନ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ରର 7 ନମ୍ବର ସମାବର୍ତ୍ତନ ଉତ୍ସବ ଆଜି ପାଳିତ ହୋଇଯାଇଛି। ଏଥି ଶିଳ୍ପ ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇକରି କହିଛନ୍,

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ୍ ଓ ଆମେରିକାର ଦାବି। ଏବଂ ଲର୍ଡ଼ସ୍ଠାରେ ଚାଲିଥିବା ମହିଳା ଆନ୍ତର୍ଜାତିକ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ

ଭାରତର ଐତିହାସିକ ବିଜୟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରବାସୀ ଭାରତୀୟମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବା ପାଇଁ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ବ୍ୟାଙ୍କ ଓ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ବୈଦେଶିକ ମୁଦ୍ରା ଅଣନିବାସୀ ବ୍ୟାଙ୍କ ଜମା ଏବଂ ବୈଦେଶିକ ମୁଦ୍ରା ଋଣ ସ୍ୱାପ୍ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିବା ଅବସରରେ ଶ୍ରୀମତୀ ସୀତାରମଣ ଏହା କହିଛନ୍ତି। ଜମା ସଂଗ୍ରହ ଗତିକୁ ବଜାୟ ରଖିବା ପାଇଁ ଏନ୍ଆର୍ଆଇମାନଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଆଲୋଚନା ସମୟରେ ବ୍ୟାଙ୍କ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆର୍ବିଆଇର ସ୍ୱାପ୍ ସୁବିଧା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ବୈଦେଶିକ ମୁଦ୍ରା ବିନିମୟ ପ୍ରୋହାହିତ କରିବାରେ ଏହି ସ୍ୱାପ୍ ସୁବିଧାର ପ୍ରଭାବକୁ ବ୍ୟାଙ୍କ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଅଂଶଗ୍ରହଣ ପ୍ରମାଣିତ କରୁଛି। ଭାରତର ସମୁଦାୟ ରପ୍ତାନୀ ପରିମାଣ ଚଳିତ ବର୍ଷ ଏପ୍ରିଲ୍ରୁ ଜୁନ୍ ମଧ୍ୟରେ $232 ବିଲିୟନ୍ ଉର୍ଦ୍ଧ ହୋଇଥିବା ଜଣାପଡ଼ିଛି। ଏହା ଗତବର୍ଷ ଏହି ସମୟ ତୁଳନାରେ 11.37% ଅଧିକ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଜୁନ୍ ମାସରେ ମୋଟ ରପ୍ତାନୀ ପରିମାଣ $63.45 ମିଲିୟନ୍ ହୋଇଛି, ଯାହାକି ଗତବର୍ଷ ତୁଳନାରେ 9.48% ଅଧିକ। ଜୁନ୍ ମାସରେ ମୁଖ୍ୟତଃ ରତ୍ନ, ଗହଣା, ଇଞ୍ଜିନିୟରିଂ ସାମଗ୍ରୀ, ଜୈବିକ ଏବଂ ରାସାୟନିକ କେମିକାଲ୍ସ, ଇଲେକ୍ଟ୍ରୋନିକ୍ ସାମଗ୍ରୀ ଏବଂ ଚାଉଳ ବିଦେଶକୁ ରପ୍ତାନୀ କରାଯାଇଛି। ଗତବର୍ଷ ଜୁନ୍ ମାସରେ ରପ୍ତାନୀ ହୋଇଥିବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ତୁଳନାରେ ଚଳିତ ବର୍ଷ 19% ଅଧିକ ହୋଇଛି। ସେହିପରି ଚଳିତ ବର୍ଷ ଜୁନ୍ ମାସରେ ଆମଦାନୀ ପରିମାଣ $88.76 ବିଲିୟନ୍ ହୋଇଛି, ଯାହାକି ଗତବର୍ଷ ତୁଳନାରେ ଏହା 26% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନ୍ୟୁଜିଲାଣ୍ଡର ଗ୍ରାମ୍ୟ ବିକାଶ ମନ୍ତ୍ରୀ ମାର୍କ ପ୍ୟାଟରସନ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ସଂସଦୀୟ ଭବନରେ ବାଚସ୍କତି ଓମ୍ ବିର୍ଲାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ବିର୍ଲା କହିଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସମ୍ପର୍କକୁ ଦୃଢ଼ୀଭୂତ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ସଂସଦୀୟ ବିନିମୟ ସୁଦୃଢ଼ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ନ୍ୟୁଜିଲାଣ୍ଡର ପ୍ରତିନିଧି ଦଳକୁ ଭାରତର ଉନ୍ନତ ସଂସଦୀୟ ଗଣତନ୍ତ୍ର, ସମୃଦ୍ଧ ଗଣତାନ୍ତ୍ରିକ ପରମ୍ପରା ଏବଂ ଐତିହ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ବିର୍ଲା କହିଛନ୍ତି। ଭାରତ ଏବଂ ଜାପାନ ମୁକ୍ତ ଓ ନିୟମଭିତ୍ତିକ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଛନ୍ତି। ଜାପାନର ଟୋକିଓଠାରେ ଅନୁଷ୍ଠିତ ଅଷ୍ଟମ ପ୍ରତିରକ୍ଷା ନୀତି ଆଲୋଚନା ବୈଠକରେ ଦୁଇ ଦେଶ ଆଞ୍ଚଳିକ ଏବଂ ବୈଷୟିକ ସୁରକ୍ଷା ପରିବେଶ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ଉଭୟ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିବାବେଳେ ଜାପାନ ପକ୍ଷରୁ ଉପପ୍ରତିରକ୍ଷା ମନ୍ତ୍ରୀ କାନୋକୋଜି ନେତୃତ୍ୱ ନେଇଥିଲେ। ଉଭୟ ପୂର୍ବ ପ୍ରତିରକ୍ଷା ନୀତି ଆଲୋଚନା ପରଠାରୁ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ନେଇ ସମୀକ୍ଷା କରିଥିଲେ। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ନବସୃଜନ, ସାଇବର ସୁରକ୍ଷା, ମହାକାଶ ଏବଂ ରଣନୀତିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ କ୍ଷେତ୍ର ଉପରେ ସମନ୍ୱୟ ବ୍ୟାପକ କରିବା ଲାଗି ଆଲୋଚନା କରିଥିଲେ। ଉଭୟ ପକ୍ଷ ପ୍ରତିରକ୍ଷା ସହଯୋଗରେ ସ୍ଥିରତାକୁ ସ୍ୱାଗତ କରିଛନ୍ତି ଏବଂ ନିୟମିତ ଭାବରେ ଉଚ୍ଚସ୍ତରୀୟ ବିନିମୟ ଆଲୋଚନା ପ୍ରକ୍ରିୟାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ 2+2 ସମେତ ଆଗାମୀ ମନ୍ତ୍ରୀସ୍ତରୀୟ ଗସ୍ତ ପାଇଁ ସମ୍ଭାବ୍ୟ ଫଳାଫଳ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ସଚିବ ଜାପାନ ପ୍ରତିରକ୍ଷା ସଚିବ ସିନିଜିରୋ କୋଇଜୁମିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ପକ୍ଷ ଭାରତ ଜାପାନ ସ୍ୱତନ୍ତ୍ର ରଣନୀତିକ ଏବଂ ବୈଷୟିକ ଭାଗିଦାରିତା ବୃଦ୍ଧି ପାଉଥିବା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ କାନପୁର ଏକ୍ସପ୍ରେସ୍ ୱେର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ନେତା ଉନ୍ନାଓଠାରେ ଏକ୍ସପ୍ରେସ୍ ୱେ ଅନୁଧ୍ୟାନ କରିଥିଲେ। ଏହି ଏକ୍ସପ୍ରେସ୍ ୱେ ପ୍ରକଳ୍ପ ସମେତ ଲକ୍ଷ୍ନୌ ହରଦୋଇ ରାଜପଥ ଏବଂ ଲକ୍ଷ୍ନୌ ଫ୍ଲାଏଓଭର ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ 4,850 କୋଟି ଟଙ୍କା ବ୍ୟବହାର କରାଯାଇଛି। ଏହି ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି ଆଗାମୀ 2 ବର୍ଷ ମଧ୍ୟରେ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତରପ୍ରଦେଶରେ 5,00,000 କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ତାମିଲନାଡୁର ମଦୁରାଇ ନିକଟବର୍ତ୍ତୀ ମେଲୋରଠାରେ ଆଜି ଏକ ବସ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ଘଟିଛି। କେଟ୍ଟାମ୍ବଟି ରୋଡ଼ରେ 2ଟି ବସ୍ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାରେ 7 ଜଣ ଗୁରୁତର ଭାବେ ଆହତ ହେବା ସହ ଅନ୍ୟ 15 ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ଲାଗି

0: ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ କରାଯାଉଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ 3 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କ ପାଇଁ 1 ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ 50,000 ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ପୁଣେ ଜିଲ୍ଲାର ସାସୁର ଜେଜୁରୀ ରୋଡ୍ରେ ସଡ଼କ ଦୁର୍ଘଟଣାରେ 3 ଜଣ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ତୀର୍ଥଯାତ୍ରୀଙ୍କର ଏକ ଦଳ ଉପରେ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ନିଜର ନିୟନ୍ତ୍ରଣ ଦାବି କରିଛନ୍ତି। ପଶ୍ଚିମ ଏସିଆରେ ଏହାକୁ ନେଇ ପରସ୍କର ମଧ୍ୟରେ ଗତ ସପ୍ତାହ ହେଲା ଆକ୍ରମଣ ଏବଂ ପ୍ରତି ଆକ୍ରମଣ ବୃଦ୍ଧି ପାଇଛି। ଏହାକୁ ନେଇ ସେହି ଅଞ୍ଚଳର ସୁରକ୍ଷା ଏବଂ କୂଟନୈତିକ ସ୍ତରୀୟ ପ୍ରୟାସ ଜାରି ରହିଛି। ଗତକାଲି ଓମାନ ଉପକୂଳରେ ହର୍ମୁଜ୍ ପ୍ରଣାଳୀରେ ଇରାନ ପକ୍ଷରୁ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ସେହିପରଠାରୁ ହର୍ମୁଜ୍ ପ୍ରଣାଳୀ ଦେଇ କୌଣସି ବାଣିଜ୍ୟିକ ଜାହାଜ ଚଳାଚଳ କରୁନାହିଁ। ତୈଳ ଏବଂ ଗ୍ୟାସ୍ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କୁହାଯାଇଛି ଆମେରିକା ମଧ୍ୟ ଇରାନର ସାମରିକ ଘାଟି ଉପରକୁ ମଧ୍ୟ ଲକ୍ଷ୍ୟ କରି ଆକ୍ରମଣ କରିଛି। ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଉପକୂଳ ରାଡାର ସ୍ଥଳୀ, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଓ କ୍ଷୁଦ୍ର ନୌଜାହାଜ ଉପରେ ଆମେରିକା ଆକ୍ରମଣ କରିଛି। ଇରାନ ଏହାର ଜବାବରେ ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଜୋର୍ଡାନ, ବାହାରିନ୍, କୁଏତ ଏବଂ ଓମାନ ସ୍ଥିତ ରାଡାର ସ୍ଥଳୀ ଉପରେ ଇରାନ ଆକ୍ରମଣ କରିଥିବା ସୂଚନା ମିଳିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ସ୍ୱେନ୍ର ପ୍ରଥମ ଉପରାଷ୍ଟ୍ରପତି ତଥା ଅର୍ଥ ଓ ବାଣିଜ୍ୟ ମନ୍ତ୍ରୀ କାର୍ଲୋସ କେରୋପ କାବାଲୋରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଉଭୟଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇଛି। ଉଭୟ ନେତା ଭାରତ ସ୍ୱେନ୍ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗିତା ଜରିଆରେ ଅର୍ଥନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ସେ କହିଛନ୍ତି ଉଭୟଙ୍କ ମଧ୍ୟରେ ପୁନଃ ନବୀକରଣ ଶକ୍ତି, ସବୁଜ ହାଇଡ୍ରୋଜେନ୍, ଉନ୍ନତ ନିର୍ମାଣ ବ୍ୟବସ୍ଥା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ଏବଂ ନବସୃଜନ ଉପରେ ଆଲୋଚନା ହୋଇଥିଲା। ଉଭୟ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବୁଝାମଣା ସମ୍ପର୍କରେ ମତ ବିନିମୟ କରିଥିଲେ। ଶ୍ରୀ ଗୋଏଲ ଆଜିଠାରୁ ସ୍ୱେନ୍, ବେଲ୍ଜିୟମ୍ ଏବଂ ଫିନ୍ଲାଣ୍ଡକୁ 5 ଦିନିଆ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କ ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଆନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ଲଣ୍ଡନର ଲର୍ଡ଼ସ୍ ଷ୍ଟାଡିୟମ୍ଠାରେ ଚାଲିଥିବା ମ୍ୟାଚ୍ରେ ଭାରତ ଇଂଲଣ୍ଡ ବିପକ୍ଷରେ 270 ରନ୍ରେ ବିଜୟୀ ହୋଇଛି। ଧାର୍ଯ୍ୟ 457 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନରେ 186 ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ ଓ ଆମେରିକାର ଦାବି ଏବଂ ଲର୍ଡ଼ସ୍ଠାରେ ଚାଲିଥିବା ମହିଳା ଅନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ ମୋଦି ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏଥିରେ ଯୋଗଦେଇ କେନ୍ଦ୍ରରେ ମୋଦି ସରକାରଙ୍କ ଉପଲବ୍ଧି, ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ସମ୍ମିଳନୀରେ ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗଦେଇ ଅଞ୍ଚଳ ପାଇଁ ଆବଶ୍ୟକ ଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏ ସମ୍ପର୍କରେ ସାଂସଦ ମାଳବିକା ଦେବୀ କହିଛନ୍ତି,
3: ଆଜି ଲୋକ ଯେ ବୁଦ୍ଧିଜୀବୀ ମାନେ ଅଛନ୍, ଯେ ରିଟାୟର୍ଡ ବି ହେଇଛନ୍, ତାଙ୍କ ସଙ୍ଗେ ଆଲୋଚନା ମାନେ କଲୁ କାନା କାନା ଖଡ଼ିଆଳ ଲାଗି ତାଙ୍କେ ଦରକାର ଅଛି, କେନ୍ ହିସାବରେ ଖଡ଼ିଆଳ ଡେଭଲପମେଣ୍ଟ ଆଗକେ ବଢ଼ବା, ଲୋକମାନେ ସଙ୍ଗେ ମତାମତ କରିକି ଏକା କାମ କରିବାଟା ସବୁଠୁ ଭଲ ଜିନିଷ। ସେ ହିସାବରେ ମୋଦିଜୀବୀ ଚାହୁଁଛନ୍ କି ଆମେ ସବୁ ଲୋକ ସଙ୍ଗେ ମିଶିକି କାମ କରୁ।
2: ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଅଭିଯାନ ଅନ୍ତର୍ଗତ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅଧୀନରେ ନୂଆପଡ଼ା ବ୍ଲକର ମାଗୁରପାଣି ଗ୍ରାମରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ, ସୁସ୍ଥ ଏବଂ ପରିବେଶ ଅନୁକୂଳ ଗ୍ରାମ ଗଠନ ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ ଏବଂ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
4: ଆମେ ଗତ ବର୍ଷ ଏହି ବିଶ୍ୱ ପରିବେଶ ଦିବସରେ ସାହସ ସହିତ ଘୋଷଣା କରିଥିଲୁ ଯେ ଆମ ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଜିଲ୍ଲା ରୂପରେ ପରିଗଣିତ କରିବୁ। ସେ ସାହସ ଆଜି ସଫଳତାରେ ଏହି ପରିବର୍ତ୍ତନ ହେଇଛି। ବର୍ଷ ପୁରାଣି ଉପଲକ୍ଷେ ଆମେ ଲୋକମାନଙ୍କର ସହଯୋଗିତା ସହଯୋଗିତାରେ ଅଭୂତପୂର୍ବ ସଫଳତା ହାସଲ କରିଛୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ନା କରିବାରେ। ଆମେ ଆଶା ପୋଷଣ କରୁଛୁ ଆସନ୍ତା ଦିନମାନଙ୍କରେ ଏହା ଲୋକମାନଙ୍କର କାର୍ଯ୍ୟକ୍ରମ ହେବ। ଜିଲ୍ଲା ପ୍ରଶାସନ ହାତକୁ ନେଲେ ବି ଲୋକମାନଙ୍କର ଯେଉଁ ଭଲ ପାଇବା ଅଛି ଏ କାର୍ଯ୍ୟକ୍ରମକୁ, ଯେ ଘରୁ ଏବଂ ଘର ବାହାର ସବୁଆଡ଼େ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ମନା କରିବାର ଯେଉଁ ମାନସିକତା ପ୍ରତିଫଳିତ ହେଇଛି ସବୁ ଲୋକଙ୍କ ଭିତରେ, ସେଥିପାଇଁ ମୁଁ ଜିଲ୍ଲା ପ୍ରଶାସନ ତରଫରୁ ଏବଂ ସମସ୍ତଙ୍କ ତରଫରୁ ଜିଲ୍ଲା ପ୍ରିୟ ଅଧିବାସୀମାନଙ୍କୁ ଧନ୍ୟବାଦ ଜ୍ଞାପନ।
2: ନୂଆପଡ଼ା ଜିଲ୍ଲା ପରିବାର ନିୟୋଜନ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ନୂଆପଡ଼ା ଅଗ୍ରଣୀ ଭୂମିକା ଗ୍ରହଣ ରାଜ୍ୟସ୍ତରରେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିଛି। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ 2025-26 ବର୍ଷର ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି। ଏହାସହ ପ୍ରସବ ପରେ ଗର୍ଭାଶୟ ମଧ୍ୟରେ ଲଗାଯାଉଥିବା ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ମଧ୍ୟ ନୂଆପଡ଼ା ଜିଲ୍ଲା ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ପକ୍ଷରୁ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେଏସ୍ ମହାନ୍ତି ସମ୍ମାନ ଗ୍ରହଣ କରିଥିଲେ। ସରକାର କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ ବ୍ୟବସ୍ଥା ଘୋଷଣା କରିବା ପରେ ଆର୍ଥିକ ସମସ୍ୟା ପାଇଁ ଅଧାରୁ ପାଠ ଛାଡ଼ୁଥିବା ବିଦ୍ୟାର୍ଥୀ ମଧ୍ୟ ଶିକ୍ଷା ପାଇଁ ଆଗେଇ ଆସିଛନ୍ତି। ଜିଲ୍ଲାରେ ଗ୍ରାମାଞ୍ଚଳ, ଆଦିବାସୀ, ଅନୁସୂଚିତ ଜାତି ଜନଜାତି, ପଛୁଆ ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଖଡ଼ିଆଳ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ଦାସ ପ୍ରଭାସ ସାମଲ ସରକାରଙ୍କ ନିଷ୍ପତ୍ତି ଆର୍ଥିକ ଅନଗ୍ରସର ପରିବାରଙ୍କ ପାଇଁ ଏକ ସଞ୍ଜୀବନୀ ବୋଲି କହିଛନ୍ତି। ସେହିପରି ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ରୁଦ୍ରରାଜ ବାରିକ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ରୁଦ୍ର ମାଧବ ବାରିକ କହିଛନ୍ତି,
5: ବାସ୍ତବରେ ଏଇଟା ଗୋଟେ ସରକାରଙ୍କର ସ୍ୱାଗତଯୋଗ୍ୟ ପଦକ୍ଷେପ। ଆମ ଅଞ୍ଚଳଟା ଗରିବ ଅଞ୍ଚଳ, ଆଦିବାସୀ ଏବଂ ହରିଜନ ସମ୍ପ୍ରଦାୟ ବହୁତ ଅଛନ୍ତି। ସେ ପିଲାମାନେ ଆମେ ଦେଖିଛୁ ଅତୀତରେ ସେମାନଙ୍କର ବାର୍ଷିକ ଫିଜ୍ ଦେଲା ବେଳକୁ ଭାରି କଷ୍ଟ ହଉଥିଲା। ସରକାର ଏ ଯୋଉ ବ୍ୟବସ୍ଥା କଲେ ଯେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଦେୟମୁକ୍ତ ଶିକ୍ଷା କଲେ ବହୁତ ଭଲ ହେଇଛି। ଆମେ ଆଜି ବି ଦେଖୁଛୁ, ଆଜି ଆମର ଯୋଉମାନେ ସିଲେକ୍ସନ ଲିଷ୍ଟରେ ଆସିଥିଲେ ଅତି ଉତ୍ସାହିତ ଥିଲେ। ଅଭିଭାବକ ମାନେ ଛାତ୍ରଛାତ୍ରୀ ମାନେ ବହୁତ ଖୁସି ଲାଗୁଥିଲେ ସେମାନେ ଯେ ଆଉ କିଛି ତାଙ୍କୁ ଦେୟ ଦେବାକୁ ପଡୁନାହିଁ। ଆଉ ଏ ବ୍ୟବସ୍ଥା ସରକାର ଯୋଉ କରିଛନ୍ତି, ନିଶ୍ଚିତ ଭାବରେ ମୁଁ ତ କହିବି ଆମ ନୂଆପଡ଼ା ଭଳିଆ ଗୋଟେ ଅନଗ୍ରସର ଜିଲ୍ଲାରେ ଏଟା ଆମେ ତାଙ୍କୁ ସ୍ୱାଗତ କରୁଛୁ ସରକାର ପଦକ୍ଷେପ।
2: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡ଼ାଠାରେ ନିକ୍ଷୟ ପୋଷଣ ଯୋଜନା ଅଧୀନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏମ୍ସିଏଲ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱ, ଏଚ୍ଆଇଭି ଏଡ୍ସ ଗବେଷଣା ଯତ୍ନ କେନ୍ଦ୍ରର ସହଯୋଗରେ ନୂଆପଡ଼ା ବ୍ଲକର 210 ଜଣ ରୋଗୀଙ୍କ ମଧ୍ୟରୁ 60 ଜଣଙ୍କୁ ପୋଷଣ କିଟ୍ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
6: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଜୁହାର। ଆଜିର ଡେଲ୍ ନମ୍ବର କ୍ୱେଶ୍ଚନ୍ ସାର୍ କାର୍ଯ୍ୟକ୍ରମକେ ସ୍ୱାଗତ କରିକିରି ଆଜିର ଉପସ୍ଥାପନା ଚିନି ମୁଁ ଅଛେ ଚିନ୍ତାମଣି ସାହୁ ଜୁହାର। ଆପଣମାନେ ତ ଆମର୍ ସାଙ୍ଗେ ଯୋଡ଼ି ହେବାର୍ ଲାଗି ବୋଲି ଯେନ୍ ଆମର୍ ଫୋନ୍ ନମ୍ବର୍ଟା ଅଛେ ସେ ଫୋନ୍ ନମ୍ବର୍ ତ ଜାଣିଛନ୍, ହେଲେ ଫେର୍ ଥରେ ଘାଏ ସୁର୍ତା କରିଦେଉଛେଁ। ଆମର୍ ସାଙ୍ଗେ ଯୋଗାଯୋଗ କରବାର୍ ଲାଗି ଆମର୍ ଫୋନ୍ ନମ୍ବର୍ଟା ହେଲା 0663241120, ଆର୍ ଗୁଟେ ହେଲା 0663241231। ଆସୁନ୍ ଭାବ ଦିଆ ନିଆଥିନ୍ ସାମିଲ ହେମା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, ଆମର ଡେଲ୍ ନମ୍ବର କ୍ୱେଶ୍ଚନ୍ ସାର୍ କାର୍ଯ୍ୟକ୍ରମକେ ସ୍ୱାଗତ। ଆପଣଙ୍କର ପରିଚୟ ଟିକେ ଦଉନ୍।
1: ମୋର ନାଁ ଆଜ୍ଞା ଗୋବିନ୍ଦ ମେହର, ଗ୍ରାମ ବନହର ଥାନା ଆତ୍ତାବରା ଜିଲ୍ଲା ବରଗଡ଼ କହୁଛେ।
0: ଆଜ୍ଞା ଆଜ୍ଞା, ଆଉ ଆଜ୍ଞା କାଣା କାଣା କରୁଛନ୍ ଇହା ଜିନି?
1: ଆଜ୍ଞା
0: କାଣା କାଣା ବୁତା ଚାଲିଛେ ବୋଲଛେ?
1: କାଣା କାଣା ବେଲେ ଇଟା ଆଜ୍ଞା ପକା ପକି କରି ପଲା ପକା ପକି ସରିଗଲା ନ
0: ଆଜ୍ଞା। ପଲା ପକାଲେ ନ?
1: ହଁ ପଲା ପକାଲେ ନ ଆଜ୍ଞା, 8 ଦିନ ହେଲା ନ।
0: ଆଜ୍ଞା ଆଜ୍ଞା, ବେଲେ ପଲ୍ହାଟା ଠିକ୍ ହିସାବରେ ପକେଇଛନ୍ କିନି? କାଇଦେଲେ ଯେନ୍ ଜନ୍ କେ ବହଲ ଯଦି ହେଇଯାଏ ବେଲେ କାଣା ହେସି, ଇଟା ପଲ୍ହାଟା ଖେଚେଇ ଯାଏସି କିନି? ଓର ଯେନ୍ ପାନ୍ ବନେଇକରି ବର୍ଷିଲା କାଣା ନୁକସାନୀ ନୁକସାନ ହେଲା ବେଲେ ପଲ୍ହା ପକେଇଥିଲେ ନ କି ପଛେ ତାମାନେ ପକାଲି?
1: ପାନ୍ ବର୍ଷି ସାରିଲା ପରେ ପରେ ପରେ ପକାଲ ଇଟା।
0: ଆଜ୍ଞା ଆଜ୍ଞା, ବେଲେ ଜମି ସଜବା ଜୁତା ଯୁତି କେନ୍ତା କେନ୍ତା କରୁଛନ୍? ହଁ
1: ଜୁତା ଦିଆ ଚାଲିଛେ ଆଜ୍ଞା,
0: ଚାଲିଛେ ନେଇ କେଁ। ଆଚ୍ଛା ଇ ଯେନ୍ ଚାଷ୍ ତ କରୁଛୁ ଆଜ୍ଞା, ସବୁବେଲେ ତ ଆମେ ଦୁଇ ଖେଡ଼ି ଫସଲ ଚାଷ୍ କରୁଥିବେ ଆପଣ ବି
1: ଆଜ୍ଞା,
0: ରାସାୟନିକ ସାର ଉପରେ ଖାଲି ଆପଣ ନିର୍ଭର କରୁଛନ୍ କି ଆମର ଇ କମ୍ପୋଷ୍ଟ କି ଜୈବିକ ପଦ୍ଧତି
1: ସାର ବି କମ୍ପୋଷ୍ଟ ବି ଦଉଛୁ ଆଜ୍ଞା, ଯେତ୍କି ବାହାରୁଛେ ବୋଲୁନ୍ ତ?
0: ଆଜ୍ଞା ଆଜ୍ଞା,
1: ଯେତ୍କି ବାହାରୁଛେ ଦେନ୍ ସାତ ଆଠ ଗାଡ଼ି ଯେତ୍କି ବାହାରୁଛେ ଦଉଛୁ, ବାକି ରାସାୟନିକ ସାର ଦେବାର୍କେ ପଡ଼ୁଛେ ଆଜ୍ଞା, କାଁ କରିବେ
0: ଆଜ୍ଞା। ହଁ ରାସାୟନିକ ତ ଆମେ ଇଟା ସବୁ ଚାଷୀମାନେ ସେଦିନ ପହଦି ଯାଇଛୁ ଆଜ୍ଞା, ସେ ହେଲେ ବି ଆଜ୍ଞା ସେ କାଣା ହଉଛେ କି ରାସାୟନିକ ଯଦି ଖାଲି ବ୍ୟବହାର କରମା ବେଲେ ମ୍ୟାଟ୍ର ଯେନ୍ ଗଠନଟା ରହୁଛେ ସେ ଗଠନଟା ବି ଟିକେ ଟିକେ ଟାନ୍ ହେଇଯିବ କି ନାଇଁ? ଆଜ୍ଞା ଆଜ୍ଞା, ଅର୍ ଆଜ୍ଞା ଭଲ ତ ହେନ୍ତା ଚାଲିଛେ? ଅର୍ କାଣା କରୁଛନ୍ ତାର ସାଙ୍ଗେ? ଆଜ୍ଞା ଯାହା ବି ହଉ ବଢ଼ିଆ କଥା ଟିକେ କହିଲେ, କାଣା କିରାଣା ଦୁକାନ? ତେଲ ନୁନ ଭରକ ଟିକେ ବାହାରୁ ଆଜ୍ଞା, ଦୁଇ ପଇସା କମାନି ହଉ ଆଜ୍ଞା କିନେ ସେ ଆଉ ଖାଲି ଆମେ ଧାନ ଚାଷ କର୍ମା କର୍ମା ବୋଲମା, ଦେଖୁଛନ୍ ତ ଯେନ୍ କିସମେ ତାର ମାନେ ଚାଷବାସଟା ପାକଟା ବିଗିଡୁଛି ଆଜ୍ଞା ନେ ସେ ହଁ ବତରେ ପଡ଼ଲା ତ ପଡ଼ଲା ନେ ତ ଦେଖୁଛନ୍ ନେଇ ଆଜ୍ଞା ଆଜ୍ଞା। ତ ତାର ସାଙ୍ଗେ ଶୁଣନ୍ ତ ହେଥିଲାଗି ସବୁ ଚାଷୀ ଭାଇ ଭଉଣୀ ମାନେ ଜାଣବାର କଥା, ଆର୍ ଯେନ୍ଟା ବି ହଉ ଜାଣି ଯେନ୍ତା ଆପଣ ଦୁକାନଟେ କରୁଛନ୍ ବୋଲୁଛନ୍ ଆଜ୍ଞା ନେ ସେ ହେନ୍ତା ତାମାନେ ତାର ସାଙ୍ଗେ ଆର୍ ବି ତାମାନେ କେନ୍ସି କିଏ ଗାଏ ପୋଷିଲା କିଏ କାଣା କି ମଙ୍ଗା ଯେନ୍ ମାନେ ବୁନି ପାରୁଛନ୍ ବୁନକାର ଭାଇ ଭଉଣୀ ମାନେ ଅଛନ୍ ସେମାନେ ମଙ୍ଗା କରି କରି କିଏ ବତକ ଚାଷ କଲା, ଏନ୍ତା ତାମାନେ ଭିନ୍ ଭିନ୍ କିସମର ଚାଷ କରିଥିଲେ କାଣା ହେବା, ଫାଲିଆଣୁ ଯଦି ନୁକସାନୀ ହେଲେ ବି ଆର୍ ଫାଲିଆଣୁ ହେଇପାରବା ନିଶ୍ଚିତ ଭାବରେ ଆଜ୍ଞା। ଆପଣଙ୍କର ମତାମତ ଲାଗି ଧନ୍ୟବାଦ, ଜୁହାର ଆଜ୍ଞା। ହ୍ୟାଲୋ
2: ହ୍ୟାଲୋ,
0: ହଁ ହ୍ୟାଲୋ,
2: ଜୁହାର ଦାଦା, ଜୁହାର
0: ଜୁହାର ଜୁହାର, ଆଉ ଆମର ସ୍ୱାଗତ ଆମର ଏଇ ଡାଲ ନମ୍ବର ସଂସାର କାର୍ଯ୍ୟକ୍ରମ କେ, ଆପଣଙ୍କର ପରିଚୟ ଟିକେ ଦଉନ୍।
2: ଧନ୍ୟବାଦ ଦାଦା, ମୁଁ ସୁବଲ କୁମାର ସାହୁ କହୁଥିଲି, ବିଜେପୁର ବଣ୍ଡିରୁ ବରଗଡ଼ ଜିଲ୍ଲା।
0: ଆଜ୍ଞା, ଆଉ ଇହାନି କାଣା କାଣା ଚାଲିଛେ?
2: କାଣା କାଣା ବୋଲେ ଇହାଦେ ଦେଖୁନ୍ ଦାଦା, ଇହାଦେ ଚାଷ କାମ ତ ଚାଲବା, ଆମେ ଯେହେତୁ ଚାଷୀ ଲୋକ,
0: ହଁ ହଁ ହଁ,
2: ଧାନ ପୁଲାପୁଲି ମାନେ ଏଟା ପକେଇଛୁ, ଧାନ ବୁନାବୁନି ବି ଚାଲିଛେ, ଆଉ ବର୍ଷା ଯେନ୍ ମଝିରେ ବେଶୀ ନେଇ ହେଲା କାଁ ଦାଦା, ଯେନ୍ 4-5 ଦିନ ପୂର୍ବରୁ
0: ଏଟା ତ ବନେ କୁଟଲା ନେଇ, ଯେନ୍ ହେନ୍ତା ତ ପାନ୍ ନି ବର୍ଷି ଥେ ଆଏ କି ନେ ସେ, ପହେଲା ଯେନ୍ତା ବର୍ଷିଛି ଆମେ ଜୁତା ଜୁତି ବୁନାବୁନି କର୍ବାର୍ ଲାଗି ସୁବିଧା ହେସି, ଯେନ୍ଟା କି ଇଥର ଖାଲି ଖାଲି ଯେନ୍ ଚାଷୀମାନେ ଯଦି ଖଡ଼ି ବୁନିଛନ୍ ବେଲେ ଖଡ଼ି ବୁନି ପାରିଛନ୍, ବତ୍ରୀ ତ ବୁନି ନି ପଡ଼ଲେ ଆଏ କି ନେ ସେ?
2: ହଁ ଯେନ୍ଟା ବତ୍ରୀ ମୁଇଁ ବି ବୁନିଥିନି ଦାଦା, ବାହାଲେ ମୋର୍ଟା 70-75 ଡିସମିଲ୍ ମୋର୍ ଧାନ୍ କୁହିଗଲା,
0: ପୁରା ନୁକସାନ୍ ହେଇଗଲା ନେଇ, ଗାଁକରି ନି ପାର୍ଲା।

0: ନାଇଁ କାଣ ହେଲା ଯେନ୍ ପ୍ୟାନ୍ଟା ବି ବୋଇଛେ ଗୁଟେ ପ୍ୟାନ୍ ଥି ତ ଏକଜାରି ମୁଡ଼ା ଢୁଡ଼ା ସବୁ ଫେର୍ ବାହାରିଗଲା ଆଉ ନାଇଁ ସେ ବେଲେ ହଁ ନାଇଁ ଭଲ ଭଲ ସବୁ ଭଲ ଭଗବାନ ମା ସମଲେ ଏନ୍ତା ଭଲ କରି ରଖିଥୁନ୍ କି ନାଇଁ ସେ ବେଲେ ଚାଷ ବାସଟା ଚାଲିଛେ ନେଇ କେଁ
1: ଆର୍
0: ମୁଗ ମୁଫଲି ବଢିଆ ଜିନିଷ ଟେ ମୁଡ଼ିଆର ଇହା ଜିନିଷ ଚାହିଦା ବି ଅଛେ କି ନେ ସେ
1: ସରକାରଙ୍କ ତରଫରୁ ତାର ମାନେ ଇଟା ମାନେ ବି ଅଛେ ତ
0: ହଁ ସରକାରଙ୍କ ତରଫରୁ ଯେନ୍ ସବସିଡି ଅଛେ ତାପରେ ଯେନ୍ ସୁବିଧା ସହଯୋଗ ଟେ ସରକାର କରୁଛନ୍ ନିଶ୍ଚିତ ଭାବରେ ସବୁ ଚାଷୀ ଭାଇମାନେ ବି ନୂଆ ନୂଆ କିସମର ଚାଷ କରିବା କଥା କେମିତି ମଡ଼ିଆ ଯଦି ଆମେ ଜଗାଲା ମଡ଼ିଆର ଚାହିଦା ବି ଅଛେ ମଡ଼ିଆ ଆମର ଖାଇବାର ଲାଗି ବି ନିଜର ଦେହ ଲାଗି ବି ଭଲ ଭିଟାମିନ କେତନି କେତେ ଅଛି କି ନାଇଁ ନିଶ୍ଚିତ ଭାବରେ ଧନ୍ୟବାଦ ମତାମତ ଲାଗି ହଉ ଭାଇ ରହିଲି ହ୍ୟାଲୋ ଜୁହାର ଓର ଆଜ୍ଞା ସ୍ୱାଗତ ଆମର ଡାଲ ନମ୍ବର କୃଷ୍ଣ ସରକାର ଚକ୍ରମକେ ଆପଣଙ୍କର ପରିଚୟ ଟିକେ ଦଉନ୍ ଆଜ୍ଞା କେନ୍ତା କେନ୍ତା ଅଛନ୍ ଦେହ ପା ଠିକ ଅଛେ ଆଜ୍ଞା ଆଜ୍ଞା ଇ ପାନ୍ ପାକ ଯେନ୍ ଲଗାତାର ନି ରହିଲା କେଁ ବାଦଲିଆ ପାକ କରିକିରି ପାନ୍ ଯେନ୍ ବର୍ଷିଲା ଢଙ୍କେରେ ମେତା ଯେନ୍ ଦେହ ପା ନି ବିଡ଼ି ତ ଆଜ୍ଞା ଚାଷବାସ ଚାଲିଛେ ମାକଡ ହନୁମାନ ମାନେ ପଲିଆ ହେବାର କାରଣଟା ବି ଆମେ ଭାଇ ଦେଖମା ବେଲେ କାନ ଆଜ୍ଞା ଶୁଣନ୍ ତ ସେମାନେ ଯେନ୍ ଜନ୍ତୁ ମାନେ ଆନ୍ ଆମକୁ ଯଦି ଆମର ଘର ନୁ ଅଲଗେ ନେଲେ ଆମେ କେନ୍କେ ଯିମା ତ ଜଙ୍ଗଲ ଟା ଯାଇକରି ଆମେ ଯଦି ସଫା କରମା ବେଲେ ଜଙ୍ଗଲ ର ଯେନ୍ ଜୀବ ଜନ୍ତୁ ମାନେ ସେମାନେ ଆମର ଆଡ଼କେ ଆଇବେ ନାଇଁ ହେ କି ନେସି ହଁ ହେ ହେ ଜିନିଷଟା ଆମେ ଶୁଣନ୍ ତ ଆଜ୍ଞା ସବୁ ଚାଷୀ ଭାଇ ମାନେ ଜାଣିବାର କଥା ବି ଆମେ ସମସ୍ତେ ଜାଣିବା କଥା ଯେ ଆମେ ଯଦି ଆମକୁ ଆମ ଘରୁ ବାହାର କରି ଦିଆଗଲା ଆମେ କେନ୍କେ ଯିମା ଆମେ ଯେନ୍କେ ହଉ ଗୋଟେ ଯିମା ହେନ୍ତା ଆମେ ଯେତେବେଳେ ଗଛ ମାନେ ଜଙ୍ଗଲକେ ଆମେ ଯଦି ଝାଡ଼ ପତ୍ରାକେ ନୁକସାନୀ କରିନେମା ଏମାନେ ସେ ଝାଡ଼େ ଜଙ୍ଗଲରେ ରହିବାର ଲୋକ ତାଙ୍କର ଘରଟା କେନ୍ ସେମାନେ ସେଟା ଗାଁ ମାନଙ୍କୁ ସହରକେ ମାରି ଆସୁଛନ୍ ଏ କି ନେଇ ସେ ତ ସେମାନେ ଯେତେବେଳେ ଆଉଛନ୍ ଯେନ୍ ଜିନିଷଟା ଅଛି ସେମାନେ କାଣା ଝାଡ଼େ ଜଙ୍ଗଲରେ ଯେନ୍ ଫଲମୂଲ ଅଛେ ସେ ଫଲମୂଲ ଖାଇକରି ଚଲୁଛନ୍ ତ ସେମାନଙ୍କୁ ଯଦି ଆମେ ପଦା କରିନେମା ତାଙ୍କର ଘର ଘରକେ ନୁକସାନୀ କରିନେମା ବେଲେ କାଣା ହେବା ସେମାନେ ବି ଖାଇବା ଲାଗି ବି ନି ପାନ୍ ଆର୍ ସେ ଖାଇ ଦେଲା କି ମାନେ ନୁରି ଖୋଜିକରି ଗାଁ ଗାଁ ସହର ସହର ପଲେଇ ଆଉଛନ୍ ସେଥିଲାଗି ଏପରି ସବୁ ଭାଇ ଭାଇ ମାନେ ବି ଜାଣିବାର କଥା କି ନାଇଁ ନିଶ୍ଚିତ ଭାବରେ ଆଜ୍ଞା ଏଇ ଜିନିଷଟାକେ ସଜାଗ ହେବାର କଥା ସବୁ ଜାଣୁନ୍ ଧନ୍ୟବାଦ ଆଜ୍ଞା ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଁ ଜୁହାର ଆଜ୍ଞା ଆପଣଙ୍କର ପରିଚୟ ଟିକେ ଦଉନ୍ ଆଜ୍ଞା ଅର୍ କାଣା ହାଲ ଚାଲ ଚାଷବାସ କେତେ କେତେ ଦୂର କଲେନ ଖଟି ଖୁଟା ବନି ଦେଲେ କି ନି ନିଶ୍ଚିତ ଭାବରେ ଆଜ୍ଞା ଦେଖୁନ୍ ତାର ସାଙ୍ଗେ ବି ମୁଗ ବିରି ମୁଫଲି ଇଟା ମାନେ ତ ଆମର ସବୁବେଳେ ଚାଷ କରି ହଉଛୁ ଏ କି ନେଇ ସେ ଆଜ୍ଞା ଯେ ଖାଲି ଉଷ କଥା ସାର ସୁରା ଦଉଛନ୍ ଆମର ରାସାୟନିକ ସାର କି ଖତ ଖୁଦା ବି ଦେସନ୍ ନାଇଁ ଏଟା ଭଲ ହେ କେଁ ଦେଲି ଆଜ୍ଞା ଦେଖୁନ୍ ଆମର ଏହା ଜିନି ଯେନ୍ତା ଚାଷୀ ଭାଇ ମାନେ ଗାଏ ଦାମରୁ ରଖୁଥିଲେ ସେ ଗାଏ ଦାମୁନି ରଖବାର ଯେନ୍ଥିଲେ ବୋଲିକି ଗୋବର ଖତର ଆମର ଅଭାବ ଅଛେ ଠିକ୍ ହେ ଅଭାବ ହେଲେ ବି ତାର ବିକଳ୍ପ ବି ଅଛେ କାଣା ଆମେ ଯଦି କମ୍ପୋଷ୍ଟ କି ସଡ଼ା ଗୋବର ଖତ ଯଦି ନି ପାଇଲା ଗୋବର ଖତ କେ ଆମେ ଜେନେ ଯେଡ଼େ ଯେଡ଼େ ଢୁଡ଼ା ମାନେ ଖଦଗାର ମାନେ ଥିଲା ଆର୍ କେନ ପାଇଲା ଆଜ୍ କେ ହେଲା କି ନେ ଦି ସେ ଖଦଗା ସେ ଖଦଗାର ମାନଙ୍କୁ ପାନ ଯଦି ରହିବା ବୋଲେ ବୁଡ଼ି ଯାଉଥିଲା କି ନେଇ ହଁ ପରେ ହେଟା ଆଜି ଆମର କାଣ କି ଗୁରଲ ଥିନ ଆମେ ଯଦି ନେମା ଧରମା ବେଲେ ବି 15 ଗୁରଲ 20 ଗୁରଲ ତକ ବାହାରୁଥିଲା ହେଟା ତ ଠିକ୍ ହେ କେଁଥିଲି ଦେଖୁନ୍ ଢୁଡ଼ାଟେ ଯଦି ଆମେ କୁଡ଼ି ନେମା ବେଲେ ସେ ଜାଗାରେ ଗୋବର ପକାଲା ଯେନ୍ ପୁଆଲ କେନ୍ ଆମେ ଯେନ୍ ଗୁହାଲର ଅଛେ ସବୁ ଯଦି ପକେଇଲା ବେଲେ କାଣା କୁହି କରି ପୁରା କମ୍ପୋଷ୍ଟ ଖତ ତିଆରି ହେଇଯିବ ଆପେ ଆପେ ତ ସେ ଜାଗାରେ ଯଦି ଆମେ ଯେନ୍ ଭାଇ ମାନଙ୍କର ବି ଯଦି ନେଇ ନ ଭାଇ ବହିନ ମାନଙ୍କର ବେଲେ ବି ଗୋଟେ ଜିନିଷ କଲେ ବି ହେବା କାଣା ଆମର ଜୈବିକ ପଦ୍ଧତି ଦିନ ଦେଖୁନ୍ ଛନ୍ ଆମେ ଚାଷ କରିପାରମା କି ନେଇ
1: ଜୈବିକ ଆମେ ଚାଷ କଲେ ବି କମ୍ପୋଷ୍ଟ ଖତ ବନେଇ କରି ବି ଜୈବିକ ତିଆରି ହଉଛି ଆଜ୍ଞା
0: ହଁ
1: ଆମର ରନ୍ଧାର ଯେନ୍ ପନିପରିବାର ଛୁଆ ମାନେ ତାପରେ ନଡ଼ା ପୁଆଲ ମାନେ ଯେନ୍ ଅଛେ ଯେନ୍ ଆମେ ପକେଇ ନଉଛୁ ସେନ ଯାଇକରି ଭରି ଦେବେ ଆଜ୍ଞା ସେଟା କମ୍ପୋଷ୍ଟ ଖତ ଜୈବିକ
0: ହେଇଯାଉଛେ ଦେଖୁନ୍ କିଛି ନେଲେ ବି ବଢିଆ ଜିନିଷଟେ କାଣା ଛନ୍ ଆମେ ବୁଡ଼ି ନେଲା
1: ଆଜ୍ଞା
0: ବଢି ଯିବା କେଞ୍ଜବଲ ଇହାଦେ ତ ଆମେ ଲଗଉଛୁଁ ରୋଟର ହେଇଗଲାନ ଇହାନି ଟ୍ରାକ୍ଟର ଜୁତି ହେଲା ପରେ ସବୁ ପୁରା କୁରକୁଟି ହେଇକରି ଭିତରେ କୋହି ଯିବା କି ନେଇ ହଁ ହେଟା ତ ଚାଷୀ ମାନେ ହେ ନଡ଼ାକେ ନି ପୁରାବାର କଥା ଆରୁ ଆମର ମ୍ୟାଟ ସାଙ୍ଗେ ଯଦି ଆମେ ଜୁତି ନେଲା ବେଲେ କାଣା ହେବା ସେ ଭିତରେ କୋହି କରି ଖତ ତିଆରି ହେଇଯିବା ହଁ ହଁ ହେ ଜିନିଷଟା କେ ସବୁ ଚାଷୀ ଭାଇ ମାନେ ଧ୍ୟାନ ଦେବାର କଥା ଆରୁ
1: ଚାଷୀ ଭାଇ ମାନଙ୍କୁ ଆମେ ଅନୁରୋଧ କରମା ଯେ ଯେନ୍ ମାନେ ବି ପାଲ ପକେଇଲେ ଯେଉଁ ଦୁଲି ଭିତରେ ସେ ଦୁଲି ନୁ ନା ପୁଡ଼େ କରି ପାନ ଭରି କରି ସେଟା କହିଦଉନ୍ ଆରୁ ତାକୁ ଜୁତି ଦଉନ୍ ଯେ ସେଟା
0: ବେସ୍ ଆମର ପରିବେଶ ବି ଖରାପ ନି ହୁଏ ଆର୍ ଆମେ ଆମର ଖତ ଯେନ୍ ଆମେ ପାଇବାର କଥା ଖତ ବି ପାଇ ପାରମା କି ନାଇଁ ଧନ୍ୟବାଦ ଆଜ୍ଞା ଆପଣଙ୍କର ମତାମତ ଲାଗି ହ୍ୟାଲୋ ନମସ୍କାର ଆଜ୍ଞା ସ୍ୱାଗତ ଆମର ଡେଲ ନମ୍ବର କିଷାନ ସାର କାର୍ଯ୍ୟକ୍ରମ କି ଆପଣଙ୍କର ପରିଚୟ ଟିକେ ଦଉନ୍
2: ରାଜେନ୍ଦ୍ର ଭାଇ କହୁଛ ସନ୍ଦେ ପାଲି ଜିଆ ଜିଲ୍ଲା ସମ୍ବଲପୁର
0: ଆଜ୍ଞା ଆଜ୍ଞା ଆଉ ଆଜ୍ଞା ଇହାନି କେନ୍ତା କେନ୍ତା ଦେହ ପା ପହଲା କହୁନ୍ ତ ଭଲ ଅଛି ତ
2: ହଁ ଭଲ ଅଛି ଆଜ୍ଞା
0: ଆଜ୍ଞା ଆର ଇହାନି କାଣା କାଣା କରୁଛନ୍ ପଲାରୁଆ ହେଇବା ଆଜ୍ଞା ଆଜ୍ଞା ବେଲେ ପଲା କେତେ ଲେଖା ହେଲାନ ଆଜ୍ଞା ଯେ ପଲା ଘରି ନ ପାନ ପୁନା ଠିକ ଭତରେ ରଖିଛନ୍ ତ ହଏ ନେ କାଣ କି ଯଦି ସୁଖା କରିଲେ ବି ପୋକ ମାନେ ଲାଗି ଆସନ କି ହଁ କାଁ ଦେଲେ ବେଲେ ଇ ସମୟଟା ଇନ୍ ଆମର ଅସିଡ଼ିଆ ଯେନ୍ ନେଇ କେଁ ଅସିଡ଼ିଆ ଇ ଯେନ୍ ଅସିଡ଼ିଆର ଇ ସମୟକେ ପାନ ଭୁରେ ଯଦି ପାନ ହେଲେ ଛାଡ଼ି ନେଲେ କାଣା ହେସି ପୋକ କ୍ରିଆଟା ତାକର ଟିକେ ବଢି ଯାଇସନ୍ କି ତାକର ଯେନ୍ ବଂଶ ବଢି ଯାଇସି ଇଟାକେ ଆମର ଚାଷ ବାସ ଲାଗି ଡର ହେଥିଲେ ବୋଲିକିରି ପାନ ଟିକେ ସବୁବେଳେ ଇଞ୍ଚେ ରଖିଦେବେ ବେଲେ କାଣା ହେବା କି ପହ୍ଲାଟା ବି ବଢି ପାରବା ପୋକ ପହ୍ଲାକେ ପୋକ ଅନି ଲାଗି ପାରନ୍ କି ନେଇ କେତେ ପତ୍ରିଆ ହେଲାନ ପହ୍ଲା ହେଲାନ ଚାଚା ରାଙ୍ଗ ବୋଲ ଆଜ୍ଞା ଆଜ୍ଞା ଆଉ କାଁ ବୋଲି କି ତାର ସାଙ୍ଗରେ କାକଣା ଚାଷ କରିଛନ୍ କି ନେଇ ନାଇଁ ନାଇଁ ଧାନ ଚାଷ ସାଙ୍ଗେ ଆଉ କାକଣା ଚାଷ କରୁଛନ୍ ବୁଝେ ହଁ ପନିପରିବା ତ ଇ ଜହ ପାନ ଯେନ୍ ବର୍ଷି ନେଲା ଦେଖୁନ୍ ଅଧା ଯେନ୍ ମାନେ ଜଗିଥିଲେ ବି ଜକି ଗଲା କି ନେଇ ହେଲେ ଆଗରୁ ଯଦି ଯେନ୍ ମାନେ କହିଛନ୍ ବେଲେ ବି ହେନ୍ତା ବତର ଛତର ଦେଖିକରି ବେଲେ ସଜ ବାଇ ହଉଛନ୍ କାଣା କର୍ମା ହଉଛନ୍ ପନିପରିବା ଭିତରେ ଆଜ୍ଞା ଅର୍ ମୂଲ ମୂଲା ଏଥର ମୂଲ ଗଛ ଥିଲା କି ନି ଆପଣଙ୍କର ମହୁଲ ମହୁଲ ଗଛ ଥିଲା କି ନି ବୋଲଛେ ବେଲେ ମହୁଲ ମାନେ ଶଙ୍କିଲେ ବେଟିଲେ ବନେ ଦୁଇ ପଇସା କମାଲେ ଆଜ୍ଞା ଦେଖୁନ୍ ତ ମହୁଲ ଆମର ଯେନ୍ ଟୋଲ ବୋଲଛନ୍ ନାଇଁ ଟୋଲ ର ଦାଲ ଯେନ୍ ଅଛେ ଦାଲ ନୁ ତ ଇହାନି ଭର୍ତ୍ତ ତାମାନେ ତେଲ ପିସୁଛନ୍ ବୁଝିଲେ କି ନି ଆର୍ ଡୁଡ଼ି ତେଲ ର ଚାହିଦାର ଜେନଛନ୍ ତ ଯିଏ ବ୍ୟବହାର କରୁଛେ ସେ ଜାନବା ଆଜ୍ଞା ଯିଏ ଡୁଡ଼ି ତେଲ କେ ବାହାରୁଛେ ମାଖୁଛେ ସେ ଜାନବା ଡୁଡ଼ି ତେଲ ର ମାନଟା କାଣ ଗୁଣଟା କାଣା ହେଇଛି ହେ କି ନେ ସେ ଆମେ ଦେଶୀ ବଲମା ସିନା ଆଜ୍ଞା ଏଇଟା ଏକ ନମ୍ବର ଜିନିଷ ଆମର ଯେନ୍ ଉର୍ଘା ବତା ହଉଛୁ ଆମେ ଯେନ୍ କେନ ମୂଲ ମୂଲମା ଲଗଉଛୁ ଡୁଡ଼ି ତେଲ ମାଖି ହେଲେ ଆଇଲେ କ୍ଷେତ ଖୋଲାନୁ କିନେ ବେଲେ ନିଶ୍ଚିତ ଭାବରେ ଆଜ୍ଞା ଆପଣଙ୍କର ମତାମତ ଲାଗି ଧନ୍ୟବାଦ ଆଜ୍ଞା ଜୁହାର ହ୍ୟାଲୋ ହ୍ୟାଲୋ ହଁ ଆଜ୍ଞା, ଡେଲ ନମ୍ବର କୃଷନ ସାର କାର୍ଯ୍ୟକ୍ରମ କ୍ରମ କେ ସ୍ୱାଗତ ଆଜ୍ଞା, କହୁନ ଆପଣଙ୍କର ପରିଚୟ ଟିକେ ଦଉନ୍।
1: ମୁଇଁ ଲୋକନ ବିଜେପୁର ବରଗଡ଼ରୁ କହୁଛେ
0: ଆଜ୍ଞା। ଅର୍ କେନ୍ତା ଜନ?
1: ଭଲ ଯୋଉ ବର୍ଷା ତ କମି ଆଉ ନି ହବାର।
0: ହଁ ବର୍ଷା ତ ଜାନି କମିଛି ଆଜ୍ଞା।
1: ବର୍ଷା କିରି କାଟି ଯୋଉ ଫେର କରେଇ କରି ଧାନ ବୁନମା।
0: ଓ ଧାନ ବୁନିବେ କେ? ପଲ୍ହା ପଲି ପନି ପକେ ଖଟି କୁଟା ବୁନି ଦେଲେ କି ନି?
1: ନା ବୋଇଲେ
0: ଖଡ଼ି ବୁନି ଦେଲେ କି ନି ବୋଲଛେ?
1: ଖଡ଼ି ନେ ବୁନି ଆମେ ଅଛରେ କରି ବୁନସୁ।
0: ଅଚରା ସନ୍ ନେଇ କେ? ହଁ ଅଚରାଲେ ବି ସମାନ ଏକା ଦେଲେ ବେଲେ ଘାସ ଲଟା ନି ହେଇପାରେ ଭବିଷ୍ୟତ କେ କି ନେଇ? ଆଚ୍ଛା ଆଚ୍ଛା, ଟପ ଇ ଯଦି ଅଛରେ ନେଲେ କାଣା ହେସି କି ଘାସ ଲଟା ହେବାର ଚାନ୍ସ ତାମାନେ ଟିକେ କମ୍ ଥିସି କି ନି? ତାମାନେ ଲଟା ନି ହେଇପାରେ ନେଇ ଯେ?
1: ହଁ ଲଟା ନି ହେଇପାରେ ଆମେ ଧାନ ବି ଠିକ୍ ହେସି, ପେନ୍ ବି ରହେସି କି ନି।
0: ଗୁଟେ କଥା, ଟପକା ବି ତ ବୁନି ଦେଲେ ହେଇଯିତା ଆଜ୍ଞା? ନାଇଁ କିନି ବତର ହେଲା ଆଜ୍ଞା, ଟପକା ବୁନି ଦେଲେ ବି ବତର ହେଇଯିତା ଆଜ୍ଞା? ଇଏ ବୁଝେ
1: ବୁନିଦେଲେ ବି ହେସି, କଦେଇ ଦେଇକିରି ବୁନିଦେଲେ ଭଲ ହେସି।
0: ନାଇଁ ଅଚରା ତ କଲେ ଠିକ୍ ଅଛେ, କାଁ ଦେଲେ ବେଲେ ଯେନ ଜହ ଘାସ ଲଟା ହଉଛି ସେ ଜାଗାନ ଅଚରେ ନେବା ଟା ହିଁ ଭଲ।
1: କହିଯିବା ଆର୍ ଧାନ ହେଇଯିବା ଆରୁ ଯେନ୍ ଗୁଟେ ଗୁଟେ ଫେର୍ ଆକରି ଯିବା, ଫେର୍ ଲଟା ମରା ଟିକେ ଦେଇ ନେଲେ ହେଇଯାସି ପାତଲ
0: ଆଜ୍ଞା।
1: ପାତଲ ବୁନିଦେଲେ।
0: ଆଚ୍ଛା ଧାନ ଚାଷ ପରେ ବାହାରେ କାଙ୍କଡ଼ା ଫେର ଚାଷ ବାସ କହୁଛନ୍ କି କେନ୍ତା?
1: ହଁ ମେକା ହେଇଛେ, ଭେଣ୍ଡି ହେଇଛେ, ମଫଲି ହେଇଛେ, ବାଇଗନ ହେଇଛେ
0: ଆଜ୍ଞା। ବାଇଗନ ଟା କେନ୍ତା କଲି ଆଜ୍ଞା? କେଇ ଯେନ ବନେ ବର୍ଷା ହେଇଗଲା
1: ବାଇଗନ ସେନ୍ତା ହେଇଛେ, ଡ୍ରିପ ହେଇଛେ, ଏନ୍ତା କରିକିରି ଜରି ଢାପି କରି ସେ ଗ୍ରିପ୍ଟିଂ ହେଇଛେ।
0: ଓହୋ, ହେଥିର୍ ଲାଗି ନି ଜର କି? ନହେଲେ ତ ଯେନ ଚାଷୀ ଭାଇମାନେ ଯଦି ଇ ମେଲା ଜାଗାନ ଯୋଗେଇ ନେଇଛନ୍, ଏଥର ଯେନ କିସମର ବର୍ଷା ନି ହେଲା କେ ସବୁ ଜର୍କି ଯାଇଛେ?
1: ଡୁଲି ମାନଙ୍କୁ ମେକା ଯୋଗାଲା ଟା ବି ମରି ଯାଇଛେ।
0: ହଁ ଜର୍କି ଯାଇଥିବା ସବୁ? ବେଲେ ଆପଣଙ୍କର ମକାଟା ନୁକସାନ ନି ହେଇତ?
1: ଆମଟା ନୁକସାନ ନାହିଁ, ଆମେ ଟିକେ ସେନ୍ଦା ଆର ଜାଗାରେ।
0: ନାଇଁ ନାଇଁ ନାଇଁ ନାଇଁ, ବନେ ଆପଣ ତମେ କାଣା କି ଅନୁମାନ କରିକିରି ଜଗିଛନ୍? କାଁହେଲେ ଜିନିଛନ୍ ଦେଖୁନ୍, ଭେଣ୍ଡିର ଇହା ଚିନି ଚାହିଦାଟା ବଜାନ କେତେ ନି କେତେ?
1: ହଁ ନାଇଁ ମାସେ ଏନ୍ତା ବର୍ଷା ହେଲା ଟାଇମ୍କେ ମେକା ହେଇ ଆସି ଯେ, ଇ ବର୍ଷ ଟିକେ ପହିଲାରୁ ବର୍ଷା ହେଇଗଲା ବୋଲିକି ସବୁ ମାଖନ ମାନେ ଆମର ମେକା ମାନେ ବହୁତ କ୍ଷତି ହେଇଯାଇଛି।
0: ହଁ ହଁ ହଁ, ନହେଲେ ମକା ଯଦି ଦେଖୁନ୍, ମକା ଯୋଗେଇଛନ୍, ମକାଟା ଇହା ଜିନି ଠିକ୍ ପତ୍ର ଅଭାବ ସବୁ ଆଗେ ପଇସା ବିକି ଦୁଇ ପଇସା କମାନି ହେବା ଏ କି ନେଇ? ତାର ବାହାରେ ଭେଣି ବି ବଢ଼ିଆ ଜିନିଷଟେ,
1: ପଇସା ସରିଥିବା ବୋଲେ ମେକା ଟିକେ ହେଲେ ଖର୍ଚ୍ଚ ସାର ସୁରି ଦେଇହେସି।
0: ଆଚ୍ଛା ଇ ଯେନ୍ ଆପଣ ମକାଟା କେନ ବିକ୍ସନ୍?
1: ଆମେ ଘରୁ ଦେଇଦେସୁ, ଆମେ ବେପାରୀ ମାନେ ଘରକେ ଲାଗସନ୍।
0: ହଁ ହଁ ହଁ, ଆର ଇ ପନିପରିବା ଭିତରେ ଭେଣି ଯେନ୍ କରୁଛନ୍ କି ଆପଣ ବାଇଗନ କରୁଛନ୍, ସେଟା ବି କେନ୍ତା?
1: ଭେଣିଟା ବିକି ତୁଲି କରି ବିକି ନେସୁ, ଆଉ ବାଇଗନଟା ବି ଗାଡ଼ି ଦେଇ ଦେଇଦେସୁ।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଭେଣିଟା ବି ବାରକେ ନେଇ ଆସନ୍ ଯେ ଆମେ ସକାଳୁ ତୁଲି ଦେସୁ।
0: ହଁ ହଁ ହଁ, ନିଶ୍ଚିତ ଭାବରେ ବଢ଼ିଆ ଜିନିଷଟେ କରିଛନ୍ ଆଜ୍ଞା। ଦେଖୁନ୍ ମକା ଯୋଗାଲି ବେଲେ ବି ଦୁଇ ପଇସା ଆରାମସେ କମାନିଟେ ହେଇପାରବା କି ନାଇଁ? ତାର ସାଙ୍ଗେ ଆର କାଣା କରୁଛନ୍?
1: ଆଉ କିଛି ନାଇଁ, ଏନ୍ତା ଠିକେ। ଆଉ ଆମର ଗେ ବି ଦୁଇ ପଡ଼ଛନ୍
0: ଆଜ୍ଞା, ଗେ ରଖିଛନ୍
1: ଖତ ଖୁଦା ହେବାର ଲାଗି, ଗେ ବି ଦୁଇ ପଡ଼ଛି।
0: ନାଇଁ ନାଇଁ, ବନେ କବାଟେ କହୁଛନ୍ ଆଜ୍ଞା, ଗେ ହେଲେ ଗୁରସ୍ ତ ମିଳିଯାଉଥିବା?
1: ହଁ ଗୁରସ୍ ବି ହେସି, ଗୁରସ୍ ହେସି, 1 ଲିଟର 10 ଲିଟର ହେସି ଦିନକ।
0: ଓହୋ, ବେଲେ ନିଜର ଖାଇ ପିଇ କରି ବି ବିକୁଛନ୍ ତା ମାନେ?
1: ହଁ ପୁଆଲ ଅଛେ, ଆର ଘାସ ଘୁଷି ବି ଦେସୁ, ଆଉ ଖତ ବି ହେସି। ସେ ଖତ ଲାଗି ଖତ ନି ହେଲେ ଇହାଦେ ଆମର।
0: ହଁ ଏଇଟା ତ ବନେ ଜିନିଷଟେ କହିଲେ, ବାସ ଖାଲି ଖାଲି ଆମେ ଗାଈର ଗୁରସ୍ ବିକି ନେଇକିରି କମାନି କର୍ମା, ଏଇଟା ନେସି ଯେନ୍ ଖତ ଟିକେ ହେବା, ଏଇଟା ବି ହାନି କେତେ କେତେ ତାର ଦାମ ଅଛେ ଚାହିଦା?
1: ଏଇଟା ବହୁତ ଦାମ ହେ, ଆମର ସାର ପଛ ମିଳିଯିବା ଆଉ ଏଇଟା ନାଇଁ ମିଳେ।
0: ହଁ ହଁ, ନାଇଁ ନାଇଁ, ଭଲ ଜିନିଷଟେ
1: ହେଲେ ବେଲେ କିଏ ନେଇ ରଖବାର, ଆଉ ଚରାବାର ନେଇ କଦରି ନଉଛନ୍।
0: ହଁ, କିନ୍ତୁ ଯେନ୍ ଚାଷୀ ଭାଇ ମାନେ ଦେଖୁନ୍, ଆପଣ ଯେନ୍ତା ଗୁଟେ କରୁଛନ୍, ଗ୍ୟାପ ରଖିଲେ ବି ଦୁଇ ପଇସା ବନେ କମାନି ହଉଛି ଆଜ୍ଞା, ହିସାବ କିତାବ କରିବେ ବେଲେ କି ନାଇଁ? ତାପରେ ଗୁଟେ ଜିନିଷ ଆଜ୍ଞା, ସକାଳୁ ତ ଆମେ ଲକ୍ଷ୍ମୀ ମୁହଁ ଦେଖମା।
1: ହଁ ସକାଳୁ ଗୁରସ୍ ଆସବା, 10 ଲିଟର ହେଲା ଯେ ବୋଲେ ଆମର 50 ଟଙ୍କା 40 ଟଙ୍କା ହେସି।
0: ହଁ ପରେ ହେ ଜିନିଷଟା ସବୁ ଚାଷୀ ଭାଇ ମାନେ ମାନେ ବି ଜାଣିବା କଥା। ତାପରେ କାଣା ହେସି ଜିନିଷ, ସବୁବେଳେ ଗୁଟେ ଚାଷଟେ ଆମେ କରୁଥିମା, କେତେବେଳେ ଗୁଟେ ଅବତରିଆ ପଡ଼ିଗଲା ମନେ କରୁନ୍, କେନ୍ ଭେଣି ଚାଷ କରିଛୁ କି କେନ୍ ବାଇଗନ ଚାଷ କରୁ, ଏହା ଯେନ୍ତା ବାଇଗନ ଚାଷୀ ମାନେ ଭାଇ ମାନେ ଯେନ୍ ମାନେ କରିଥିଲେ ବି ମଲ୍ଚିଂ ଯେନ୍ ମାନେ ନି କରି, ସେ ଜାଗାରେ ଜର୍କି ଗଲା, ନୁକସାନୀ ଟେ ହେଇଗଲା,
1: ବହୁତ ଜିନିଷ ଜର୍କି ଯାଇଛି, ମେକା ମାନେ ବି ଜର୍କି ଯାଇଛି, ଅନ୍ୟ ଲୋକଟା ଜର୍କି ଯାଇଛି ବନେ,
0: ଅସମ୍ଭାଲ ପେନ୍ ବି ହେଲା କି ନି? ପେନ୍ କେନ୍ ଯେନ୍ କିସମରେ ବର୍ଷିଲା କାଣା ସମୟ ହେଲା କେନେ ବେଲେ? ନିଶ୍ଚିତ ଭାବରେ ଆଜ୍ଞା, ଆପଣଙ୍କର ମତାମତ ଲାଗି ଧନ୍ୟବାଦ, ଏନ୍ତା ଆମର ସାଙ୍ଗେ ଯୋଗାଯୋଗ କରି ରଖିଥନ୍। ଜୁହାର ଆଜ୍ଞା। ହ୍ୟାଲୋ
3: ହ୍ୟାଲୋ,
0: ହଁ ଆଜ୍ଞା ନମସ୍କାର, ଆମର ଡେଲ
1: ନମସ୍କାର ଆଜ୍ଞା, ନମସ୍କାର।
0: ଡେଲ ନମ୍ବର କୁସଂସା କାର୍ଯ୍ୟକ୍ରମ କେ ସ୍ୱାଗତ, ଆପଣଙ୍କର ପରିଚୟ ଟିକେ ଦଉନ।
1: ଉପେନ୍ଦ୍ର ସୁନା ଆଜ୍ଞା, ଆସି ଫୁଟା ଆଜ୍ଞା ମ୍ୟାଡାମ ଆଜ୍ଞା ବ୍ଲକ
0: ଆଜ୍ଞା ଆଜ୍ଞା। ଔର କହୁନ ଆଜ୍ଞା, କେନ୍ତା କେନ୍ତା ଦେହ ପା ଭଲ ଅଛେ? ତ
1: ଦେହ ପା ପୁରା ଭଲ ଅଛେ ଆଜ୍ଞା
0: ଆଜ୍ଞା।
1: ବର୍ତ୍ତମାନ ପଲା ବି ହେଇଗଲାନ ଆଜ୍ଞା, ମାନେ ଇସ୍ ବର୍ଷ ରୁଆ ଆରମ୍ଭ କରିଦେବା।
0: ପଲା ହେଇଗଲାନ
1: ଆଜ୍ଞା
0: ଆଜ୍ଞା। ବେଲେ କେତେ 21 ଦିନେ ରୁଇବେ ନେଇ ପଲ୍ହାକେ? ଆଜ୍ଞା ଆଜ୍ଞା ଆଜ୍ଞା। ବେଲେ ପଲ୍ହାକେ ଟିକେ ନିଘା କରୁନ୍, ଦେଖୁନ୍ ଇହାନି କାଣା କି ଇ ପାଗରେ ଲାଗବାର କେତେନି କେତେ ଟିକେ ଡର ଥିସି ଲାଗିଛି। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ତାପରେ ରୋଗ ଲାଗୁଥିଲେ ବି ଟିକେ ଦେଖ୍ବେ କାଇଁ ଦେଲେ ବେଲେ ଇହା ଜିନି ମୁଲା କି ନି ପଛେ ତାମାନେ ନେ ବେଲେ ଧାନ ଚାଷ କରୁଛନ୍ ଆଜ୍ଞା? କେତେ ଖଣ୍ଡେ ଏକର ଖଣ୍ଡେ ଚାଷ କରୁଥିବେ? ବେଲେ ଆଚ୍ଛା କେନ୍ତା କରୁଛନ୍ ଆଜ୍ଞା? ଇ ଯେନ୍ କବାର ବୁତା କରବାର ଲାଗି ଏବେ ତ ଟ୍ରାକ୍ଟରରେ ଇହା ଜିନି ତ ହେଲାନ ଆମର ବୈଜ୍ଞାନିକ କିସମରେ
1: ଟ୍ରାକ୍ଟର?
0: ଓହୋ, ଟ୍ରାକ୍ଟର ସାଙ୍ଗେ ପାୱାର ଟିଲର ବି ରଖିଛନ୍? ନାଇଁ କେଁ ଜୁଗାଡ଼ କରୁଛନ୍?
1: ଭାଡ଼ା
0: କାଁ କାଣା ଚାଷ କରୁଛନ୍?
1: ତାପରେ ଏଇଟା ମାଖନ ଜଗାମା ଆଜ୍ଞା, ମାଖନ ବୁଲି ଜହ୍ନି ଭେଣି ମୁଲା ସବୁ ଜଗାମା
0: ଆଜ୍ଞା। ମାଖନ ଯେନି କହୁଛନ୍ କେ ମାଖନ ଗୋଟେ ବଢିଆ ଜିନିଷ କହୁଛନ୍, କାହିଁଲେ କୋନ ବୁଲୁନ
1: ମାଖନ ଟା କାଣା ହେଉଛି ଶୁଣ ଆଜ୍ଞା।
0: ହଁ ମାଖନ ଟା କାଣା ହେଉଛି ଜିନିଷ ପହିଲା ତ ମାଖନ ଫୁଲ ଖାଇବେ ହେଲା ସକାଳୁ ମାଖନ ଫୁଲ ବି ଆଣି ଦେଖୁନ ବଜାର ନ ବି ଚାହିଦା ଅଛି ଆପଣ ଯେନେ ଗଲେ ବି ନିପୁରେ ଆଜ୍ଞା ନେଇ। ଗୁଡ଼େ କଥା ଶୁଣୁନ୍ ତ, ଆପଣଙ୍କର ତ ଗୁଡ଼ା ଥିବା ଗୁଡ଼ା ଗୁଡ଼ା ନ ଛତି ଛୁତା ମୁଲ ହେଲାନ କିନି ବୋଲଛେ ପାଲ ଗୁଡ଼ା ନ
1: ପାଲ ଗୁଡ଼ା ନ ଛତି ଲୋ ପୁଟେ ଆଜ୍ଞା, ମାନେ ପାଲ ଡର ବୋଲଛି ଛତି ଲୋ ପୁଟେ ଆଜ୍ଞା
0: ନି ଫୁଟବା ତେଲ
1: ଲୋ ପୁଟେ ଆଜ୍ଞା
0: ଆଜ୍ଞା ଆଜ୍ଞା ଆଜ୍ଞା। ବେଲେ ଇ ଯେନ୍ ମାଖନ ଚାଷ ର କଥା ନି କହିଲେ ଆଜ୍ଞା, ମାଖନ ଦେଖୁନ୍ ହୁଲା ହୁଲା ହୁଲା ତିନ ଜଗାଇବେ ନି?
1: ହଁ ଆଜ୍ଞା, ହୁଲା ହୁଲା କରିବି।
0: ବେଲେ ମାଖନ ଫୁଲ ଯେ ଫୁଲ ପାଇବେ?
1: ହଁ ଆଜ୍ଞା ହଁ
0: ଆଜ୍ଞା। ସେ ମାଖନ ମାଖନ ଫୁଲଟା ତୁନି ଆଜ୍ଞା ନି ଗୋଟେ ତୁନ ଡେଲି ଦେଖବେ ନ ଆମର କାଣା କି ଜଲସେମି ଭେଣି କେ କିନି ଗୁଡା ଗୁଡା ତରା ତରା ଯଦି ଦେଇ ନେଇଛନ୍ ସୋଚ ଖାଲି ରିଡ କରି ନେଇକିରି ଯଦି ବିହନ ପକେଇ ନେଲେ ମୁଡେ ଲେଖା ହେଇଯିବା କି ନାଇଁ? ଗୁଟେ ଗଛ ତୁନେ ବା କି ନାଇଁ ଆଜ୍ଞା? ହଁ ହଁ ହଁ, ଏଟା ଏଇଠି ବଢିଆ ଜିନିଷଟେ କହୁଛନ୍ ଆଜ୍ଞା। ହେ ଜିନିଷଟା ଆମର ସକାଳେ ପାଇଲେ କି ତୁନ୍ ବାହାରୁ ଜାମ ଜୁମା ସରିଲାନ କି ଅଛେ ତେଲ ଜାମ ଜାମ ଜାମ ସରବା ତେଲ? ହଁ ହଁ ହଁ, ରାଜାମ ଆପଣଙ୍କର କ୍ଷେତ୍ର ଅଛି କି ସାଧା ଜାମ ରାଜାମ ରଖିଛନ୍? ଆଜ୍ଞା ଆଜ୍ଞା ଆଜ୍ଞା। ହଁ ରାଜାମ ର ସ୍ୱାଦ ବି ଲାଗ୍ସି, ଏନ୍ତା ବେଲ୍କେ କାଣା ହେଇ ଜିନିଛନ୍ କ୍ଷେତେ କବାର କରିଦେବେ ବେଲେ କି ନି? ଯଦି ଥିର ଆନବାର ଆଜ୍ଞା, ଥିର ପାନ ଆନବାରଟା ଯଦି ଟିକେ ବେଲ ହେଇଗଲା ହେଇଗଲା ନାଇଁ ଆଜ୍ଞା, ହେତେ ବଢିଆ ଜିନିଷ କାଣା ଜିନିଛନ୍ ଟିକେ ଉଚୁରି ହେଲା ଭୁକେ ଯିବେ କି ନି? ଚାଷ କଲା ବେଲ୍କେ ତମେ ଝୁନି ନେଲେ ବେଲେ ଯେନ୍ ପଡ଼ବା ନେଇକେ ଜାମ ଅଧା ପେଟ ପଡ଼ିବା।
1: ଆପଣ ଜାମ ବୋଲି ଆଜ୍ଞା, ମୁଇଁ ଯେତେବେଳେ ପଢ଼ିଥିଲି।

0: ଭଲ ନୁକ ଏ କି ନିସେ ଜିନିଟା କେହି ବୁଝି ନି ପାରବା
1: ଆଜ୍ଞା
0: ଭାଇ
1: ତା
0: ଏ
1: ମାନେ
0: କି ନି
1: ଫେଲ ଏଟା ହଉଛେ ପ୍ରାକୃତିକ ମାନେ ମାନେ ଖାଇବା କଥା ଆଜ୍ଞା ଖାଇଲେ ଦେହ ଲାଗି ଭଲ ହେ କିନ୍ତୁ ଆଜିକାଲି ଛୁଆମାନେ ନେ ବୁଝିବାର ଆଜ୍ଞା
0: ଆଜ୍ଞା ଆଜ୍ଞା ଆଜ୍ଞା
1: କାଁ କରିବି
0: ନିଶ୍ଚିତ ଭାବରେ ଆଜ୍ଞା ଏଟା ତ ସବେ ବୁଝିବାର କଥା ଯେନ୍ ଆମର
1: ହଁ
0: ପ୍ରକୃତିନୁ ଯେନ୍ ଫଲମୂଲଟା ହଉଛେ ଏ କି ନିସେ
1: ହଁ ଆଜ୍ଞା
0: ଆମର ବହଲ ଫୁଲ ଏ କି ନି ଇ ଜିନିଷ ମାନେ
1: ଇଟା
0: ସବେ
1: ମାନେ
0: ଖାଇବାର
1: ବର୍ଷକ
0: କଥା
1: ଥରେ ତ ଲେଖା ହେସି ଆଜ୍ଞା
0: ଆଜ୍ଞା
1: ଏବଂ
0: ଆଜ୍ଞା
1: କୁଲିଆ ମାନେ କୁଲିଆ ତାର ବହଲ ଫୁଲ ଇଟା ମାନେ ସବୁ ଭିଟାମିନ ଜିନିଷ ଦିନ କବା ଏଟା
0: ହଁ ହଁ ସେଦିନ ସାର ନି
1: ଆଉ
0: ଉଷ
1: ସବୁ
0: ନି
1: ଦିନ ନେଇ ମିଳେ ଏଟା
0: ଆମର ଦେହ ଲାଗି ଉଷ ମିଦାର କାମ ଦେସି ଆ କି ନିସି
1: ହଁ ଆଜ୍ଞା ହଁ ଆଜ୍ଞା
0: ନିଶ୍ଚିତ
1: ହଁ ଆଜ୍ଞା
0: ଭାବରେ ଆଜ୍ଞା ଆପଣଙ୍କର ମତାମତ ଲାଗି ଆପଣଙ୍କୁ ଧନ୍ୟବାଦ ଆଜ୍ଞା ଜୁହାର।
1: ଠିକ ଅଛି ଆଜ୍ଞା।

ଶୁଣନ୍ତୁ, ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା। ସମ୍ବଲପୁର ବଜାରରେ ମୋଟା ଚାଉଳର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3000 ଟଙ୍କାରୁ 3600 ଟଙ୍କା, ସରୁ ଚାଉଳ 4800 ଟଙ୍କାରୁ 5500 ଟଙ୍କା, ଚିନାବାଦାମ 8500 ଟଙ୍କାରୁ 9500 ଟଙ୍କା, ସୋରିଷ 10000 ଟଙ୍କାରୁ 11000 ଟଙ୍କା, ସୋରିଷ ତେଲ 16466 22564 ଟଙ୍କା, ଗୁଡ଼ 4600 ଟଙ୍କାରୁ 5400 ଟଙ୍କା ଏବଂ ଆଳୁ 820 ଟଙ୍କାରୁ 1150 ଟଙ୍କା। ଏଥର ଶୁଣନ୍ତୁ, ସମ୍ବଲପୁର ବଜାରରେ ମୋଟା ଚାଉଳର ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 170 ଟଙ୍କାରୁ 230 ଟଙ୍କା, ଆଳୁ 15 ଟଙ୍କାରୁ 20 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 150 ଟଙ୍କାରୁ 155 ଟଙ୍କା, ପିଆଜ 30 ଟଙ୍କାରୁ 40 ଟଙ୍କା ଏବଂ ଚିନି 50 ଟଙ୍କାରୁ 55 ଟଙ୍କା। ଏଇ ଥିଲା ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା। ଶୁଣୁଥିଲେ କୃଷି ସଂସାର କାର୍ଯ୍ୟକ୍ରମ।

ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ପୁରୀ ଜିଲ୍ଲାର ପୋଲିସ ଅଧ୍ୟକ୍ଷକଙ୍କ ସହ ସାକ୍ଷାତକାର ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: 2026 ପାଇଁ ପୋଲିସ ବିଭାଗର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହଙ୍କ ସହିତ ବିଶେଷ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ଶ୍ରୋତାବନ୍ଧୁ ନମସ୍କାର। ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା କେବଳ ଏକ ଧାର୍ମିକ ମହାପର୍ବ ନୁହେଁ, ଏହା ବିଶ୍ୱର ସର୍ବବୃହତ ଜନସମାଗମ ମଧ୍ୟରୁ ଅନ୍ୟତମ। ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଏବଂ ରଥଯାତ୍ରାରେ ସାମିଲ ହୋଇଥାନ୍ତି। ଏପରି ବିଶାଳ ଜନସମାଗମ ମଧ୍ୟରେ ସମସ୍ତଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ବଜାୟ ରଖିବା, ସୁଚାରୁ ଟ୍ରାଫିକ୍ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ପୁରୀ ପୁଲିସ ପାଇଁ ଏକ ବଡ଼ ଦାୟିତ୍ୱ। ଗତବର୍ଷର ଅନୁଭୂତି ଓ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ବର୍ଷ ପୁଲିସ ବିଭାଗ କିପରି ପ୍ରସ୍ତୁତ ହୋଇଛି ସେ ସମ୍ପର୍କରେ ଜାଣିବା ପାଇଁ ଆଜି ଆମ ସହିତ ଉପସ୍ଥିତ

0: ଅଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ। ସାର୍, ଆକାଶବାଣୀ ପକ୍ଷରୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ନମସ୍କାର।
1: ଜୟ ଜଗନ୍ନାଥ।
2: ସାର୍, ପ୍ରଥମେ ଆମେ ଜାଣିବାକୁ ଚାହୁଁଛୁ ଯେ ଏଥର ରଥଯାତ୍ରା ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ପୁଲିସ ପ୍ରଶାସନ ତରଫରୁ କ'ଣ ସବୁ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଟିକେ ଅବଗତ କରାନ୍ତୁ।
1: ଚଳିତ ବର୍ଷ ରଥଯାତ୍ରା ପାଇଁ ଆମ ପ୍ରସ୍ତୁତି ଜାନୁଆରୀ ମାସରୁ ଆରମ୍ଭ କରାଯାଇଥିଲା। ବିଭିନ୍ନ ସ୍ତରରେ ମୁଖ୍ୟ ଶାସନ ସଚିବ ମହୋଦୟଙ୍କର ସ୍ତରରେ, ତା ସହିତ ଡିଜିପି ଓଡ଼ିଶାଙ୍କର ସ୍ତରରେ, ଆଉ ବିଭିନ୍ନ ସ୍ତରରେ ପ୍ରସ୍ତୁତି ବୈଠକ ପ୍ରତ୍ୟେକ ମାସରେ କରାଯାଉଛି। ଆରେଞ୍ଜମେଣ୍ଟ ବିଷୟରେ କେମିତି ଆମେ ଭକ୍ତମାନଙ୍କୁ ସୁରକ୍ଷା ଦେଇପାରିବୁ, ଭକ୍ତମାନଙ୍କର ଯେଉଁ ଜନସମାଗମ ହେବ ତାକୁ କେମିତି ମ୍ୟାନେଜ୍ କରିପାରିବୁ ଭଲ ଭାବରେ, ତା ସହିତ ଯେଉଁ ଟ୍ରାଫିକ୍ର ଆମ ପାଇଁ ଚ୍ୟାଲେଞ୍ଜ ରହୁଛି ତାକୁ କେମିତି ଆମେ ଆହୁରି ଭଲ ଭାବରେ ହ୍ୟାଣ୍ଡେଲ କରିପାରିବୁ, ଏହାକୁ ନେଇକି ସବୁ ପ୍ରକାର ପ୍ରସ୍ତୁତି କରାହେଇଛି। ଆଉ ଏଇ ବର୍ଷ ଆମେ ଯଦି ଦେଖିବା, ଆମେ ପାର୍କିଂ ବ୍ୟବସ୍ଥାକୁ ଆହୁରି ଆମେ ବିସ୍ତୃତ କରିଛୁ, ଆହୁରି ନୂଆ ପାର୍କିଂ ଜାଗା ସବୁ ଦିଗରେ ଆଡ୍ କରାହେଇଛି। ଭକ୍ତମାନେ ଆସିକି ଗାଡ଼ି ସେଠି ରଖିକି ଆସିପାରିବେ, ତାକୁ ନେଇକି ଗୋଟେ ସଟଲ ବ୍ୟବସ୍ଥା ଆହୁରି ସୁବ୍ୟବସ୍ଥିତ କରାହେଇଛି। ସବୁ ଜାଗାରେ ସଟଲ ବ୍ୟବସ୍ଥା ରହିବ, ଭକ୍ତ ଗାଡ଼ି ରଖିକି ସଟଲ ମାଧ୍ୟମରେ ଆସିପାରିବେ। ଭକ୍ତମାନଙ୍କର ଇନଫର୍ମେସନ ଚ୍ୟାନେଲ ଆମ ତରଫରୁ ବଢ଼ା ହେଇଛି। ପାଖାପାଖି 65 ଲୋକେସନରେ ଆମର LED ସ୍କ୍ରିନ୍ ଲାଗିବ, ଯେଉଁଥିରେ କି ଜରୁରୀ ସବୁ ଇନଫର୍ମେସନ ଭକ୍ତମାନଙ୍କୁ ସେୟାର କରାଯିବ। ଏହା ସହିତ ଆମର ଯେତେ ବି ସୋସିଆଲ ମିଡ଼ିଆ କୁହନ୍ତୁ କିମ୍ବା ଗଣମାଧ୍ୟମ କୁହନ୍ତୁ, ସବୁ ମାଧ୍ୟମରେ ଆମେ ଟ୍ରାଫିକ୍ ରିଲେଟେଡ୍ ସବୁ ଆଡଭାଇଜରିଜ୍ ଆଉ କ୍ରାଉଡ୍ ରିଲେଟେଡ୍ ସବୁ ଇନଫର୍ମେସନ ସବୁ ଜିନିଷ ଟାଇମ୍ ଟୁ ଟାଇମ୍ ସେୟାର କରିବୁ ଆଉ କରାହେଉଛି ମଧ୍ୟ। ସୁରକ୍ଷା ଦୃଷ୍ଟିରୁ ଆମର ସୁରକ୍ଷା ଏଜେନ୍ସିଜ୍ ଅଛନ୍ତି, ଯେମିତିକି ସ୍ପେଶାଲ ଟେକ୍ନିକାଲ ୟୁନିଟ୍ ଅଛି ଓଡ଼ିଶା ପୋଲିସର, ଗୋଟେ ସ୍ପେଶାଲ ଟ୍ରେନ୍ଡ ଟିମ୍ ଅଛି, ଯେଉଁମାନେ କି ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସେମାନେ ସକ୍ଷମ ଅଛନ୍ତି। ସେମାନଙ୍କ ପାଖରେ ଆଧୁନିକ ଉପକରଣ ମଧ୍ୟ ରହିଛି। ଏହା ସହିତ ଓଡ୍ରାଫ୍ର ଟିମ୍ ଅଛି, ବମ୍ ଡିସ୍ପୋଜାଲ ସ୍କ୍ୱାଡ୍ ଅଛି, ଆଣ୍ଟି ସାବୋଟେଜ୍ ଟିମ୍ସ ଅଛନ୍ତି, କେନାଇନ୍ ୟୁନିଟ୍ସ ଅଛନ୍ତି, ସମସ୍ତେ ଉପସ୍ଥିତ ରହିକି ଏମିତି କୌଣସି ଏମର୍ଜେନ୍ସି ସିଚୁଏସନ୍କୁ ମୁକାବିଲା କରିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ସ୍ୱତନ୍ତ୍ର ଆମ୍ବୁଲାନ୍ସ ମୁଭମେଣ୍ଟ SOP କରାହେଇଛି, ଫର୍ଷ୍ଟ ଏଡ୍ ସେଣ୍ଟର୍ସର ସଂଖ୍ୟା ବୃଦ୍ଧି କରାହେଇଛି, ଆଉ ଏହା ସହିତ ଆମର ଆମେ ଦେଖିବା ଇଭାକୁଏସନ୍ ପଏଣ୍ଟସ୍ ବୃଦ୍ଧି କରାହେଇଛି, ଆଉ ଇଭାକୁଏସନ୍ ତାର ଗୋଟେ SOP ତାର ବ୍ୟବସ୍ଥାବଳୀ ଚଳିତ ବର୍ଷରେ ନୂଆ କରାହେଇଛି। ଆଉ ଇଏ ସବୁ ପଦକ୍ଷେପ ନିଆଯାଉଛି ଧ୍ୟାନ ଦେଇକି କି ଆମେ ଭକ୍ତମାନଙ୍କୁ କେମିତି ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ କରିପାରିବା ଆଉ ସେମାନଙ୍କୁ ସୁରକ୍ଷିତ ଭାବରେ ରଖିକି ରଥଯାତ୍ରାକୁ ପାଳନ କରିପାରିବା।
2: ତେବେ ଗତ ବର୍ଷର ଅନୁଭୂତିରୁ ପୋଲିସ ପ୍ରଶାସନ କ'ଣ ଶିକ୍ଷା ନେଇ ଏ ବର୍ଷ ପାଇଁକା କିଛି ବିଶେଷ ବ୍ୟବସ୍ଥା କରିଛି ରଥଯାତ୍ରାକୁ ସୁସଂଗଠିତ କରିବା ପାଇଁ?
1: ପ୍ରତ୍ୟେକ ବର୍ଷ ରଥଯାତ୍ରା ଆମକୁ କିଛି କିଛି ନୂଆ ଶିକ୍ଷା ଦେଇକି ଯାଏ। ଆମେ ବି ଗତ ବର୍ଷର ଯେତେ ବି ଆଗରୁ ଆମ ରଥଯାତ୍ରା କରାହେଇଛି ସେସବୁରୁ ଶିକ୍ଷା ନେଇକି ଏଇ ବର୍ଷର ଆମର ଯେଉଁ ଆରେଞ୍ଜମେଣ୍ଟ ଅଛି ତାକୁ ଆମେ ବ୍ୟବସ୍ଥିତ ଭାବରେ ଆମେ ତୟାରି କରିଛୁ। ଆଉ ବହୁତ ସାରା ଚେଞ୍ଜେସ୍ ଆରେଞ୍ଜମେଣ୍ଟରେ ମଧ୍ୟ ଆମର ରଖାହେଇଛି। ଆଉ ଆଗରୁ ଗୋଟେ କମିଟି ଗଠନ ହେଇଥିଲା ଗତ ବର୍ଷ, ଯେ କମିଟି ରଥଯାତ୍ରା ଉପରେ କେତେଟା ଆମକୁ ନିର୍ଦ୍ଦେଶ ଦେଇଥିଲା, ଯେମିତିକି ଅଫିସର୍ସର ଷ୍ଟାଫ୍ର ଆମେ ଶିଫ୍ଟରେ ରୋଟେସନ୍ ଡ୍ୟୁଟି କରିବା, କ୍ରାଉଡ୍ ମ୍ୟାନେଜମେଣ୍ଟ ରିଲେଟେଡ୍ କେତେଟା ଇନ୍ଷ୍ଟ୍ରକ୍ସନ୍ସ ସେଥିରେ ରହିଥିଲା, ସବୁ ଦିଗରେ କାମ କରାହେଇଛି। ଇନଫର୍ମେସନ୍ ଶେୟାରିଂ ଉପରେ ମୁଖ୍ୟତଃ ଆମେ ଗୁରୁତ୍ୱ ଦେଇଛୁ।
2: ଆପଣ ଯେମିତି କହିଲେ ଯେ ଭକ୍ତଗଣଙ୍କୁ ଆପଣଙ୍କର ଯେଉଁ ସୂଚନା ପ୍ରଦାନ କରିବେ, ତେବେ ସେ ଯେଉଁ ସୂଚନା ପ୍ରଦାନ କରାଯାଉଛି ସେଥିପାଇଁ ଆପଣ ଯେମିତି କହିଲେ ବିଭିନ୍ନ ପ୍ରକାରର ହୋର୍ଡିଂସର ବ୍ୟବସ୍ଥା କରାଯାଇଛି, ସେହି ପ୍ରକାରରେ ସୋସିଆଲ ମିଡ଼ିଆ ବା କିଛି ସ୍ପେଶାଲ ନମ୍ବର ଆପଣ ସେୟାର କରିପାରିବେ ଯାହାଦ୍ୱାରା ଲୋକମାନେ ଆପଣଙ୍କ ପୋଲିସ ପ୍ରଶାସନ ସହିତ ନିଜକୁ ଲିଙ୍କ୍ କରିପାରିବେ, ବା ସ୍ପେଶାଲ ଆପ୍ କିଛି ଅଛି କି ଯେଉଁଠୁ ସେ ରେଗୁଲାର ଇନଫର୍ମେସନ ଅପଡେଟ୍ ହୋଇପାରିବେ?
1: ଆମର ଯେତେ ବି ଇନଫର୍ମେସନର ସାଇନେଜେସ୍ ଆମେ ତିଆରି କରୁଛୁ, ସବୁ ସାଇନେଜେସ୍ରେ ଆମର ଜରୁରୀ ଇନଫର୍ମେସନ ସବୁ ରହିବ। ପୁରୀ ପୋଲିସ ତରଫରୁ ଆମେ ଗୋଟେ ସହାୟତା ପୋଲିସ ସହାୟକ ନାଁରେ ଗୋଟେ ଚାଟ୍ବଟ୍ ତିଆରି କରିଛୁ, ସେ ଚାଟ୍ବଟ୍ର ଗୋଟେ ନମ୍ବର ଅଛି, ଏଇଟା ଗୋଟେ ହ୍ୱାଟ୍ସଆପ୍ର ଚାଟ୍ବଟ୍, ଚାଟ୍ବଟ୍ ନମ୍ବର ହେଉଛି 876-3199-400। ପୁଣି ମୁଁ କହିବି 8763199400। ଏଇଟା ଗୋଟେ ଆମର ଚାଟବଟ୍ ତିଆରି କରାହେଇଛି, ସେଥିରେ ଲୋକ ଯଦି ମେସେଜ୍ କରିବେ ସେମାନଙ୍କୁ ସବୁ ଇନଫର୍ମେସନ୍, ତାଙ୍କ ପାଖାପାଖି ପାର୍କିଂ ରାସ୍ତା ଆଉ ଜରୁରୀ ଆଡଭାଇଜରି ସବୁ ସେମାନେ ସେ ଚାଟବଟ୍ ମାଧ୍ୟମରେ ଜାଣିବାକୁ ପାଇବେ। ଏହା ସହିତ ଆମର ଏମର୍ଜେନ୍ସି କଣ୍ଟାକ୍ଟ ନମ୍ବର 112 ଆକ୍ଟିଭ୍ ରହିବ, ଆମର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ୍ସ ମଧ୍ୟ ଆକ୍ଟିଭ୍ ରହିବ, ଆମର ଗୋଟେ ଆମେ କମ୍ୟୁନିକେସନ୍ ସେଲ୍ ଯୋଉ ଅଛି ସେ ଆକ୍ଟିଭ୍ଲି କାମ କରିବ, ପୁରୀ ପୁଲିସର ଗୋଟେ ହ୍ୱାଟ୍ସଆପ୍ ଚ୍ୟାନେଲ୍ ମଧ୍ୟ ଅଛି ଯୋଉଥିରେ କି ଆମେ ସବୁ ଆଡଭାଇଜରିଜ୍ ଲାଇକ୍ ଭେହିକଲ୍ ମୁଭମେଣ୍ଟ ରିଲେଟେଡ୍, ଆମର ଯୋଉ ମୁଭମେଣ୍ଟ ପ୍ଲାନ୍ ଅଛି, ପାର୍କିଂ ରିଲେଟେଡ୍ ଇନ୍ଫର୍ମେସନ୍ ଅଛି, ଆଉ କୋଉ ଦିନ କେତେବେଳେ ଆମର କୋଉ ସମୟରେ କ'ଣ କ୍ରାଉଡ୍ ସିଚୁଏସନ୍ ଅଛି ସବୁ ବିଷୟରେ ଭକ୍ତମାନଙ୍କୁ ଏ ମାଧ୍ୟମରେ ଅବଗତ କରାଯିବ।
2: ତେବେ ପୁରୀକୁ ଆସିବା ପାଇଁକା ତିନି କୋଣରୁ ଯେମିତି କୋଣାର୍କ ପଟୁ, ଭୁବନେଶ୍ୱର ପଟୁ ଆଉ ବ୍ରହ୍ମଗିରି ପଟୁ ଲୋକମାନେ ଆସିବେ, ସେମାନେ ବିଭିନ୍ନ ପ୍ରକାର ଦୁଇ ଚକିଆ ଆଉ ଚାରି ଚକିଆ ଆଉ ହେଭି ଭେହିକଲ୍ସରେ ମଧ୍ୟ ଆସିବେ, ସେମାନଙ୍କର ପାଇଁ ପାର୍କିଂ ବ୍ୟବସ୍ଥା ଏବଂ ସେମାନେ କୋଉ ପଟେ ପୁରୀକୁ ପ୍ରବେଶ କରିବେ ସେ ସମ୍ପର୍କରେ ଟିକେ ଅବଗତ କରନ୍ତୁ।
1: ଆମର ଗୋଟେ ସ୍ୱତନ୍ତ୍ର ପାର୍କିଂ ଆଉ ଭେହିକଲ୍ ମୁଭମେଣ୍ଟ ପ୍ଲାନ୍ ରହିଛି, ଆଉ ଇଏ ପ୍ଲାନ୍କୁ ଆମର ଯେଉଁ ଟ୍ରାଫିକ୍ ୱିଙ୍ଗ୍ ଅଛି, ଟ୍ରାଫିକ୍ର ଯେଉଁ ସେମାନେ ଅଫିସର୍ସ ରହିବେ ସେମାନେ ଟାଇମ୍ ଟୁ ଟାଇମ୍ ସିଚୁଏସନ୍ ଦେଖିକି ସେମାନେ ରେଗୁଲେଟ୍ କରିବେ। ଯେଉଁମାନେ ବି ଭୁବନେଶ୍ୱର ସାଇଡ୍ରୁ ଆସୁଛନ୍ତି ସେମାନଙ୍କ ପାଇଁ ମୁଖ୍ୟତଃ ତାଳବନିଆରେ ପାର୍କିଂ କରାଯାଉଛି, ସେମାନେ ମାଳତୀପାଟପୁରରୁ ଆମର ଯେଉଁ ରେଲୱେ ଓଭରବ୍ରିଜ୍ ଅଛି ସେଠୁ ଦେଇକି ଆମର ପାର୍କିଂ ବ୍ୟବସ୍ଥାକୁ ସେମାନେ ବ୍ୟବହାର କରିପାରିବେ। ତା ସହିତ ଯେଉଁମାନେ କୋଣାର୍କ ସାଇଡ୍ରୁ ଆସୁଛନ୍ତି ସେମାନେ ମଧ୍ୟ ତାଳବନିଆ ହେଲିପ୍ୟାଡ୍, ଆମର ଯେଉଁ ଇଣ୍ଡୋର ଷ୍ଟାଡିୟମ୍ ସବୁ ପାର୍କିଂକୁ ବ୍ୟବହାର କରିପାରିବେ। ବସିସ୍ ପାଇଁ ମାଳତୀପାଟପୁର ଇଣ୍ଟରଷ୍ଟେଟ୍ ବସିସ୍, ଯେଉଁ ବସିସ୍ ଆମର ସିଟି ବସିସ୍ ଅଛନ୍ତି ସିଟି ବସ୍ଷ୍ଟାଣ୍ଡ ସେହି ସମୟରେ ବ୍ୟବହାର କରାଯାଏନି ଯେହେତୁ ସେଠି ବହୁତ କ୍ରାଉଡିଂ ରହୁଛି, ତାକୁ ଆମେ ତାଳବନିଆକୁ ସିଫ୍ଟ କରୁଛୁ। ଆଉ ବ୍ରହ୍ମଗିରିରୁ ଯେଉଁ ଗାଡ଼ି ଆସୁଛି ତା ପାଇଁ ଆମର ବ୍ୟବସ୍ଥା ରହୁଛି କି ଗୋଟେ ସମଙ୍ଗ ପାର୍କିଂ ଆମର ତିଆରି କରାଯାଇଛି, ଏହା ସହିତ ଆମର ସି ବିଚ୍ ସାଇଡ୍ରେ କିଛି ପାର୍କିଂ ସୁବିଧା ରହିଛି ଯେଉଁଥିରେ କି ଗାଡ଼ି ଆମର ଯେଉଁ ଅଛନ୍ତି ଏକ୍ସେସ୍ ଗାଡ଼ି ଯଦି ରହୁଛି କିମ୍ବା ବ୍ରହ୍ମଗିରି ସାଇଡ୍ରୁ ଯେଉଁ ଗାଡ଼ି ଆସୁଛି ସେମାନେ ସେଇ ଜାଗାରେ ଯାଇକି ପାର୍କିଂ କରିପାରିବେ।
2: ତେବେ ଏହି ସମୟରେ ଦେଖାଯାଏ ଯେ ବାହାରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କର ତ ମ୍ୟାନେଜମେଣ୍ଟ ପାଇଁ ପୋଲିସ ଟିକେ ଧ୍ୟାନ ଦିଏ, କିନ୍ତୁ ଯେଉଁ ସାହି ଗଳିକନ୍ଦି ପୁରୀର ଆଖପାଖରେ ଲୋକ ଥାନ୍ତି ସେମାନେ ଟିକେ ମଝିରେ ମଝିରେ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି, ତେବେ ସେମାନେ ଯେମିତି ସୁରୁଖୁରୁରେ ତାଙ୍କ ମୁଭମେଣ୍ଟ କରିପାରିବେ ସେଥିପାଇଁ କ'ଣ କିଛି ଫ୍ଲେକ୍ସିବଲ୍ ପଲିସି ହେଇଛି କି? ଏଥର
1: ପ୍ରତ୍ୟେକ ବର୍ଷ କିଛି ଆମର ରଥଯାତ୍ରା ସୁନାବେଶ ଓ ବାହୁଡ଼ା ଦିନ ଯେହେତୁ ଭେହିକଲ୍ ମୁଭମେଣ୍ଟ ଉପରେ ରେଷ୍ଟ୍ରିକ୍ସନ୍ ରହୁଛି, ଯେଉଁ ଲୋକାଲ ଆମର ଯେଉଁ ପୁରୀ ବାସିନ୍ଦା ଅଛନ୍ତି ସେମାନଙ୍କର ତରଫରୁ ଆମକୁ ଜାଣିବାକୁ ମିଳେ କି ସେମାନେ କିଛି ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଏହାକୁ ଧ୍ୟାନ ରଖିକି ଆମ ତରଫରୁ ଯେତେ ବି ଆମର ମନ୍ଦିର ଚାରିପାର୍ଶ୍ୱରେ ଆଉ ଟାଉନ୍ ଏରିଆରେ ଯେତେ ବି ସାହି ଅଛନ୍ତି ସେଠି ଆମର ପୁଲିସ ଆଉ ସାହି କମିଟିର ପ୍ରସ୍ତୁତି ବୈଠକ ହୋଇଛି, ସେମାନଙ୍କ ତରଫରୁ ସେମାନେ ଆମକୁ ଭଲ ଭଲ ସୁଝାଅ ଦେଇଛନ୍ତି, ଯେମିତିକି ଆମ୍ବୁଲାନ୍ସ ଷ୍ଟେସନାରୀ କରାଯିବା କଥା, ଆଉ କେଉଁ ଜାଗାରେ କେଉଁ ଗଳିରେ ଆମେ ସେମାନଙ୍କୁ ଆକ୍ସେସ୍ ଦେଇପାରିବା, ଭଲେଣ୍ଟିୟର୍ସ ପାଇଁ ବି ସେମାନେ ଆମକୁ ସଜେସନ୍ ଦେଇଛନ୍ତି, ଭଲେଣ୍ଟିୟର୍ସ ରଖିବା ପାଇଁ ସେମାନଙ୍କ ତରଫରୁ ସଜେସନ୍ ଆସିଛି। ଆମର ବିଶ୍ୱାସ ଅଛି କି ସମନ୍ୱୟ ବନେଇକି ରଖିଲେ ଆମର ବହୁତ ଲୋକଙ୍କୁ ସୁବିଧା ହୋଇପାରିବ।
2: ନିଶ୍ଚୟ, ତେବେ ଆପଣ ଯେମିତି କହିଲେ ଆମ୍ବୁଲାନ୍ସକୁ ଠିକ୍ସେ ମୁଭମେଣ୍ଟ କରିବା ପାଇଁ, ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ଗ୍ରୀନ କରିଡରର ବ୍ୟବସ୍ଥା କରିଛନ୍ତି, ତେବେ ଏହି ସମୟରେ ମଧ୍ୟ ଦେଖାଯାଇଛି କିଛି ଶିଶୁ ବା ବୃଦ୍ଧ ବା କିଛି ରୋଗୀ କିଛି ହଠାତ୍ ଏମିତି କିଛି ହେଲେ ସେମାନେ କିଭଳି କାହା ସହିତ କଣ୍ଟାକ୍ଟ କରିବେ ବା କିଭଳି ଭାବରେ ସେକୁ ମ୍ୟାନେଜମେଣ୍ଟ କରାଯିବ ସେଥିପାଇଁ କ'ଣ ବ୍ୟବସ୍ଥା ହୋଇଛି?
1: ଆମର ଜରୁରୀକାଳୀନ ନମ୍ବର ସବୁ ଆକ୍ଟିଭ୍ ରହିବ, ଯେମିତିକି ଆମ୍ବୁଲାନ୍ସ ପାଇଁ 108 ରହୁଛି, ଆମର ଅନ୍ୟ ଜରୁରୀକାଳୀନ ସେବା ପାଇଁ 112 ରହୁଛି, ସେଇ ମୋଷ୍ଟ ରିଲାଏବଲ୍ ସିଷ୍ଟମ୍ ଅଛି, ଆଉ ସେଥିରେ କଣ୍ଟାକ୍ଟ କରିକି ଯଦି ଲୋକ ତାଙ୍କର ଅସୁବିଧା ଆମକୁ ଜଣାଇବେ ଇମିଡିଏଟ୍ଲି ତା ଉପରେ ଆକ୍ଟ କରାଯିବ। ଆଉ ଆମର କଣ୍ଟ୍ରୋଲ ରୁମ୍ ମଧ୍ୟ ଇଷ୍ଟାବ୍ଲିଶ କରାଯାଉଛି, ITCCC କଣ୍ଟ୍ରୋଲ ରୁମ୍ ରହିବ, ସେଠି ଆମର କମ୍ୟୁନିକେସନ୍ ଚ୍ୟାନେଲ ସବୁ ପ୍ରକାରର ରହିବେ, ଲୋକାଲ ପୁଲିସ ସାଙ୍ଗରେ ସମସ୍ତଙ୍କର କଣ୍ଟାକ୍ଟ ଥାଏ, ସେଇପାଇଁ ଆମେ ଯେଉଁ ଗାଁରେ ସାହିର ମୁରବୀ ଅଛନ୍ତି ସମସ୍ତଙ୍କ ସାଙ୍ଗରେ ମିଟିଂ କରିକି ସେମାନଙ୍କୁ ସମସ୍ତଙ୍କୁ ସେନ୍ସିଟାଇଜ୍ କରାହେଇଛି, ଯେକୌଣସି ସାହାଯ୍ୟ ଦରକାର ପଡ଼ିଲେ ସେମାନେ ଆମକୁ କଣ୍ଟାକ୍ଟ କରିପାରିବେ।
2: ଯଦି କୌଣସି ବ୍ୟକ୍ତି ଏଠି ହଜିଯାଆନ୍ତି, ସୂଚନା କେନ୍ଦ୍ର ଗୁଡ଼ିକ ଅଛି, ସେଇ ଯେଉଁ ସୂଚନା କେନ୍ଦ୍ର କେଉଁ କେଉଁ ଜାଗାରେ ସବୁ କେତୋଟି ବ୍ୟବସ୍ଥା କରାଯାଇଛି ଏବଂ ତାକୁ କେମିତି ବ୍ୟବହାର କରିପାରିବେ ଯେଉଁମାନେ ଶ୍ରଦ୍ଧାଳୁ ଆସୁଛନ୍ତି ସେ ସମ୍ପର୍କରେ ଟିକେ ସୂଚନା ଦିଅନ୍ତୁ।
1: ଆମର ଏଡ୍ ପୋଷ୍ଟ ପାଖାପାଖି ଯଦି ସାରା ଜିଲ୍ଲାରେ ଆମେ ଦେଖିବା 90 ଲୋକେସନରେ ଏଡ୍ ପୋଷ୍ଟ କରାଯାଉଛି, ସେଠି VHF କମ୍ୟୁନିକେସନ ଆମର ଥାଏ। ତ ଯଦି ବି କୌଣସି ଲୋକ ହଜିଯାଉଛି, କାହାକୁ କୌଣସି ପ୍ରକାରର ଅସୁବିଧା ହେଉଛି, ଇମିଡିଏଟଲି VHF କମ୍ୟୁନିକେସନ ଚ୍ୟାନେଲରେ ସାରା ଜିଲ୍ଲାରେ ଇନଫର୍ମେସନ ସ୍ପ୍ରେଡ୍ କରାଯାଇପାରିବ। ଆଉ ସମସ୍ତ ଯେଉଁ ଅଫିସର ଅଛନ୍ତି ଏଡ୍ ପୋଷ୍ଟରେ, ସମସ୍ତଙ୍କର ଆୟକୁ ନେଇକି ପ୍ରପର ବ୍ରିଫିଙ୍ଗ ଆଣ୍ଡ ସେନ୍ସିଟାଇଜେସନ ବି କରାଯାଉଛି।
2: ଏହି ସମୟରେ ବହୁତ ଗୁଡ଼ିଏ, ଯେହେତୁ ସମସ୍ତେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ୍ର ବ୍ୟବହାର କରୁଛନ୍ତି, ମୋବାଇଲ୍ର, ସାଇବର ଠକମାନେ ଏହି ସମୟରେ ମାତିବାର ବହୁତ ସମ୍ଭାବନା ଅଛି, ସେମାନଙ୍କୁ ଟ୍ୟାକେଲ୍ କରିବା ପାଇଁ କ'ଣ ସବୁ ବ୍ୟବସ୍ଥା ସ୍ପେଶାଲି କରାଯାଇଛି?
1: ପୁରୀ ପୁଲିସର ସାଇବର ୱିଙ୍ଗ ସବୁବେଳେ ଆକ୍ଟିଭଲି କାମ କରୁଛି। ଯେହେତୁ ଆମର ବର୍ଷେ ସାରା ପର୍ଯ୍ୟଟକମାନେ ଆସୁଛନ୍ତି, ହୋଟେଲରେ ସେମାନେ ରହୁଛନ୍ତି, ବେଳେବେଳେ ସେମାନେ ଠକାମିର ଶିକାର ହେଉଛନ୍ତି, ତ ଆମର ସାଇବର ସେଲ୍ ଯେଉଁ ଅଛି ଏହି ପ୍ରକାରର ସବୁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସକ୍ଷମ ଅଛି। ଆଉ ଏହା ସହିତ ଆମେ ଷ୍ଟେଟ୍ ପୁଲିସ କ୍ରାଇମବ୍ରାଞ୍ଚର ଯେଉଁ ସାଇବର ୱିଙ୍ଗ ଅଛି, ସେମାନଙ୍କ ସାଙ୍ଗରେ ମିଶିକି ଗୋଟେ ଡ୍ରାଇଭ ଆମେ କଣ୍ଟିନ୍ୟୁ କରୁଛୁ। ସେହି ଡ୍ରାଇଭରେ ଏପର୍ଯ୍ୟନ୍ତ ପାଖାପାଖି 100 ୱେବସାଇଟ୍, ଯେଉଁ କି ଫେକ୍ ୱେବସାଇଟ୍, ସେଟାକୁ ଚିହ୍ନଟ କରାହେଇଛି, ତାକୁ ହଟା ହେଇଛି ଇଣ୍ଟରନେଟ୍ରୁ। ଆମର ଗୋଟେ ଡ୍ରିଲ୍ କରାହେଇଥିଲା, ଯେତେ ବି ଇମ୍ପୋର୍ଟାଣ୍ଟ ହୋଟେଲ୍ସ ଅଛନ୍ତି ସେମାନଙ୍କର ଆମେ ଯେଉଁ ଅଥରାଇଜଡ୍ ଆଉ ସେମାନଙ୍କର ଯେଉଁ ରିଏଲ୍ ଇମେଲ୍ ଆଇଡି ଓ ଫୋନ୍ ନମ୍ବର ଆମେ କଲେକ୍ସନ କରିଥିଲୁ। ତାପରେ ଆମେ ଯେତେ ବି ଜାଗାରେ ସେମାନଙ୍କ ନାଁରେ ଆଡଭର୍ଟିଜମେଣ୍ଟ ଆଉ କିଛି ହେଉଛି, ସାଇବର ପାଟ୍ରୋଲିଂ କରିକି ଆମେ ସବୁ ଫେକ୍ ଆଡଭର୍ଟିଜମେଣ୍ଟ ଅଛି ସେଟାକୁ ବାହାର କରିକି ତାକୁ ଡିଆକ୍ଟିଭେଟ୍ କରାହେଇଛି। ସାଇବର ଆମର ଯେଉଁ ଷ୍ଟେଟ୍ ପୁଲିସ କ୍ରାଇମ ବ୍ରାଞ୍ଚ ଆଉ ପୁରୀ ପୁଲିସ ମିଶିକି ଆହୁରି ଅଧିକ ସେନ୍ସିଟାଇଜ କରିବା ପାଇଁ ଗୋଟେ ସାଇବର ରଥର ମଧ୍ୟ ଏଇ ବର୍ଷ ପ୍ଲାନିଂ କରାହଉଛି। ସେଟା ଏଇ ସମୟରେ ଆକ୍ଟିଭଲି ଆୱେରନେସ କରିବା ପାଇଁ ସେ ବି ସମସ୍ତଙ୍କ ପାଇଁ କାର୍ଯ୍ୟରତ ରହିବ।
2: ତେବେ ଦେଖାଯାଉଛି ଯେତେବେଳେ ପୁରୀକୁ ଏ ସମୟରେ ଭିଡ଼ ପ୍ରବଳ ହେଉଛି, ହୋଟେଲ ବା ବିଭିନ୍ନ ପ୍ରକାର ଲଜିଂରେ ସେମାନେ ଟିକେ ଶ୍ରଦ୍ଧାଳୁମାନଙ୍କୁ ଟିକେ ଏକ୍ସପ୍ଲୋଇଟ୍ କରିବା ଆରମ୍ଭ କରନ୍ତି, ଫାଇନାନ୍ସିଆଲି ହେଉ ବା ଅଦରୱାଇଜ, ତ ସେଥିପାଇଁ ପୋଲିସ ପ୍ରଶାସନ ସେମାନଙ୍କୁ କିଭଳି ଭାବରେ ଟ୍ୟାକେଲ କରିବା ପାଇଁ ପ୍ରସ୍ତୁତ କରିଛନ୍ତି?
1: ଏ ବାବଦରେ ଆମର ମିଟିଂ କରାଯାଏ, ଯେତେ ବି ଆମର ହୋଟେଲିୟର୍ସ ଅଛନ୍ତି, ହୋଟେଲ ଆସୋସିଏସନ ଆଉ ସମସ୍ତ ହୋଟେଲିୟର୍ସକୁ ଡାକିକି ଆମ ତରଫରୁ ମିଟିଂ କରାଯାଏ ଆଉ ସମସ୍ତଙ୍କୁ ଆମ ତରଫରୁ ନିର୍ଦ୍ଦେଶ ଦିଆଯାଉଛି କି କୌଣସି ବି ସିଚୁଏସନରେ ଏ ପ୍ରକାରର ଆକ୍ଟିଭିଟି ଯେଉଁ କି ଭକ୍ତ ଶ୍ରଦ୍ଧାଳୁମାନଙ୍କର ହିତ ବିରୁଦ୍ଧରେ ଯାଉଛି ସେଟାକୁ ଆଭଏଡ୍ କରିବା କଥା। ଆଉ ଜିଲ୍ଲା ପ୍ରଶାସନ ମଧ୍ୟ ଯେଉଁ ଭକ୍ତ ଶ୍ରଦ୍ଧାଳୁମାନେ ଆସୁଛନ୍ତି ସେମାନଙ୍କ ପାଇଁ ପଦକ୍ଷେପ ନେଉଛନ୍ତି।
2: ପୁରୀର ଗୋଟେ ଆକର୍ଷଣ ହେଉଛି ଆମର ଗୋଲ୍ଡେନ୍ ବିଚ୍, ତେବେ ଏଇ ଯେଉଁ ବିଚେସ୍ରେ ଗାଧେଇବା ଏବଂ ସେହିସବୁ ବିଚ୍ ମାଧ୍ୟମରେ ମଧ୍ୟ ଅନୁପ୍ରବେଶ ହେବାର ବି ସମ୍ଭାବନା ରହିଥାଇପାରେ, ସେଥିପାଇଁ କିଛି ସ୍ପେଶାଲ ରଥଯାତ୍ରା ପାଇଁ ପ୍ରସ୍ତୁତି ହେଇଛି ଏଥର କି?
1: ପୁରୀ ବିଚ୍ରେ ରଥଯାତ୍ରା ସମୟରେ ଆମେ ଦେଖୁଛୁ କି ଲକ୍ଷ ଲକ୍ଷ ସଂଖ୍ୟାରେ ଯେଉଁ ଭକ୍ତ ଆସୁଛନ୍ତି ସେମାନେ ବିଚ୍କୁ ବି ଯାଉଛନ୍ତି ଆଉ ସେଠି ବି ବହୁତ ଅଧିକ କ୍ରାଉଡିଂ ହେଉଛି, ସଂଖ୍ୟା ଭକ୍ତମାନଙ୍କର ପର୍ଯ୍ୟଟକମାନଙ୍କର ବହୁତ ବୃଦ୍ଧି ହେଇଯାଉଛି। ଆଉ ତାକୁ ଆଖି ରଖିକି ଆମ ତରଫରୁ ସ୍ପେଶାଲ ଆରେଞ୍ଜମେଣ୍ଟ ବିଚ୍ରେ ମଧ୍ୟ ଦିଆହେଉଛି। ପୁରୀ ବିଚ୍ରେ ଆମର ଯେଉଁ ଲାଇଫ୍ ଗାର୍ଡ ଅଛନ୍ତି ସେମାନଙ୍କର ଡିପ୍ଲୟମେଣ୍ଟ କରାହେଉଛି, ଆଉ ପୁଲିସର ମଧ୍ୟ ସେଠି ୱାଚ୍ ଟାୱାର ଆଉ ଡିପ୍ଲୟମେଣ୍ଟ ରହୁଛି। ପରନ୍ତୁ ଯେହେତୁ ଭିଡ଼ ବହୁତ ଅଧିକ ରହୁଛି ସେଟା ସବୁବେଳେ ଆମ ପାଇଁ ଗୋଟେ ଚ୍ୟାଲେଞ୍ଜ ରହୁଛି।
2: ତେବେ ସଭା ଶେଷରେ ଆପଣ ମହାପ୍ରଭୁ ଜଗନ୍ନାଥଙ୍କର ଆଶିଷ ତା ସହିତ ଶ୍ରଦ୍ଧାଳୁମାନଙ୍କର ସହିତ ସୁସମ୍ପର୍କ ନେଇ କିଭଳି ଭାବରେ ଏଥର ରଥଯାତ୍ରାର ସଫଳତା ପାଇଁ ଆପଣ କାମନା କରୁଛନ୍ତି?
1: ଯାହା ଆପଣ କହିଲେ ସେଟା ମହାପ୍ରଭୁଙ୍କର ବିନା ଆଶୀର୍ବାଦ କୌଣସି କାମ ହେଇପାରିବନି, ଆଉ ରଥଯାତ୍ରା ମହାପ୍ରଭୁଙ୍କ ଆଶୀର୍ବାଦରେ ହିଁ ହୁଏ। ଆଉ ଆମେ ପ୍ରସ୍ତୁତି କରୁଛୁ, ଯେତେ ବି ଭକ୍ତ ଅଛନ୍ତି ସେମାନଙ୍କର ସାହାଯ୍ୟ ରହିଲେ ହିଁ ଆଉ ମହାପ୍ରଭୁଙ୍କର ଆଶୀର୍ବାଦ ରହିଲେ ହିଁ ଏଟା ସଫଳ ହେଇପାରିବ। ସମସ୍ତଙ୍କୁ ଖାଲି ମୋର ରିକ୍ୱେଷ୍ଟ ରହିବ କି ଜରୁରୀ ଆମ ତରଫରୁ ଯାହା ଯାହା ଇନଫର୍ମେସନ ଦିଆଯାଉଛି ତାକୁ ଭଲ ଭାବରେ ପଢ଼ନ୍ତୁ ଆଉ ନିଜ ସ୍ୱାସ୍ଥ୍ୟକୁ ସମସ୍ତେ ଧ୍ୟାନ ଦେବା କଥା।
0: ଆପଣଙ୍କ ବ୍ୟସ୍ତତା ମଧ୍ୟରୁ ସମୟ ଦେଇ ଆକାଶବାଣୀର ଶ୍ରୋତାମାନଙ୍କ ସହ ଏହି ମୂଲ୍ୟବାନ ସୂଚନା ବାଣ୍ଟିଥିବାରୁ ଆମେ ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଚଳିତ ବର୍ଷର ରଥଯାତ୍ରା ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁସଂଗଠିତ ଭାବେ ସମ୍ପନ୍ନ ହେଉ, ଏହା ହିଁ ଆମର ପ୍ରାର୍ଥନା। ନମସ୍କାର।
1: ଜୟ ଜଗନ୍ନାଥ।
3: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା 2026 ପାଇଁ ପୁଲିସ ବିଭାଗର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂଙ୍କ ସହିତ ବିଶେଷ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ରବୀନ୍ଦ୍ର ସଙ୍ଗୀତ।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ପ୍ରବାସୀ ଭାରତୀୟମାନଙ୍କ ସାଙ୍ଗେ ସମ୍ପର୍କକେ ସୁଦୃଢ଼ କରବାର୍ ଆଉ ଅଭିନବ ଜମାରାଶି ଯୋଜନା ମୂଲ କରବାର୍ ଲାଗି ସରକାରୀ ବ୍ୟାଙ୍କମାନଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତର ମୋଟ ରପ୍ତାନୀ ପରିମାଣ ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ରୁ ଜୁନ୍ ଭିତରେ 232 ବିଲିୟନ୍ ଡଲାର୍ରୁ ଅଟକା ହୋଇଥିବାର ଜଣାପଡ଼ିଛି। ଇଟା ଗଲା ବର୍ଷର ତୁଳନାଥି 11.37% ଅଟକାଏ, ସୂଚନା ଦେଲା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ। ଆଇବା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ ଜରିଆରେ ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ରେ ଲୋକଙ୍କୁ ମତାମତ ଦେବା ଲାଗି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ କ୍ଷେପେ ପହଞ୍ଚିଛି ପ୍ରସ୍ତୁତି। ଆଇବାକାଲି ମହାପୁରମାନଙ୍କର ହେବା ନବଯୌବନ ଦର୍ଶନ। ରଥଯାତ୍ରା ଲାଗି ପୁଲିସ୍ ଆଉ ଅଲଗା ବିଭାଗର ତରଫରୁ କରାଗଲା ମକ୍ଡ୍ରିଲ୍। ଭକ୍ତମାନଙ୍କର ସୁରକ୍ଷା ଓ ଭିନ୍ ଭିନ୍ ସୁବିଧାକେ ନେଇକରି ହୋଇଥିବାର ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶଦାତା ପ୍ରକାଶ ମିଶ୍ର। ଆଇବା 19 ତାରିଖ ଦିନ ହେବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗନ୍ତିମନ୍ତି କାମ, ରାଜ୍ୟ ସରକାରଙ୍କର ଅନୁମୋଦିତ ବ୍ୟବସ୍ଥାବଳୀ ଏସ୍ଓପି ଅନୁସାରେ କରାଯିବା ଗନ୍ତି କାମ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ।

0: ନାଇଁ କଣ ଶୁଭୁଛି
1: କଣ ହେଲା
0: ଆଜି ନେଇ ମତେ ମୋ ବାପ ଘରେ ଛାଡି ଦେଇ ଆସ
1: ହୟୋ ହଠାତ୍ ବାପ ଘର ଯିବାକୁ ବାହାରି ପଡ଼ିଲ ଯେ ଏଇନେ ତ କେଡ଼େ ସୁନ୍ଦର ହସ ହସ ମୁହଁରେ ପୂର୍ଣ୍ଣ କଳସି ଧରି ଦୁଆର ମୁହଁକୁ ଗଲ ହଠାତ୍ ଏମିତି କଣ ହେଇଗଲା ଯେ କାନ୍ଦି କାନ୍ଦି ଆସି ବାପ ଘର ଯିବାକୁ ବାହାରି ପଡ଼ୁଛ ସାଇ ମାଇପେ ସେମାନେ ତୁମ ଉପରେ କିଏ କି ସେମାନେ କାହିଁକି ତୁମକୁ ଗଞ୍ଜଣା ଦେବେ ହଉ କାନ୍ଦନା ମୁଁ ଅଫିସରୁ ଆସେ ବୁଝିବା
0: ନାଇଁ ନାଇଁ ତୁମେ ଯେତେ କହିଲେ ବି ଆଉ ଘଡ଼ିଏ ବି ମୁଁ ଏଇଠି ରହିବିନି ଆଜି ପଛକେ ତମେ ଛୁଟି ନିଅ ମତେ ନେଇ ଗାଁରେ ଛାଡ଼ି ଦେଇ ଆସ
1: ଓହୋ କିହ କାଲି ପରା ସାବିତ୍ରୀ ଅମାବାସ୍ୟା ତୁମର ଉପାସ ଗାଁକୁ ଯିବାକୁ ବାହାରୁଛ କେମିତି
0: ଯେମିତି ତ କଣ ଏଇଠି ପଡ଼ିଥିବି ୟାଠୁ ତାଠୁ କଥା ଶୁଣିବାକୁ
1: କଥାଟା କଣ ଖୋଲି କହିଲେ ସିନା ଜାଣିବି କିଛି ନ କହି ଖାଲି ଆମ ଘରେ ନେଇ ଛାଡ଼ି ଦେଇ ଆସ ଆଉ ଘଡ଼ିଏ ବି ଏଠି ରହିବିନି କଣ ଘଟିଛି ଜାଣିଲେ ସିନା କିଛି ଗୋଟେ ପ୍ରତିକାର ଚିନ୍ତା କରିବି
0: କଣଟେ ଆଉ ଅକୁଆ କଥା ରହିଯାଇଛି ଯେ ପୁଣି ଖୋଲି କହିବାକୁ ପଡିବ ଚିନ୍ତା କରି କରି ତ 9 ବର୍ଷ ଟପିଗଲା
1: ବୁଝିଗଲି ବୁଝିଗଲି ହେଲେ ରାଧିକେ ଏତେ ତର ତର କିଆ 10 ବର୍ଷ ଟପିଗଲା ପରେ କିଛି ଗୋଟେ କରିବା ହଉ ଏଥର ମୁହଁଟା ପୋଛି ଦିଅ ହସ ହସ ମୁହଁରେ ମତେ ମେଲାଣି ଦିଅ
0: ରଖମ ତମର ସେସବୁ ସୁହାଗିଆ କଥା ଏଣେ ମୋ ଘର ବୁଢ଼ୀ ପାଣି ଆଣ୍ଠୁଏ ହେଲାଣି ଆଉ ଇଏ କହୁଛନ୍ତି କଣ ନା ମେଘ ଦୁଲୁକୁଛି ସତେ ଯେମିତି 10 ବର୍ଷ ଟପିଗଲେ ସବୁ ନିହାଲ ହେଇଯିବ ସାଇ ପଡ଼ିଶାର ମାଇପେ ମତେ ଦେଖି କଣ କହୁଛନ୍ତି ତମେ ଜାଣିଛ
1: ନା ତ କଣ କହୁଛନ୍ତି
0: କହୁଛନ୍ତି ଯେତେ ଯାହା କଲେ ବି ଆମର କୁଆଡେ ଆଉ ପିଲା ଝିଲା ହେବେନି
1: ହଇ ହଇ ଏପରି ଏକ ସାଂଘାତିକ ମନ୍ତବ୍ୟ ଦେବାର ଯୋଗ୍ୟତା ସାଇ ପଡ଼ିଶାର ମାଇପେ ହାସଲ କଲେ କେବେଠୁ ନାରୀ ଚିପି ରୋଗ ଚିହ୍ନିବାର ଦକ୍ଷତା ଏମାନଙ୍କ ଭିତରୁ ଜଣଙ୍କର ଥିଲା ପରେ ତ କାହିଁ ମୋ ନଜରରେ ଆସିନି ଅବଶ୍ୟ ଏନ୍ତୁଡ଼ି ଶାଳରେ ଖଣ୍ଡିଆ ଖପରାରେ ନାହିଁ କାଟି ନାହିଁ ପଚାଇବାର ଅଭିଜ୍ଞତା କାହାରି କାହାରି ଥାଇପାରେ ସେ କଥା ମୁଁ ଅସ୍ୱୀକାର କରିବିନି ହେଲେ ତୁମ ମୁହଁ ଦେଖି ପିଲା ଝିଲା ହେବେ ନାହିଁ ବୋଲି ସେମାନଙ୍କ ଭବିଷ୍ୟତବାଣୀକୁ ମୁଁ ମୋଟେ ଗ୍ରହଣ କରିପାରୁନି ତମେ ବି ବିଶ୍ୱାସ କରି ମନ ଉଣା କରନେ ରାଧିକେ
0: ସେ ଛପରା କଥା ଗୁଡା ମତେ ଆଉ ଶୁଣାନି କିଏ କାହିଁକି ମତେ ଅଲକ୍ଷଣୀ କହିବ କି ମୁଁ କଣ ସେମାନଙ୍କର ଖାଉଛି।

0: ହଉଛି?
1: ସେମାନେ କିଏ ସେ ତୁମକୁ ଅଲକ୍ଷଣୀ କହିବାକୁ? ଆମ ଘରୋଇ ମାମଲାରେ ହସ୍ତକ୍ଷେପ କରିବାକୁ ସେମାନେ କିଏ?
0: ସେମାନେ କହୁଥିବେ ଆଉ ମୁଁ ଶୁଣୁଥିବି। ବାରେ
1: ମୋଟେ ନୁହେଁ, ମୋଟେ ନୁହେଁ। ନିଷିଦ୍ଧ ଇଲାକା ଜାଣି ମଧ୍ୟ ବିନା ପ୍ରବେଶ ପତ୍ରରେ ଅନୁପ୍ରବେଶ କରିବାର ଉଦ୍ୟମ ସେମାନେ କରିଛନ୍ତି। ଆଇନତଃ ଏହା ଏକ ଦଣ୍ଡନୀୟ ଅପରାଧ। ହେଲେ ରାଧିକେ, ସେଥିପାଇଁ ତମେ ମୋଟେ ମନ ଦୁଃଖ କରନି। ସମୟ ଆସିଲେ ସେମାନଙ୍କର ମୁହଁ ଆପେ ଆପେ ବନ୍ଦ ହେଇଯିବ।
0: ମନ ଦୁଃଖ କରିବିନି। ତମେ ଘରୁ ବାହାରିବ ବୋଲି ପୂର୍ଣ୍ଣ କୁମ୍ଭଟା ନେଇ ଦୁଆର ମୁହଁରେ ଥୋଇଲା ବେଳେ ତେଣୁ ମିଶ୍ର ବାବୁ ଘରୁ ବାହାରୁଥିଲେ, ମୋତେ ଦେଖି କଣ ଭାବି ଭିତରକୁ ଫେରିଗଲେ। ସଙ୍ଗେ ସଙ୍ଗେ କମୁମା ଆସି କଣ କହିଲା ଜାଣିଛ? କହିଲା, ନାନି, କମୁ ବାପା ଘରୁ ବାହାରିଲା ବେଳେ ତମେ ଟିକିଏ ଭିତରେ ରହୁଥିବ।
1: କାହିଁକି? ବୁଝିଲ ରାଧିକେ, ୟାକୁ ହିଁ କୁହନ୍ତି ବୁଡ଼ିଗଲା ଗୋଡ ତଳକୁ ତଳୁ। ହଇହୋ, ସେମାନେ ପରା ଜାଣି ବୁଝି ବିପଦକୁ ଡାକି ଆଣିସାରିଛନ୍ତି। ତମ ମୁହଁ କାହିଁକି? ସ୍ୱୟଂ ବିଘ୍ନ ନାଶକ ଗଣପତିଙ୍କ ଦର୍ଶନ କରି ଘରୁ ବାହାରିଲେ ବି ତାଙ୍କ ଅବସ୍ଥାର ଉନ୍ନତି ହେବାଟା ଆଉ ସମ୍ଭବ ହେଲା ପରି ମୋର ମନେ ହେଉ। ଯେହେତୁ ତାଙ୍କ ନେଡ଼ିଗୁଡ଼ କହୁଣୀକୁ ଗଡ଼ିଗଲାଣି,
0: ଯାହା ଚଳି ଆସୁଛି ନା, ଆଉ କଣ ସେମାନେ ତାଙ୍କ ମନରୁ କହୁଛନ୍ତି? କେବେଠୁ କହୁଛି କିଛି ଗୋଟାଏ ଉପାୟ କର, ଡାକ୍ତରୀ ବିଦ୍ୟାରେ ନହେଲା ନାହିଁ, ଗୁଣିଗାରେଡ଼ି ତ ଅଛି, ହେଲେ ମୋ କଥା ତମେ କଣ ଶୁଣୁଛ?
1: ତମେ ସେ ପୁରୁଣା କାଳିଆ ମଫସଲିଆ ରଙ୍ଗଢଙ୍ଗ ସବୁ ଛାଡ଼। ଏ ଯୁଗରେ ତମେ ଯଦି ଗୁଣିଗାରୁଡ଼ି କଥା କହିବ ଲୋକେ ହସିବେ।
0: ନହେଲେ ତ ଏଇନେ କେହି ହସୁନାହାନ୍ତି।
1: ହସନ୍ତୁ,
0: କାହିଁକି ହସିବେ ନା?
1: ଅୟୋ, ଯାହାକୁ ହସ ଲାଗିବ ସିଏ ହସିବ, ସେଥିରେ ଆମର ଯାଏ ଅଛି କେତେ?
0: ସେମାନେ ଆମକୁ ଦେଖି ଦେଖେଇ ଶୁଣେଇ କହୁଥିବେ, ହସୁଥିବେ, ଆଉ ମୁଁ ସବୁ ସହୁଥିବି। ବାରେ
1: ଅବଶ୍ୟ ଏପରି ଘଟଣାରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି, ତୁମେ ବି କରିପାର, ହେଲେ କେହି ଶୁଣିବେନି। ଆଜି କେହି ବି ଶୁଣି ଦେଖି ବୁଝି ଠିକ ରାସ୍ତାଟି ବାଛି ନେଉନାହାନ୍ତି ବୋଲି ସବୁ ଗୋଳମାଳ ହେଇଯାଉଛି। ହରି ହରି, ଦେଖୁଛ ଏଗାରଟା ବାଜିଗଲାଣି, ତେଣେ ଅଫିସରେ ନାଲି ଛକି ପଡ଼ିଯିବ। ଆଚ୍ଛା ରାଧିକେ, ଏ ତର୍କକୁ ଏଇଠି ରଖି ଏଥର ମତେ ମେଲାଣି ଦିଅ।
0: ମୋ ମୁହଁ ଚାହିଁ ଘରୁ ଗୋଡ଼ କାଢ଼ିବ?
1: ତମ ମୁହଁ ନା, ତମ ମୁହଁ, ତମ ମୁହଁ। ଏଇ ଟିକେ ହସ ନା, ହସ।
0: ତମେ ନା ବଡ ଅଲାଜୁକିଆ,
1: ତମ ମୁହଁ ସବୁବେଳେ ମୋ ପାଇଁ ଶୁଭ ସଙ୍କେତ, ମୋ ଲକ୍ଷ୍ମୀଟି ପରା। ହଉ, ଏଥର ମୁଁ ଆସୁଛି।
0: କେତେବେଳେ ଫେରିବ?
1: କେମିତି କହିବି, ହାକିମ ହୁକୁମାଙ୍କ କଥା, ସେମାନେ ନ ଉଠିଲେ କଣ ଅଫିସ ଛାଡ଼ି ହଉଛି?
0: ଆଉ ମୋ ଶାଢ଼ୀ?
1: ସେଇଟା ମନେ ଅଛି, ଫେରିଲା ବେଳେ ନିଶ୍ଚୟ ଆଣିବି। ଆଉ ସବୁ ଯାହା ଦରକାର ତମେ ଯୋଗାଡ଼ କରିଥିବ।

0: କଣ ବା ଆଉ କରିବି, ଯାହା ତାଙ୍କର ଇଚ୍ଛା।
1: ହଁ, ଆମେ ଯେତେ ଚାହିଁଲେ ବି କଣ ହେବ।
0: ନାନୀ, ଏତେ ଦିନ ଗଡ଼ିଗଲା ପରେ ବି ତମେ କେମିତି ଚୁପ୍ ରହିଛ ମ?
1: କଣ ଆଉ କରିବି ଯେ।
0: ମୋ ସାନ କୁହା କଥା ମାନ, ଡାକ୍ତରୀ ବିଦ୍ୟା ଆଉ କାମ କରିବନି। ଏଥର ଗୁଣି ଗାରୁଡ଼ି କର। ଏଇ କମଳା ମାଉସୀ କଥା ଦେଖୁନ, ମୁଁ ଶୁଣିଛି ଖାଲି ପରା ଭାଙ୍ଗି ଯାଉଥିଲା। ଯେତେ ଡାକ୍ତର ବୈଦ କଲା କଣ ରହିଲା, ଶେଷରେ ଗୁଣି ଗାରୁଡ଼ି କଲାରୁ ଏଇନେ ସାଧବାଣୀ ପରି ସାତ ସାତଟାର ମା, ପୁଣି କଣ ଗୋଟେ ହବ ପରି ଲାଗୁଛି। ମୋ ମାମୁଁ ପୁଅ ଭାଇ ପରା ତା ପାଇଁ ପୂଜା ପାଠ କରିଥିଲା, କହିବ ଯଦି ତାକୁ ଖବର ଦେବି।
1: ସେ ନ ଜାଣିଲେ କେମିତି କରିବି କହିଲୁ? ମୁଁ ଯେତେ ବୁଝେଇଲେ କ'ଣ ସେ ବୁଝୁଛନ୍ତି? ଗୁଣି ଗାରୁଡ଼ିରେ ତାଙ୍କର ମୋଟେ ବିଶ୍ୱାସ ନାହିଁ।
0: ମୁଁ କ'ଣ କହୁଥିଲି କି ନାନୀ,
1: କହ।
0: ତାଙ୍କ କଥାକୁ ତମେ କାହିଁକି ଶୁଣୁଛ? ସେ ହେଲେ ମରଦ ପୁଅ, ସମସ୍ତେ ତୁମ ଦୋଷ ଧରୁଛନ୍ତି ନା। ଆଉ ବରଷ ବରଷ ହେଲା ଡାକ୍ତର ପାଖକୁ ଯାଇ ମୁଠା ମୁଠା ଟଙ୍କା ସାରୁଛ, ଥରୁଟିଏ ମୋ ସାନ କୁହା କଥା ମାନ। ମୁଁ ମୋ ମାମୁଁ ପୁଅ ଭାଇକୁ ଡକଉଛି।
1: ନାଇଁ ନାଇଁ, ମୁଁ ଆଗେ ୟାଙ୍କୁ ପଚାରି ବୁଝେ।
0: ମଲା ମଲା, କି କଥା କହୁଛ ମ ତମେ? ତାଙ୍କୁ ପଚାରିଲେ କ'ଣ ସେ ହଁ କହିବେ?
1: ହେଲେ ସେ ଯଦି ଜାଣିବେ?
0: ସେ କିଆଁ ଜାଣିବେ ମ? ମୋ ଭାଇ ଆମ ଘରକୁ ଆସିବ, ତୁମ ସଙ୍ଗେ ଦୁଇପଦ କଥା ହେବ, ଖର୍ଚ୍ଚ ବାର୍ଚ୍ଚ ଧରି ସେ ତା ବାଟରେ ଯିବ। ମୁଁ ସେସବୁ ସୁବିଧା କରିଦେବିନି? ଆମ ତିନି ଜଣଙ୍କ ଛଡ଼ା ଆଉ କେହି ଏ କଥା ଜାଣିବେନି।
1: ବେଶ, ସେତିକି?
0: ତାପରେ ମାସକ ଭିତରେ ତୁମ ରାଶି ନକ୍ଷତ୍ର ଦେଖି ଗୋଟାଏ ଦିନ ଠିକ କରି ଦଶ ମାସ କାଳ ବକତେ ଖାଇ ସେ ପୂଜାରେ ବସିବ। ତୁମେ ଦେଖିବ ନାଇଁ ନାନୀ, ପୂଜାରେ ବସିବା ଦିନଠାରୁ ପୁରା ତୁମ ପେଟରେ ଛୁଆ ବୁଲିବା ଆରମ୍ଭ କରିବ।
1: ଆଚ୍ଛା, ତୁ ଗୋଟାଏ କାମ କର, ସେ ଏଠାକୁ ନ ଆସି ଯାହା ଦରକାର ତୁ ନେଇ ତାଙ୍କ ପାଖରେ ପହଞ୍ଚେଇ ଦିଆ।
0: ରାମ ରାମ ରାମ, ଏ କି କଥା କହୁଛ ମୋ ନାନୀ? ଏସବୁ ହେଲା ଟଙ୍କା ପଇସାର କଥା, ବିଶ୍ୱାସର କଥା। ବିଶ୍ୱାସ ହେଲେ ତମେ ତାକୁ ଦବ ଆଉ ସିଏ ତମ ହାତରୁ ନବ। ତାପରେ ପୁଣି ଜାତକ ଟିପ୍ପଣୀ ଅଛି, ଆଉ ମୁଁ ମଧ୍ୟସ୍ଥ ହେବାଟା।
1: ତୁ କ'ଣ ମୋର ପର ନା? ପର ହୋଇଥିଲେ ଏତେ କଥା କହିଥାନ୍ତି, ହେଲେ ଏ କଥାଟା ପ୍ରଘଟ ହଉ ସେ କଥା ମୁଁ ଚାହୁଁନି।
0: ହଁ, ତା ନୁହେଁ ତ ଆଉ କ'ଣ? କେହି ନହେଲେ ବି କମଳା ମାଉସୀ ପରା ତାକୁ ଜାଣିଛି। ତାହେଲେ ମୁଁ ଗୋଟେ କାମ କରୁଛି, ତାକୁ ପଚାରି ଗୁପ୍ତରେ ମୁଁ ତୁମକୁ ସବୁ କହିବି, ଆମେ ସବୁ ପ୍ରକାର ଚେଷ୍ଟା କରିବା। ନାନୀ, ଇଏ କହିଲେ ବୋଲି ସିନା ସେତେବେଳେ ମୁଁ ତୁମକୁ ସେମିତି କହିଦେଲି, ହେଲେ ପରେ କାହିଁକି କହିଲି ବୋଲି ଭାରି ପସ୍ତେ ହେଉଛି। ମନ ଦୁଃଖ କରିବନି ନାନୀ,
1: ମୋ କପାଳରେ ଯାହା ଲେଖା ଅଛି ତାହା ଭୋଗ କରିବାକୁ ପଡ଼ିବ। ଲୋ,
0: ଆମେ ହେଲୁ ଅଭାବୀ ଲୋକ, ଯେତେ ଯାହା କମାଣି କଲେ ବି କ'ଣ ଅଣ୍ଟୁଛି? ସେଇଥିପାଇଁ ବେଳେବେଳେ ମନକୁ ପାପ ଛୁଅଁଛି ନା, ନହେଲେ କୋଉ ତତଲା ପାଣିରେ ଘର ପଡ଼ିଯାଉଛି ଯେ।
1: ଘର ସିନା ପଡ଼ିବ ନାହିଁ, ହେଲେ ଦେହରେ ପଡ଼ିଲେ ମାଉଁସ ତ ସିଝିଯିବ। ମୋ ପରି ହିନିମାନିର ମୁହଁ ଯାଇ କିଏ କାହିଁକି ଅସୁବିଧାରେ ପଡ଼ିବ କହିଲୁ?
0: ଛାଡ଼ ମୋ ନାନୀ, ସେସବୁ ଅଲଣା କଥା। ନାନୀ, ତମ ପାଖକୁ ଗୋଟେ କାମ ନେଇ ଆସିଥିଲି, ମନା କରିବ ନାହିଁ ଯଦି କହିବି।
1: ଆରେ କହୁନୁ, ମୋ ଦେଇ ଯଦି ହବ ମନା କରିବି କାହିଁକି?
0: କାଲି ସାବିତ୍ରୀ ଓଷା ତ, କମୁ ବାପା ଗଲାବେଳେ କହିକି ଯାଇଥିଲେ କୋଉଠୁ ଦୁଇଶହ ଟଙ୍କା ଉଦ୍ଧାର ଆଣି ଘିନାଘିନି କରିଥିବ, ଆମେ ଦରମା ପାଇଲେ ସୁଝିଦେବା ଆଉ। ଆଉ କାହା ପାଖକୁ ଯାଇଥାନ୍ତି କହିଲ? ସାଇର ସଭିଙ୍କ ଅଭାବକୁ ଏକା ତମେ ଅଛ, ସେଇଥିପାଇଁ।
1: ଆରେ ଏଇଟା ଗୋଟାଏ କଥା ନା, ସାଇ ଭାଇ ହୋଇ ଅଛେ, ତୋ ପଛରେ ମୁଁ, ମୋ ପଛରେ ତୁ, ଠିଆ ନହେଲେ ଚଳିବା କେମିତି? ବସ, ମୁଁ ଦଉଛି। କମୁ ମା, ଫଳମୂଳ ସବୁ ଯୋଗାଡ଼ କଲୁଣି?
0: ଆଉ କଲି କେତେବେଳେ ଯେ? ଦିଟା ସ୍କୁଲରୁ ଆସି ଏ ଦିଟାଙ୍କୁ ରଖିଲେ ସିନା ସଞ୍ଜବେଳେ ଯିବି, ଯାହା ମିଳିବ ନେଇ ଆସିବି, ନହେଲେ ସକାଳ ପାଇଲେ ସବୁ ମହଙ୍ଗା ହେଇଯିବ ଯେ।
1: ନେ, ଦୁଇଶହ ଟଙ୍କାରେ ହବ ତ?
0: ହଁ ମୋ ନାନୀ, ଚଳିଯିବ।
1: ମୋର ବି ଏ ପଚାଶ ଟଙ୍କା ନେଇ ରଖିଥା, ଫଳ ମୂଳ ଯାହା ପାରିବୁ ମୋ ପାଇଁ ବି ନେଇ ଆସିବୁ।
0: ନାନୀ, ଇଏ ଦରମା ପାଇବା କ୍ଷଣି ତମ ଦୁଇଶହ ଟଙ୍କା ସଙ୍ଗେ ସଙ୍ଗେ ସୁଝିଦେବି।
1: ହଁ ମ, କୁଆଡ଼େ ପଳେଇ ଯାଉଛି କି? ତୋ ସୁବିଧାରେ ଦବୁନି।
0: ଆସୁଛି ନାନି, ପିଲା ଦୁଇଟା ଶୋଇଥିଲେ, ଉଠି ପଡ଼ିଲେ ଘର ଫଟେଇ ଦେବେ, ବସି ଗପିବାକୁ ମନ ଥିଲେ କ'ଣ ହେଉଛି?
1: ହଉ ଯା।

0: ରାଧାନାନି,
1: ଆସୁଛି ଆସୁଛି।
0: କଣ ଘନ ଭାଇନା ଫେରିଲେଣି କି?
1: ଆସୁଥିବେ।
0: ଏଇ ଯାହା ମିଳିଲା ନେଇ ଆସିଛି, ଯାହା ଭିଡ଼ ହେଇଛି ନା। ଏଇ ନିଅ ରଖ, ତାଳ, ନଡ଼ିଆ, ଖଜୁରୀ କୋଳି, ପଣସ, ଆମ୍ବ, ଆଖୁ, କଦଳୀ,
1: ସବୁ ତ ଆଣିଛୁ। ଓଷାରେ ଏଇସବୁ ଫଳ ତ ଲାଗେ।
0: ଦେଖିଲ ନାନି, ଏଇ ଶାଢ଼ୀଟା ଆଣିଛି, ଯେତିକି ଚାଉଳକୁ ସେତିକି ଚୁନା, ଆଉ ଅଧିକ ଆଶା କଲେ କ'ଣ ହବ, ଚଳିବ ତ?
1: ଭଲ ହେଇଛି ତ।
0: ତୁମ ଶାଢ଼ୀ ତ ଆଗରୁ ଆଣିଥିବ।
1: ନାଇଁ, ଅଫିସରୁ ଫେରିଲା ବେଳେ ସେ ଆଣିବେ।
0: ହଁ, ତୁମର କହୁ ଯେ ଅଭାବ, ରନ୍ଧାରନ୍ଧି ସବୁ ସାରିଲେଣି?
1: ନାଇଁ ମ, ଏଇ ସାବିତ୍ରୀ ଓଷା କଥା ଭାବୁଥିଲି।
0: କେତେ କାଷ୍ଟା ଓଷା ଇଏ, ଯମପରା ପରାସ୍ତ ହୋଇ ସତ୍ୟବାନଙ୍କ ପ୍ରାଣ ଫେରାଇ ଦେଇ ସାବିତ୍ରୀଙ୍କୁ ପତିପରାୟଣ ହୋଇ ପୁତ୍ରବତୀ ଧନବତୀ ହବାର ବର ଦେଲେ, ଆଉ ସାବିତ୍ରୀ ପତି ପୁତ୍ର ରାଜ୍ୟ ସବୁ ପାଇଲେ।
1: କମୁ ମା, କାଲିର ଓଷା ଆମ ଘରେ କଲେ ହୁଅନ୍ତା ନାଇଁ?
0: ହବ, ତୁମ ମନ ବଳିଛି ଯେତେବେଳେ, ନହବ କାହିଁକି? ପାଞ୍ଚ ଜଣ ସାଇ ମାଇପେ ଏକାଠି ହେଲେ ହେଲା, ଆଉ ମୁଁ ଡାକି ଆଣିବିନି।
1: ତାହେଲେ ଆମ ଘରେ କରିବା, ଦେଖ ତତେ ଲାଗିଲା।
0: ଏଇଟା କୋଉ ବଡ଼ କଥାଟେ ଯେ, ସକାଳ ପାଉ ମୁଁ ତୁମ ସାଙ୍ଗରେ ମିଶିଯିବିନି।
1: ଯାହା ଯାହା କରିବା କଥା ମୋତେ ଆଗରୁ କହିବୁ।
0: ତମେ ଜମା ଚିନ୍ତା କରନି ମ, ସବୁ ହବ। ମୁଁ ଆସୁଛି।

0: କାମ ସବୁ ସରିଲା? ଆଜି ତ କ'ଣ ଭାରି ଜୋର ସୋରରେ ଘର ଧୁଆ ପୋଛା ଲାଗିଥିଲା।
1: ସକାଳ ପାଇଲେ ପରା ସାବିତ୍ରୀ ଓଷା।
0: ଏଇ ଶାଢ଼ୀଟା ମନକୁ ପାଇଲା?
1: ତମେ ଆଣିଛ, ମୋ ମନକୁ ପାଇବନି। ଜାଣିଛ, କାଲି ଆମ ଘରେ ଓଷା ହବ।
0: ସତେ? ଯାହା ହେଉ, ମୁଣ୍ଡରୁ ଗୋଟିଏ ବଡ଼ ଚିନ୍ତା ଗଲା। ଆଜି ଦିନ ସାରା ମୁଁ କ'ଣ ଅଫିସରେ କାମ କରିପାରିଲି? ଖାଲି ଭାବୁଥିଲି ତୁମେ ଯଦି ବାପ ଘର ଗାଁକୁ ଯିବାକୁ ଜିଦ ଧରି ବସିବ, ଉପାସ ଦେହରେ
1: ବାଧିବ।
0: ଅବଶ୍ୟ କାଲି ଛୁଟି,
1: ମୋତେ ଗାଁରେ ଛାଡ଼ି ଦେଇ ଆସିବାକୁ ଭାବୁଛ? ଓଷା ସରିଲେ ଉପରବେଳା ଯିବା।
0: ଦିନ ସାରା ଅପେକ୍ଷା କରି ବସିଥିବି ଦେଖିବାକୁ।
1: କାହାକୁ?
0: ତୁମକୁ।
1: ସତେ ଯେମିତି ଏ ଘରକୁ ନୂଆ ଭୁଆଶୁଣି ହେଇ ଆସିବି।
0: କାଲି ଯେତେବେଳେ ଓଷା ସାରି ଏଇ ଶାଢ଼ୀ ପିନ୍ଧି ମୁକୁଳା ବାଳ ମୁଣ୍ଡରେ ଓଢ଼ଣା ଦେଇ ଗୋଟିଏ ହାତରେ ପୂଜା ଥାଳି ଆର ହାତରେ ପାଣି କଳସି ଧରି ଆସୁଥିବ, ପିଢ଼ା ପକେଇ ମୋ ଗୋଡ଼ ଧୋଇ ଦେଉଥିବ, ମୋତେ ଫୁଲ ସିନ୍ଦୁର ମଖେଇ ପୂଜା କରୁଥିବ, ସତେ କ'ଣ ଦିଶୁଥିବ ମ ତମେ?
1: ତମର ସେ ସୁହାଗିଆ କଥା ସବୁ ରଖ, ମୋତେ ଆଉ ସଜେଇ ଦେଖିବାର କିଛି ଲାଭ ନାହିଁ। ଏଥର କିଛି ଗୋଟାଏ ଉପାୟ କର। ନାରୀ ଜନ୍ମ ପାଇ ମୁଁ ଯଦି ମା ନ ହେଇପାରିଲି, ତେବେ ଠିକ୍ ଯାଉ ଏ ଜୀବନ।
0: ପର କୁହା କଥାକୁ ତମେ କାନ ଦଉଛ କାହିଁକି? ସେମାନେ କହିଦେଲେ ବୋଲି ନିଜକୁ ଏତେ ତୁଚ୍ଛ ମଣୁଛ? ଏମିତି ପର କୁହା କଥାକୁ ଗଣ୍ଠି କରି ତ ଦେଶ ବୁଡ଼ିବାକୁ ବସିଲାଣି। ଗୋଟାଏ ଛୁଆ ମା କ୍ଷୀର ନ ଛାଡ଼ୁଣୁ ଆଉ ଗୋଟିଏ ଆସିବାକୁ ମୁଣ୍ଡ କାଢ଼ିଲାଣି। କିହ ସେଇଥିପାଇଁ ପରା ଅକାଳ ବାର୍ଦ୍ଧକ୍ୟ ସଭିଙ୍କୁ ଗ୍ରାସୁଛି?
1: ତାହେଲେ କ'ଣ ନାରୀ ଜନ୍ମ ପାଇଁ ମା ନ ହବାଟା ଭଲ?
0: ଏ ଦୁନିଆରେ ଯେତେ ନାରୀ ଜନ୍ମ ପାଉଛନ୍ତି,

0: ସମସ୍ତେ କ'ଣ ଛୁଆ ଜନ୍ମ କରୁଛନ୍ତି? ଯଦି ନିଜର ପିଲାଝିଲା ନ ହେଲା, ଅନ୍ୟର ଗୋଟିକୁ ଆଦରି ନେବାର କ୍ଷତି କ'ଣ? ମା ବାପାର ମମତା ଟିକକ ପାଇଁ, ସ୍ନେହ ଟିକକ ପାଇଁ ଅସଂଖ୍ୟ ଟାକି ବସୁଛନ୍ତି।
1: ଆଜି ଯାଏ ତମେ ମତେ ଠକି ଆସିଥିଲ, ତେବେ ଶେଷକୁ ପୋଷିଆ ପୁଅ କଥା କହୁଛ?
0: ଓହୋ, ମୁଁ ତମ କଥା କହୁ ନାହିଁ ହୋ, ଦୁନିଆ କଥା କହୁଛି।
1: ଦୁନିଆକୁ ଉପଲକ୍ଷ ଦେଇ ମତେ କହୁଛ ତ?
0: ତମ କଥା କହିଲେ କହିବି।
1: ଦଶ ବର୍ଷ ପରେ
0: କ୍ଷତି କ'ଣ? ଲବକୁଶ ତ ଜନ୍ମ ହେଲେ ଆହୁରି ବିଳମ୍ବରେ। ରାମ ସୀତାଙ୍କର ବନବାସ ଥିଲା ପରା 14 ବର୍ଷ, ତାପରେ ରାମଚନ୍ଦ୍ର ବନରୁ ଆସି ରାଜା ହେଲେ, ଧୋବାଧୋବଣୀ କଳି, ସୀତା ନିର୍ବାସିତା, ତାପରେ ଯାଇ ବାଲ୍ମୀକି ଆଶ୍ରମରେ ଲବକୁଶଙ୍କର ଜନ୍ମ।
1: ହେଲେ ମୋ ବୟସର ମାଈ ପେପରା,
0: ସେଇଥିପାଇଁ ତ ମାସର 10 ତାରିଖକୁ ସେମାନେ ତୁମଠାରୁ କରଜ କରୁଛନ୍ତି।
1: ଆମର ବଳୁଛି ବୋଲି ସିନା?
0: ନା, ସେମାନଙ୍କର ନଣ୍ଟ ପଡୁଛି ବୋଲି। ପଚାର କାହିଁକି ନଣ୍ଟ ପଡ଼ିଲା?
1: କୁଟୁମ୍ବ ବଡ଼, ଚଳିବେ ତ, ପୁଣି ବହୁ କୁଟୁମ୍ବୀ ହେଲେ ତ ନଣ୍ଟ।
0: ଏଥର ଠିକ ବୁଝିଛ ତମେ, ବହୁ କୁଟୁମ୍ବୀ। ଶାସ୍ତ୍ର ମତରେ ବହୁ କୁଟୁମ୍ବୀ ହେବାଟା ଭଗବାନଙ୍କର ଗୋଟାଏ ଅଭିଶାପ। ମୁଁ କ'ଣ କିଛି ଚିନ୍ତା ନ କରି ତମକୁ ମଝିରେ ମଝିରେ ଡାକ୍ତରଖାନାକୁ ନେଇଯାଇଛି ବୋଲି ଭାବୁଛ?
1: ହଁ, ଆଗେ ଖାଇବାକୁ ବଟିକା ଦଉଥିଲେ, ଏଥର କିନ୍ତୁ ସେମାନେ ମତେ ପରୀକ୍ଷା କଲା ପରେ କ'ଣ ଗୋଟେ ଲଗେଇ ଦେଇଛନ୍ତି।
0: କାହିଁକି ଲଗେଇ ଦେଇଛନ୍ତି?
1: ମୁଁ କେମିତି ଜାଣିବି?
0: ନ ଜାଣିଛ ଭଲ ହେଇଛି, ଜାଣିଥିଲେ ହୁଏତ ଆମ ଅବସ୍ଥା ଏଇନେ 12 ଘଣ୍ଟା 2 କଡ଼ା ହେଇସାରିଥାନ୍ତା। ଆଚ୍ଛା କହିଲ, ଆମେ ଯେତେବେଳେ ବାହା ହେଲେ ତମର ବୟସ ସେତେବେଳେ କେତେ ଥିଲା?
1: 13 ପୁରୀ 14 ଚାଲୁଥିଲା।
0: ମୋର
1: ତମେ ଜାଣିଥିବ
0: 18, ସେଇ ବର୍ଷ ମେଟ୍ରିକ ପାସ୍ କରିଥାଏ।
1: ପାଠୁଆ ଜୋଇଁ ପାଇଲେ କେହି କ'ଣ କେବେ ହାତ ଛଡ଼ା କରିପାରେ?
0: ସେଇଥିପାଇଁ ତ ଯେତେ ଶୀଘ୍ର ସମ୍ଭବ ମୋ ହାତରେ ତୁମ ହାତକୁ ଯୋଡ଼ି ଦେଲେ।
1: ମୁଁ 2 ଅକ୍ଷର ପଢ଼ିନି ବୋଲି ସିନା ଏତେ କଥା କହୁଛ, ମନା କରିଦେଲନି ସେତେବେଳେ?
0: ମତେ ଟିକେ ବୁଝିବା ପାଇଁ ଚେଷ୍ଟା କର ରାଧା, ତୁମ ବିରୁଦ୍ଧରେ ଅଭିଯୋଗ କରିବାରେ ମୋର କିଛି ନାହିଁ। ଭାବି ଦେଖିଲ, ସେ ବୟସରେ ବାହା ହୋଇ ଘର ସଂସାର କରିବାର ଯୋଗ୍ୟତା ନା ତୁମର ଥିଲା ନା ମୋର?
1: ଜାଣିଲି ଏବେ ମୁଁ ଅଯୋଗ୍ୟା ବୋଲି ଚାକିରି ବାହାନରେ ମତେ ଗାଁରେ ଛାଡ଼ି ଏକା ଏକା ସହରକୁ ଚାଲି ଆସିଲ।
0: ସେତେବେଳେ ଆମର ଭଲ ଚଳୁନଥିଲା, ଅଭାବ ଭିତରେ ବାପା ମା କଷ୍ଟ କରି ମତେ ପାଠ ପଢ଼େଇଥିଲେ। ପଢ଼ାଶୁଣା କରିବି କାହିଁକି, ଏତେ ବଡ଼ ଭୁଲ କଲି ବୋଲି ମନ ମୋର ଘାଣ୍ଟି ଚକଟି ହେଲା। ତେଲ ଲୁଣର ସଂସାର ଚଳେଇବା ପାଇଁ ଚାକିରି ଖୋଜିବା ବିନା ଅନ୍ୟ ପନ୍ଥା ଆଉ ନଥିଲା। ରାଧା, ସହରକୁ ଆସି ମୁଁ ସୁଖରେ ନଥିଲି, ଚାକିରି ପାଇବା ପର୍ଯ୍ୟନ୍ତ ବାର ଦୁଆର ଶୁଣ୍ଢି ପିଣ୍ଡା ହେବାକୁ ପଡ଼ିଛି, ଓଳିଏ ଖାଇ ଓଳିଏ ଉପାସରେ ରହିବାକୁ ପଡ଼ିଛି।
1: ଏ ହିନିମାନିର ହାତ ଧରିଲ ବୋଲି ସିନା ତମେ ଏତେ ଡହକ ବିକଳ ହେଲ।
0: ନା ରାଧା, ନା, ତମକୁ କେବେ ହେଲେ ମୁଁ ଦୋଷ ଦେଇପାରିବିନି। ଆଜି ବି ମୋ ଆଖିରେ ତମେ ସେଇମିତି ଯେମିତି ଆସିଥିଲ ବହୁସାଜି ବିବାହ ବେଦୀକୁ।
1: କିଛି ଜାଣିନଥିଲି ମୁଁ
0: ବିବାହ ବେଦୀରେ ସେଦିନ ତମେ ଦିଶୁଥିଲ ଜୂପ କାଠରେ ବନ୍ଧା ଫୁଲମାଳ ପିନ୍ଧା ଚରୁ ଖାଉଥିବା ଏକ ବଳି ପରି।
1: ଜାଣିଛ, କାନ୍ଦିବା ପାଇଁ ମତେ କେତେ ଶିଖେଇଥିଲେ ଗାଁ ମାଇ ପେ, ହୁଳହୁଳି ଦେଇ ମେଲାଣି ଦେଲା ବେଳେ ପରା ଆଈ କାନ୍ଦ କାନ୍ଦ ବୋଲି ପଛ ପାଖରୁ ଚିମୁଟୁଥିଲା, ହେଲେ ମତେ ହସ ମାଡ଼ୁଥିଲା।
0: ତୁମେ ଖୁବ୍ ସରଳ ରାଧା, ତୁମ ବିନା ଅନ୍ୟ କାହାରି ହାତ ଧରିଥିଲେ ଆଜି ହୁଏତ କହିପାରୁନଥାନ୍ତି କି ସହିପାରୁନଥାନ୍ତି, ଦୁଃଖ ଗାଉଣୀ ଗାଉଥାନ୍ତା।
1: ଏଣେ ମୋ ଦୁଃଖ ଯେ ବଳେଇ ପଡ଼ିଲାଣି, ତମେ ଯଦି କିଛି ନ କରିବ ଏଣିକି ମୋ ମନକୁ ଯାହା ଆସିବ ମୁଁ କରିବି।
0: ଯାହା କରିବା କଥା ତ କରୁଛି।
1: କରୁଛ, ହେଲେ ଫଳ କିଛି ମିଳୁନି।
0: ନିଶ୍ଚୟ ମିଳିବ।
1: କେବେ? କ'ଣ ବୁଢା ବୁଢ଼ୀ ହେଲେ?
0: କ'ଣ କହିଲ, ଆମେ ବୁଢା ବୁଢ଼ୀ?
1: ନହେଲେ ବସ ତ ଟାକିକିରି ବସିଛି ଆଉ।
0: ହଁ, 27 ବର୍ଷରେ ମୁଁ ବୁଢା ଆଉ 23 ବର୍ଷ ତମେ ବୁଢ଼ୀ। ହୋ, ଆଜିକାଲି ପରା ତୁମ ମୋ ବୟସର ନହେଲେ ଝିଅ ପୁଅ ବାହା ହେବା କଥା ଚିନ୍ତା କରୁନାହାନ୍ତି ଆମ ଭଳିଆ ଯୋଉମାନେ।
1: ତମେ ଯାହା କହିଲେ ବି ମୁଁ କାଲି ଡାକ୍ତରଖାନାକୁ ଯିବି, ପଚାରି ବୁଝି ମୋ ଦେଖିଲା କାମ ମୁଁ କରିବି।
0: ଏହି, ତମେ କାଲି ଡାକ୍ତରଖାନା ଯାଇ ଏସବୁ କଥା ପଚାରିବ? କାଲି ପରା ତୁମର ଉପାସ,
1: ପଚାରି ବୁଝିବାରେ କ୍ଷତି କ'ଣ?
0: ନାଇଁ, ମୁଁ କ'ଣ କହୁଥିଲି କି ତମେ ଏସବୁ କଥା କହିଲେ ଯଦି ବାହାର କରିଦେବେ।
1: ବାହାର କରିଦେବେ
0: ମାନେ

0: ଗୋଟା ତୁମ ଦେହରେ ଲଗେଇଛନ୍ତି, ଯଦି ବାହାର
1: କଣ ହବ?
0: ମୋର ସବୁ ଯୋଜନା ଫସରେ ପାଟିଯିବ ରାଧିକେ।
2: ରାଧିକେ, ଜନ୍ମ ନିୟନ୍ତ୍ରଣର ଅନେକ ଉପାୟ ମଧ୍ୟରୁ ସ୍ୱାସ୍ଥ୍ୟକୁ ସୁହାଇଲା ଭଳି ଇଏ ଗୋଟିଏ, କୁହନ୍ତି କପରଟି।
1: ଆଉ କମୁ ମାର ମାମୁ ପୁଅ ଭାଇ ଖର୍ଚ୍ଚ ବାର୍ଚ୍ଚ ନେଇ ରାଶି ନକ୍ଷତ୍ର ଦେଖି ଗୋଟିଏ ଦିନ ବାଛି ଦଶ ମାସ କାଳ ବକତେ ଖାଇ ପୂଜାରେ ବସିବ, ଯୋଉଦିନ ପୂଜାରେ ବସିବ ସେଇଦିନ ଠାରୁ ପେଟରେ ଛୁଆ ବୁଲିବ।
0: ଏ ୟା ଭିତରେ ସେ ଦିଗରେ ଆଗେଇ ଗଲଣି? କେତେ ଦେଲ?
1: ଦେଇନି, ଦବାକୁ କହିଛି।
0: ଦବନି?
1: ନା, ମୋଟେ ଦେବିନି।
0: ବୁଝିଲ ରାଧିକେ, ଇଏ ମାନେ ହଉଛନ୍ତି ଭି କ୍ୟାଟେଗୋରିର ଲୋକ, ମାନେ ଭଣ୍ଡ ଭଣ୍ଡ ଶ୍ରେଣୀର। କମୁ ମା ପରି ତୁମର ଆଗରେ ପଛରେ ପଞ୍ଝାଏ ତୁମକୁ ବି ଝୁଣି ପକଉଥାନ୍ତେ।
1: ତା ବୋଲି ବାହାସା ହେଇ ପିଲା ଛୁଆ
3: ଏ ଆମେ ମା ବାପା ହବା ତ?
0: କାଲି ପରେ କହିବି, ଶୋଇପଡ।
3: ମାନେ?
0: ମାନେ କାଲି ସାବିତ୍ରୀ ଓଷା କରି ସ୍ୱାମୀ ଦେବଙ୍କୁ ବର ମାଗିବା ପରେ ଏଇ ମାଗିବ ତ?
3: ଦବ ତ?
0: ପ୍ରୀତ ହେଲେ କିନ୍ତୁ ଗୋଟାଏ।
3: ଏ ଆରେ ଆରେ ଅଲ୍ଲା ଝୁକିଆ।

0: ଶୁଣିଲି ନାଟକ ପାଣିଥାଉ ବନ୍ଧ ବାନ୍ଧରେ କୁମର, ରଚନା ମାନଭଞ୍ଜନ ହୋତା, ପ୍ରଯୋଜନା ଜୟରାମ ମୁଣ୍ଡା, ସହାୟତା ଜୟ କୁମାର ପ୍ରଧାନ। ନାଟକରେ ଅଂଶଗ୍ରହଣ କରିଥିବା କଳାକାରମାନେ ହେଲେ ଘନ ମୁରଲୀଧର ଦାସ, ରାଧା ବନ୍ଦନା ନାୟକ, କମୁମା ସସ୍ମିତା ଦାସ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ହେଲେ ନରସିଂହ ମିଶ୍ର।
1: ଶ୍ୟାମି ଦେବଂ ତବ ଦେବ ଦେହେ ସର୍ବଂ ତଥା ଭୂତ ବିଶେଷ ସଂଘ ବ୍ରହ୍ମାଣମିଶଂ କମଳାସନସ୍ଥଂ ମୃଷିଂଶ୍ଚ ସର୍ବା ନୁରଗାଂଶ୍ଚ ଦିବ୍ୟାନ୍ ଅନେକ ବାହୁ ଦରବକ୍ତ୍ର ନେତ୍ରଂ ପଶ୍ୟାମି ତ୍ୱାଂ ସର୍ବତୋନନ୍ତ ରୂପଂ ନାନ୍ତଂ ନ ମଧ୍ୟଂ ନ ପୁନଃଷ୍ଟବାଦୀଂ

ಸಮಗ್ರ ಭಾಷಸ್ತವ

ପରବର୍ତ୍ତୀ ଭକ୍ତିଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ, ଗୀତ ରଚନା ଲାଲମୋହନ ପଟ୍ଟନାୟକ।

0: तथैव चान्य आश्चर्यवत् चैनमन्यः शृणोति श्रुत्वाप्येनं वेद न चैव कश्चित्।
1: ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ବିଭୂତିଭୂଷଣ ପଟ୍ଟନାୟକ।

ଡକ୍ଟର ରଞ୍ଜନ କୁଜୁର 7:25 ଚାଷର ହାଲ, 7:35 ସମ୍ବଳବାଣୀ, 7:55 ଶୁଣିବେ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ହେଲେ ଦେବଦତ୍ତ ପଟ୍ଟନାୟକ। 8:30 ଶ୍ରୀକ୍ଷେତ୍ର ମାଧୁରୀ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ସବିତା କୁମାରୀ ମିଶ୍ର। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବାଜାବାଲା। କଣ୍ଠଶିଳ୍ପୀମାନେ ହେଲେ ପୂର୍ଣ୍ଣିମା ନନ୍ଦ, ପଙ୍କଜ ଜୟପୁରିଆ, ମନୋଜ କୁମାର ବୁଡ଼ା ଏବଂ ପାର୍ବତୀ ଜେନା। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। 12:00 ଶୁଣିପାରିବେ ବାତାୟନ, ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 12:30 ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 11:09:06। ଏଇଠି ଶେଷ ହେଲା ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।